ଆକାଶବାଣୀ ଭବାନୀପାଟଣା, ଆଜି ମଙ୍ଗଳବାର 1948 ଶତାବ୍ଦ ଆଷାଢ଼ 16 ଦିନ 2026 ମସିହା ଜୁଲାଇ ମାସର 7 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋୱାଟ୍ସ ଯୋଗେ, ଏଫ୍ଏମ୍ରେ 103 ମେଗାହର୍ଜରେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ମିନିଟ୍।

ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଆସନ୍ତୁ ଶୁଣିବା ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନା କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବା ଭକ୍ତିଗୀତଟି ଶିଳ୍ପୀ ପୂର୍ଣ୍ଣିମା ମହାନ୍ତିଙ୍କ କଣ୍ଠରେ, ଗୀତ ରଚନା ବାବାଜୀ ଚରଣ ଜେନା।

ଏଠାରେ ଆସନ୍ତୁ ଶୁଣିବା ଭକ୍ତିଗୀତଟି। ସାଲବେଗଙ୍କ ରଚନା, କଣ୍ଠଦାନ କରିଛନ୍ତି ଶିଳ୍ପୀ ବୀଣାପାଣି ନାୟକ।

ଶୁଣୁଛନ୍ତି ବନ୍ଦନା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ଭକ୍ତି ଗୀତଟି ଶିଳ୍ପୀ ନିହାରିକା ସାହୁଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ବାବାଜୀ ଚରଣ ଜେନା।

ଶୁଣୁଛନ୍ତି ବନ୍ଦନା କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷ ଭକ୍ତିଗୀତଟି ଶୁଣିବା ଶିଳ୍ପୀ ମଧୁମିତା ମହାନ୍ତିଙ୍କ କଣ୍ଠରେ, ଗୀତରଚନା ବୀରକିଶୋର ନାୟକ।

ଶୁଣୁଥିଲେ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନ୍ଦନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର।

ପ୍ରଣାମ ଆପଣଙ୍କୁ। ଋଷି ପ୍ରବର ଶିଷ୍ୟଙ୍କୁ ବାଲ୍ମୀକିଙ୍କ ଉପାଖ୍ୟାନ ଶୁଣାଉଥିଲେ। ନାଁ ଥିଲା ରତ୍ନାକର। ବ୍ରାହ୍ମଣ ହୋଇ ମଧ୍ୟ ଶୂଦ୍ର ରମଣୀକୁ ବିବାହ କରିଥିଲେ। ଶୂଦ୍ର ରମଣୀ ଗର୍ଭରୁ ଅନେକ ସନ୍ତାନ ଜନ୍ମ ନେଇଥିଲେ। ପରିବାର ପ୍ରତିପୋଷଣ ପାଇଁ ଲୁଣ୍ଠନ କରି ନରହତ୍ୟା ଭଳି ଅନେକ ଜଘନ୍ୟ ଅପରାଧରେ ଲିପ୍ତ ଥିଲା। ଦସ୍ୟୁ ରତ୍ନାକର ନାମରେ ଅପଖ୍ୟାତି ଅର୍ଜି ମଧ୍ୟ ଶେଷରେ ମହର୍ଷି ବାଲ୍ମୀକିରେ ପରିଣତ ହୋଇଥିଲା। ଏତେ ଜଘନ୍ୟ ଅପରାଧ ଥିଲା ଯେ କଳୁଷ ନାଶକ ରାମ ନାମ ତୁଣ୍ଡରେ ଉଚ୍ଚାରଣ କରିବାକୁ ସମର୍ଥ ନଥିଲା। ତେଣୁ ମରାମରା ଜପ କରିବାକୁ କୁହାଯାଇଥିଲା। ମରାମରା ଜପ ଶେଷରେ ରାମ ରାମ ଉଚ୍ଚାରଣ ହେବ, ଏହି ଉଦ୍ଦେଶ୍ୟ ଥିଲା। ଦସ୍ୟୁ ରତ୍ନାକର ହୋଇଯାଇଥିଲେ ପ୍ରଥିତ ଯଶା ବାଲ୍ମୀକି। ଋଷିଙ୍କଠାରୁ ଏହା ଅତି ଆଗ୍ରହରେ ଶୁଣୁଥିବା ଶିଷ୍ୟ କୌତୂହଳୀ ହୋଇ ଉଠିଥିଲେ। ଜଣେ ଜଘନ୍ୟ ହତ୍ୟାକାରୀ ଦସ୍ୟୁ ନାମ ଜପ ମାଧ୍ୟମରେ ଏଭଳି ଅସାଧାରଣ ରୂପରେ ରୂପାନ୍ତର ହେବା ଓ ନିଜ ସ୍ଥିତିକୁ ନେଇ ସନ୍ଦେହର ଘୂର୍ଣ୍ଣିବଳୟ ଭିତରେ ପଡ଼ିଯାଇଥିଲେ ଶିଷ୍ୟମାନେ। ପଚାରିଥିଲେ, ଗୁରୁବର, ଏହା କିଭଳି ସମ୍ଭବ ହେଲା? ଗୁରୁକୁଳର ପରମ୍ପରାକୁ ମାନି ନିତ୍ୟ ବେଦୋକ୍ତ କର୍ମକାଣ୍ଡ ଅନୁସାରେ ଜୀବନ ନିର୍ବାହ କରୁଥାଇ ମନ୍ତ୍ର ଜପ, ପୁରାଣ ପାଠ, ଧ୍ୟାନ ଧାରଣା, ତପ ସାଧନା କେଉଁଥିରେ ବି ତ୍ରୁଟି ରହୁନି। ଆଶ୍ରମର ସକଳ ପରମ୍ପରାକୁ ସମ୍ମାନ ଦେଖାଇ ନୀତିନିଷ୍ଠ ଜୀବନଯାପନ କରୁଛୁ, ହେଲେ କିଛି ବି ଆଧ୍ୟାତ୍ମିକ ପ୍ରଗତି ହେବାର ଦେଖାଯାଉନି। କେବଳ ମରାମରା ଜପି ଜପି ଦସ୍ୟୁଟାଏ ମହର୍ଷି ବାଲ୍ମୀକି ଭଳି ପରମପଦ ପାଇଗଲା, ଆଉ ମୋ କ୍ଷେତ୍ରରେ ସେଭଳି ହେଉନାହିଁ କାହିଁକି? ଶିଷ୍ୟଙ୍କର ଏଭଳି ପ୍ରଶ୍ନରେ ଗୁରୁ ହସି ହସି କହିଥିଲେ, ବତ୍ସ, ଶ୍ରଦ୍ଧା ଏବଂ ଆସ୍ଥା ଅନ୍ତଃକରଣର ପ୍ରବୃତ୍ତି। ଏହା ସେତେବେଳେ ହିଁ ଫଳଦାୟୀ ହୋଇଥାଏ ଯେତେବେଳେ ଏହା ବିଧେୟାତ୍ମକ ବା ନ୍ୟାୟସଙ୍ଗତ ହୋଇଥାଏ। ଅବିଚଳ ଶ୍ରଦ୍ଧା ଓ ଅତୁଟ ବିଶ୍ୱାସର ଉଦାହରଣ ଦେଇ ଏକଲବ୍ୟଙ୍କ ପ୍ରସଙ୍ଗର ଅବତାରଣା କରିଥିଲେ। ନିମ୍ନ ଜାତିର କହି ବିଦ୍ୟା ଶିକ୍ଷା ଦେବାକୁ ନାସ୍ତି କରି ଗୁରୁ ଦ୍ରୋଣାଚାର୍ଯ୍ୟ ତାଙ୍କୁ ଫେରାଇ ଦେଇଥିଲେ। ହେଲେ ସେହି ଗୁରୁଙ୍କ ମାଟିର ପିତୁଳା କରି ଅତୁଟ ଭକ୍ତି ଓ ଦୃଢ଼ ବିଶ୍ୱାସ ବଳରେ ତ ଶ୍ରେଷ୍ଠ ଧନୁର୍ଦ୍ଧର ହୋଇପାରିଥିଲେ ଏକଲବ୍ୟ। ଗୁରୁ ଦ୍ରୋଣାଚାର୍ଯ୍ୟ ଶଙ୍କାଗ୍ରସ୍ତ ହୋଇ ନିଜର ପ୍ରିୟ ଶିଷ୍ୟ ଅର୍ଜୁନଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ ଏକଲବ୍ୟଙ୍କ ବୃଦ୍ଧାଙ୍ଗୁଳି ଗୁରୁ ଦକ୍ଷିଣା ଭାବରେ ନେଇଯାଇଥିଲେ। ଏ ତ ସେହିଭଳି ଏକନିଷ୍ଠ ଭକ୍ତିର ଅନନ୍ୟ ଉଦାହରଣ। ଉପାସନା ଓ କର୍ମକାଣ୍ଡର ମହତ୍ତ୍ୱ ଯେତେବେଳେ ସାର୍ଥକ ପ୍ରତିପାଦିତ ହୋଇଥାଏ, ଯେତେବେଳେ ଏହା ସହ ଆତ୍ମିକ ସ୍ତରରେ ସମର୍ପିତ ଭାବ ଏକନିଷ୍ଠତା ଯୋଡ଼ି ହୋଇଥାଏ, ଅନ୍ୟଥା ଏହା ଖାଲି ଦେଖେଇ ହେବା ଭଳି ଦିଶୁଥାଏ। ବାହ୍ୟିକ ପ୍ରକ୍ରିୟା ସ୍ୱରୂପ ଲୋକ ଦେଖାଣିଆ ଭାବ ନ କରି ଅନ୍ତରରୁ ଭକ୍ତି, ଅନ୍ତରରୁ ସଂକଳ୍ପ କଲେ ଯାହା ଭାବନା କରାଯାଇଥାଏ ସେଥିରେ ଲାଭ ମିଳିବା ନିଶ୍ଚିତ ସମ୍ଭବ।

ଶୁଣୁଥିଲେ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଶ୍ରୋତବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ଶ୍ରୀକୃଷ୍ଣ ଭକ୍ତି ଯୋଗର ମହତ୍ତ୍ୱ ପ୍ରତିପାଦନ କରିବାକୁ ଯାଇ କହିଛନ୍ତି, କାମନା ବାସନା ସତ୍ତ୍ୱେ ଭକ୍ତି ଯୋଗ ଦ୍ୱାରା ଯେଉଁ ବ୍ୟକ୍ତି ଭଗବାନଙ୍କର ଭଜନା କରେ, ତାହାର ହୃଦୟରେ ଭଗବାନ ଆବିର୍ଭୂତ ହୋଇ ତାହାର ସବୁ କାମନା ବାସନା ଦୂର କରିଦିଅନ୍ତି। ଭକ୍ତ ଅନ୍ୟ କିଛି ପ୍ରାର୍ଥନା କରେ ନାହିଁ। ଏବେ ଶ୍ରୀକୃଷ୍ଣ ବୁଝାଇଥିଲେ, ଅଧିକାର ଅନୁସାରେ ଧର୍ମରେ ନିଷ୍ଠା ଗୁଣ, ଅନଧିକାର ଚେଷ୍ଟା ଦୋଷ। ତେଣୁ ବସ୍ତୁ ସମାନ ହେଲେ ବି ସେଥିରେ ଗୁଣ ଦୋଷ ଓ ଶୁଦ୍ଧି ଅଶୁଦ୍ଧି ବିଚାର କରାଯାଏ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ରହିଛି ସଂସ୍କୃତରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ସମୟ ପରେ।

ସମ୍ବଲପୁର ଭୁବନେଶ୍ୱର ଆଉ କଟକ ତିନିଟା ଜାଗାର ଡିଜିଟାଲ୍ ମୂଲ୍ୟାୟନ ହେବା ବୋଲି ବୋର୍ଡ ତରଫ ସ୍ଥିର କରାଯାଇଛି। ଏବେ 19 ତାରିଖ ମୂଲ୍ୟାୟନ ପ୍ରକ୍ରିୟା ମୂଳ ହେବା। ଏଥିଲାଗି ମୂଲ୍ୟାୟନକାରୀମାନଙ୍କୁ ବୋର୍ଡ ତରଫ 2 ଦିନିଆ ତାଲିମ ଦିଆଯିବା ବୋଲି ସୂଚନା ମିଳିଛି। ରାଜ୍ୟ ଗଲା ଶିକ୍ଷା ବର୍ଷନୁ ଶିଶୁ ବାଟିକା ମୂଲ ହେଇଛେ। ଇଥି ଛୁଆମାନଙ୍କୁ ପାଠ ପଢ଼ାବାର ଲାଗି 7,234 ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା। ଏଥିଲାଗି ଅର୍ଥ ବିଭାଗ ତରଫ ଅନୁମୋଦନ ମିଳିସାରିଛି। ରାଜ୍ୟର 45,000 ବିଦ୍ୟାଳୟନ ମୂଲ ହୋଇଥିବା ଏହି ଶିଶୁ ବାଟିକା ଶ୍ରେଣୀଟି ଛୁଆମାନଙ୍କର ଯତ୍ନ ନେବାର ଲାଗି ଶିଶୁ ସେବିକାମାନଙ୍କୁ ଆଗନୁ ସରକାର ନିଯୁକ୍ତି ଦେଇଛନ୍। ପାଣିପାଗ। ରାଜ୍ୟ ଲଘୁଚାପର ବଲେ ହେଉଥିବା ବର୍ଷା ଆଉ 2 ଦିନ ତକ ଜାରି ରହିବା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା ଆଉ ବଲାଙ୍ଗୀର ଜିଲ୍ଲାର ଅତି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଉପରମୁଡ଼େ ଜବର ବର୍ଷା ହେବାନୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ବାରକେ ଲାଗିଛି। ଏତାକେ ନଜରତି ରଖିକରି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ତରଫ ଆଇବା ଗୁରୁବାର ଏ ବର୍ଷର ପହଲା ବୟଡ଼ ପାଣି ଛଡ଼ାଯିବାରକେ ନିଷ୍ପତ୍ତି ନିଆଯାଇଛି। ଏଥିଲାଗି 12 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ତରଫ ସତର୍କ ସୂଚନା ଜାରି କରାଯାଇଛି। ଗଲାକାଲି ରାତି 9 ବଜେ ତକ ଜଳଭଣ୍ଡାରର ଜଳସ୍ତର 600

ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିପାରିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ରହିଛି ସମବେତ କଣ୍ଠରେ ଦେଶ ବନ୍ଦନା। ରାତି 8:30 ଶୁଣିପାରିବେ ସ୍ପୋର୍ଟସ୍ ସ୍କାନ୍ ସ୍ପଟ୍ଲାଇଟ୍। ରାତି 9:15। ରାତି 9:30 ରହିଛି ମନି ଟକ୍ ଆଣ୍ଡ ମନ୍ଥନ। ଏହି କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ରାତି 10:00 ଏବଂ ରାତି 10:30 ରହିଛି ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଉସ୍ତାଦ ବିସ୍ମିଲ୍ଲା ଖାଁଙ୍କ ପରିବେଷିତ ସେହେନାଇ ବାଦନ। ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ଆଞ୍ଚଳିକ ସମ୍ବାଦ ପରେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ତାପରେ ରହିଛି ଓଡ଼ିଆରେ ସମ୍ବାଦ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛିକ୍ଷଣ ମଧ୍ୟରେ

0: ବା ମହାବାତ୍ୟା ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାସହ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଗତକାଲି ସୁଦ୍ଧା ଭଦ୍ରକ ନିକଟସ୍ଥ ଆଖୁଆପଦା ବୈତରଣୀ ନଦୀରେ ଜଳସ୍ତର ବିପଦ ସଙ୍କେତର ନିକଟବର୍ତ୍ତୀ ରହିଥିଲା। ତେବେ ଆଜି ସକାଳ 6 ସୁଦ୍ଧା ଏହି ନଦୀର ଜଳସ୍ତର 17.62 meters ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। କଟକ ମୁଣ୍ଡଳିଠାରେ ଜଳସ୍ତର ବୃଦ୍ଧି ପାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତରର ସୁପରିଚାଳନା ପାଇଁ ଆସନ୍ତା ଗୁରୁବାର ଦିନ ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ଘଣ୍ଟା ମଧ୍ୟରେ ସୁବର୍ଣ୍ଣପୁରରେ ସର୍ବାଧିକ 328.4 millimeters ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକରେ ବୈତରଣୀ ନଦୀର ଜଳସ୍ତର, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ, ଉଦ୍ଧାର ଓ ସ୍ଥାନାନ୍ତରଣ ବ୍ୟବସ୍ଥା, ଆଶ୍ରୟସ୍ଥଳ, ରିଲିଫ୍ ସାମଗ୍ରୀ ଏବଂ ଉଦ୍ଧାରକାରୀ ଦଳର ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉତ୍ତର ଓଡ଼ିଶା ପାଇଁ ଏକ ନୂତନ ଟ୍ରେନ୍ ସେବା ଆରମ୍ଭ କରିଛନ୍ତି।

0: କରାଯିବ ବୋଲି ଘୋଷଣା କରିଛନ୍ତି। ଉତ୍ତର ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ସୁଧାର ଆଣିବା ଦାବିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ ଦକ୍ଷିଣ ଓ ଉପକୂଳ ଓଡ଼ିଶା ଭଳି ଉତ୍ତର ଓଡ଼ିଶାରେ ମଧ୍ୟ ରେଳ ସେବାର ସମ୍ପ୍ରସାରଣ କରାଯିବ ବୋଲି ସେ କହିଛନ୍ତି। ସମଗ୍ର ରାଜ୍ୟରେ ରେଳ ନେଟୱାର୍କ ବିସ୍ତାର ଏବଂ ଉନ୍ନତ ଯାତ୍ରୀ ସେବା ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଭୁବନେଶ୍ୱର କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ବନ ମହୋତ୍ସବ ସପ୍ତାହ ଅବସରରେ ଶ୍ରୀ ମାଝୀ ନିଜ ବାର୍ତ୍ତାରେ କହିଛନ୍ତି, ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରା ରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ଏକ ପେଡ଼ ମା କେ ନାମ ଅଭିଯାନରେ ଚାରା ରୋପଣ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣାସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶିକ୍ଷା ଅଧିକାର ଆଇନ 2009 ଅନୁଯାୟୀ ଆର୍ଥିକ ଅନଗ୍ରସର ଶ୍ରେଣୀର ଶିଶୁମାନଙ୍କୁ ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷା ପାଇଁ ତୃତୀୟ ପର୍ଯ୍ୟାୟ ଲଟେରୀ ପ୍ରକ୍ରିୟା ଶେଷ ହୋଇଛି। ମୋଟ 3,937 ଜଣ ଏଥିପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ 3,139 ଆବେଦନ କାଏମ ରହିଥିଲା। ତେବେ ଲଟେରୀ ମାଧ୍ୟମରେ 2,446 ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଚୟନ କରାଯାଇଛି। ଚୟନିତ ଛାତ୍ରଛାତ୍ରୀ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ନିଃଶୁଳ୍କରେ ନାମ ଲେଖାଇ ପାରିବେ। ମାଲକାନଗିରି ଜିଲ୍ଲାର ସମସ୍ତ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ନେଇ ଜିଲ୍ଲାପାଳ ପ୍ରଥମେ ସହ ରବୀନ୍ଦ୍ର ରାଜଶେଖରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରତ୍ୟେକ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା, ଜଳ ବିଶୋଧନ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଚାରାରୋପଣ କରିଥିଲେ। ଏହି ଅବସରରେ ସେ ପ୍ରତ୍ୟେକ ପରିବାରକୁ ନିଜ ମାଙ୍କ ନାମରେ ଅତିକମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ। ମାଲକାନଗିରି ବ୍ଲକର ମାର୍କାପଲ୍ଲୀ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ 72 ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ମାର୍କାପଲ୍ଲୀ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଗସ୍ତ କରି ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ। ଭଦ୍ରକ ସଂସ୍କୃତି ଭବନରେ ବିଶିଷ୍ଟ ଜନନାୟକ ଓ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 125ତମ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ ଓ ଅବଦାନ ଉପରେ ଆଧାରିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ମାଳତୀ ପାଟପୁର ଏବଂ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ 8 ମେମୁ ଟ୍ରେନ୍ ଚଳାଚଳକୁ ଆଜି ପାଇଁ ବାତିଲ କରାଯାଇଛି। ଖୋର୍ଦ୍ଧା ରୋଡ୍ ପୁରୀ, ପୁରୀ ଖୋର୍ଦ୍ଧା ରୋଡ୍, କଟକ ପୁରୀ, ପୁରୀ କଟକ, ଭଦ୍ରକ କଟକ, କଟକ ଭଦ୍ରକ, କଟକ ପାରାଦୀପ ଏବଂ ପାରାଦୀପ କଟକ ମେମୁ ଟ୍ରେନ୍କୁ ବାତିଲ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ବୃକକ୍ରୀ ପଥର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରଞ୍ଜିତ ଆଚାର୍ଯ୍ୟ।
2: ମନୁଷ୍ୟ ଶରୀରର ପେଟର ତଳ ଭାଗରେ 2 ବୃକକ୍ ଅବସ୍ଥିତ। ଏହା 2 ସିମ୍ବବଜି ପରି ଦୃଶ୍ୟମାନ। ଏହା ଅଶୁଦ୍ଧ ପାଣିକୁ ଛାଣି ମୂତ୍ର ଦ୍ୱାରା ଦେଇ ନିର୍ଗତ କରିବାର ଭୂମିକା ଗ୍ରହଣ କରିଥାଏ। ବୃକକ୍ର ପଥର ସମସ୍ୟାକୁ ନେଇ ଆମେ ଆଜି ଆଲୋଚନା କରିବା। ପରିସ୍ରାକୁ ଅଧିକ ସମୟ ବନ୍ଦ କରି ରଖିଲେ ବା ଅନିୟମିତ ଖାଦ୍ୟ ଖାଇଲେ ଏହି ରୋଗ ହୋଇଥାଏ। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ ଏହି ରୋଗ ମଧ୍ୟ ହୋଇଥାଏ। କମ୍ ମାତ୍ରାରେ ପାଣି ପିଇଲେ ଏହି ରୋଗ ମଧ୍ୟ ହୋଇଥାଏ। ଏହି ରୋଗ ପ୍ରାୟତଃ 40 ଅଧିକା ଲୋକଙ୍କ ପାଖରେ ଦେଖାଯାଇଥାଏ। ବୃକକ୍ ପ୍ରଦାହର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ହେଲା ପୋକ କାମୁଡ଼ିଲା ପରି ଏବଂ ଚାପ ହେଲା ପରି ବୃକକ୍ ପାଖରେ ଯନ୍ତ୍ରଣା ହୁଏ। ବୃକକ୍ ଭଲ ଭାବରେ କାମ କରେ ନାହିଁ। ପରିସ୍ରାରେ ଆଲ୍ମିନିୟମ୍ ସହିତ ଅନ୍ୟାନ୍ୟ ଦ୍ରବ୍ୟ ଥାଏ। ପରିସ୍ରା ତାତିଲା, କଳା, ଲାଲ ସହିତ ଧଳା ମଳ, ନାଲି ଓ ପରିଷ୍କାର ପରିସ୍ରା ବନ୍ଦ ହୋଇଯାଏ। ବୃକକ୍ ପାଖରେ ଅତ୍ୟଧିକ ସମ୍ବେଦନଶୀଳତା ଏବଂ ତା ସହିତ ଗୁଳିବିନ୍ଧ ପରି ଯନ୍ତ୍ରଣା ହୁଏ। ପରିସ୍ରା କଲାବେଳେ ଯନ୍ତ୍ରଣା ହୁଏ। ବୃକକ୍ର ତରୁଣ ପ୍ରଦାନ

0: ଏବଂ ତତ୍ ସହିତ ପରିସରରେ ଆଲୁମିନିୟମ ପଡ଼େ। ଯେକୌଣସି ପ୍ରକାରର ବୁକକ୍ ପୀଡ଼ା ହେଲେ ବୁକକ୍ରେ ମୃଦୁ ଯନ୍ତ୍ରଣା ଓ ପରିଷ୍କାର ପରିସ୍ରା ବନ୍ଦ ହୁଏ। ବମନନ୍ଥ ପରି ବାନ୍ତି କରେ, ଶୀତ ଶୀତ ଲାଗେ, ବହୁ କଷ୍ଟରେ ପରିସ୍ରା କରେ। ବୁକକ୍ରେ ରକ୍ତାଧିକ ସହିତ ଲଘୁ ଯନ୍ତ୍ରଣା, ପାଉଁଶ ରଙ୍ଗର ପରିସ୍ରା, ବୁକକ୍ ଓ ମୂତ୍ରାଶୟ ଓ ମୂତ୍ର ପଥରର ଭୟଙ୍କର ପୋଡ଼ାଜଳ ହୁଏ। ବସିଲା ବେଳେ ବୁକକ୍ରେ ଚାପ ପଡ଼େ, କିନ୍ତୁ ଚାଲିଲା ବେଳେ ଭଲ ଲାଗେ। କଠିନତା ସହିତ ବୁକକ୍ ପାଖରେ ଭାରି ଭାରି ଲାଗେ। ବୁକକ୍ ଜନିତ ରୋଗ ଦ୍ୱାରା ଶୋଥ ଅଣ୍ଟାରେ ଯନ୍ତ୍ରଣା ହୁଏ, ପରିସ୍ରା ବହୁ ପରିମାଣରେ କମିଯାଏ ବା ବନ୍ଦ ହୋଇଯାଏ। ପ୍ରଥମ ଅବସ୍ଥାରେ ଜିଭ ପରିଷ୍କାର ଓ ଲାଲ ଦିଶେ, କିମ୍ବା ଜିଭରେ ପ୍ରଲେପ ଚକାଚକା ହୋଇ ବାହାରେ, ଚର୍ମରେ ନୀଳ ନୀଳ ଦାଗ ଦିଶେ। ବୁକକ୍ ପାଖରେ ମୂତ୍ରାଶୟ ଜନିତ ଦୋଷରୁ ପ୍ରତ୍ୟେକ ନଳୀରୁ ରକ୍ତ ବାହାରେ, ପ୍ରତ୍ୟେକ ପାଞ୍ଚ ମିନିଟରେ ପରିସ୍ରା କରେ। ସବୁ ସମୟରେ ପରିସ୍ରା ଠୋପାଠୋପ ହୋଇ ପଡ଼େ, ନିଆଁ ପରି ପୋଡ଼ାଜଳା କରେ। ପରିସ୍ରା କରିବା ପାଇଁ ପ୍ରବଳ ଇଚ୍ଛା ହୁଏ, ମଳତ୍ୟାଗ କଲାବେଳେ କଷ୍ଟରେ ରକ୍ତଯୁକ୍ତ ପରିସ୍ରା ହୁଏ, ଗଭୀର ଭାବରେ ପୋଡ଼ାଜଳା ସହିତ କୁନ୍ଥାଏ। ରୋଗୀ ଦୁର୍ବଳ ଅନୁଭବ କରେ, କିନ୍ତୁ ତାର କାରଣ ଜାଣିପାରେ ନାହିଁ। ସ୍ତ୍ରୀ ଜନନେନ୍ଦ୍ରିୟରେ ମଧ୍ୟ ଏ ରୋଗ ସୃଷ୍ଟି ହୁଏ। ବୁକକର କ୍ଷତ ଯୋଗୁଁ ପରିସ୍ରା ତ୍ୟାଗରେ ବାଧା ସୃଷ୍ଟି ହୁଏ ବା ବେଶୀ ପରିମାଣରେ ପଥର ଜମା ହୁଏ। ଏଗୁଡ଼ିକ ଛୋଟ ବୃକକରୁ ମୂତ୍ରନଳୀ ବାଟ ଦେଇ ମୂତ୍ରାଶୟକୁ ଯାଏ। ଏହି ରୋଗ ଚିକିତ୍ସା କରିବା ପୂର୍ବରୁ ନିକଟସ୍ଥ ହୋମିଓପାଥିକ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଏହି ଔଷଧ ବ୍ୟବହାର କରିପାରିବେ। ବୁକକରେ ଯଦି 2-5 ମିଲିମିଟର ପଥର ହୋଇଥାଏ, କାଲକାରିଆ କାର୍ ଓ ସରିଷା ପରିଲା ଦିନକୁ 2 ଥର ସକାଳେ ସନ୍ଧ୍ୟାରେ ଦେଇପାରିବେ। 5ରୁ ଯଦି ଅଧିକ ମିଲିମିଟର ହୋଇଥାଏ, ଏଲିୟନ ସଫା ବାର୍ବେରିସ ଆକ୍ୟୁଫେଲିୟମ ଦିନକୁ 2 ଥର ସକାଳେ ସନ୍ଧ୍ୟାରେ ଦେଇପାରିବେ। ରୋଗୀକୁ ଅଣ୍ଡା, ମାଛ ମାଂସ, ଚର୍ବି ଜାତୀୟ ଖାଦ୍ୟ ଓ ସେଉ, ନାସପାତି, ତେନ୍ତୁଳି, ଆମ୍ବ, ଖଟା ଜାତୀୟ ଦ୍ରବ୍ୟ ଖାଇବାକୁ ଦେବେ ନାହିଁ ଓ କଞ୍ଚା ପିଆଜ ରସୁଣ ଦେବେ ନାହିଁ। ଏହି ରୋଗ ଯଦି ଠିକ୍ ସମୟରେ ଚିକିତ୍ସା କରାଯାଏ, ଅତି କମ୍ ସମୟ ଭିତରେ ରୋଗୀ ଆରୋଗ୍ୟ ଲାଭ କରେ, ପଥର ପରିସ୍ରା ଦେଇ ବାହାରକୁ ବାହାରି ଆସେ, ରୋଗୀ ସୁସ୍ଥ ଅନୁଭବ କରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ବୃକକ୍ରେ ପଥର, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରଞ୍ଜିତ ଆଚାର୍ଯ୍ୟ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ହେବାକୁ ଯାଉଛି। ଆସନ୍ତୁ ଶୁଣିବା
1: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଓମସ୍କ ସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚିଲେ ସ୍ପେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା 4 ଦିନ ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ମଧ୍ୟରେ ଆଜି ଦ୍ୱିପାକ୍ଷିକ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ଏଥିସହ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଇଣ୍ଡୋନେସିଆ ଗସ୍ତର ଦ୍ୱିତୀୟ ଦିବସରେ ଆଜି ଶ୍ରୀ ମୋଦି ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ଦ୍ୱାରା ଆୟୋଜିତ ଏକ ଭୋଜି ସମାବେଶରେ ଯୋଗଦେବେ। ଶ୍ରୀ ମୋଦିଙ୍କୁ ଆଜି ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ସେଠାରେ ଅତିଥି ପୁସ୍ତକରେ ସ୍ୱାକ୍ଷର କରିବେ। ଆଲୋଚନା ଅବସରରେ ଦୁଇ ଦେଶ ମଧ୍ୟରେ କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ଏକ ସମାବେଶରେ ଯୋଗଦେବା ସହ ପ୍ରବାସୀ ଭାରତୀୟଙ୍କ ସହିତ ମତ ବିନିମୟ କରିବେ। ପାର୍ଲାମେଣ୍ଟ ରିପବ୍ଲିକ୍ ଇଣ୍ଡୋନେସିଆ କମ୍ପ୍ଲେକ୍ସଠାରେ ଶ୍ରୀ ମୋଦି ଦୁଇ ଦେଶ ମଧ୍ୟରେ ସଂସଦୀୟ ସହଯୋଗ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗତ ପାଞ୍ଚ ବର୍ଷ ମଧ୍ୟରେ ସମବାୟ ମନ୍ତ୍ରଣାଳୟ ଏ କ୍ଷେତ୍ରରେ ଜଡ଼ିତ ପ୍ରାୟ 30 କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିପାରିଛି। ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟ ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଗତକାଲି ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, 2021 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ତ୍ରଣାଳୟ ସମବାୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିପାରିଛି। ସମବାୟ କ୍ଷେତ୍ରରେ ସୃଷ୍ଟି ହେଉଥିବା ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ସହିତ ପରିଚାଳନାଗତ ବିକାଶ ଏବଂ ଆହ୍ୱାନ ସମାଧାନ ଦିଗରେ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ପ୍ରଯୁକ୍ତିବିଦ୍ୟା ଆଧାରରେ ସମବାୟ ଇକୋସିଷ୍ଟମ ବ୍ୟାପକ ହୋଇଛି। 2047 ଭାରତ ସ୍ୱାଧୀନତାର ଶତବାର୍ଷିକୀ ପାଳନ ଅବସରରେ ସମବାୟ ଆନ୍ଦୋଳନ ଏକ ସମୃଦ୍ଧ ଭାରତର ଦୃଢ଼ ଭିତ୍ତିଭୂମି ଭାବେ କାର୍ଯ୍ୟ କରିବ। ଗତ ଦଶନ୍ଧି ମଧ୍ୟରେ ସମବାୟ କ୍ଷେତ୍ର ବ୍ୟାପକ ହେବା ସହ 30 କ୍ଷେତ୍ରର 858,000 ଅଧିକ ସମବାୟ ସମାଜ ଏବଂ 32 କୋଟି ସଦସ୍ୟଙ୍କୁ ନେଇ ଏକ ସମନ୍ୱିତ ଡିଜିଟାଲ ଡାଟାବେସ୍ ସୃଷ୍ଟି କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ପ୍ରାଥମିକ କୃଷି କ୍ରେଡିଟ୍ ସମିତି ପ୍ୟାକ୍ସର ଭୂମିକା ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଏହାର ସାଧାରଣ ସେବା କେନ୍ଦ୍ର ନାଗରିକଙ୍କୁ 300ରୁ ଅଧିକ ସେବା ପ୍ରଦାନ କରିବାକୁ ସକ୍ଷମ ହୋଇଛି। 39,000 ପ୍ୟାକ୍ସ କିଷାନ ସମୃଦ୍ଧି କେନ୍ଦ୍ରରେ ପରିବର୍ତ୍ତିତ ହେବା ସହ 600ରୁ ଅଧିକ ପ୍ୟାକ୍ସ ଜନଔଷଧୀ କେନ୍ଦ୍ର ପରିଚାଳନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଲୋକପାତ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି। ବିଶେଷକରି ଦେଶବ୍ୟାପୀ ରହିଥିବା ବହୁବିଧ ଲଜିଷ୍ଟିକ୍ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବାହାରିନ୍ଠାରେ ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଚାରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର କାତାରରୁ ବାହାରି ବାହାରିନ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ଶ୍ରୀ ଜୟଶଙ୍କର ବାହାରିନ୍ରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାଇବେରିଆ ଅନ୍ତର୍ଗତ ଓମସ୍କ ସ୍ଥିତ ରୁଷ୍ର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରାଯାଇଛି। ୟୁକ୍ରେନ୍ ପକ୍ଷରୁ କରାଯାଇଥିବା ଦୀର୍ଘ ଦୂରତ୍ୱ ଆକ୍ରମଣ ମଧ୍ୟରେ ଏହା ଅନ୍ୟତମ ବୋଲି କିଭ୍ର ସାମରିକ ବାହିନୀ କହିଛି। ରୁଷ୍ ମଧ୍ୟ ୟୁକ୍ରେନ୍ର ଏଭଳି ଆକ୍ରମଣକୁ ସ୍ୱୀକାର କରିଛି। ଏକ ବିବୃତ୍ତିରେ ୟୁକ୍ରେନ୍ର ଜେନେରାଲ ଷ୍ଟାଫ୍ କହିଛନ୍ତି, ୟୁକ୍ରେନ୍ ଅଧିକୃତ ଅଞ୍ଚଳଠାରୁ ପ୍ରାୟ 2,700 କିଲୋମିଟର ଦୂରରେ ଅବସ୍ଥିତ ଏହି ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରାଯାଇଛି। ତେବେ କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହେବ। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିବେ। କର୍ମଶାଳାରେ 200ରୁ ଅଧିକ ଅଂଶୀଦାର ଯୋଗ ଦେବାର ସମ୍ଭାବନା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣାସୀର ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଟ୍ରାଇବେକ୍ସର ଶୁଭାରମ୍ଭ ସହ ଜନଜାତି କଳା, ସଂସ୍କୃତି, ଭାଷା, ପାରମ୍ପରିକ ଜ୍ଞାନ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ୍ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38 ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋଏଲ ଆଶାବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ୍, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି

0: ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ରପ୍ତାନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେଉଛି। ଜାମ୍ମୁ କାଶ୍ମୀର ମିଳିତ ଆୱାମୀ କାର୍ଯ୍ୟକମିଟି JAAC ସେମାନଙ୍କର ଦାବି ପୂରଣ ନେଇ ସରକାରଙ୍କୁ 48 ଘଣ୍ଟାର ସମୟସୀମା ପ୍ରଦାନ କରିଛନ୍ତି। ଦାବି ସମ୍ପର୍କରେ କୌଣସି ନିଷ୍ପତ୍ତି ଗ୍ରହଣ କରାନଗଲେ ଆସନ୍ତା 9 ତାରିଖରେ କମିଟି ପକ୍ଷରୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ସମସ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଜାରି ରହିଥିବା ଧାରଣା ଏବଂ ପ୍ରତିବାଦ ବଳବତ୍ତର ରହିବ ବୋଲି କମିଟି ଘୋଷଣା କରିଛି। ଆସନ୍ତା 9 ତାରିଖରେ ହେବାକୁ ଥିବା ପ୍ରତିବାଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ କମିଟି ପକ୍ଷରୁ POK ବାସୀଙ୍କୁ ଆହ୍ୱାନ ଦିଆଯାଇଛି। ଅନ୍ୟପକ୍ଷରେ POK ଅଞ୍ଚଳରେ ପାକିସ୍ତାନ ସେନା ପକ୍ଷରୁ ଦମନମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। 600ରୁ ଅଧିକ ନାଗରିକ ଅଧିକାର କର୍ମୀଙ୍କୁ ଗିରଫ ପ୍ରତିବାଦରେ ଆୟୋଜିତ ପ୍ରତିବାଦ ସଭାରେ ରବିବାର ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି। ଯୋଗାଯୋଗ ବ୍ୟବସ୍ଥା ପୁନଃସ୍ଥାପନ, ଖାଦ୍ୟ ଏବଂ ଔଷଧର ନିରନ୍ତର ଯୋଗାଣ, ଅଟକ ନେତାଙ୍କୁ ମୁକ୍ତ କରିବା ଏବଂ 38 ସୂତ୍ରରେ ଲିଖିତ ଚୁକ୍ତିନାମା କାର୍ଯ୍ୟକାରୀ କରିବା ଦାବି ନେଇ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସ୍ପେନ୍ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ରାଉଣ୍ଡ 16 ମ୍ୟାଚ୍ରେ ସ୍ପେନ୍ ପର୍ତ୍ତୁଗାଲକୁ 1-0 ପରାସ୍ତ କରି ଏହି ସଫଳତା ପାଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ମେକ୍ସିକୋକୁ 3-2 ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ବ୍ରାଜିଲ୍ ପ୍ରତିଯୋଗିତାରୁ ବାଦ୍ ପଡ଼ିଛି। 5 ଥର ବିଶ୍ୱକପ୍ ବିଜେତା ଏହି ଦଳକୁ ନରୱେ ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ 2-1 ପରାସ୍ତ କରିଛି। ଏହି ପରାଜୟ ବ୍ରାଜିଲ୍ର ଖ୍ୟାତନାମା ଫୁଟବଲ ଖେଳାଳି ନିଏମାର ଜୁନିୟର ଆନ୍ତର୍ଜାତିକ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଆଜି ନଟିଂହାମ୍ଠାରେ ଟ୍ରେଣ୍ଟ ବ୍ରିଜ୍ଠାରେ ଖେଳାଯିବ। ଚଳିତ 5 ଟିକିଆ ସିରିଜ୍ର ଏହି ତୃତୀୟ ମ୍ୟାଚ୍ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 4 ପରାସ୍ତ କରିଥିଲା। ଗୁଜରାଟ, ସୌରାଷ୍ଟ୍ର, କଚ୍ଛ, ମଧ୍ୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଉପକୂଳ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା 3-4 ମଧ୍ୟରେ ଓଡ଼ିଶା ସମେତ ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ, ଉତ୍ତର ପୂର୍ବାଞ୍ଚଳ ଏବଂ କେରଳ, ମାହେ, ଝାଡ଼ଖଣ୍ଡ, ଜାମ୍ମୁ କାଶ୍ମୀର ଓ ଲଦାଖ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ପ୍ରଯୁକ୍ତିବିଦ୍ୟା ଆଧାରରେ ଦେଶର ସମବାୟ ଇକୋସିଷ୍ଟମ ଅଧିକ ବ୍ୟାପକ ହୋଇଛି, କହିଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ଓମସ୍କ ସ୍ଥିତ ରୁଷର ସର୍ବବୃହତ ତୈଳ ବିଶୋଧନାଗାର ଉପରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଛି ୟୁକ୍ରେନ୍। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଲେ ସ୍ପେନ୍ ଏବଂ ଇଂଲଣ୍ଡ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତା 4 ମଧ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ପ୍ରଚାର କରୁଛୁ ଆଲୋଚନା, ଗୀତ ଗୋବିନ୍ଦର ସ୍ରଷ୍ଟା, ଆଲୋଚିକା ପଦ୍ମିନୀ ପଣ୍ଡା।
2: ଅପାରେ କାବ୍ୟ ସଂସାରେ କବିରେ ଏବ ପ୍ରଜାପତି, ସମଗ୍ର ସୃଷ୍ଟିରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ଛାଡ଼ିଦେଲେ ଯଦି ଆଉ କେହି ଦ୍ୱିତୀୟ ସୃଷ୍ଟିକର୍ତ୍ତା ଥାନ୍ତି ତେବେ ସେ ହେଉଛନ୍ତି କବି ଏବଂ ସେ ହେଉଛନ୍ତି ଶବ୍ଦସାରଥୀ। ପ୍ରତ୍ୟେକ ଯୁଗରେ ପ୍ରତ୍ୟେକ ସମୟରେ କବିର ଭାବୋଚ୍ଛ୍ୱାସ କବିତାର କୋମଳତା ସହୃଦୟ ପାଠକକୁ ଆହ୍ଲାଦିତ କରିଆସିଛି। ଏ ପ୍ରସଙ୍ଗରେ କବି ଜୟଦେବ ହେଉଛନ୍ତି ଜଣେ କାଳଜୟୀ କାବ୍ୟ ସ୍ରଷ୍ଟା। ସେ ନିଜର ଭକ୍ତି, ନିଷ୍ଠା ଓ ପ୍ରତିଭା ବଳରେ ଶ୍ରୀଜଗନ୍ନାଥଙ୍କ କୃପା ଲାଭ କରି ଅଗାଧ ପାଣ୍ଡିତ୍ୟ ଓ କବିତ୍ୱର ଅଧିକାରୀ ହୋଇପାରିଥିଲେ। ସେ ଦିବ୍ୟ ସ୍ରଷ୍ଟା ତଥା ମହାନ କବି। ପୁରୀ ନିକଟବର୍ତ୍ତୀ କେନ୍ଦୁଲି ଗ୍ରାମରେ 12ଶ ଶତାବ୍ଦୀରେ ଜୟଦେବ ଅକ୍ଷୟ ତୃତୀୟା ତିଥିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଭୁଜଦେବ ଓ ମାତା ରମାଦେବୀ ବାଲ୍ୟକାଳରେ ପିତାମାତାଙ୍କୁ ହରାଇଥିବାରୁ ସେ ପୁରୀ ଚାଲିଯାଇ ସେଠାରେ ଜଗନ୍ନାଥଙ୍କ ନାମ ଭଜନ କଲେ। ଫଳରେ ଶ୍ରୀଜଗନ୍ନାଥଙ୍କ କୃପାରୁ ସେ ତାଙ୍କର କାଳଜୟୀ ସୃଷ୍ଟି ଗୀତଗୋବିନ୍ଦକୁ ସଫଳ ଭାବରେ ପୂରଣ କରିପାରିଥିଲେ। ଜଗନ୍ନାଥ ହେଉଛନ୍ତି ଦଶାବତାରୀ ବିଷ୍ଣୁ କୃଷ୍ଣ, ଯାହାଙ୍କର ବର୍ଣ୍ଣନା ଗୀତଗୋବିନ୍ଦରେ ଜୟଦେବ

କରିଛନ୍ତି। ଉତ୍କଳରେ ଜଗନ୍ନାଥଙ୍କୁ ଅବତାରୀ କୃଷ୍ଣ ବୋଲି ବିବେଚନା କରାଯାଉଥିଲା, ହେଲେ ମଧ୍ୟ ରାଧାଙ୍କର କଥାର ଉଲ୍ଲେଖ ନଥିଲା। କିନ୍ତୁ ଜୟଦେବ ଗୋପାଳୁଣୀ ରାଧାଙ୍କୁ ଆଣି କମଳାକାନ୍ତ ବିଷ୍ଣୁକୃଷ୍ଣ ସ୍ୱରୂପୀ ଜଗନ୍ନାଥଙ୍କ ସହିତ ଯୋଡ଼ାଇଥିଲେ ମାଧବ ବା ଲକ୍ଷ୍ମୀପତି ନାରାୟଣ ରୂପରେ। ତାଙ୍କ ଦୃଷ୍ଟିରେ ଜଗନ୍ନାଥ ହେଉଛନ୍ତି ବିଷ୍ଣୁ କୃଷ୍ଣ ହରି, କିନ୍ତୁ ସେ ଯେଉଁ ରାଧାଙ୍କର ସଂଯୋଗ ଲକ୍ଷ୍ମୀପତି ମାଧବଙ୍କ ସହିତ କଲେ ତାହା ଷୋଡ଼ଶ ଶତକରେ ଚୈତନ୍ୟଙ୍କ ସମୟରେ ସାରା ଓଡ଼ିଶାରେ ପୁଷ୍ପିତ ପଲ୍ଲବିତ ହୋଇ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଥିଲା। ଗୀତଗୋବିନ୍ଦରେ ରଚନା ସମ୍ପର୍କରେ ଓ କବିଙ୍କ ବିଷୟରେ ଅନେକ ରୋମାଞ୍ଚକର କାହାଣୀ ମଧ୍ୟ କବିଙ୍କ ବିଷୟରେ ଶୁଣିବାକୁ ମିଳେ। ଗୀତଗୋବିନ୍ଦ ଲେଖୁଥିବା କାଳରେ କବି ଗୋଟିଏ ପଦ ସଂରଚନାରେ ସମର୍ଥ ହୋଇପାରୁନଥିଲେ। ରାଧାକୃଷ୍ଣ ପ୍ରେମ ସମ୍ବଳିତ ଏହି କାବ୍ୟରେ ମାତାଙ୍କର ଶୃଙ୍ଗାର ବର୍ଣ୍ଣନାର ଧୃଷ୍ଟତା କରିନପାରିବାରୁ ସ୍ୱୟଂ ଶ୍ରୀ ଜଗନ୍ନାଥ ଜୟଦେବଙ୍କ ବେଶ ଧରି ଜୟଦେବ ସ୍ନାନ କରିଯାଇଥିବା ସମୟରେ ଆସି ସେହି ଦୁଇ ପଦ ଲେଖିଦେଲେ। ପଦ୍ମାବତୀ ଖାଇବାକୁ ପରଷିଦେଲେ ଏବଂ ସେ ଅନ୍ନଗ୍ରହଣ କରି ଚାଲିଗଲେ। କିଛି ସମୟ ପରେ କବି ଯେତେବେଳେ ଫେରନ୍ତେ ପତ୍ନୀ ପଦ୍ମାବତୀଙ୍କୁ ଭୋଜନ କରିବା ଦେଖି ଚିନ୍ତା କଲେ, ବୋଧହୁଏ ଆଜି ପଦ୍ମାବତୀ ଭୋକ ସହି ନପାରି ଅନ୍ନଗ୍ରହଣ କରିନେଲେ। କିନ୍ତୁ ପଚାରିବାରୁ ପଦ୍ମାବତୀଙ୍କ ଠାରୁ ସେ ଯାହା ଶୁଣିଲେ ସେଥିରେ ସେ ଆଶ୍ଚର୍ଯ୍ୟଚକିତ ହୋଇ ପଦ୍ମାବତୀଙ୍କୁ କହିଲେ, ଧନ୍ୟ ପଦ୍ମାବତୀ ତୁମେ ଧନ୍ୟ। ବାଲ୍ୟକାଳରୁ ଜଗନ୍ନାଥଙ୍କ ସେବା କରି ଆସିଛି, କିନ୍ତୁ ତାଙ୍କର ଦର୍ଶନ ଓ ପ୍ରସାଦ ଗ୍ରହଣର ସୌଭାଗ୍ୟ ତୁମକୁ ମିଳିଲା, ଧନ୍ୟ ତୁମେ ପଦ୍ମାବତୀ ଧନ୍ୟ। ଏମିତି ଆଉ ଅନେକ କାହାଣୀରେ ତାଙ୍କର ପାଣ୍ଡିତ୍ୟ, ବିଦ୍ବତ୍ତା, ଉଦାରତା ଓ ମହାନତାର ପରିଚୟ ମଧ୍ୟ ମିଳେ। କବିଙ୍କର ଏ ସାରସ୍ୱତ ସୃଷ୍ଟି ତାଙ୍କର ପ୍ରତିଭାର ପ୍ରତିଫଳନ। ଯେଉଁ ଅସାମାନ୍ୟ କବିତ୍ୱ ବଳରେ କବି କାବ୍ୟ ରଚନା କରେ ସେ ଶକ୍ତି ବିରଳ, କ୍ୱଚିତ୍ ଲୋକଙ୍କ ନିକଟରେ ଏହି ଶକ୍ତିର ଆଭାସ ମିଳେ। ତେଣୁ ଅଗ୍ନିପୁରାଣରେ କୁହାଯାଇଛି, ନରତ୍ୱଂ ଦୁର୍ଲଭଂ ଲୋକେ ବିଦ୍ୟା ତତ୍ର ସୁଦୁର୍ଲଭା, କବିତ୍ୱଂ ଦୁର୍ଲଭଂ ଲୋକେ ଶକ୍ତିସ୍ତତ୍ର ସୁଦୁର୍ଲଭା। ସଂସ୍କୃତ ଗୀତିକାବ୍ୟ ସାହିତ୍ୟର ସର୍ବଶ୍ରେଷ୍ଠ ଓ ସର୍ବୋତ୍କୃଷ୍ଟ ଉଦାହରଣ ହେଉଛି ଜୟଦେବଙ୍କର ଗୀତଗୋବିନ୍ଦ। ଭକ୍ତି ରସସିକ୍ତ କୋମଳ ପଦାବଳୀର ସମାହାର ହେଉଛି ଗୀତଗୋବିନ୍ଦ। ଯେଉଁ ଚତୁର୍ବର୍ଗ ଫଳ ଧର୍ମ ଅର୍ଥ କାମ ମୁଖ୍ୟ ପ୍ରାପ୍ତି ଆଶା ନେଇ ଜଣେ କାବ୍ୟ ପାଠ କରିଥାଏ, ଗୀତଗୋବିନ୍ଦର ପ୍ରତିଟି ଧାଡ଼ି ତାର ଏହି ଇଚ୍ଛାକୁ ପୂରଣ କରିଥାଏ। ଏଇଥିପାଇଁ ହିଁ ଗୀତଗୋବିନ୍ଦର ଲୋକପ୍ରିୟତା ଆଜି ମଧ୍ୟ ଅତୁଟ ରହିଛି ଓଡ଼ିଶାର ଜନମାନସରେ। ସ୍ମର ଗରଳ ଖଣ୍ଡନମ ମମ ଶିରସି ମଣ୍ଡନମ ଦେହି ପଦ ପଲ୍ଲବ ମୁଦାରମ, ଏହାର ଉଚ୍ଚାରଣ ମାତ୍ରେ ହିଁ ସ୍ୱତଃ ହୃଦୟରେ ବିଭୁପ୍ରୀତି ପ୍ରକୃତି ପ୍ରୀତି ସଞ୍ଚରିଯାଏ। କବି ଜୟଦେବଙ୍କର ଏହା ହିଁ ବିଶେଷତ୍ୱ, ପ୍ରକୃତି ଭିତରେ ପ୍ରୀତିକୁ ଖୋଜିବା, ପ୍ରକୃତି ଭିତରେ ସୃଷ୍ଟିର ଚିରନ୍ତନ ସତ୍ତାକୁ ଉପଲବ୍ଧ କରିବା, ପ୍ରକୃତି ମଧ୍ୟ ଦେଇ ପୁରୁଷ ଓ ପ୍ରକୃତି ବା ରାଧାକୃଷ୍ଣଙ୍କର ଅପ୍ରାକୃତ ପ୍ରେମଲୀଳା ସଂଦର୍ଶନ କରିବା। ଗୀତଗୋବିନ୍ଦର ପ୍ରତିଟି ପାଦରେ ପ୍ରକୃତି ତେଣୁ ଭକ୍ତିରସ ଶୃଙ୍ଗାର ରସର ଉତ୍ପ୍ରେରକ ବା କାଟାଲିଷ୍ଟର ଭୂମିକା ଗ୍ରହଣ କରିଛି। ପ୍ରତିଟି ଧାଡ଼ିରେ ପ୍ରକୃତି ଅପରୂପ ଶୋଭାର ପସରା ମିଳାଇଛି। ଲଳିତ ଲବଙ୍ଗଲତା ପରିଶୀଳନ କୋମଳ ମଳୟ ସମୀରେ, ମଧୁକର ନିକର କରମ୍ବିତ କୋକିଳ କୁଜନ କୁଞ୍ଜ କୁଟୀରେ, ବିହରିତ ହରିରିହ ସରସ ବସନ୍ତି, ନୃତ୍ୟତି ଯୁବତୀ ଜନେନ ସମମ୍ ସଖୀ, ବିରହି ଜନସ୍ୟ ଦୂରନ୍ତି, ମୃଗମଦ ସୌରଭ ରଭସ ବସମ୍ବଦ ନବଦଳ ତମାଳ ମାଳେ, ଯୁବଜନ ହୃଦୟ ବିଦାରଣ ମନସିଜ ନଖରୁଚି କିଞ୍ଚୁକ ଜାଳେ। ରାସଶେଖର ଶ୍ୟାମସୁନ୍ଦର ଶ୍ରୀକୃଷ୍ଣଙ୍କର ରୂପ ବର୍ଣ୍ଣନା ପ୍ରସଙ୍ଗରେ କବି ଗୀତଗୋବିନ୍ଦର ଦ୍ୱିତୀୟ ସ୍ୱର୍ଗରେ କହୁଛନ୍ତି, ସଞ୍ଚର ଦଧର ସୁଧା ମଧୁର ଧ୍ୱନି, ମୁଖରିତ ମୋହନ ବଂଶମ ଚଳିତ ଦୃଗଞ୍ଚଳ ଚଞ୍ଚଳ ମୌଳିକ ପାଳ ବିଳୋଳ ବତଂସମ, ରାସେ ହରିମିହ ବିହତ ବିଳାସମ ସ୍ମରତି ମନୋମମ କୃତ ପରିହାସମ, ଚନ୍ଦ୍ରକ ଚାରୁ ମୟୂର ଶିଖଣ୍ଡକ ମଣ୍ଡଳ ବିଳୟିତ କେଶମ, ପ୍ରଚୁର ପୁରନ୍ଦର ଧନୁର ନୁରଞ୍ଜିତ ମେଦୁର ମୁଦର ସୁବେଶମ। ଏଠାରେ କବି ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ଠାରେ ଆରୋପ କରିଛନ୍ତି। ବାସ୍ତବିକ ସଙ୍ଗୀତର କି ମଧୁର ମୂର୍ଚ୍ଛନା, ଯେକୌଣସି ଭାଷା ଯେକୌଣସି ସାହିତ୍ୟର ସ୍ରଷ୍ଟା ଓ ପାଠକକୁ ଏହା ସମାନ ଭାବରେ ଆଲୋଡ଼ିତ କରିଥାଏ। ସେହି ଗୀତଗୋବିନ୍ଦ ଦ୍ୱାଦଶ ଶତକରୁ ଆରମ୍ଭ କରି ରାଧାକୃଷ୍ଣ ଅମର ପ୍ରେମଲୀଳା ଜଗନ୍ନାଥଙ୍କ ନିକଟରେ ଗାନ କରାଗଲା। ମହାରି ବା ଦେବଦାସୀମାନେ ଗୀତଗୋବିନ୍ଦ ଗାନ କରି ଠାକୁରଙ୍କୁ ମୁଗ୍ଧ କରୁଥିଲେ। ସେତେବେଳେ ଜଗନ୍ନାଥ ନିଜେ ଓଡ଼ିଶାର ରାଜା ଓ ଗଜପତି ରାଜା ତାଙ୍କର ସେବକ ବୋଲି ବିବେଚନା

0: ହେଉଥିଲେ, ଫଳରେ ରାଜ୍ୟରେ ପ୍ରଜାମେଳିର ଆଶଙ୍କା ନଥିଲା। ଲୋକେ ଭାବୁଥିଲେ ସେମାନେ ଯାହା କରୁଛନ୍ତି ସବୁ ଜଗନ୍ନାଥଙ୍କ ପାଇଁ କରୁଛନ୍ତି। ଜଗନ୍ନାଥ ଓଡ଼ିଶାର ରାଜା ବୋଲି ବିବେଚିତ ହେବା ପରେ ସମସ୍ତ ରାଜଭୋଗ ତାଙ୍କ ପାଇଁ ହେଲା। ରାଜାଙ୍କ ଆଗରେ ପରିବେଷିତ ହେଉଥିବା ନୃତ୍ୟ ଗୀତର ପରମ୍ପରା ମଧ୍ୟ ଜଗନ୍ନାଥଙ୍କ ପାଇଁ ଖଞ୍ଜାଗଲା। ଜଗନ୍ନାଥ ଶୋଇବାକୁ ଗଲାବେଳେ ବୀଣାବାଦନ ସାଙ୍ଗକୁ ଗୀତ ଗାଇବାର ଆୟୋଜନ କରାଗଲା। ଏହି ଗୀତ ଥିଲା ମଧୁଦ୍ରାକ୍ଷାଠାରୁ ଅଧିକ ସୁମିଷ୍ଟ ବିଶ୍ୱବିଖ୍ୟାତ ଗୀତଗୋବିନ୍ଦ। ଏକ ମହାନ ସୃଷ୍ଟି ନିଜର ମହକରେ ଆହୁରି ଅନେକ କାବ୍ୟ କବିତା ସୃଷ୍ଟିର ସମ୍ଭାବନା ସୃଷ୍ଟି କରେ। ପରବର୍ତ୍ତୀ ସମୟରେ ଗୀତଗୋବିନ୍ଦକୁ ଅନୁକରଣ କରି ଓଡ଼ିଶାରେ ଅନେକ କାବ୍ୟ ରଚନା କରାଯାଇଛି। ସେଗୁଡ଼ିକ ମଧ୍ୟରେ ପୁରୁଷୋତ୍ତମ ଦେବଙ୍କର ଅଭିନବ ଗୀତଗୋବିନ୍ଦ, ସେହିପରି ମୈଥିଳୀ କବି ଭାନୁଦତ୍ତଙ୍କ ଗୀତଗୌରୀଶ ବା ଗୀତଗୌରୀପତି, ରାଜସ୍ଥାନର ମେବାର କୁମ୍ଭକର୍ଣ୍ଣଙ୍କର ରଚନା ମଧ୍ୟ ଉତ୍ତର ଭାରତରେ ପ୍ରସିଦ୍ଧିର ପ୍ରମାଣ ଦେଇଛି। ରାୟ ରାମାନନ୍ଦଙ୍କର ଜଗନ୍ନାଥ ବଲ୍ଲଭ ନାଟକ ମଧ୍ୟ ଏହି ସମୟରେ ଜଗନ୍ନାଥ ମନ୍ଦିରରେ ମଞ୍ଚସ୍ଥ ହୋଇଥିଲା। ବିଚାର କଲେ ଅନୁମିତ ହୁଏ ଜଗନ୍ନାଥ ମନ୍ଦିର ସେ ଦୃଷ୍ଟିରୁ ଓଡ଼ିଶାର ଏକ ବିଶିଷ୍ଟ ନାଟ୍ୟଶାଳା ତଥା ସାଂସ୍କୃତିକ କାର୍ଯ୍ୟକ୍ରମର ଏକ ପ୍ରଧାନ କେନ୍ଦ୍ରସ୍ଥଳ ରୂପେ ପରିଗଣିତ ହେଲା। ଏଥିରୁ ଜୟଦେବଙ୍କର ଗୀତଗୋବିନ୍ଦର ଲୋକପ୍ରିୟତା ବେଶ୍ ଉପଲବ୍ଧ କରିହୁଏ। ସେ ଯାହା ହେଉ, କବି ନିଜର କବିତ୍ୱ ଓ ଶକ୍ତି ବଳରେ ସବୁବେଳେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଓ କାଳର ଊର୍ଦ୍ଧ୍ୱରେ ଥାଏ। ଜୟଦେବ ହେଉଛନ୍ତି ସେଭଳି ଜଣେ ଉଚ୍ଚକୋଟୀର କବି। ଏହି କବିଙ୍କୁ ମୋର ଶତଶତ ପ୍ରଣାମ। ଆଶା ରଖିବି ହିନ୍ଦୁ ସଭ୍ୟତା ଯେତେଦିନ ଯାଏ ଏ ଧରାପୃଷ୍ଠରେ ବଞ୍ଚି ରହିଥିବ, କବି ଜୟଦେବ ଓ ତାଙ୍କ ଅମ୍ଳାନକୃତି ଗୀତଗୋବିନ୍ଦ ସେହିଦିନ ଯାଏ ପ୍ରତ୍ୟେକ ରସପିପାସୁଙ୍କର ରସପିପାସା ମେଣ୍ଟାଇବ।
1: ଶୁଣୁଥିଲେ ଆଲୋଚନା ଗୀତ ଗୋବିନ୍ଦର ସ୍ରଷ୍ଟା। ଆଲୋଚନା କରିଥିଲେ ପଦ୍ମିନୀ ପଣ୍ଡା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ ଯୋଗେ, ଏଫ୍ଏମ୍ରେ 103.3 ମେଗାହର୍ଟ୍ଜରେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ।

0: ଆକାଶବାଣୀ ହିଁ ଆପଣଙ୍କ ବାଣୀ, ସୂଚନା ଓ ମନୋରଞ୍ଜନର ପରସ୍ପର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଶୁଣନ୍ତୁ ଏକ ସୂଚନା। ଚଳିତ ମାସ 7 ତାରିଖ ଅର୍ଥାତ୍ ଆଜି ମଙ୍ଗଳବାର ଦିନ 1:20 ଦିନ 1:50 ପର୍ଯ୍ୟନ୍ତ ମହିଳାମାନଙ୍କ ପାଇଁ ଶକ୍ତିରୂପା କାର୍ଯ୍ୟକ୍ରମରେ ହେଲୋ ଡକ୍ଟର ସିଧା ପ୍ରସାରଣ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: आकाशवाणी विज्ञापन कम खर्च सारा राज्य में खेले गुंजरण।
1: आपण माने कार्यक्रम शुणुछन्ति आकाशवाणी भवानीपाटणा केन्द्ररु। श्रोताबंधु एथर आसन्त शुणिबा कार्यक्रम चासर कथा।
2: ହେନ୍ତା ତ ଆମର ଚାଷୀ ଦାଦାମାନେ ବର୍ଷାରେ ଭିନ୍ନ ଭିନ୍ନ ପ୍ରକାରର ଚାଷ କରିଥିସନ୍, ଯେନ୍ତାକି ଆଲୁ, ବାଇଗନ, ସାରୁ, କୁନ୍ଦୁରୁ ଆରୁ ଲଇନି। ତ ଏସବୁ ଚାଷ କଲା ଭିତରେ କିଛି ଏନ୍ତା ବି ଆମର ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ କି ତାଙ୍କର ସମିଆ ବାହାର କରିକରି ଇ କଲା ହଲଦୀ ଚାଷ ବି କରିଥିସନେ। ଯଦି ଦେଖ୍ମା ବୋଇଲେ ଇ ଭିତରେ ଆଣ୍ଟିବାୟୋଟିକ୍ ଗୁଣୁସନେ ଇଟାକେ ଅଶୋକ ସାହି ପାଶେ ବି ବ୍ୟବହାର କରାଯାଇସିଏ। କଲା ହଲଦୀ ଆମର ଯେତିକି ପ୍ରସାଧନ ସାମଗ୍ରୀ ଆରୁ ଭିନ୍ନ ଭିନ୍ନ ପ୍ରକାରର ରୋଗ ଛଡ଼ା ବାର୍ତ୍ତି ବି ଇଟାକେ ବ୍ୟବହାର କରାଯାଇସିଏ। ଦିହିର୍ କେନ୍ ଜାଗାନେ ଖଣିଆ ହେଇଗଲେ କି ସ୍ପ୍ରେନ୍ କି କେନ୍ ଜାଗା ଫୁଲି ଯାଉଛେ ବୋଇଲେ ଇଟା ବେଶୀ କାମେ ଆଇସିଏ। ଚର୍ମ ରୋଗ, ହଜମ ପ୍ରକ୍ରିୟା ଆରୁ ଯକୃତ ଜନିତ ସମସ୍ୟା ଲାଗି କଲା ହଲଦୀ ବ୍ୟବହାର କରାଯାଇସିଏ। ଇ ଭିତରେ ଭିନ୍ନ ଭିନ୍ନ ପ୍ରକାରର ଔଷଧୀୟ ଗୁଣ ସବୁ ଭରି ରହିଛେ ଆରୁ ଇଟା ଭିନ୍ନ ଭିନ୍ନ ପ୍ରକାରର ଔଷଧ ତିଆରିନେ ବି ଇଟା ବ୍ୟବହାର କରାଯାଇସିଏ। ତ ଚାଷୀ ଦାଦାମାନେ ଏବେ ଦେଖ୍ମା ଇ କଲା ହଲଦୀ ଚାଷ ଲାଗି କେନ୍ ପ୍ରକାର ଜଳବାୟୁ ଦରକାର ଇ କଥା ଗୋଟେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼୍ବା। ଇ କଲା ହଲଦୀ ଚାଷ ଲାଗି ଆମକେ ଗରମ ଜଳବାୟୁ ସନେ ସେନର ତାପମାତ୍ରା 15-40 ଡିଗ୍ରୀ ସେଣ୍ଟିଗ୍ରେଡ୍ ଭିତରେ ରହିବାର ଦରକାର। ଏ ପ୍ରଜାତିର ଗଛ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ଶକ୍ତି ମିଶ୍ରଙ୍କ କଣ୍ଠରେ ଗୀତ ରଚନା ନିଜାମ, ସଙ୍ଗୀତ ଦେଇଛନ୍ତି ଅରବିନ୍ଦ ପାଣ୍ଡେ।

ଶ୍ରୀ ଶ୍ରୀ ଜଗନ୍ନାଥ ବିଶ୍ୱପ୍ରୀତି ଅକପଟ ଭାତୃତ୍ୱ ଓ ସାର୍ବଜନୀନ ଧର୍ମ ଧାରଣାର ଯେ ମହାନ ସମନ୍ୱୟ, ଏ କଥାଟି ସର୍ବବାଦୀ ସମ୍ମତ। ସେ ଯେ କେବଳ ନାମ ତ ଜଗନ୍ନାଥ କିମ୍ବା ସାରା ମାନବ ସମାଜର ଶ୍ୱେତ ପୀତ ଓ କୃଷ୍ଣ ରଙ୍ଗର ପ୍ରତିନିଧିତ୍ୱ କରି ବ୍ୟବହାରିକ ବା ସ୍ଥୂଳ ଦୃଷ୍ଟିରୁ ବିଶ୍ୱ ଜନଜୀବନର ପ୍ରତୀକ ହୋଇଛନ୍ତି ତା ନୁହେଁ, ବରଂ ସେ ବସ୍ତୁତଃ ନିଜର ପୂଜା ଆରାଧନା ନୀତି ଓ ପର୍ବପର୍ବାଣି ପରମ୍ପରା ଆଉ ଚଳଣି ମଧ୍ୟରେ ଏପରି ବ୍ୟକ୍ତ ଓ ଅବ୍ୟକ୍ତ ହୋଇ ପରିବ୍ୟାପ୍ତ ଯେ ସେ ବିଭିନ୍ନ ସମ୍ପ୍ରଦାୟ ଏବଂ ମତାବଲମ୍ବୀଙ୍କର ଆରାଧ୍ୟ ଦେବତା ଭାବରେ ସ୍ୱୀକୃତ।

ଓ ଭିତର ଦ୍ୱାର ଅଳ୍ପ ଖୋଲା ଥାଏ। ଆଉ ରତ୍ନ ବେଦୀ ପାଖକୁ ଯାଆନ୍ତି ଖଟସଜ ମେକଅପ, ପାଳିଆ, ଖୁଣ୍ଟିଆ, ଶୁଆର ବଡ଼ୁ ଓ ଗରାବଡ଼ୁ। ଆରମ୍ଭ ହୋଇଯାଏ ଠାକୁରଙ୍କର ଦୈନିକ ନୀତି ଆଉ ଉପଚାର।

ପ୍ରାତଃ କାଳରେ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ପରେ ଭିତରଛୁ ମହାପାତ୍ରଙ୍କ ସହିତ ଅନ୍ୟାନ୍ୟ ସେବକମାନେ ଗମ୍ଭୀରା ଭିତରକୁ ପ୍ରବେଶ କରନ୍ତି। ଅଖଣ୍ଡ ମେକଅପ୍ ଓ ପାଳିଆ ମେକଅପ୍ ବୈଠା ବା ଦୀପ ଧରି ଠାକୁରଙ୍କୁ ଦେଖାନ୍ତି। ତାପରେ ବାମପଟେ ଥିବା 9 ପିତ୍ତଳ ଦୀପ ନେଇ ଜାଳନ୍ତି। ଜୟ ବିଜୟ ଦ୍ୱାର

0: ସକାଳ ଠାରୁ ରାତିରେ ବଡ଼ସିଂହାର ଧୂପ ଓ ପହଡ଼ ଲାଗି ପର୍ଯ୍ୟନ୍ତ ଯେଉଁ ସେବକମାନଙ୍କର ସେବା ଦାୟିତ୍ୱ ଲାଗି ରହିଥାଏ ସେମାନଙ୍କ ମଧ୍ୟରେ ଗରାବଡ଼ୁ ସେବକ ଅନ୍ୟତମ। ଅନଙ୍ଗ ଭୀମଦେବଙ୍କ ସମୟରୁ ପ୍ରତିଷ୍ଠିତ ଛତିଶାନୀ ଯୋଗର ଅନ୍ୟତମ ଗରାବଡ଼ୁ ସେବା ନିଯୋଗର ଐତିହ୍ୟ ଅତି ପ୍ରାଚୀନ। ତେଣୁ ଗରାବଡ଼ୁ ସେବାର ପୁଙ୍ଖାନୁପୁଙ୍ଖ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ଏହି ସେବାର ପ୍ରଚଳନ, ଠାକୁରଙ୍କର ଦୈନନ୍ଦିନ ନୀତିରେ ଏମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀମନ୍ଦିର ଗରାବଡ଼ୁ ନିଯୋଗର ସଦସ୍ୟ ଶ୍ରୀ ରବିନାରାୟଣ ମହାପାତ୍ର।
1: ମାଦଳାପାଞ୍ଜି ଅନୁଯାୟୀ 1230 ଖ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭୀମ ଦେବଙ୍କ ନୀତି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଛତିଶା ନିଯୋଗ ପ୍ରତିଷ୍ଠା କରିଥିଲେ। କିନ୍ତୁ ତା ପୂର୍ବରୁ ସପ୍ତମ ଶତାବ୍ଦୀରେ କେଶରୀ ବଂଶର ରାଜା ଯଦାତି କେଶରୀ ବିଭିନ୍ନ ସେବାୟତ ନିଯୋଗ ଗଠନ କରିଥିବା ପ୍ରମାଣ ମିଳେ। ଯେଉଁ ଛତିଶା ନିଯୋଗର ବ୍ୟାଖ୍ୟା କରାଯାଇଛି ସେଥିମଧ୍ୟରେ ଗରାବଡ଼ୁ ନିଯୋଗ ଅନ୍ୟତମ। ନୀଳାଦ୍ରି ମହୋଦୟ ଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଶ୍ରୀ ବିଗ୍ରହ ବା ଦାରୁ ବିଗ୍ରହମାନଙ୍କୁ ପ୍ରତିଷ୍ଠା କରିବା ପରେ ଆଦିପିତା ବ୍ରହ୍ମାଙ୍କ ସ୍ମରଣ କରିବାରେ ଆଦିପିତା ଚାରିଗୋଟି ମୁଖ୍ୟ ସେବକ ସୃଷ୍ଟି କରିଥିଲେ। ତନ୍ମଧ୍ୟରେ ଆଚାର୍ଯ୍ୟ, ବ୍ରହ୍ମା, ଚରୁହତା ଏବଂ ପାତ୍ରହତା ସୃଷ୍ଟି କରିଥିଲେ। ଚାରି ମୁଖ୍ୟ ସେବକମାନଙ୍କର କାର୍ଯ୍ୟ ପଦ୍ଧତି ଅନୁଧ୍ୟାନ କଲେ ବ୍ରହ୍ମାଙ୍କ କାର୍ଯ୍ୟଧାରା ବର୍ତ୍ତମାନ ଗରାବଡ଼ୁ ସେବଙ୍କର ଆଦ୍ୟ ପୂର୍ବ ବୋଲି ଅନେକ ପଣ୍ଡିତ ମତବ୍ୟକ୍ତ କରିଛନ୍ତି। ଗରାବଡ଼ୁ ସେବା ଓ ମଙ୍ଗଳାଳତୀ ଠାରୁ ପହୁଡ଼ ପର୍ଯ୍ୟନ୍ତ ଗରାବଡ଼ୁ ସେବା ନିରନ୍ତର କରିଥାଏ। ତନ୍ମଧ୍ୟରେ ମଙ୍ଗଳାଳତୀରେ ପୁଷ୍ପାଳକ ଏବଂ ଭିତର୍ଚ୍ଛୁ ମହାପାତ୍ରଙ୍କୁ ଜଳ ଦେବା, ଅବକାଶ ସମୟରେ ଜଳଝରି ଲଗାଇବା ଏବଂ ଅଳାଲାଗି ସମୟରେ ଦର୍ପଣ ଜଳଲାଗି କରିବା, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ଭୋଗ ସମୟରେ ଝରି ଲଗାଇବା ସହିତ ତିନି ଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି। ପ୍ରତ୍ୟେକ ଧୂପରେ ଝରି ଲଗାଇବା ସହିତ ପାଞ୍ଚ ଓଳି ଘଷା ଜଳ ପ୍ରସ୍ତୁତ କରିଥାନ୍ତି ଏବଂ ଧୂପ ପୂଜା ସମୟରେ ଭିତରକୁ ଯାଇ ପତ୍ରୀବଣଙ୍କ ଠାରୁ ସାତ ଗୋଟି ରୂପା ଗଡ଼ୁ ନେଇ ସେଥିମଧ୍ୟରେ ଜଳପୂର୍ଣ୍ଣ କରି ବଳଭଦ୍ରଙ୍କ ବାଡ଼ରେ ବଡ଼ ଗୋଟିଏ ଏବଂ ଛୋଟ ଗୋଟିଏ, ସୁଭଦ୍ରଙ୍କ ବାଡ଼ରେ ଗୋଟିଏ ବଡ଼ ଏବଂ ଗୋଟିଏ ଛୋଟ ଏବଂ ଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ବଡ଼, ଗୋଟିଏ ମଝିଲା ଏବଂ ଗୋଟିଏ ଛୋଟ ଗଡ଼ୁ ସିଂହାସନ ଉପରେ ରଖିଥାନ୍ତି ଏବଂ ପୂଜା ସମୟରେ ଆବଶ୍ୟକ ମୁତାବକ ଜଳ ପୂଜାପୂର୍ଣ୍ଣାଙ୍କୁ ଦିଅନ୍ତି। ଧୂପ ସରିବା ପରେ ଟେରା ଫିଟିଲେ ବଡ଼ ବାଡ଼ରେ ଲାଗିଥିବା ଘଷା ଜଳ ମା' ବିମଳାଙ୍କ ମନ୍ଦିର ସମର୍ପଣ ପାଇଁ ଦେଇଥାନ୍ତି ଏବଂ ରାତ୍ର ପହୁଡ଼ ପୂର୍ବରୁ ଶୟନ ଠାକୁରଙ୍କୁ ଡମ୍ବୁରୁ ଉପରେ ବିଜୟ କରିବା ପରେ ଆରତୀ ପୁଷ୍ପାଞ୍ଜଳି ପରେ ପୁଷ୍ପାଳଙ୍କ ସହ ମିଶି ଶୟନ ଠାକୁରଙ୍କୁ ଜଗନ୍ନାଥଙ୍କ ଖଟସେଜରେ ଶୟନ କରିବା ପାଇଁ ଗରାବଡ଼ ସେବକ ନେଇଥାନ୍ତି ଏବଂ ସେହି ସମୟରେ ଶୟନ ଠାକୁରଙ୍କର ତକିଆ ତଳେ ଗଭା ରଖି ଚନ୍ଦନ, କର୍ପୂର ଏବଂ ସୁବାସିତ ମାଳ ମା' ବିମଳାଙ୍କ ମନ୍ଦିରଠାରେ ଦେଇଥାନ୍ତି।

ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ଶ୍ରୀଜୀଉମାନଙ୍କର ମହାସ୍ନାନ ବିଧି ସମୟରେ ଗରାବେଡ଼ୁ ସେବକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସ୍ନାନ ବେଦୀରେ ଠାକୁରମାନଙ୍କର ରୁନ୍ଧା ଏବଂ ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେଲା ପରେ ପ୍ରତିହାରୀ ଜଳଛକ ନିମନ୍ତେ ଜଳ ଆଣିବାକୁ ଡାକିଯାଆନ୍ତି ଅଧିବାସ ସ୍ଥାନକୁ। ତାପରେ ବୁହା ହୁଏ ଜଳଛେକ ନିମନ୍ତେ 108 କୁମ୍ଭ ଜଳ। ଗରାବେଡ଼ୁ ସେବକମାନେ ଏହି ଜଳଛେକ ବୋହିବା ସମୟରେ ମୁହଁରେ ବାଘ ମୁହାଁ ବାନ୍ଧି

0: ପୂଜା ପଣ୍ଡା ଷୋଡ଼ଶ ଉପଚାରରେ ପୂଜା ସାରିବା ପରେ ଗରାବଡ଼ୁମାନେ ରୂପା ପିଙ୍ଗଣ ଧରିଥିବା ତିନି ଜଣ ମେକାପଙ୍କୁ ଜଳ ଦିଅନ୍ତି। ସେହି ଜଳ ନେଇ ପୂଜା ପଣ୍ଡା ଠାକୁରଙ୍କୁ ଲାଗି କରାନ୍ତି।
1: ତିନି ଗୋଟି ସାମୂହିକ ସେବା ବା ଗୋଷ୍ଠୀ ସେବା ବୋଲି, ଗୋଟିଏ ହେଉଛି ପୌଷ ପୂର୍ଣ୍ଣିମା, ଗୋଟିଏ ହେଉଛି ନୀଳାଦ୍ରି ମହୋଦୟ, ଏବଂ ଗୋଟେ ସ୍ନାନ ଯାତ୍ରା। ତା ଦେହରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ହେଉଛି ସ୍ନାନ ଯାତ୍ରା। ସ୍ନାନ ଯାତ୍ରାରେ ସମସ୍ତ ଗରାବଡ଼ୁ ନିଯୋଗ ମାଧ୍ୟମରେ ସାମୂହିକ ସେବା ସେଠାରେ କରିଥାନ୍ତି। ତନ୍ମଧ୍ୟରେ 108 ଗରା ଜଳ, ଯାହାକି ପୂର୍ବରୁ ପ୍ରସ୍ତୁତ ହୋଇଥାଏ ଚନ୍ଦନ କର୍ପୂର ଏବଂ ଚୁଆଲ ପଡ଼ି ହେଇଥାଏ, ସେଇ 108 ଗରାକୁ ମୁଆଁପାଡ଼ି ବା ବାଘ ମୁଆଁପାଡ଼ି, ଯେଉଁଟାକୁ ମୁହଁରେ ବାନ୍ଧି କୌଣସି ପ୍ରକାର ଇଜେମିନି, ତାଙ୍କୁ ନେଇ ସିଂହାସନ ଉପରେ ସ୍ନାନବେଦୀରେ ରଖିଥାନ୍ତି। ଏବଂ ସେ ସିଂହାସନ ଉପରେ ଯେଉଁ ରଖିଥାନ୍ତି ସେଇଟା ଚାରି ବାଡ଼ରେ ରହେ ବା ଚାରି ଭାଗରେ ବିଭକ୍ତ ହୋଇ ରଖାଯାଏ। ପ୍ରଥମେ ବଳଭଦ୍ରଙ୍କ ବାଡ଼ରେ 33 ଗୋଟି ଗରା, ଜଗନ୍ନାଥଙ୍କ ବାଡ଼ରେ 35 ଗୋଟି ଗରା, ସୁଭଦ୍ରାଙ୍କ ବାଡ଼ରେ 22 ଗୋଟି ଗରା, ଏବଂ ସୁଦର୍ଶନଙ୍କ ବାଡ଼ରେ 18 ଗୋଟି ଗରା ରହିଥାଏ। ରଖିବା ପରେ ପୂଜାପଣ୍ଡାମାନେ ପୂଜା କରନ୍ତି ଷୋଡ଼ଶ ଉପଚାରରେ, ଏବଂ ଶଙ୍ଖପାଣି ପଡ଼ିବା ପରେ ଗରାବଡ଼ ସେବକମାନେ ସୁବାସିତ ଜଳକୁ ନେଇ ମେକାପ ଧରିଥିବା ରୂପା ପିଙ୍ଗଣରେ ଦିଅନ୍ତି, ଏବଂ ମେକାପ ଗରାବଡ଼ ଦେଇଥିବା ଜଳ ପୂଜାପଣ୍ଡାଙ୍କ ହାତକୁ ଦେଲେ ପୂଜାପଣ୍ଡାମାନେ ତାଙ୍କୁ ପ୍ରତ୍ୟକ୍ଷ ସ୍ନାନ କରନ୍ତି ବା ଜଗନ୍ନାଥଙ୍କ ମସ୍ତକରେ ସେ ଜଳକୁ ଢାଳନ୍ତି। ପ୍ରତ୍ୟେକ ଯାତ୍ରା ବା ପ୍ରତ୍ୟେକ ଦିନ ଜଗନ୍ନାଥଙ୍କର ପରୋକ୍ଷ ସ୍ନାନ ବା ଦର୍ପଣ ସ୍ନାନ ହେଉଥିବା ସମୟରେ ସ୍ନାନ ଯାତ୍ରାରେ ଜଗନ୍ନାଥଙ୍କ ମସ୍ତକରେ ସମ୍ପୂର୍ଣ୍ଣ ରୂପେ ଜଳ ଢଳାଯାଏ। ରଥଯାତ୍ରାରେ ମଧ୍ୟ ସେହିପ୍ରକାର ସେବା ଥାଏ। ଏବଂ ରଥଯାତ୍ରା ଉପରେ ଆଉ ଗୋଟେ ବିଶେଷ ସେବା ହେଉଛି ଯେ ରଥଯାତ୍ରାରେ ସୁଭଦ୍ରାଙ୍କ ରଥରେ ଗରାବଡ଼ୁ ସମସ୍ତ ପ୍ରକାର ସେବା କରେ। ତା ଅର୍ଥ ଗରାବଡ଼ୁ ଭିତରେ ଯେଉଁ ପ୍ରକାର ଦୈନନ୍ଦିନ ସେବାରେ ଯେଉଁ ପତ୍ରିବଡ଼ୁ ସୁଆରବଡ଼ୁ ଯେଉଁ କାର୍ଯ୍ୟ କରନ୍ତି, ଗରାବଡ଼ୁ ମଧ୍ୟ ସୁଭଦ୍ରାଙ୍କ ରଥରେ ସୁଆରବଡ଼ୁ ପତ୍ରିବଡ଼ୁ କାର୍ଯ୍ୟ କରିବା ସହିତ ନିଜର କାର୍ଯ୍ୟ ମଧ୍ୟ କରିଥାଏ। ବିଶେଷ ନୀତି ମାନଙ୍କରେ କ'ଣ ହେଉଛି, ବିଶିଷ୍ଟ ମାସ ତିଥି ବାର ଓ ନକ୍ଷତ୍ରମାନଙ୍କରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ପାଳିତ ହୁଏ। ତଥା ଗୁରୁବାର ମାଜଣା, ଏକାନ୍ତ ନୀତି, ଅମାବାସ୍ୟା, ସାଗର ବିଜେ, ନକ୍ଷତ୍ର ବନ୍ଦାପନା, ଏକାଦଶୀ ଏବଂ ଘୋଡ଼ଲାଗି, ବନକ ନାଗି, ବେଣ୍ଟ ବା ଶିକାର, ଗ୍ରହଣ ଓ ପରାଗ ନୀତି, ଋଷି ପଞ୍ଚମୀ, ଗହ୍ମା ପୂର୍ଣ୍ଣିମା, ଚମ୍ପକ ଦ୍ୱାଦଶୀ ନୀତିମାନଙ୍କରେ ଗରାବଡ଼ ସେବାର ବିଶେଷ ଭୂମିକା ରହିଛି। ତତ୍ସହିତ ରଥଯାତ୍ରା ସମୟରେ ରଥ ଉପରେ ଗଜପତି ମହାରାଜାଙ୍କ ଛେରା ପହରା, ଏବଂ ରାଜନୀତି ସମୟରେ ଗଜପତିକୁ ହାତୁଆଣି ଦିଅନ୍ତି।

ଶ୍ରୀମନ୍ଦିରରେ ଶାଢ଼ୀ ବନ୍ଧା ଆଉ ଅଶାଢ଼ୀ ବନ୍ଧା ସେବକ ଦୁଇ ଗୋଷ୍ଠୀରେ ଅଛନ୍ତି, କିନ୍ତୁ ଛତିଶା ନିଯୋଗ ଯେଉଁ ପୂର୍ବରୁ ବର୍ଣ୍ଣିତ ଅଛି, ଛତିଶା ନିଯୋଗର ପ୍ରତ୍ୟେକ ସେବାୟତ ଶାଢ଼ୀ ବନ୍ଧା ସେବାୟତ ବୋଲି ହେଇଛି। ଶାଢ଼ୀ ବନ୍ଧା ସେବାୟତ କ'ଣ, ପ୍ରଥମେ ଆମେ ଗଜପତି ମହାରାଜାଙ୍କ ତରଫରୁ ଯେଉଁ ପାଡ଼ୋଶୀ ମହାପାତ୍ର ଯେଉଁ ଶାଢ଼ୀ ଦିଅନ୍ତି ତାକୁ ଶାଢ଼ୀ ବନ୍ଧା ବୋଲି କୁହାଯାଏ। ତା'ର ବିଭିନ୍ନ ନିୟମ ଅଛି। ପ୍ରଥମେ ଯିଏ ଶାଢ଼ୀ ବନ୍ଧିବାକୁ ଯିବ ସେ ପ୍ରଥମେ ଆଗ ଗଜପତି ମହାରାଜାଙ୍କ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ତାକୁ ଆଗ ସେଠି ଦରଖାସ୍ତ କରିବ। ତତ୍ପରେ ପ୍ରଶାସନ ସେ ସମ୍ବନ୍ଧରେ ବିଭିନ୍ନ ଯେଉଁ ଅଛନ୍ତି ଦେଉଳକରଣ ତଢ଼ଉକରଣ ଏବଂ ଶ୍ରୀମନ୍ଦିର କମାଣ୍ଡର ତଥା ନିଯୋଗକୁ ସେମାନଙ୍କ ସମ୍ପର୍କରେ ବିବରଣୀ ମାଗିବେ। ବିବରଣୀ ମାଗିବା ପରେ ସେଗୁଡ଼ିକ ସବୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଶାଢ଼ୀ ବାନ୍ଧିବା ପାଇଁ ଅନୁମତି ପ୍ରଦାନ ବର୍ତ୍ତମାନ କରୁଛନ୍ତି 1952 ରେକର୍ଡ ବ୍ରାଇଟି ଅନୁସାରେ। ତତ୍ପରେ ପାଡ଼ୋଶୀ ମହାପାତ୍ର ସକାଳ ଧୂପ ସରିବା ପରେ ପାଡ଼ୋଶୀ ମହାପାତ୍ର ଜୟବିଜୟ ଦ୍ୱାରଠାରେ ଗରାବଡ଼ୁ ସେବକଙ୍କୁ ଶାଢ଼ୀ ବାନ୍ଧନ୍ତି ଏବଂ ଶାଢ଼ୀ ବାନ୍ଧିବା ପରେ ସେହିଦିନଠାରୁ ଗରାବଡ଼ୁ ସେବକ ସେବା କାର୍ଯ୍ୟରେ ନିଯୁକ୍ତି ହୁଅନ୍ତି।

ଶ୍ରୀମନ୍ଦିର ପରିସରରେ ଥିବା ଗୋଟିଏ କୂପର ନାମ ସୁନାକୂଅ। ସୁନାକୂଅ ନାମର ଉଦ୍ଭବ ଯେଉଁ କାରଣରୁ ହେଉନା କାହିଁକି, ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ରୀତି ସହ ଏହି କୂପଟିର ସମ୍ପର୍କ ଥିବାରୁ ଏହା ପ୍ରସିଦ୍ଧି ଲାଭ କରିଛି। ଜ୍ୟେଷ୍ଠ ମାସରେ ପଡ଼ୁଥିବା ଦେବସ୍ନାନ ପୂର୍ଣ୍ଣମୀ ଦିନ ଏହି କୂଅରୁ ପାଣି ନେଇ ସ୍ନାନମଣ୍ଡପରେ ଠାକୁରମାନଙ୍କର ସ୍ନାନ ବିଧି ସମ୍ପନ୍ନ ହୁଏ। ଗ୍ରୀଷ୍ମ ଉତ୍ତାପର ଆତିଶର୍ଯ୍ୟରୁ ଦିଅନ୍ତ୍ରୟକୁ ରକ୍ଷା କରିବା ନିମନ୍ତେ ତିନି ଠାକୁରଙ୍କୁ ରତ୍ନ ସିଂହାସନରୁ ପହଣ୍ଡି କରି ନିଆଯାଏ।

ଆନନ୍ଦ ବଜାର ପରିସରସ୍ଥ ସ୍ନାନ ମଣ୍ଡପକୁ। କିନ୍ତୁ ସେମାନଙ୍କ ପାଇଁ ସ୍ନାନ ଜଳ ଆସେ ପ୍ରାୟ 350 ଫୁଟ ଦୂରସ୍ଥ ଦେବୀ ଶୀତଳାଙ୍କ ସମୀପରେ ଥିବା ସୁନା କୂଅରୁ। ଠିକ୍ କୂଅକୁ ଲାଗି ଶୀତଳାଙ୍କ ବାହନ ପ୍ରାୟ 3 ଫୁଟ ଉଚ୍ଚ ସ୍ତମ୍ଭ ଉପରେ ବିରାଜମାନ। ଏହି କୂଅଟି 50 ଫୁଟରୁ ଅଧିକ ଗଭୀର ଓ ପ୍ରକୃତ କୂଅଟି ଗୋଲାକୃତିର। ତେବେ କୂଅର ଚାନ୍ଦିନୀଟି ସଦାସର୍ବଦା ଗୋଟିଏ ଚତୁଷ୍ମଣି ସିମେଣ୍ଟ ଚାଦର ଦ୍ୱାରା ଆବୃତ ହୋଇଥାଏ। ଏପରି ହେବାର କାରଣ ଏହି କୂଅର ପାଣି କେବଳ ସ୍ନାନ ରୀତି ପାଇଁ ହିଁ ବର୍ଷରେ ମାତ୍ର ଥରକ ପାଇଁ ବ୍ୟବହୃତ ହୁଏ, ଅନ୍ୟ କୌଣସି ରୀତିରେ ଏହା ବ୍ୟବହୃତ ହୁଏ ନାହିଁ। ସ୍ନାନ ପୂର୍ଣ୍ଣିମାର ପୂର୍ବତିଥି ଅର୍ଥାତ୍ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ସୁନା କୂଅକୁ ଘୋଡ଼େଇ ରଖିଥିବା ସିମେଣ୍ଟ ଚାଦର ଖୋଲାଯାଏ। କାରଣ ସ୍ନାନ ପୂର୍ଣ୍ଣିମା ପୂର୍ବରୁ କୂଅଟିକୁ ଉଝାଳିବା ମଧ୍ୟ ଗୋଟିଏ ପରମ୍ପରା। ଉଝାଳିବା ଦାୟିତ୍ୱ ମଧ୍ୟ ଦୟଣାମାଳୀ ନାମକ ନିର୍ଦ୍ଦିଷ୍ଟ ସେବାୟତମାନଙ୍କ ଉପରେ ନ୍ୟସ୍ତ ରହିଛି। ଶ୍ରୀମନ୍ଦିରର ଦୟଣାମାଳୀମାନେ ସୁନା କୂଅ ଉଝାଳି ଦିଅନ୍ତି। ଉଝାଳିବା ଦ୍ୱାରା ସୁନା କୂଅ ଚତୁର୍ଦ୍ଦଶୀ ଦିନ ସମ୍ପୂର୍ଣ୍ଣ ଜଳଶୂନ୍ୟ ହୋଇଯାଇଥିଲେ ବି ପରଦିନ ସେ କୂପରେ ପର୍ଯ୍ୟାପ୍ତ ପାଣି ଝରିଯାଏ। ଠାକୁରମାନଙ୍କର ସ୍ନାନ ରୀତି ସାଧାରଣତଃ ପୂର୍ବାହ୍ନରେ ସମ୍ପନ୍ନ ହୁଏ। କୂଅର ପ୍ରଥମ 2 ଗରା ପାଣି ସ୍ନାନବେଦୀକୁ ବୋହି ନିଅନ୍ତି ସୁନା ଗୋସେଇ ନାମକ ସେବାୟତ। ପିତ୍ତଳ ଗରାରେ କୂଅରୁ ପାଣି ବାହାର କରାଯାଏ, କିନ୍ତୁ ଦିଅମାନଙ୍କ ଉପରେ ଜଳ ଢାଳି ସ୍ନାନ କରାଯାଏ ତମ୍ବା ଗରାରେ। ଚନ୍ଦନ, କସ୍ତୁରୀ, କର୍ପୂର ଇତ୍ୟାଦି ପକାଯାଇ ସ୍ନାନ ଜଳ ସୁବାସିତ କରାଯାଏ। 108 ଗରା ପାଣି ସ୍ନାନ ପାଇଁ ବ୍ୟବହୃତ ହୁଏ। ଗରାବଡ଼ୁ ଓ ପଢ଼ିଆରୀମାନେ ଦିଅମାନଙ୍କ ଶିରରେ ଜଳ ଢାଳି ସ୍ନାନ କରାନ୍ତି।

ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ଥିଲା ଗରାବଡ଼ୁ ସେବା। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହାୟତା ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଆଲୋଚନା କରିଥିଲେ ରବିନାରାୟଣ ମହାପାତ୍ର।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ।

ପୂର୍ବରୁ କୁହାଗଲା ସର୍ପ ଭଳି ପରସ୍ପରରେ ଛନ୍ଦି ହୋଇଥିବା ସପ୍ତଶାଳକୁ ସିଧା କରି ଏକ ସ୍ୱରରେ ଛେଦନ କଲେ ଶ୍ରୀରାମ। ଭାବ ଓ ଶବ୍ଦର ଅପୂର୍ବ ସମନ୍ୱୟକାରୀ ଭଞ୍ଜ ସେଠି ନାଗବନ୍ଧ ଅଳଙ୍କାର ପ୍ରୟୋଗ କରିଥିଲେ। ସ୍ୱର ପ୍ରୟୋଗରୁ ସୁଗ୍ରୀବ ଜାଣିଲା ଯେ ଶ୍ରୀରାମ ସ୍ୱୟଂ ନାରାୟଣ। ସେ ପ୍ରଭୁଙ୍କୁ ସ୍ତୁତି କଲା। ଏଠି ଭଞ୍ଜ ବିଷ୍ଣୁଙ୍କ ଅସ୍ତ୍ର ଚକ୍ରବନ୍ଧରେ ସୁଗ୍ରୀବ ମୁଖରେ ଶ୍ରୀରାମଙ୍କ ସ୍ତୁତି କରାଇଛନ୍ତି। ସୁଗ୍ରୀବ କହିଲେ, ହେ ଖରପର ଅର୍ଥାତ୍ ଖର ରାକ୍ଷସର ଶତ୍ରୁ, ହେ ସର୍ବବ୍ୟାପକ ବିଭୁ, ତୁମେ ସୀତା ରୂପିଣୀ ସାଧବୀଙ୍କ ମେଳରେ ଅଛ। ତୁମେ ମେଘବର୍ଣ୍ଣ ତନୁସମ୍ପନ୍ନ, ତୁମର ଭା ଅର୍ଥାତ୍ ପ୍ରଭା ସୂର୍ଯ୍ୟ ଭଳି। ତୁମ

ବିରଭା ଅର୍ଥାତ୍ ବୀରତ୍ୱର ତେଜ ନୂତ ବା ବନ୍ଦନୀୟ, ତୁମେ କ ବା ସୂର୍ଯ୍ୟଙ୍କ ଜ୍ଞାତି ଅର୍ଥାତ୍ ସୂର୍ଯ୍ୟବଂଶୀ ଦଶରଥଙ୍କଠାରୁ ଜନ୍ମ, ତୁମେ ଅନ୍ୟ ଅର୍ଥରେ ବୀରଭାନୁ ବା ବୀର ସୂର୍ଯ୍ୟ, ତୁମେ ପୁଣି କ ବା ନାରାୟଣ ପୃଥିବୀ ପୃଷ୍ଠରେ ଜନ୍ମିଅଛ, ତୁମେ ବି ବା ଗରୁଡ଼ର ଈଶ ବା ପ୍ରଭୁ, ତେଣୁ କ ବା ବ୍ରହ୍ମା ନିରତ ବିଭାବି ଅର୍ଥାତ୍ ଆପଣଙ୍କୁ ବ୍ରହ୍ମା ବିଶେଷ ଚିନ୍ତା କରନ୍ତି, ଅନ୍ୟ ଅର୍ଥରେ ହେ ଗରୁଡ଼ର ପ୍ରଭୁ ଆପଣ କବିଙ୍କ ଚିନ୍ତନୀୟ, ତୁମେ ବି ଭାବିକ ବା ତୁମକୁ ବିଶେଷ ଭାବେ ଚିନ୍ତା କରୁଥିବା ଭକ୍ତଙ୍କ ଖେଦ ବା ଦୁଃଖ ଭେଦ କରିବା ପାଇଁ ବଜ୍ର ସ୍ୱରୂପ, ତୁମର ଉପାଧି ହେଲା ବିପଦ ଭେଦନ, ବିଦପର ଅର୍ଥାତ୍ ଜ୍ଞାନୀଶ୍ରେଷ୍ଠ ତୁମକୁ ଯଜ୍ଞରେ ଘୃତ ଦାନ କରନ୍ତି, ଦଶ ଅବତାର ଧରି ଏ ଭୁବି ବା ଭୁବନକୁ ରକ୍ଷା କର, ଏଭଳି ଚକ୍ରବନ୍ଧରେ ସ୍ତୁତି କରି ଓଳଗି ହେଲା ବା ପ୍ରଣାମ କଲା ସୁଗ୍ରୀବ। ଦୁଇ ଭାଇ ମନ୍ତ୍ରୀ ସଙ୍ଗରେ ଗଲାବେଳେ ବାଟରେ ଏକ ଦିବ୍ୟ ସର ବା ପୁଷ୍କରିଣୀର ଜଳ ଭିତରୁ ବାଦ୍ୟନାଥ ଶୁଣିଲେ। ପ୍ଲବଗ ଅର୍ଥାତ୍ ବାନରକୂଳ ଚନ୍ଦ୍ର ସୁଗ୍ରୀବ କହିଲେ, ମନ୍ଦକର୍ଣ୍ଣ ନାମରେ ବନୌକା ବା ଋଷି ଏଠାରେ ତପସ୍ୟା କରୁଛନ୍ତି, କାଳେ ତପସ୍ୟା କରି ଇନ୍ଦ୍ରପଦ ନେଇଯିବେ, ସେ ଭୟରେ ଅପ୍ସରା ପଠାଇ ଇନ୍ଦ୍ର ତାଙ୍କ ତପଭଙ୍ଗ କରାଇଲେ। ମୁନି ଅଧୈର୍ଯ୍ୟ ହେଲେ, ସେମାନଙ୍କୁ ପୁର ନିର୍ମାଣ କରି ରଖାଇଲେ, ଏବେ ସେ ବାଦ୍ୟ ଶୁଭୁଛି। ରାମଙ୍କ ଅଭୟ ପାଇ ସୁଗ୍ରୀବ ବାଳୀର ସିଂହଦ୍ୱାରରେ ବୀର ଡାକ ଦେଲା। ମଧ୍ୟାହ୍ନ କାଳରେ ବାଳୀ ଶୟନ କରିଥିଲା, ସେ ବାରୁଣୀ ମଦ୍ୟପାନ କରିଥିଲା, ବାରୁଣୀ ଅର୍ଥାତ୍ ପଶ୍ଚିମ ଦ୍ୱାରରେ ଶବ୍ଦ ଶୁଣି ଧାଇଁଲା, ମଦ୍ୟପାନ ହେତୁ ପୂର୍ବ ଦିଗ ତାକୁ ପଶ୍ଚିମ ଦିଗ ମନେ ହେଲା, ଗୋଟିଏ ବଜ୍ର ଭଳି ମୁଥ ମାରି ସୁଗ୍ରୀବର ଦମ୍ଭ ପର୍ବତକୁ ବିଭଞ୍ଜନ ଅର୍ଥାତ୍ ବିଶେଷ ଭାବେ ଭାଙ୍ଗିଦେଲା। ବଣୁଆ ଶୁଖିଲା ନଈରେ ବଢ଼ି ଜଳ ଆସି ଚାଲିଗଲା ଭଳି ସୁଗ୍ରୀବ ଗୁହାରେ ଲୁଚିଗଲା। ଏହା ଦେଖି ଦାଶରଥୀ କହିଲେ, ମୋ ମିତ୍ରଠାରେ କିଛି ବଳ ନାହିଁ। ହନୁମାନ ସୁଗ୍ରୀବଙ୍କ ମାନ ବଞ୍ଚାଇବା ପାଇଁ କହିଲେ, ସୁଗ୍ରୀବ ମେରୁ ଭଳି, କିନ୍ତୁ ବ୍ରହ୍ମ ପ୍ରଳୟ ଆସିଲେ ମେରୁ ମଧ୍ୟ ରହେ ନା, ବାଳି ସେହି ବ୍ରହ୍ମ ପ୍ରଳୟ ଭଳି ବୃଷଧ୍ୱଂସ ବା ବିରାଡ଼ି ଭୟରେ ଇନ୍ଦୁର ବା ମୂଷା ଭଳି ହୋଇ ବାଳି ଆଗକୁ ଆଉ ଯିବାକୁ ମନା କଲା ସୁଗ୍ରୀବ। ରଘୁନନ୍ଦନ ସୁଗ୍ରୀବକୁ ଆଲିଙ୍ଗନ କରି ବଳ ଦେଲେ ଏବଂ କହିଲେ, ବେନି ଭାଇ ଏକାଭଳି ଦିଶିବାରୁ ବାରି ପାରିଲି ନାହିଁ। ବନ ମଲ୍ଲିମାଳା ସୁଗ୍ରୀବ କଣ୍ଠରେ ଲମ୍ବେଇ ଚିହ୍ନ ରଖିଲେ ଶ୍ରୀରାମ।

ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଡକ୍ଟର ଶାନ୍ତନୁ ଏବଂ ମହାନ୍ତି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ସମୟ ବର୍ତ୍ତମାନ 9:00 ଗୀତ ପ୍ରଥମେ ନେଇଛୁ କଥାଚିତ୍ର ଲତା ମଙ୍ଗେସ୍କର ଏବଂ ସବୀର କୁମାର ଆଶୀଙ୍କ ଗୀତ ରଚନାକୁ ରାଜ

ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳ ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10% ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ରେ ଉପଲବ୍ଧ।

ଶୁଣୁଥିଲି ଚାନ୍ଦନୀ କଥାଚିତ୍ରରୁ ଆଶା ଭୋସଲେ ଏବଂ ବିନୋଦ ରାଠୋଡ଼ଙ୍କ କଣ୍ଠରେ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଦେଇଥିଲି ଶିବ ହରି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 103.3 MHz-ରେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 କୋଟି ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ, ଡିପ୍ଲୋମା ଇନ୍ ଇଲେକ୍ଟ୍ରିସିଆନ୍ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ତାରିଖ ପର୍ଯ୍ୟନ୍ତ n.a.t.s ପୋର୍ଟାଲରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଏଥର ଆସନ୍ତୁ ଶୁଣିବା ଆଶିକି କଥାଚିତ୍ରରୁ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁଙ୍କ କଣ୍ଠରେ। ଗୀତିକାର ସମୀର, ସଙ୍ଗୀତ ଦେଇଛନ୍ତି ନଦିମ ଶ୍ରବଣ।

ପାଟଣା କେନ୍ଦ୍ରରୁ ଶୁଣିବା ଇଏ ହେ ମୁମ୍ବାଇ ମେରି ଜାନ୍ କଥାଚିତ୍ରରୁ କୁମାର ସାନୁଙ୍କ କଣ୍ଠରେ ଗୀତ ଇନ୍ଦେଭର୍ ସଙ୍ଗୀତ ଦେଇଛନ୍ତି ଯତିନ୍ ଲଲିତ।

ଶୁଣୁଥିଲି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ତୁ ମୋ ଆଖିର ତାରା। ଗାଇଛନ୍ତି ଇରା ମହାନ୍ତି। ଗୀତ ରଚନା ନିର୍ମଳ ନାୟକ। ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର।

ଏଥିରେ ଆସନ୍ତୁ ଶୁଣିବା ବାଜି କଥାଚିତ୍ରରୁ ଉଦିତ ନାରାୟଣ ଏବଂ ଇରା ମହାନ୍ତିଙ୍କ କଣ୍ଠରେ ନିଜାମଙ୍କ ଗୀତରଚନାକୁ ସଙ୍ଗୀତରେ ସଜାଇଛନ୍ତି ମଳୟ ମିଶ୍ର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ଇରା ମହାନ୍ତି ଏବଂ କୁମାର ବାପିଙ୍କ କଣ୍ଠରେ। ଗୀତ ବସନ୍ତରା ସାମଲ, ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର। କଥାଚିତ୍ର ଧର୍ମର ହେବ ଜୟ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଚଳିତ ମାସ 7 ତାରିଖ ମଙ୍ଗଳବାର ଅର୍ଥାତ୍ ଆଜି ଦିନ 1:20 ଦିନ 1:50 ପର୍ଯ୍ୟନ୍ତ ମହିଳାମାନଙ୍କ ପାଇଁ ଶକ୍ତିରୂପା କାର୍ଯ୍ୟକ୍ରମରେ ହ୍ୟାଲୋ ଡକ୍ଟର ସିଧା ପ୍ରସାରଣରେ ଏକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥର ବିଷୟବସ୍ତୁ ରହିଛି ଜଳାନ୍ତକ ରୋଗର କାରଣ ଓ ନିରାକରଣ। ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ରହିବେ ଡକ୍ଟର ସାଧୁଚରଣ ପଣ୍ଡା, ଅବସରପ୍ରାପ୍ତ ପ୍ରୋଫେସର ମେଡିସିନ୍ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା। ଶ୍ରୋତାବନ୍ଧୁଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ଦିଆଯାଉଥିବା ବିଷୟ ଉପରେ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ଆମ ଫୋନ୍ ନମ୍ବରଟି ହେଉଛି 0667029562 এবং 2956628। নম্বরটি আউথরে কই রাখুছু 0667029562 এবং 2956628। সূচনাটি এতিকিরে শেষ হেলা। বর্তমান শুনন্তু আউ এক সূচনা। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ 1 ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 କୋଟି ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ, ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ତାରିଖ ପର୍ଯ୍ୟନ୍ତ NEET.TS ପୋର୍ଟାଲରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଶୁଣୁଛନ୍ତି ଶେଷ ଗୀତଟି, ଇରା ମହାନ୍ତି ଏବଂ ଶୁଭାଶିଷଙ୍କ କଣ୍ଠରେ ଗୀତ ବସନ୍ତରା ସାମଲ, ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର। କଥାଚିତ୍ର ଛାତିରେ ଲେଖିଛି ତୋରି ନାଁ।

ବର୍ଷାର ବୁନ୍ଦେ ବୁନ୍ଦେ ଲେଖି ପ୍ରେମର କାହାଣୀ ମେଘର ସୁରେ ହାସି ମନର ନିରବ ରାଗିଣୀ ମାଟିର ସୁଗନ୍ଧି ଭିଜି ସ୍ମୃତିର ପ୍ରତିପୃଷ୍ଠା ଏହି ବର୍ଷା ଆଣି ଜୀବନରେ ନୂଆ ଆଶାର ରାସ୍ତା ଝରିପଡ଼ି ବର୍ଷା ହସି ଉଠି ଧରିତ୍ରୀର ପ୍ରାଣ ସବୁଜର ଚଦରରେ ସାଜି ପ୍ରକୃତିର ସମ୍ମାନ ମନର ସବୁ କ୍ଲାନ୍ତି ଧୋଇଦିଏ ବର୍ଷାର ଛୁଆଁ ବର୍ଷା ଆସିଲେ ଲାଗେ ସ୍ୱପ୍ନରେ ଭରିଯାଏ ଦୁନିଆ ମେଘର ଡାକରେ ନାଚି ମୟୂରର ମନ ବର୍ଷାର ବୁନ୍ଦାରେ ଭିଜି ପ୍ରେମର ପ୍ରତିକ୍ଷଣ ବର୍ଷାର ବୁନ୍ଦାରେ ଲୁଚିଛି ଜୀବନର ହସ ସବୁଜ ପ୍ରକୃତି କହେ ଆଶା ରହୁ ସଦା ଅବଶ୍ୟ ବର୍ଷା କେବଳ ଏକ ଋତୁ ନୁହେଁ ଏହା ପ୍ରକୃତିର ନବଜୀବନର ବାର୍ତ୍ତା ଶୁଷ୍କ ଧରିତ୍ରୀକୁ ସବୁଜ ବନାନୀରେ ସଜାଇ ଦେଇ ଚାଷୀଙ୍କ ମୁହଁରେ ହସ ଫୁଟାଏ ଏବଂ ଆମ ମନରେ ନୂଆ ଆଶାର ସଞ୍ଚାର କରେ ତେବେ ଏହି ସୁନ୍ଦର ପରିବେଶରେ ଆମର କାର୍ଯ୍ୟକ୍ରମ ଆରମ୍ଭ କରିବା ଖୋଲା ଝରକାର ଆଉ ଏକ ନୂଆ ସଂସ୍କରଣକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଉପସ୍ଥାପନାରେ ଆଜି ମୁଁ ଅଛି ଆପଣମାନଙ୍କର ସାଥୀ ଆଶ୍ୱାସନା ପଟ୍ଟନାୟକ ନମସ୍କାର

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ଶୁଣୁଛନ୍ତି ଖୋଲା ଚରକା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ଆଜି ଦିନର ବିଶେଷତ୍ୱ, କିଛି ପୌରାଣିକ କଥା, ଇତିହାସରେ ଆଜିର ଦିନ ଏବଂ ତା ସହିତ ରହିଛି କିଛି ସୁମଧୁର ଗୀତର ପସରା।

ହେ ନୀଳାଚଳ ଧାମର ନାଥ, ହେ କାଳିଆ ଶାନ୍ତ ଜଗତର ପ୍ରାଣ, ତୁମ ଦିବ୍ୟଚରଣୀ ମୋର କୋଟି କୋଟି ପ୍ରଣାମ। ତୁମେ କରୁଣାର ସାଗର ଦୀନବନ୍ଧୁ ଭକ୍ତ ବତ୍ସଳ, ତୁମ ଅସୀମ କୃପା ବିନା ଏହି ଜୀବନ ମୂଲ୍ୟହୀନ। ହେ ପତିତ ପାବନ, ମୋ ମନରୁ ଅହଙ୍କାର ଲୋଭ କ୍ରୋଧ ଓ ମୋହକୁ ଦୂର କରି ସତ୍ୟ ଧର୍ମ ପ୍ରେମ ଓ ସେବାର ପଥରେ ଚାଲିବାକୁ ଶକ୍ତି ଦିଅ। ହେ ନୀଳାଚଳ ବିହାରୀ, ଏହି ମହାପର୍ବରେ ଆମେ ସମସ୍ତେ ଭକ୍ତିଭରା ହୃଦୟରେ ତୁମ ଶ୍ରୀ ଚରଣରେ କୋଟି କୋଟି ପ୍ରଣାମ ଜଣାଉଛୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପର୍ବ ଚାଲିଛି। କୋଟି କୋଟି ଭକ୍ତ ତାଙ୍କ ଦର୍ଶନ ନିମନ୍ତେ ବହୁ ଦୂର ଦୂରାନ୍ତରରୁ ଛୁଟି ଆସୁଛନ୍ତି, କିନ୍ତୁ ବର୍ତ୍ତମାନ ସମୟରେ ପ୍ରଭୁ ଅଣସାରା ଗୃହରେ ବିରାଜମାନ ଅଛନ୍ତି, କାହାରିକୁ ଦର୍ଶନ ଦେଇପାରୁନାହାନ୍ତି। ଏହି ସମୟରେ ପ୍ରଭୁ ଶ୍ରୀ ଅଲାରନାଥ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି 15 ଦିନ ଧରି। ଏହା ତ ସମସ୍ତ ଭକ୍ତ ଜାଣିଥାଇପାରନ୍ତି ଯେ ସ୍ନାନ ପୂର୍ଣ୍ଣିମାରେ 108 ଘଟ ପବିତ୍ର ଜଳରେ ମହାସ୍ନାନ ପରେ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଅସୁସ୍ଥ ହେବାର ଦିବ୍ୟ ଲୀଳା କରିଥାନ୍ତି। ତେବେ ଏହି ଅଣସର ବା ଅନବସର ପରମ୍ପରା କ'ଣ, ଆସନ୍ତୁ ଜାଣିବା। ଶ୍ରୀକ୍ଷେତ୍ର ପୁରୀର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ଓ ପରମ୍ପରାରେ ଅଣସର ଏକ ଅତ୍ୟନ୍ତ ପବିତ୍ର ଓ ରହସ୍ୟମୟ ପର୍ବ। ଦେବସ୍ନାନ ପୂର୍ଣ୍ଣିମାରେ ପବିତ୍ର ଜଳରେ ମହାସ୍ନାନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନ ଅସୁସ୍ଥ

କରିବାର ଦିବ୍ୟଲୀଳା କରିଥାନ୍ତି। ଏହି ସମୟରେ ଦୈତାପତି ସେବକମାନେ ମହାପ୍ରଭୁଙ୍କୁ ଔଷଧ ପଥ୍ୟ ଫୁଲୁରୀ ତେଲ ଓ ବିଭିନ୍ନ ଗୁପ୍ତ ସେବା ପ୍ରଦାନ କରନ୍ତି। ଏହି ସମୟରେ ମହାପ୍ରଭୁଙ୍କୁ ବିଭିନ୍ନ ଔଷଧୀୟ ଭୋଗ ଅର୍ପଣ କରାଯାଏ। ପାରମ୍ପରିକ ବିଶ୍ୱାସ ଅନୁସାରେ ଏହା ପ୍ରଭୁଙ୍କ ଆରୋଗ୍ୟ ଲାଭ ପ୍ରତୀକ। ତେବେ ଅନଶ୍ୱରର ଶେଷ ଦିନରେ ନବଯୌବନ ଦର୍ଶନ ଓ ନେତୃତ୍ୱ ଅନୁଷ୍ଠିତ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥାଏ। ବନ୍ଧୁ, ଅଣସର ବା ଅନବସର ହେଉଛି ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ଅନନ୍ୟ ପ୍ରକାଶ, ଯେଉଁଠାରେ ସେ ଭକ୍ତଙ୍କ ସହ ସାଧାରଣ ମାନବ ପରି ସୁଖ ଦୁଃଖ ଓ ଅସୁସ୍ଥତାର ଅନୁଭବକୁ ଭାଗ କରନ୍ତି। ଏହା ତ ଗଲା ପ୍ରଭୁଙ୍କ ଅନଶ୍ୱର ସମୟର କଥା, କିନ୍ତୁ ଏହି ସମୟରେ ଭକ୍ତଙ୍କୁ ଦର୍ଶନ ନିମିତ୍ତ ସେ ପୁରୀ ନିକଟସ୍ଥ ବ୍ରହ୍ମଗିରିର ଶ୍ରୀ ଅଲାରନାଥଙ୍କ ରୂପରେ ଦର୍ଶନ ଦିଅନ୍ତି, ଯେମିତି ଭକ୍ତମାନେ ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ନହେବେ। କାରଣ ଲୋକବିଶ୍ୱାସ ଅନୁଯାୟୀ ଅଣସର କାଳରେ ମହାପ୍ରଭୁ ସେଠାରେ ଭକ୍ତମାନଙ୍କୁ ଅସୀମ କୃପା ପ୍ରଦାନ କରନ୍ତି। ତେବେ ଆସନ୍ତୁ ଜାଣିବା ପ୍ରଭୁ ଅଲାରନାଥଙ୍କ ଲୀଳା ବିଷୟରେ। କିନ୍ତୁ ତା ପୂର୍ବରୁ ଶ୍ରୋତବନ୍ଧୁ ଆସନ୍ତୁ ଶୁଣିନେବା ଏହି ଭକ୍ତିଭରା ଗୀତଟିଏ।

ଶ୍ରୀଜଗନ୍ନାଥ ସ୍ମୃତିରେ ଶ୍ରୀଜଗନ୍ନାଥ ସଂସ୍କୃତିରେ ଅଣବସର ସମୟରେ ବ୍ରହ୍ମଗିରିସ୍ଥ ଶ୍ରୀ ଅଲାରନାଥ ମନ୍ଦିରର ମହତ୍ଵ ଅତୁଳନୀୟ। ଅଣବସର ସମୟରେ ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଭକ୍ତ ଅଲାରନାଥ ମନ୍ଦିରକୁ ଆସି ପ୍ରଭୁଙ୍କ ଦିବ୍ୟ ଦର୍ଶନ ଲାଭ କରିଥାନ୍ତି। ଏଥର ଦେବସ୍ନାନ ପୂର୍ଣ୍ଣିମା ପରେ 15 ଦିନ ଧରି ଅର୍ଥାତ୍ ଜୁଲାଇ 15 ତାରିଖ ପର୍ଯ୍ୟନ୍ତ ଅଣସର କାଳ ପାଳିତ ହେବ। ଏହି ସମୟରେ ଭକ୍ତମାନଙ୍କର ବହୁଳ ସମାଗମ ହୋଇଥାଏ ଏବଂ ପ୍ରସିଦ୍ଧ କ୍ଷୀରିଭୋଗ ଗ୍ରହଣ କରିବା ପାଇଁ ବହୁ ଭକ୍ତ ଅପେକ୍ଷା କରିଥାନ୍ତି। ଅଲାରନାଥଙ୍କ ସହ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଅତୁଟ ସମ୍ପର୍କ ରହିଛି। ପରମ୍ପରା ଅନୁଯାୟୀ ଅଣବସର ସମୟରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନ ପାଇ ଶ୍ରୀ ଚୈତନ୍ୟ ମହାପ୍ରଭୁ ବ୍ରହ୍ମଗିରି ଆସି ଅଲାରନାଥଙ୍କ ଦର୍ଶନ କରିଥିଲେ ଏବଂ ଗଭୀର ପ୍ରେମ ଭକ୍ତିରେ ଲୀନ ହୋଇଥିଲେ। ଆଜି ମଧ୍ୟ ସେହି ସ୍ମୃତି ବହନ କରୁଥିବା ପବିତ୍ର ଶିଳାକୁ ଭକ୍ତମାନେ ଦର୍ଶନ କରନ୍ତି। ଏଠାରେ ଭଗବାନ ବିଷ୍ଣୁଙ୍କ ପୂଜା କରାଯାଏ। ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଯେତିକି ପୁଣ୍ୟ ମିଳିଥାଏ, ଅଣସର ସମୟରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୁଣ୍ୟ ମିଳେ ବୋଲି ପ୍ରବାଦ ରହିଛି। ତେଣୁକରି ଅଣସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ସୁଅ ଛୁଟିଥାଏ। ସେହି ଭକ୍ତ ପାଇଁ ଭଗବାନ 10 ପାଦ ଆଗକୁ ଆସନ୍ତି। ଭାବ ବିନୋଦିଆ ଠାକୁର ଭକ୍ତ ବତ୍ସଳ ହରି ଭକ୍ତ ପାଇଁ କଳେବର 10 ଗୁରତି ଧରି ଭକ୍ତ ପାଇଁ ଯେଉଁ ଜଗନ୍ନାଥ 108 ଗରାଣକୁ ତିନ୍ତାଇ ପାରେ ନା, ଭକ୍ତର ଆଖିର ଲୁହରେ ଯିଏ ତିନ୍ତିଥାନ୍ତି। ଗରାଗରା 108 ଗରା ଜଳାରେ ତିନ୍ତେ ନା ଯା କଳେବର, ଗୋଟିଏ ଭକ୍ତ ଆଖିର ଲୁହରେ ତିନ୍ତି ହୁଏ ସରସର। ତେଣୁ ଭକ୍ତ କହୁଛି, ଜୀବନର ଶେଷ ବନ୍ଧୁ ପ୍ରଭୁ ଜଗନ୍ନାଥ, ଜୀବନର ଶେଷ ଆଶା ପ୍ରଭୁ ଜଗନ୍ନାଥ, ଜୀବନର ଶେଷ ରତ୍ନ ପ୍ରଭୁ ଜଗନ୍ନାଥ ଓ ଜୀବନର ଶେଷ ଭକ୍ତି ପ୍ରଭୁ ଜଗନ୍ନାଥ। ତେଣୁ କଥାରେ ଅଛି, ଆସିବା ବେଳରେ ଏକାରେ କୁମର, ଗଲାବେଳେ ଯିବୁ ଏକା, ମଲେ ତୁ ସାଙ୍ଗରେ କିଏ ଯିବେନିରେ, ଧର୍ମ ଥିଲେ ହେବ ସଖା। ଦୁଃଖୀଙ୍କୁ ସାହସ, ରୋଗୀଙ୍କୁ ସ୍ୱାସ୍ଥ୍ୟ, ନିରାଶଙ୍କୁ ଆଶା ଏବଂ ସମସ୍ତଙ୍କ ହୃଦୟରେ ଭକ୍ତିର ଆଲୋକ ଜାଗ୍ରତ କରନ୍ତି। ପ୍ରଭୁଙ୍କ କୃପା ସଦା ସର୍ବଦା ସମସ୍ତଙ୍କ ଉପରେ ବର୍ଷିତ ହେଉ। ଘରେ ଘରେ ସୁଖ, ସମୃଦ୍ଧି, ଶାନ୍ତି ଓ ମଙ୍ଗଳ ଭରିଯାଉ। ତେବେ ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଜୀଉଙ୍କୁ 15 ଦିନ ଧରି କାହିଁକି ଜ୍ୱର ହୋଇଥାଏ, ଆସନ୍ତୁ ସେ ବିଷୟରେ ଜାଣିବା। ତେବେ ଏହାର ପଛରେ ଥିବା ପୌରାଣିକ କଥା କୁହେ ଯେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଏହି ଧରାପୃଷ୍ଠରେ ଯିଏ ଜନ୍ମଲାଭ କରିବ ତାକୁ ପ୍ରକୃତିର ସମସ୍ତ ନିୟମ ମାନିବାକୁ ପଡ଼ିବ। ଜନ୍ମ, ମୃତ୍ୟୁ, ଦୁଃଖ, କଷ୍ଟ ଏସବୁରୁ କିଛି ବି କେହି ପରିବର୍ତ୍ତନ କରିପାରିବେ ନାହିଁ। ଠିକ୍ ସେହିପରି ଜଗତର ନାଥ ଜଗନ୍ନାଥ ମଧ୍ୟ ସମସ୍ତଙ୍କୁ ଏହି ଶିକ୍ଷା ଦିଅନ୍ତି। ତେଣୁ ତାଙ୍କୁ ମଧ୍ୟ 15 ଦିନ ଯାଏଁ ଜ୍ୱର ହୋଇଥାଏ। ତାଙ୍କୁ ମଧ୍ୟ ଚିକିତ୍ସା କରାଯାଏ ଏବଂ ସେହି ସମୟରେ ମହାପ୍ରଭୁ 56 ଭୋଗକୁ ଛାଡ଼ି ବୈଦ୍ୟଙ୍କ ପରାମର୍ଶକ୍ରମେ ଔଷଧ ସେବନ କରିଥାନ୍ତି ଏବଂ ଦେହ ଭଲ ହେବା ପରେ ସେ ନିଜ ମାଉସୀଙ୍କ ଘରକୁ ଯାଇଥାନ୍ତି, ଯାହାଫଳରେ ଅନୁଷ୍ଠିତ ହୁଏ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁ ଜଗନ୍ନାଥଙ୍କୁ 3 ବିଗ୍ରହଙ୍କୁ ଜ୍ୱର ହୁଏ କାହିଁକି? ଏହା ହେଉଛି ମହାପ୍ରଭୁଙ୍କ ସେହି ପରମ ଭକ୍ତଙ୍କ କଥା, ଯାହା ପଛରେ ଏକ ହୃଦୟସ୍ପର୍ଶୀ କାହାଣୀ ମଧ୍ୟ ପ୍ରଚଳିତ ରହିଛି। ସେହି ପରମ ଭକ୍ତଙ୍କ ନାମ ଥିଲା ମାଧବ ଦାସ। ତାଙ୍କର କେହି ନଥିଲେ ମଧ୍ୟ ସେ ଜଗନ୍ନାଥଙ୍କୁ ହିଁ ତାଙ୍କର ସବୁକିଛି ମାନନ୍ତି। ସେ ପ୍ରତିଦିନ ଜଗନ୍ନାଥଙ୍କ ପୂଜା ଅର୍ଚ୍ଚନା କରନ୍ତି ଏବଂ ସବୁବେଳେ ପ୍ରଭୁଙ୍କ ଭଜନ କୀର୍ତ୍ତନ କରନ୍ତି। ଦିନକର କଥା, ତାଙ୍କର ଦେହ ଅସୁସ୍ଥ ହେବାକୁ ଲାଗିଲା। ଧୀରେ ଧୀରେ ସେ ଆହୁରି ଦୁର୍ବଳ ହେବାକୁ ଲାଗିଲେ। ଯେହେତୁ ତାଙ୍କର କେହି ବି ନଥିଲେ, ଆଖପାଖ ଲୋକେ ସାହାଯ୍ୟ ପାଇଁ ଆସନ୍ତି, କିନ୍ତୁ ମାଧବ ଦାସ କୁହନ୍ତି, ମୋର କାହାରି ସାହାଯ୍ୟ ଦରକାର ନାହିଁ, ସବୁକିଛି ସେହି ପରମ ଭକ୍ତ ଶ୍ରୀ ଜଗନ୍ନାଥଙ୍କ ହାତରେ, ସେ ହିଁ ମୋତେ ସାହାଯ୍ୟ କରିବେ। ହେଲେ ଧୀରେ ଧୀରେ ତାଙ୍କ ଅବସ୍ଥା ଆହୁରି ଜଟିଳ ହେବାକୁ ଲାଗିଲା, ଫଳରେ ପ୍ରଭୁ ଆଉ ତାଙ୍କର ଏହି ଅବସ୍ଥା ଦେଖିପାରିଲେ ନାହିଁ ଏବଂ ସେ ନିଜେ ତାଙ୍କରି ସେବା କରିବା ପାଇଁ ଚାଲିଗଲେ। ମହାପ୍ରଭୁ ମାଧବ ଦାସଙ୍କ ସବୁ ସେବା କରୁଥାନ୍ତି। ତାପରେ କିଛି ଦିନ ଗଲା, ମାଧବ ଦାସ ଠିକ୍ ହେବାକୁ ଲାଗିଲେ। ସେ ଯେତେବେଳେ ତାଙ୍କର ଚିତା ଫେରିପାଇଲେ, ମହାପ୍ରଭୁଙ୍କୁ ତାଙ୍କର ସେବା କରୁଥିବାର ଦେଖିଲେ ଏବଂ ସେ ପ୍ରଭୁଙ୍କୁ ଚିହ୍ନିପାରିଲେ। ମାଧବ ଦାସ କାନ୍ଦି କାନ୍ଦି ପ୍ରଭୁଙ୍କୁ ପାଦ ତଳେ ପଡ଼ିଗଲେ ଏବଂ କହିଲେ,

ପ୍ରଭୁ, ଆପଣ ଏ ଜଗତର ସୃଷ୍ଟିକର୍ତ୍ତା। ଆପଣଙ୍କ ଆଦେଶରେ ହିଁ ସୂର୍ଯ୍ୟ ଚନ୍ଦ୍ର ଆତଜାତ କରୁଛନ୍ତି। ଆପଣଙ୍କ ଇଚ୍ଛା ବିନା ସାଧାରଣ ପତ୍ରଟିଏ ମଧ୍ୟ ହଲିପାରିବ ନାହିଁ। ଆପଣ ଚାହିଁଲେ ମୋର ଜ୍ୱର ଭଲ ହୋଇଯାଇଥାନ୍ତା, କିନ୍ତୁ ଆପଣଙ୍କୁ ମୋର ସେବା କରିବାର କ'ଣ ଆବଶ୍ୟକ ପଡ଼ିଲା ମହାପ୍ରଭୁ? ଏହା ଶୁଣି ଶ୍ରୀ ଜଗନ୍ନାଥ ପ୍ରଭୁ କହିଲେ, ହେ ମାଧବ ଦାସ, ବିଧିର ବିଧାନକୁ କେହି ହେଲେ ପରିବର୍ତ୍ତନ କରିପାରିବେ ନାହିଁ। ସମସ୍ତ ଜୀବଙ୍କୁ ତାଙ୍କର କର୍ମର ଫଳ ନିଶ୍ଚୟ ଭୋଗିବାକୁ ପଡ଼ିଥାଏ। ତେଣୁକରି ଯଦିଓ ମୁଁ ତୁମର ଦୁଃଖ କଷ୍ଟ ହରଣ କରିନେବି, ଏହାର ପ୍ରତିକାର ପାଇଁ ତୁମକୁ ଆଉ ଏକ ଜନ୍ମ ନେବାକୁ ପଡ଼ିବ। ତେଣୁକରି ମୁଁ ଚାହେଁ ନାହିଁ ଯେ ଏହି ସାଧାରଣ କାର୍ଯ୍ୟ ପାଇଁ ମୋର ଭକ୍ତ ଆଉ ଏକ ଜନ୍ମ ନେଉ। ହେ ମାଧବ ଦାସ, ତୁମରି ଭାଗରେ ଆଉ 15 ଦିନର ଜ୍ୱର ବାକି ଅଛି, ଯାହାକି ମୁଁ ମୋ ନିଜ ଦେହକୁ ନେଇଯାଉଛି। ଏତିକି କହି ମହାପ୍ରଭୁ ଶ୍ରୀ ଜଗନ୍ନାଥ ସେଠାରୁ ଚାଲିଗଲେ ଏବଂ ଭକ୍ତ ମାଧବ ଦାସ ଭଲ ହୋଇଗଲେ। ବନ୍ଧୁ, ସେହି ଦିନଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ 15 ଦିନ ଯାଏଁ ଜ୍ୱର ହୋଇଥାଏ ଏବଂ ସେ ମଧ୍ୟ ଜଣେ ରୋଗୀଙ୍କ ସଦୃଶ ଚିକିତ୍ସିତ ହୁଅନ୍ତି। ପ୍ରଭୁ ଶ୍ରୀଜଗନ୍ନାଥ ପ୍ରକୃତରେ ଭକ୍ତ ବତ୍ସଳ ଅଟନ୍ତି। ତାଙ୍କରି ଭକ୍ତଙ୍କ ପାଇଁ ସେ ସବୁକିଛି କରିପାରନ୍ତି। ସେହିଦିନଠାରୁ ବିଶ୍ୱାସ ରହିଛି ଯେ ଭକ୍ତର କଷ୍ଟକୁ ନିଜ ଉପରେ ନେବାର ସ୍ମୃତି ସ୍ୱରୂପ ମହାପ୍ରଭୁ ପ୍ରତିବର୍ଷ 15 ଦିନ ପର୍ଯ୍ୟନ୍ତ ଜ୍ୱରରେ ପୀଡ଼ିତ ହୁଅନ୍ତି ଏବଂ ଅଣବେଶରେ ରୁହନ୍ତି। ଏହି କାହାଣୀ ଆମକୁ ଶିଖାଏ ଯେ ମହାପ୍ରଭୁ ଜଗନ୍ନାଥ କେବଳ ଜଣେ ଦେବତା ନୁହନ୍ତି, ସେ ଭକ୍ତର ଦୁଃଖକୁ ନିଜର ଦୁଃଖ ଭାବେ ଗ୍ରହଣ କରୁଥିବା କରୁଣାମୟ ପ୍ରଭୁ। ସେଥିପାଇଁ ତାଙ୍କୁ ଭକ୍ତ ବତ୍ସଳ ଜଗନ୍ନାଥ ବୋଲି କୁହାଯାଏ। ଜୟ ଜଗନ୍ନାଥ।

ସ୍ୱାଗତ ଆପଣମାନଙ୍କୁ କାର୍ଯ୍ୟକ୍ରମର ପରିସରକୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ରେ 100.3 MHz-ରେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ବନ୍ଧୁ, ଆମ ସମସ୍ତଙ୍କ ଜୀବନରେ କ୍ଷମାର ଆବଶ୍ୟକତା ରହିଛି। ଆଜି ମୋର ବ୍ୟକ୍ତିଗତ ଜୀବନରେ, ପାରିବାରିକ ଜୀବନରେ, ପିଲାଙ୍କ ଜୀବନରେ, ସ୍ୱାମୀ ସ୍ତ୍ରୀଙ୍କ ଜୀବନରେ, ଏପରିକି ମଣ୍ଡଳୀରେ, ଦେଶରେ କ୍ଷମାର ଆବଶ୍ୟକତା ରହିଛି। ଏହାକୁ କେହି ମଧ୍ୟ ଅସ୍ୱୀକାର ମଧ୍ୟ କରିପାରିବେ ନାହିଁ ଯେ କ୍ଷମାର ଆବଶ୍ୟକତା ନାହିଁ। କ୍ଷମାର ଆବଶ୍ୟକତା ରହିଛି, କାରଣ ଆଜି ଆମ ପୃଥିବୀରେ ଆମେ ବ୍ୟକ୍ତିଗତ ଭାବରେ, ପାରିବାରିକ ଭାବରେ ବିଭିନ୍ନ ପ୍ରକାରର ଆଘାତ ପାଇଛୁ। କ୍ଷମାର ସଂଜ୍ଞା କ'ଣ ଓ ତାହା ଜାଣିବା ନିହାତି ଦରକାର। କ୍ଷମା ଦୁର୍ବଳତାର ଚିହ୍ନ ନୁହେଁ, ଏହା ଏକ ଐଶ୍ୱରିକ ସ୍ୱଭାବ। ତେବେ ଆଜି ଆମେ ଆଉ ଟିକିଏ ଆଗକୁ ବଢ଼ିବା ଏବଂ ଏହି ବିଷୟରେ ଜାଣିବା। ଆଜି ଦିନର ଆଉ ଏକ ବିଶେଷତ୍ୱ ହେଉଛି, ଆଜି ହେଉଛି ବିଶ୍ୱ କ୍ଷମା ଦିବସ, ଗ୍ଲୋବାଲ୍ ଫର୍ଗିଭନେସ୍ ଡେ। ବିଶ୍ୱ କ୍ଷମା ଦିବସ ପ୍ରତିବର୍ଷ ଜୁଲାଇ 7 ତାରିଖରେ ବିଶ୍ୱବ୍ୟାପୀ ପାଳନ କରାଯାଏ। ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ମଣିଷ ମଧ୍ୟରେ କ୍ଷମା, ସହାନୁଭୂତି, ସହନଶୀଳତା ଓ ଭାଇଚାରାର ଭାବନାକୁ ପ୍ରୋତ୍ସାହିତ କରିବା। କ୍ଷମା ଏପରି ଏକ ମାନବୀୟ ଗୁଣ ଯାହା ବ୍ୟକ୍ତିର ମନରୁ କ୍ରୋଧ, ଦ୍ୱେଷ ଓ ପ୍ରତିଶୋଧର ଭାବନାକୁ ଦୂର କରି ଶାନ୍ତି ଓ ସୁଖର ଅନୁଭବ ଦେଇଥାଏ। ଆମ ଜୀବନରେ ଅନେକ ସମୟରେ ଛୋଟ ବଡ଼ ଭୁଲ, ବୁଝାବୁଝି, ମତଭେଦ ଏବଂ ମନମାଳିନ୍ୟ ଦେଖାଯାଏ। ଯଦି ଆମେ ସେଗୁଡ଼ିକୁ ଦୀର୍ଘ ସମୟ ଧରି ମନରେ ରଖିବା, ତେବେ ଏହା ଆମର ମାନସିକ ଶାନ୍ତି ଓ ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇଥାଏ। କ୍ଷମା କରିବା ମାନେ ଭୁଲକୁ ସମର୍ଥନ କରିବା ନୁହେଁ, ବରଂ ନିଜ ମନର ଭାରକୁ ହାଲୁକା କରି ଆଗକୁ ବଢ଼ିବାର ଏକ ସକାରାତ୍ମକ ପଦକ୍ଷେପ। କ୍ଷମା କରିବା କେବଳ ଅନ୍ୟମାନଙ୍କ ପାଇଁ ନୁହେଁ, ଏହା ନିଜ ମନକୁ ଶାନ୍ତି ଓ ସୁସ୍ଥତା ଦେଇଥାଏ ଏବଂ ସମ୍ପର୍କକୁ ଆହୁରି ମଜବୁତ କରିବାରେ କ୍ଷମାର ଗୁରୁତ୍ୱ ଅପରିସୀମ। ବିଭିନ୍ନ ଧର୍ମ ଓ ସଂସ୍କୃତିରେ କ୍ଷମାକୁ ଏକ ମହାନ ଗୁଣ ଭାବେ ବର୍ଣ୍ଣନା କରାଯାଇଛି। ଏହା ମଣିଷକୁ ନମ୍ର, ଦୟାଳୁ ଓ ଉଦାର କରିଥାଏ। ପରିବାର, ବିଦ୍ୟାଳୟ, କାର୍ଯ୍ୟସ୍ଥଳ ଏବଂ ସମାଜରେ କ୍ଷମାର ମନୋଭାବ ସୃଷ୍ଟି ହେଲେ ପରସ୍ପର ବିଶ୍ୱାସ

ଓ ସହଯୋଗ ବଢ଼ିଥାଏ। ଏହି ଦିବସର ମହତ୍ଵ ହେଉଛି ମାନସିକ ଶାନ୍ତି ଓ ସକାରାତ୍ମକ ଚିନ୍ତାଧାରା ବଢ଼ାଏ, ସମ୍ପର୍କରେ ବିଶ୍ୱାସ ଓ ସ୍ନେହ ବୃଦ୍ଧି କରେ, କ୍ରୋଧ ଘୃଣା ଓ ପ୍ରତିଶୋଧର ଭାବନା କମାଇଥାଏ, ସମାଜରେ ସଦ୍ଭାବନା ସହନଶୀଳତା ଓ ଏକତାକୁ ସୁଦୃଢ଼ କରେ। ଶେଷରେ ମଣିଷକୁ ନିଜ ଭୁଲ ସ୍ୱୀକାର କରି ସୁଧାରିବାକୁ ପ୍ରେରଣା ଦିଏ। ବନ୍ଧୁ, କ୍ଷମା ମଣିଷର ସର୍ବୋତ୍ତମ ଗୁଣମାନଙ୍କ ମଧ୍ୟରୁ ଏକ। ବିଶ୍ୱ କ୍ଷମା ଦିବସ ଆମକୁ ଶିଖାଏ ଯେ କ୍ଷମା କରିବା ଏବଂ କ୍ଷମା ମାଗିବା ଦୁହେଁ ସାହସ, ନମ୍ରତା ଓ ମାନବିକତାର ପରିଚୟ। ଯଦି ପ୍ରତ୍ୟେକ ବ୍ୟକ୍ତି କ୍ଷମାର ଭାବନାକୁ ଅଙ୍ଗୀକାର କରନ୍ତି, ତେବେ ଏକ ଶାନ୍ତିପୂର୍ଣ୍ଣ, ସହଯୋଗୀ ଓ ସମନ୍ୱିତ ସମାଜ ଗଠନ ହେବା ସମ୍ଭବ। କ୍ଷମା ହେଉଛି ଦୁର୍ବଳତାର ନୁହେଁ, ବରଂ ଶକ୍ତି ଓ ମହାନତାର ପରିଚୟ। ତେଣୁକରି ଭୁଲ ଯାହା ଥାଉ ନା କାହିଁକି, କ୍ଷମା କରନ୍ତୁ, ସମ୍ପର୍କକୁ ସୁଦୃଢ଼ କରନ୍ତୁ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଢ଼ି ତୋଳିବାରେ ସମସ୍ତେ ସାହାଯ୍ୟ କରନ୍ତୁ ଏବଂ ଆଜିର ଦିବସକୁ ସାର୍ଥକ କରନ୍ତୁ। ତାହେଲେ ଆସନ୍ତୁ ଶୁଣିନେବା ଏକ ମନଲୋଭା ଗୀତ।

ପୁଣିଥରେ ସ୍ୱାଗତ ଆପଣମାନଙ୍କୁ କାର୍ଯ୍ୟକ୍ରମର ପରିସରକୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବନ୍ଧୁ, ଏଥର ଆସନ୍ତୁ ଜାଣିନେବା ଆଜି ଦିନରେ ଦେଶ ବିଦେଶରେ ଘଟିଥିବା କିଛି ପ୍ରମୁଖ ଐତିହାସିକ ଘଟଣାବଳୀ ସମ୍ପର୍କରେ, ଯାହା ବିଶ୍ୱ ଇତିହାସରେ ଲିପିବଦ୍ଧ ହୋଇ ରହିଯାଇଛି। 1456 ମସିହା ଆଜିର ଦିନରେ ଫ୍ରାନ୍ସର ଯୁବତୀ ବୀରାଙ୍ଗନା ଜୋଆନ୍ ଅଫ୍ ଆର୍କଙ୍କ ବିରୁଦ୍ଧରେ ଦିଆଯାଇଥିବା ରାୟକୁ ପୁନଃ ବିଚାର ପରେ ବାତିଲ କରାଯାଇଥିଲା। 1896 ମସିହା ଆଜିର ଦିନରେ ଭାରତରେ ପ୍ରଥମ ଥର ପାଇଁ ଚଳଚ୍ଚିତ୍ର ପ୍ରଦର୍ଶନ ମୁମ୍ବାଇର ୱାଟସନ୍ ହୋଟେଲରେ ଲୁମିୟର ଭ୍ରାତା ଦ୍ୱୟଙ୍କ ଦ୍ୱାରା କରାଯାଇଥିଲା। 1930 ମସିହା ଆଜିର ଦିନରେ ଡ୍ୟାମ୍ ନିର୍ମାଣ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଦୁଭର ଡ୍ୟାମ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। 1981 ମସିହା ଆଜିର ଦିନରେ ସୌର ଶକ୍ତିଚାଳିତ ବିମାନ ସୋଲାର ଚ୍ୟାଲେଞ୍ଜର ଇଂଲିଶ ଚ୍ୟାନେଲ ଅତିକ୍ରମ କରି ଇତିହାସ ସୃଷ୍ଟି କରିଥିଲା। 1860 ମସିହା ଜୁଲାଇ 7 ତାରିଖ ଆଜିର ଦିନରେ ଅଷ୍ଟ୍ରିଆର ପ୍ରସିଦ୍ଧ ସଙ୍ଗୀତଜ୍ଞ ଗୁସ୍ତାଭ ମାହୁଲଙ୍କ ଜନ୍ମ। 1907 ମସିହା ଆଜିର ଦିନରେ ମେକ୍ସିକୋର ଖ୍ୟାତନାମା ଚିତ୍ରଶିଳ୍ପୀ ଫ୍ରିଡ଼ା କାଲୋଙ୍କ ମଧ୍ୟ ଜନ୍ମଦିବସ। 1940 ମସିହା ଆଜିର ଦିନରେ ଇଂଲଣ୍ଡର ପ୍ରସିଦ୍ଧ ସଙ୍ଗୀତ ଶିଳ୍ପୀ ଦ ବିଟଲେସ୍ ବ୍ୟାଣ୍ଡର ସଦସ୍ୟ ରିଙ୍ଗୋ ଷ୍ଟାର୍ଙ୍କ ଜନ୍ମ ହୋଇଥିଲା। 1930 ମସିହା ଆଜିର ଦିନରେ ବ୍ରିଟିଶ ସାହିତ୍ୟିକ ସାର୍ ଆର୍ଥର୍ କୋନାନ୍ ଡୋଏଲ୍ଙ୍କ ପରଲୋକ ଘଟିଥିଲା। 2007 ମସିହା ଆଜିର ଦିନରେ ବିଶ୍ୱବିଖ୍ୟାତ କାର୍ଟୁନିଷ୍ଟ ଚନ୍ଦ୍ରଶେଖର କାମ୍ବର ନୁହଁ ବରଂ ଭାରତୀୟ କାର୍ଟୁନ୍ ଜଗତର ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ତାରିଖରେ ସ୍ମରଣ କରାଯାଇଥାଏ। ବନ୍ଧୁ, ଇତିହାସ ଆମକୁ କେବଳ ଅତୀତର କାହାଣୀ ଶୁଣାଏ ନାହିଁ, ବରଂ ଭବିଷ୍ୟତ ପାଇଁ ସଠିକ୍ ପଥ ବାଛିବାର ପ୍ରେରଣା ମଧ୍ୟ ଦେଇଥାଏ। ତାହେଲେ ଆସନ୍ତୁ ଶୁଣିନେବା ଏଠାରେ ଆଉ ଏକ ମନଲୋଭା ଗୀତ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଜାଣିବା କିଛି ସ୍ଥାନୀୟ ଖବର ଏବଂ ଜାଣିବା କ'ଣ ରହିଛି ପାଣିପାଗ ସୂଚନା। ଗତ ଜୁଲାଇ 5 ତାରିଖ ରବିବାର ଦିନ ଭବାନୀପାଟଣା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସଭାଗୃହଠାରେ ପ୍ରଫେସର ଶ୍ରୀ ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ କାରୁଣ୍ୟସେବା ସଂଗଠନ ମିଳିତ ଆନୁକୂଲ୍ୟରେ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥିଗଣ ଉପସ୍ଥିତ ରହି ନିଜର ମତ ପ୍ରକାଶ କରିଥିଲେ। ଭବାନୀପାଟଣା ନାରେଙ୍ଗଖୋଲାଠାରେ ମହାନ ଜନନାୟକ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 125ତମ ଜୟନ୍ତୀ ଅବସରରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗତକାଲି ଆୟୋଜିତ ହୋଇଯାଇଛି। ଏଥିରେ ଧର୍ମଗଡ଼ ବିଧାୟକ

ସୁଧୀରଞ୍ଜନ ପର୍ଚୁସି ଯୋଗ ଦେଇ ବୃକ୍ଷରୋପଣ କରିଥିଲେ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଉପସ୍ଥିତ ରହିଥିଲେ। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାୟକ ନୂତନ ଭାବେ କର୍ଲାମୁଣ୍ଡା ବ୍ଲକରେ ପ୍ରଥମଥର ପାଇଁ ବିଭିନ୍ନ ବିଦ୍ୟାଳୟଗୁଡ଼ିକୁ ପରିଦର୍ଶନ କରିଥିଲେ। ଗତକାଲି ଅର୍ଥାତ୍ ଜୁଲାଇ 6 ତାରିଖରୁ କେସିଙ୍ଗାଠାରୁ ପୁରୀ କୋରାପୁଟ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ଉକ୍ତ ଟ୍ରେନ୍ଟି ସପ୍ତାହକୁ ମାତ୍ର 3 ଦିନ ହିଁ ଚାଲିବ। ଏଥର ଆସନ୍ତୁ ଜାଣିବା କ'ଣ ରହିଛି ପାଣିପାଗ ଖବର। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ତରଫରୁ ସୂଚନା ମିଳିଛି ଯେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ସୁଦୃଢ଼ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟରେ ବ୍ୟାପକ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ସହିତ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି ଏବଂ କେତେ ଅଂଶରେ ଶୁଖା ପାଗ ମଧ୍ୟ ରହିବ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବନ୍ଧୁ, ଏଥର ଆସନ୍ତୁ ଶୁଣିନେବା ଆଉ ଏକ ମନଲୋଭା ଗୀତ।

0: जोकर।
1: स्वागत आपणको कार्यक्रमर परिसरको श्रोताबन्धु आपणमाने कार्यक्रम शुणुछन्ति आकाशवाणी भवानीपाटणा केन्द्रहरु। कार्यक्रम आम केन्द्रहरु प्रचारित हेउछि मीडियम वेभ्रे 248 मीटर तथा 1206 किलोहर्ज जुगी एफएम्रे 100.3 मेगाहर्ज रे एवं न्यूजन एआईआर आप माध्यमरे। बन्धु सतरे ସମୟ କାହାକୁ ମଧ୍ୟ ଅପେକ୍ଷା କରେ ନାହିଁ, ସେ ନିରନ୍ତରତା ବାଟରେ ଚାଲିଥାଏ। ଆମକୁ ହିଁ ସମୟ ସହିତ ଚାଲିବାକୁ ପଡ଼ିଥାଏ। ଏଇ ଯେମିତି ସମୟ ଇସାରା କଲାଣି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। ତେବେ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବା ପାଇଁ ଠିକଣାଟି ଲେଖି ନିଅନ୍ତୁ। ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ମତାମତ ଦେଇପାରିବେ। ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ତେବେ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ସବୁଥର ପରି ଗୋଟିଏ ଛୋଟ କିନ୍ତୁ ମହତ୍ତ୍ୱପୂର୍ଣ୍ଣ କଥାଟି କହିବି। ପ୍ରକୃତିକୁ ସୁରକ୍ଷା କରିବା ଅର୍ଥ ହେଉଛି ଆମ ଭବିଷ୍ୟତକୁ ସୁରକ୍ଷା କରିବା। ପ୍ରକୃତି ଆମ ଜୀବନର ଆଧାର। ବାୟୁ, ଜଳ, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସମ୍ପଦ ଆମେ ପ୍ରକୃତିଠାରୁ ପାଉଛୁ। ଯଦି ଆମେ ପ୍ରକୃତିକୁ କ୍ଷତି ପହଞ୍ଚାଇବା, ତେବେ ଏହାର ପ୍ରଭାବ ଆମ ଜୀବନ ଓ ଆଗାମୀ ପିଢ଼ି ଉପରେ ପଡ଼ିବ। ଗଛ କାଟିବା, ଜଳ ଓ ବାୟୁ ପ୍ରଦୂଷଣ ଏବଂ ପ୍ରାକୃତିକ ସମ୍ପଦର ଅପବ୍ୟବହାର ଯୋଗୁଁ ପରିବେଶର ସନ୍ତୁଳନ ବିଗୁଡ଼ୁଛି। ଏହାର ପରିଣାମ ସ୍ୱରୂପ ଜଳବାୟୁ ପରିବର୍ତ୍ତନ, ଖରା, ବନ୍ୟା ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଉଛି। ତେଣୁ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି ଗଛ ଲଗାଇବା, ଜଳ ସଂରକ୍ଷଣ କରିବା, ପ୍ରଦୂଷଣ କମାଇବା ଏବଂ ପରିବେଶକୁ ସ୍ୱଚ୍ଛ ରଖିବା। ପ୍ରକୃତିର ସୁରକ୍ଷା ମାଧ୍ୟମରେ ଆମେ ଏକ ସୁନ୍ଦର, ସୁସ୍ଥ ଓ ସମୃଦ୍ଧ ଭବିଷ୍ୟତ ଗଢ଼ିପାରିବା। କାରଣ ପ୍ରକୃତି ବଞ୍ଚିଲେ ମାନବ ଜାତି ବଞ୍ଚିବ, ସବୁ ସମ୍ପୂର୍ଣ୍ଣ ଜୀବଜଗତ ବଞ୍ଚିବ। ଏହି କଥା ସହିତ ଆଜିର କାର୍ଯ୍ୟକ୍ରମରୁ ମୋତେ ବିଦାୟ ଦିଅନ୍ତୁ। ପୁଣି ଭେଟ ହେବ ଆର ସଂସ୍କରଣରେ। ସେତେବେଳେ ଯାଏଁ ସମସ୍ତେ ଭଲରେ ରୁହନ୍ତୁ।

ଖୁସିରେ ରୁହନ୍ତୁ, ନିଜ ଓ ନିଜ ପରିବାରର ଯତ୍ନ ନିଅନ୍ତୁ। ଆଜିର ଖୋଲା ଝରକା କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କର ସାଥୀ ଆଶ୍ୱାସନା ପଟ୍ଟନାୟକ। ରହୁଛି, ନମସ୍କାର।

ଶେଷ ହେଲା ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଦିନ 12:00ରେ ଶୁଣିପାରିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଭିକାରୀ ଚରଣ ବଳ, ଜ୍ୟୋତିର୍ମୟ ମହାପାତ୍ର, ସୁଦର୍ଶନ ପ୍ରଧାନ, ରବୀନ୍ଦ୍ର କୁମାର ପଣ୍ଡା, ମିତା ପରିଚୟ ଏବଂ ପ୍ରେମଚାନ୍ଦ ଛିଞ୍ଚାଣି। ଦିନ 12:30ରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ମାନନୀୟ ଇସ୍ୟୁ। ଦିନ 1:10ରେ ରହିଛି ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷର କଥା। ଦିନ 1:20ରେ ରହିଛି ଶକ୍ତି ରୂପାକ୍ରମରେ ସିଧା ପ୍ରସାରଣ ରହିଛି ହ୍ୟାଲୋ ଡକ୍ଟର ଫୋନ୍ ଇନ୍ କାର୍ଯ୍ୟକ୍ରମ। ବିଷୟବସ୍ତୁ ରହିଛି ଜଳାନ୍ତକ ରୋଗର କାରଣ ଓ ନିରାକରଣ। ବିଶେଷଜ୍ଞ ଡାକ୍ତର ସାଧୁଚରଣ ପଣ୍ଡା, ଅବସରପ୍ରାପ୍ତ ପ୍ରଫେସର ମେଡିସିନ୍ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା। ଏବଂ ଦିନ 2:45ରେ ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏ ଥିଲା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ ପୁଣି ଥରେ ଉପସ୍ଥିତ ହେବୁ ଦିନ 12:00। ସେତେବେଳେ ଯାଇ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 12 ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱିପ୍ରେ 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ଭିକାରୀ ଚରଣ ବଳ, ଗୀତିକାର ହେଲେ ଗୁରୁକୃଷ୍ଣ ଗୋସ୍ୱାମୀ।

0: ଆଚ୍ଛା, 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଏଥର କିଶୋର ଚନ୍ଦ୍ର ନନ୍ଦଙ୍କ ଗୀତ ରଚନାକୁ କଣ୍ଠ ଦେଇଛନ୍ତି ଜ୍ୟୋତିର୍ମୟୀ ମହାପାତ୍ର।

0: ଶ୍ରୋତାବନ୍ଧୁ, ଆପଣମାନେ କେତୋଟି ସୁଗମ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମ୍ୟାଡ଼ମ୍ ୱିପ୍ରି 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଏପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ। ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ୍ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ପର୍ଯ୍ୟନ୍ତ ଏନ୍ଏଟିଏସ୍ ପୋର୍ଟାଲରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ସେ ଟିନ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ।

0: ଲୋକ ସେ ଚୁନା ମାରିଲା ଆମ ପାଣି ନା ମୋର ଶିକା ଶୁଖି କରୁଥାଏ ଦାନ ଇଏ କରୁଥାଏ ସେନ ଛୋଟିଆ ମୋଟିଆ ରୁଲ ରୁଲ ଗୋଟେ ଗୋଟେ ଦେଇଦିଅନ୍ ଆସିଲି ଧର୍ମର ଚାର ଛକରେ ମୁଇଁ ଦୋକାନ ଖୋଲିଲି କାମ ଯେତେ କଲି କାମ କରୁ କରୁ କରୁ କରୁ କରୁ ଗୋଟେ ସୋମବାର ଦିନର କଥା ମୋର ମାଆକେ କିଛି ଗୋଟେ 15 ଟଙ୍କା 20 ଟଙ୍କା 30 ଟଙ୍କା ଏନ୍ତା କମେଇ ଦେଲା ପରେ ଏକ ସପ୍ତାହର ଯେନ୍ 8 ଦିନକେ ଯେନ୍ 2 ଦିନ ସୋମବାର ଦିନ ଗୋଟେ ଶୁକ୍ରବାର ଦିନ ବଜାର କରବାର ଯେନ୍କି ମୋର ମାଆ 20-25 ଟଙ୍କା ଦେଲା ବେଳେ ବଜାରକେ ଯାଇକରି ମୁଁ ଖୋଲି ଚନା ଲିଆ ଶୁକୁଆ ମାଛ ବଡ଼ି ବିଭିନ୍ନ ପ୍ରକାର ଖାଇବା ଜିନିଷ ଖାଇବା ହଲଦି ମରିଚ ଏଇଟା ମୋର ମାଆ ଘିନି ଆନିକରି ଇ ଘର ସେ ଘର ସେ ଘର ସେ ଘର ବୁଲବେ ଆର୍ ଚାଉଲ ଆଣବେ ଆର୍ ଆମେ 3 ଭାଇକେ ଆଉ ଗୋଟେ ଭଉଣୀକେ ସେ ଆମକେ ଇ ଦେବେ ଭଉଣୀ ବଢ଼ି ଥିଲା ଟିକେ ତାପରେ ସୋମବାର ଦିନ କଥା ମୁଇଁ ତ ନେଇ ଜାଣିପାରେ ଏବେ ସେ ପୁଅକେ ବାହା କରିଦେଲୁ ନା 2ଟା ଛୁଆ ହେଲା ମୋର ମା ବଜାର ଯାଉଥିଲେ ଧର୍ମ ରାସ୍ତା ପୁରା ଛୋଟ ଥିଲା ପୁରା ଛୋଟ ଥିଲା ଗଛ ସାଇଡ଼ ସାଇଡ଼ ନା ବଡ଼ ବଡ଼ ଗଛ ବନ୍ଥିଆ ବଜାର ଥିଲା ଗୋଟେ ମେଡ଼ିକାଲ ତଡ଼ାରେ ଗୋଟେ ଛୁଆକେ ଫିଙ୍ଗି ଦେଇଥିଲ ଖଜୁର ବଟା ଗୋଟେ ସବୁ ଏନ୍ତା ଲଟା ବୁଟା ଥାଏ ସେନ ଫିଙ୍ଗି ଦେଇଥିଲେ ତେଣିକି ଲୋକମାନେ ଦେଖୁଥିଲ ଯେ ମୋର ମା ପରଲା ପୁରା ଟୋପା ପରଲା ଧରିକରି ସେ କହିଲେ ଦେଖିଲେ ଯେ କାଟା ଲୋକମାନେ ଦେଖୁଛନ୍ ଆର୍ ପଳେଇ ଆସୁଛନ୍ ସିକେ ମୋର ମା ଟିକେ ପାସ୍ ଏକ ଗଲା ପରା କଲେ ଆର୍ ଗଲେ ଦେଖିଲେ ଯେ ବନେକ ଠଙ୍କେ କରି ଦେଖିଲେ ଦେଖିଲା ପରେ ଗୋଟେ ଛୁଆ ଗୋଟେ ପଡ଼ିଛି ପୁଅ ଛୁଆ ହେ ଖଣ୍ଡେ ଶୁକ୍ଶୁକା ହେଇଯାଇଥିଲା ସେ ଛୁଆ ତାର ବ୍ଲଡ଼ ଟିକେ ଶୁକ୍ଶୁକା ଯାଇଥିଲା ସେ ବହୁତ କାନ୍ଦିନି ପାରୁଥିଲା ନା ଟିକେ ଟିକେ ଏନ୍ତା ନକର କାନ୍ଦୁଥାଏ ଟିକେ କାନ୍ଦବାର ଫୁଣି ତାର ହେଇଯାଇଥିଲା ନା
1: ତାପରେ ଆପଣ କ'ଣ କଲେ
0: ତାପରେ ମୋର ମା ବଜାର ଯାଇକରି କିଛି ଗୋଟେ ଘିନିଲା ପରେ କଲେ ଆଉ ପଳେଇ ଆସିଲେ ପଳେଇ ଆସିଲା ପରେ ମୋର ମା କହିଲେ ବାପୁରୀ ଆର୍ ଦେଖିଲେ ଯେ ସେ ଛୁଆ ଅଛି ମୋର ମା ଆସିଲା କହିଲେ ଏ ବାବୁ ବାପୁରୀ ଛୁଆ ଗୋଟେ ମେଡ଼ିକାଲ ତଳେ ସେ ହସ୍ପିଟାଲ ତଳେ ଆଣି ଦେଖିବୁନୁ ପେପେଲ ଗତଲ ଅଛି ପେପେଲ ଗତଲି ଖୋଜୁର ବୁଟା ମାନେ ଏ ଭିତରେ ଖବରେ ଦେଇଛନ୍ ଜାନୁ ବେଟା ଉଠିଲା ମୁଁ ମୋର ମା କହିଲି ମା ତୁ ବେରି ହେଉଛୁ ନା କି ଗୋ କାର ଛୁଆ ନି କାର ଛୁଆ ଗୋଟେ ଆମେ ଭେଟି ଆନମୁ କେଟା କଥା କହୁଛୁ ଯେ ସେମିତି କହିଲା ପରେ ମୋର ମା ଏ ମା ଜାନୁ ପୁତା ବଞ୍ଚିଛି ରେ ପୁତା ନ ଯା ଯା ମା ଯା ଦେଖି ଯା ଯା ପୁତା ବଞ୍ଚିଛି ପୁତା ଯା ଯା ଏନ୍ତା କହିଲା ମୋର ମା କହିଲି ମୋର ମା ତୁମକୁ ହେନ୍ତି ହରିଣ କହୁଥିସି ନା ବୁଆ ଏନ୍ତା କହିଲି ଆର୍ ଗଲି ଦେଖିଲି ଯେ ଛୁଆ ପଡ଼ିଛି ମୋର ଆନବାକେ ଦମ୍ ନେଇଥାଏ ନା ଏ ଭଗବାନ ମୁଁ ନିନି ପାରେ ବୁଆ ବର କହିଲି ଆର୍ ଦୌଡ଼ି ଦୌଡ଼ି ତେଣିକି ପଲାଇଲି ନା ମୋର ମା ଲଗେ ପୁରା ଭୋଡ଼କ ଭୋଡ଼କ ଭୋଡ଼କ ଚାଲିକରି ଟିକେ ପାଖେ ନା ଯେ ସାଙ୍ଗେ ସାଙ୍ଗେ ଗଲି ମା ନିଆନି ପାରିଲି ଗୋ ମାତ୍ର ବଞ୍ଚିଛି ଗୋ ମୁଁ ଦେଖିଲି ବାବୁ ଛୁଆ ନୁଲେ ଆପଣ ନି କାଟବାର ତା ନା ମା ହେସନ ପଡ଼ିଛି ନେଇ ନିଆନୁ ଗାଁ ଆମେ ହେତା କାଁ କ'ଣ ଆଣିଯିବାର ଅଛି ଯେ ମୁଡ଼ି ମୁଡ଼ା ଯିବା ନା ହେଲେ ଏ ଭଗବାନ ତୁ ତୋକେ ତୋକୁ ମୁଁ ବାରମ୍ବାର କହୁଛେ ପୁତା ଯା ରେ ଧନ ଭେଟିଆ ନା ମରିଯିବା ଛନେ କହିଲେ ମରିଯିବା ପୁତା ଯା ରେ ଯା ର ଯା ଯା ଯା ବୋଲିକରି ତା କହବାକେ ମୋର ମାଆକେ ମୁଇଁ କହିଲି କି ତୁ ତ ମା ମୋକେ ହରିଆଣ କରୁଛୁ ନା ଗୋ କାର ଛୁଆ ନେଇ କାର ଛୁଆ ଏବେ ଆମେ ଭେଟି ଆଣମୁ ଆମକେ ତ ପୋଷବାକେ ଲୋକ ନେଇ ନା ହେ ଛୁଆକେ କାଁ ଯାଉଛେ ଏନ୍ତା କଲୁ ଗଲି ଆର୍ ଏପଟେ ସେପଟେ ସେପଟେ ଠଙ୍କେ କରି ଲୋକ ପୁଣି ଏମିତି ଡର ଲାଗୁଥେ ମୋତେ ଲୋକକେ ପୁଣି ଡର ଲାଗୁଥେ ଠଙ୍କାଲି ଆର୍ ଗଲି ଆର୍ 2ଟା ଗୋଡ଼କେ ଫାଷ୍ଟ ଧରିଲି ଆଉ ବ୍ୟାଗ୍ ମୋର ମା ଗୋଟେ ପଲିଥିନ୍ ଗୁଡ଼ତି ତୁକୁଡ଼ି କପଡ଼ା ମାନେ ଯେନ୍ ଦେଇଥିଅନ୍ ଯେ ସେ ପଲିଥିନ୍ଟା ଭୋଡ଼କ କିନା ମାଛ ଯେନ୍ତା ଯୋଗାଇ ଦେସନ୍ ପୁରା ମାଛକେ ଯେନ୍ତା ଭରି ଦେସନ୍ ମୁନାନେ ହେନ୍ତା କରି ପୁରା ପଳେଇ ଆସିଲି ଆସିଲା ପରେ ମୋର ମା ଅନେଥିଅନ୍ ନା ମୋତେ ଦେଖୁଥିଅନ୍ ନା ଆସିଲ ଆଣିଲୁ ବେଟା ଆଣିଲୁ ଆଣିଲି ଗୋ ମା ଆଣିଲି ସାଙ୍ଗେ ସାଙ୍ଗେ ସେ ଡବା ଘର ପଛାଡ଼େ ଆମେ ଯାଇକରି ସେ କପଡ଼ା କାଟବା କଇଁଚିକି ପୁରୁଣାଟା ଥାଇ ନା ଯେ ସେତେ କଲୁ ଆର୍ ନଲୁଆକେ କାଟିଦେଲୁ ଆର୍ କପଡ଼ା ତୁକୁଡ଼ିକେ ବାନ୍ଧିଦେଲୁ ଆର୍ ମୋର ମା ସାଙ୍ଗେ ସାଙ୍ଗେ ପୋଚାପୋଚି ସେ ତୁକୁଡ଼ି ମନେ ଲାଗିଥାଏ ଯେ ଘୁଚାଘୁଚି କଲା ପରେ ମାଆକେ ପଚାରିଲି ମୋର ମା ପଚାରିଲେ ବାପାରେ ତୁ କହୁଛୁ ସିନା କେତେ ନି କେତେ ବେଲୁ ବେଟା ସେ ଅପଛରି ଖବରେ ଦେଇଛି ବେଟା ହେଲେ ଇ ଛୁଆ ମରିଯିବା ବାଟା ହେଥିଲାଗି ତାର ଟୁଣ୍କେ ଟିକେ ମନାବା ସୋର୍ କରବା ତାର ଖାଇବାଟା ଭୁଲି ତ ଯାଇଛି ନା ଏନ୍ତା ବୋଲି ଇଏ କରୁଛେ ଏବର କହିଲା ମୋ ମା ମା କହିଲା ପରେ ଏମିତି କହିକରି କଥା ହେଇ ଟୋପଲି ସେ ପରଲାକେ ଧରିଲି ମୁଇଁ ମୋର ମା ଛୁଆକେ ଧରିଲେ ଆର୍ ସେ ତା ଘରକେ ପଳେଇ ଆସିଲୁ ଚାଲି ଚାଲି ଆସିଲା ପରେ ମୋର ମା କହିଲି ଆଖିରୁ ଲୁହ ଗଡ଼ୁଥି ମୋର ମାଆର ମୋର ପୁଣି ଦୁଃଖ ଲାଗୁଥେ ମା ଆମକେ ତ ପୋଷିବାକେ କେତେ କଷ୍ଟ ଗୋ ଇ ଛୁଆ ମୁଁ ଛୁଆକେ ପୋଷେଇ ପାରମୁ କେନ୍ ଆମେ କ୍ଷୀର ପାଇପାରମୁ ମା କହ ତୁ ନାଇଁ ବେଟା ତୁଇ କେନ୍ ଇ କରିବୁ ତା ଭଗବାନ ଅଛନ୍ ପୋଷବାଟା ବଞ୍ଚିଥିଲା ଫିଗମୁ କି ବେଟା ମରିଗଲେ ତୋପି ଦେବୁ ରେ ରାଜା ହେନ୍ତା କହିଲେ ମୋର ମା ମୋର ମା କହିଲେ ଆଉ ମୋତେ କହିଲେ ଭଗବାନ ଆଖା ପୋଷବୁ ତୁ କେହି ନାହିଁ ଏନ୍ତା ବୋଲି କହିଲୁ ତେଣିକି ଗୋଟେ ଛୁଆ ଯେତେବେଳେ ଆମେ ରଖିଛୁ ଆର୍ ଯାଉଛେ ଆର୍ ଆସୁଛେ କଷ୍ଟରେ ଆର୍ ମୋର ମାଆକେ

0: କିଛି ଗୋଟେ ଦେଲା ବର୍ଗରେ ଆର୍ ଯାଇ କରି ଏମିତି କରି କରି ଆମର ଜୀବନଟା କଟେଇଲୁ।
1: ଆପଣଙ୍କ କହିବା ଅନୁଯାୟୀ ଅନାଥାଶ୍ରମର ପ୍ରଥମ ମୂଳଦୁଆଟି ଆପଣଙ୍କର ମା ପକେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଆପଣ ତାହାକୁ ଆଗକୁ ନେଇଥିଲେ। ତେବେ ଯେତେବେଳେ ଆପଣ ପ୍ରଥମ ଛୁଆଟି ପାଇଲେ ଏବଂ ତାର ସେବା ଯତ୍ନ ଆରମ୍ଭ କଲେ, ସେତେବେଳକୁ ଆପଣ ବାହା ହେଇଥିଲେ କି?
0: ବାହା ନେଇ ହେଇଥାଏ ମୁଇଁ। ଦେଖ ତାପରେ କାଣା ହେଲା, ମୁଇଁ ଯେତେବେଳେ ହସ୍ପିଟାଲ ତଡ଼ାରେ ମୋର ଦୋକାନ ନେଇଗଲି, ଡବାନ ଭାଙ୍ଗିଦେଲା କେ ଗୋଟେ ଦୂତିକୁଷ୍ଟ ସାହୁ ବୋଲିକରି ଗୋଟେ ଘର ଥିଲା, ତାଙ୍କର ମାଷ୍ଟର ଥିଲେ ସେ ଆଜ୍ଞା, ତାର ଛୋଟିଆ କ୍ୱାର୍ଟର ଗୋଟେ ମୋତେ ଗୋଟେ ମିଳିଲାକେ, ମୁଁ ସେନେ ଗଲି, 250-300 ଟଙ୍କା ଦେଉଥିଲି ସେ ଭଡ଼ା। ତାପରେ ସେ କାଣା କଲେ ମୋତେ ହସ୍ପିଟାଲ ତଡ଼ାରେ ଗୋଟେ ଛୁଆ ବୋଲୁ ବୋଲୁ ତ ସେ ଲୋକମାନେ ରାସ୍ତା ଦେଖୁଥିଲେ ନା, ହସ୍ପିଟାଲ ରାସ୍ତା ହି କରି ସେ ବନ୍ଦ ବିନ୍ ବର୍ଗିଆର ବନ୍ଦ ବୋଲି କରିଥିଲେ ନା, ଅମେରିକା ବୁଟା ଆର୍ ଇତେ ଯେ ସେବାଟ ନେଇ କରି ଲୋକ ନିକର ଖବରେ ଦିଅନ୍, ଛୁଆକେ ଭୁଲବାଲ ହେଲା ଛୁଆକେ ଖବରେ ଦିଅନ୍। ସେ ଦେଲେ ଯେତେବେଳେ ମୁଁ ହେଲେ 3-4 ପାଇଲି, ପାଇଲା ପରେ ଇପଟେ ସେପଟେ ସେପଟେ ହି କରି ମୁଇଁ ମୋତେ ଅନେକ ଛୁଆ ହେଇଗଲେ। ତାପରେ 6-7 ଛୁଆ ରଖିଲା ପରେ ମୋର ମା ଚାଲିଗଲେ ନା, 6-7 ନେଇ ପୁଣି ହେଇଥିତା ଆର୍ ମୋର ମା ଚାଲିଗଲେ।
1: ଆପଣଙ୍କ ମା ଯେତେବେଳେ ସଂସାରରୁ ଚାଲିଗଲେ ସେତେବେଳକୁ ଆପଣ ବାହା ହେଇଥିଲେ?
0: ନେଇ ହେଇଥିତା।
1: ଆପଣଙ୍କ କହିବା ଅନୁସାରେ ଆପଣ 6-7 ଛୁଆଙ୍କୁ ରଖିସାରିଥିଲେ ଏବଂ ତାପରେ ଆପଣ ବିବାହ କରିବା ପାଇଁ ମନସ୍ଥ କରିଥିବେ, ତ ଆପଣ ଯାହାଙ୍କୁ ବାହା ହେଲେ ସେ କେମିତି ଏ କଥାଟିକୁ ଗ୍ରହଣ କଲେ?
0: ଭୁଲିଗଲି, ମୋର ମା ଥିଲା ତା, ମୋର କନ୍ୟା କାନି କରି କେତେ ଦିନ ହେଲା ପରେ ସେ ଚାଲିଗଲେ। ଚାଲିଗଲା ପରେ ଯାତ୍ରା ପାର୍ଟିରେ ପଳେଇଲି, ଯାତ୍ରା ପାର୍ଟି ଗଲି, ଆମ ପାଣିରେ ନାଟ କଲି, ନାଟ କଲା ପରେ ସେମିତି ମୋର କନ୍ୟା ସାଙ୍ଗେ ଟିକେ ଦେଖା ଦର୍ଶନ ହେଲା। ତାଙ୍କେ 12 ବର୍ଷ ହେଇଥିଲା ସେନ ଦେଖା ଦର୍ଶନ ସବୁବେଳେ ତାଙ୍କ ସାଙ୍ଗେ ମୋର ଇଏ ହେଲା ଭାଇ କରିଥିଲା। ତାପରେ ମୁଁ ଦେଖା ହେଲା ପରେ ସେ ଗୋଟେ ଦିନ ନାଟରେ ସେ ମୋର ସାଙ୍ଗେ ସିଧା ପଳେଇ ଆସିଲେ। ପଳେଇ ଆସିଲା ପରେ ଭାଇ ଘର୍ତ୍ତି ଥିଲେ, ଭାଇ ନେଇଥାଇ ନା ସେ ଗାଁକୁ ଆସିଥିଲେ, ଭାଇ ଘର୍ତ୍ତି ରହିଗଲେ ତାକୁ ଧରିକରି ପଳେଇ ଆସିଲା ପରେ ତାକେ ମୁଇଁ ବହୁତ କଷ୍ଟରେ ମୁଇଁ ଚିନ୍ତା କଲି ଯେ ନାଇଁ ଇନଥିଲେ ତ ଝଗଡ଼ା ଝାଟି ହେଇଥିଲେ। ମୋର ଶ୍ୱଶୁର ମନେ ଆସିଲା ଯେତେବେଳେ ଆସିଲା, ପଳେଇ ଆସିଲା ପରେ ମୋର ଶ୍ୱଶୁର ମନେ ଆସିଲା, ମରାପିଟା ବହୁତ କଲେ, ମୋର 150 ହେଲା ମନେ ମୋର ଶ୍ୱଶୁର ମନେ, ମୋର ଶ୍ୱଶୁର ନେଇ ପିଟି ମରାପିଟା ବହୁତ କଲେ। ତାପରେ ରକ୍ଷା ପାଇଲୁ, ସେନୁ ପଳେଇ ଆସୁନୁନି ବୁଆ, ଇନଥିଲେ ଆ ଝଗଡ଼ା ହେବା, ଘରକେ ପଳେଇ ଆସୁନୁ। ଘରକେ ପଳେଇ ଆସିଲା ପରେ ମୋର ମା ମୋର କଥା ଶୁଣିକରୁ ସେ ଚାଲିଗଲେ ସଂସାରରୁ, ଏ କଥା ଟିକେ ଗୋଟେ କାଣା ଇଏ କରୁ ବୋଲିକରି। ଯେତେବେଳେ ଗଲା ପରେ ମୋର କନ୍ୟା ଦେଖିଦେଲେ ଯେ 6-7 ଛୁଆ ଅଛି ନା, ଏନ୍ତା ଭାବିଲେ 12 ବର୍ଷ ଝିଅ ଆଉ କାଣା କର୍ବା। ତାଙ୍କେ ମୋର କନ୍ୟାର ମୁଇଁ ପ୍ରାଇଜ୍ ପାଇଥାଏ ଯେ 13 ଦେଲି, ଆଉ ଗୋଲାର ଶାଢ଼ୀ ଗୋଟେ ଘିନ୍ଲି, ହେତ୍କିଲି ଖଦିବୋର୍ଡ଼ ଶାଢ଼ୀ ଘିନ୍ଲି, ମୋର ଭାଉଜଟା ପିନ୍ଧେଇ ଦେବି, କାଲ୍କେ ମୋର ଭାଉଜ ହୁର୍ବେ, ତିନି ଦିନ କାମ କଲୁ କାଁଚ ବୋଲି କରି ଆଣିଲା ପରେ ଦେଖିଲେ, ଦେଖିଲା ପରେ ସେ ରହିଥିଲେ 6-7 ରହିଲା ପରେ ଲୋକମାନେ ଶିଖେଇ ଦେଲେ, ତୁ କାଇଁ ଆସିଲୁ, ଏଇ ପିଲା ତ ଏନେ ତେନ ଛୁଆ ମୋର ପିଟି ଆଣୁଛି, ଦେଖୁଛୁ ଇଏ କରୁଛୁ, ଏଇଟା ତୁ କାଇଁ ଆଣିଲୁ ବୋଲିକରି ମୋର କାକି ମନେ ଅନ୍ୟ ଲୋକମାନେ ସବୁ ଶିଖେଇ ଦେଲା ପରେ ସେ ପଳେଇ ଯାଉଥିଲେ ନା, ପଳେଇ ଯାଉଥିଲେ ଯେତେବେଳେ ମୋତେ ପଳେଇ ଯାଉଥିଲେ, ମୁଇଁ କହିଲି କି ମୋର ପିଲା ଗୋଟେ କହିଲି ସାଙ୍ଗେ ତ ଟେଲର କାମ କରୁଛି ଆର ଗୋଟେ ପିଲା ଗୋଟେ ସାଙ୍ଗରେ ଯେ ହେ ଆମ ପନେ କେନା ଯାଉଛେ ବାବୁ ଦେଖିଲୁ ରେ, କହିଲେ ହେ ଦି ବାପା ହେ ଦି ବନ୍ଧ ହେଇ କରି କେତେ ଦୂର ଗଲା ନା, ହେନ୍ତା କହିଲେ ସେ ଯେତେବେଳେ କହିଲା, କହିଲା ପରେ ମୁଇଁ ଗଲି ପଲଉଛେ ନା, ସେ ଆଗରୁ ମୁଁ ଜାଣିଥେ ନା ଖୁଚ୍ ଖୁଚ୍ ହଉଥେ ନା, ସେ ମୁଇଁ ପଳେଇବି ନେଇ ରହେ, ମୁଁ ତୁମର କାଜେ ନେଇ ରହେ, ଏ ପିଲା ଟୁକେଲ ଛ ମୁଇଁ କାଁ ଦରକାର ଥିବି, ଏନ୍ତା ବୋଲି ହେବାକେ କାଲ୍କେ ପଳାଇବି ନା, ଦେଖ ଏଚ୍ ପଳାଇବି ନା ବୋଲିକରି ଗଲେ ମାଠିଆକେ ରଖିଦେଲେ ହେଲେ ଆର୍ ପଲାବା ଟାଇମ୍ରେ ଆସିଲି ପଚାରିଲି, ଯେତେବେଳେ ଆଗାଡ଼େ ଛେକିଲି ଆର୍ କହିଲି ତୁମେ କାଇଁ ଯାଉଛ କହ, କାଇଁ ଯାଉଛ ଆମ ପନେ କହ, ହେନ୍ତା କହିଲା ପରେ ଆର ଏନ୍ତା ହାତକେ ଧରଲାକେ ଖୁଚ୍ ମନ୍ଦ ମନେ ଗୋଟେ ଏମିତି ଇଏ ମାରିଦେଲେ, କହିନି ଖୁନ୍ଦା ମାରିଦେଲେ, ମାରିଦେଲା ପରେ ଆର ଗୋଟେ ଥର ଯେତେବେଳେ କହିଦେଲା ତୁମକୁ ଢେଗିଲି ଦେଲା, ଢେଗି ଦେଲା ପରେ ମୁଇଁ ବାଡ଼ି ଧରିଥାଏ ନା ଅମେରିକା ବାଡ଼ି ଦୁଇଟା ଯୋଉ ପିଟା ପିଟିଦେଲି, 2-4 ବାଡ଼ି ପିଟିଦେଲା ପରେ ଇ ଅଣ୍ଟାରୁ ତଲ୍କେ ପିଟିଦେଲି, ଉନ୍ଲି ଦେଲେ କମ୍ ବୟସର ଟାର୍କା ଉନ୍ଲି ଦେଲେ ଆର ସେ କିଛି ହୁରା ହୁରି କିଛି କିଛି ନେଇ କରିନା, ମୁଇଁ ହଁ ଯାଅ ନା ଏବେ ତୁମେ ଦେଖାବ ନା ତୁମର ବାପା ମାଆକେ, ଆଉ ମୁଇଁ ଆର କାହା କରିବି ତା, ମାନଲି ତ ଭୁଲ ତ ହେଇଗଲା ନା ମୋର, ତୁମର ଭୁଲ ହେଲା ମୋର ଭୁଲ ହେଲା, ଦୋକାନରେ ଗଲି, ଦୋକାନକେ ଯେତେବେଳେ ଗଲି କିଛି କମାଲା ପରେ କରୁଥେ ଆର ମନେ ପଡ଼ୁଥେ, ଯେତେବେଳେ ଆସିଲି ସନ୍ଧ୍ୟାଆଡ଼େ ତେନ୍କେ ଦେଖିଲି ଯେ ଶୋଇଲା ବେଳେ ଛୁଆମାନଙ୍କେ ଶୋଇ ଦେଇଛୁ, ମୋର ମନେ ପିଇ ଦେଇକରି ଶୋଇ ଦେଇଥିଲୁ, ମୋର ମନେ ହୋଟେଲରୁ
1: ଆଜ୍ଞା
0: ହୋଟେଲରୁ ଯାର ଯାର ନେବି ଆର ମୋର ମନେ ପିଇ ଦିଏ, ଆର ଦେଖିଲି ତାଙ୍କେ କହିଲି ଯେ ଏମିତି ଅଡ଼େଇ ଦେଲି ତାଙ୍କର କପଡ଼ାକେ ଇ ଗୋଡ଼ର ରହିଟା ଅଡ଼େଇ ଦେଲା ପରେ କଲା କଲା ହେଇଯାଇଥିଲି, ସେ ଗୋରି ଖଣେ ଗୋରା ହେଇଥିଲା କଲା କଲା ହେଇଯାଇଛି, ମୁଇଁ କହିଲି ଦେଖିଲ ଆମ ପନେ ତୁମେ କାଁ କାଜେ ମୁଁ ତୁମକୁ ମାରିଥିତି କି ହଉ ନେଇ ମାରେ, ହେଁ ତୁମେ ଭୁଲ କଲ ପିଟିଦେଲି ଦାଗର ମାଡ଼େ, ଅକିଲେ କିରୋସିନ ଆଲିଆ ତାକେ ପୁରା ଘଷା ଘୁଷି ସବୁ ସୁଆ।

0: ସେ କରିଦେଲି ତାଙ୍କେ ଦୁଃଖ ଲାଗ୍ଲା ବର କ୍ଲିଅର ତେନକେ ରହିଲୁ ହେନ୍ତା କରୁ କରୁ କରୁ କରୁ କରୁ କରୁ କରୁ କରୁ ଆଜି ଇଲ ଛୁଆ ଗୋଟେ ପଢ଼ିଥିଲି ମୁଁ ଲୋକ ବର୍ଗ ସେ ଛୁଆ ନେଉଛେ ନା ସେ ଲୋକ ପଢ଼ିଥିଲି ମୁଁ ସେ ଛୁଆ ନେଉଛେ ଲୋକ ଗୋଟେ କବାର କହିଲେ ଲୋକ କହିଲେ ମୁଁ ଯୋଡ଼ି ଯେ କରି କେତେ ନେ କେତେ ଛୁଆ
1: ସବୁ ଛୁଆକୁ ଆଣିକି ଆପଣ ନିଜ ଘରେ ରଖୁଥିଲେ
0: ହଁ
1: ଆପଣଙ୍କର ଘର କେମିତି ଥିଲା ମାଟି ଘର ଥିଲା ନା ଆପଣ ଇଟା ଘର କରିଥିଲେ
0: ହେ ଭଗବାନ ମାଟିର ଘର ଥିଲା ଘର ପୁରା ଭାଙ୍ଗି ଭଙ୍ଗା ଯାଇଥିଲା ନା ଆମେ ପଲିଥିନ୍ ଏକା କର୍ମୁ ପୁରା ତଲେ ଯେନ୍ତା ଯେ ଏମିତି ତଲେ କରିଦେଇଦେବି ସେ ଛୁଆମାନଙ୍କେ କେନ୍ଦାର ଶୋଇଥିଲି ଦୁଃଖରେ ଜୀବନେ ଯେ ଆଗେ ପଲିଥିନ୍ ଦେଇଦେବି ତା ଉପରେ ଆର୍ କାର୍ଟୁନ୍ ଦେଇଦେବି ତାପରେ କନ୍ଥାମାନଙ୍କୁ ପକେଇଦେବି ତାପରେ ଛୁଆମାନଙ୍କେ ଶୋଇଦେବି ଆର୍ ପଲିଥିନ୍ ଦେଇକରି ଇଏ କରିଦେଇଥିବି ଯେ ପାଣି ଯଦି ପଡ଼ିଲା ବେଲେ ଗୋଟେ ସାଇଡ଼୍ରୁ ପଲିଥିନ୍ରୁ ଯଦି ଗଲି ଯାଉଛେ ବୋଲି କହିଲେ ବାଲ୍ଟିନ୍ ବାଲ୍ଟିନ୍ ତାକେ ଛିନୁଥିମୁ ଫିକି ଦେଉଥିମୁ ପୁରୁଲା ବାଲ୍ଟିନ୍ ଆର୍ ଛିନି କରି ଆର୍ ଫିକୁଥିମୁ ଆର୍ ସେ ଛୁଆମାନଙ୍କେ ହୋଟେଲ୍ରୁ ମଡ଼ ଆଣିବି ପାତଲ କରି ଆମେ ସେ ମଡ଼କେ ପାତଲ କରିଦେମୁ ପୁରା ପାତଲ କରିଦେଇ କରି ଗୋଟେ ଗୋଟେ ଡବା ଏବେ ଇ ମିଳୁଛି ଫିଡ଼ିଂ ଡବା ମିଳୁଛି ସେତିକି ବେଳେ ଇ ରବର ଖୁମ୍ପି ମିଳେ କାଚ ବୋତଲ ମାନକେ ନେବି ଆର୍ ଫିଡ଼ିଂ କରିଦେଇ କରି ପିଇ ଦେଇଥିବି ଯେ ତୁ ଚୁପୁ ଚୁପୁ ପିଉଥିଅନ ଆର୍ ଇ କରୁଥିଅନ ଗୋଟେ ଖଣ୍ଡେ ମରିଭୁଣି ଯାଇଛନ୍ ହୁଅ କାହିଁ କାଜେ ସବୁ ଜିଇଁଲା ବୋଲି ହେଲେ ମୋତେ କାଣା କହିବି ହେନ୍ତା କରି କରି 27 ଛୁଆ ହେଇଥିଲା ଆମର ସବ୍ କଲେକ୍ଟର ପାଣ୍ଡିଆନ ଯେତେବେଳେ ହେଇଗଲେ ଆମ ଧର୍ମର ସବ୍ କଲେକ୍ଟର ସେତ୍କି ବେଲେ ମୋର ଘରକେ ଢୁକିଲେ ମୋର ଘରକେ ଢୁକିଲେ ଯେତେବେଳେ ଦେଖିଲେ ଯେ ଛୁଆ ଚୋରି କରୁଛେ ଇ ସେ ବୋଲି କହିବାକେ ତେଣିକି ଦେଖିଲେ ଯେ ନେଇ କହୁନ ନା ସେ ତାଙ୍କର ଖାଲି ସେ କଥା ନେଇ କହେ ନା ସେ ଧମକା ଧମକି ପୁଣି ବହୁତ କହୁଛନ୍ ଆର କହିଛନ୍ ମୋତେ ପଚାରିଲେ ଏଇଟା କେମିତି ଛୁଆମାନେ ଏନ୍ତା କହିଲେ ସୁନିତା କାକର ନେସ୍ବି ସେ ଗଲେ ଶାଶ୍ୱତ ମିଶ୍ର କଲେକ୍ଟର ସେ ଗଲେ ତେଣିକି ସେମାନେ କହନ୍ ଏ ଛୁଆ ଚୋର ଏ ଛୁଆ ଚୋରି ମାନେ କେନ୍ ଛୁଆ ଆଣିଛୁ ହସ୍ପିଟାଲରୁ ଗାଁ କେନ୍ ଗାଁରୁ ଆଣିଛୁ ୟୁଜ୍ କେନ୍ ବେଟି ଆଣିଛୁ ରେ ଏନ୍ତା ବୋଲି କରି ସେମାନେ ହୁରନ୍ ମୁଇଁ ବୋଲି ପିଟନ୍ ଯେ ମୁଇଁ ବୋଲେ କି ନେଇ ବାପା ମୁଁ ନେଇ ପିଟ ନେଇ ନେଲାର ଗୋ ସୁନିତା କାକର ଗୋଟେ ଥାପଡ଼ ଦେଇଛନ୍ ଗାଲି ଗୋଟେ ଥାପଡ଼ ଦେଇଥିଲେ ଏସ୍ପି ଥିଲେ ସେ ନୂଆ ନୂଆ ତେଣିକେ ହେନ୍ତି ମଝି ମଝିରେ ଛାଏ କେନ୍ ପଳେଇ ଯାଉନ ନା ସେ ପାଣ୍ଡିଆନ ଆଉ ଇ ଗୋଟେ ଥିଲେ ବୃଦ୍ଧଦେବ ମୁଖାର୍ଜୀ ବୋଲିକରି ଗୋଟେ ସେ ଥିଲେ ସେ ଏ ଦିଲ୍ଲୀର ଆସିଲେ ଆସିଲେ ଯେ ମୋତେ ଆମର ରାମଚନ୍ଦ୍ର ପାତ୍ର IAS ଅଫିସର ଥିଲେ ତାଙ୍କ ଘରକେ ସେ ବୁଲି ଆସିଥିଲେ ଆର୍ ମୋତେ ଲୋକମାନେ କହିଦେଲା କେ କେ କହିଦେଲା କେ ରାତିରେ 8 କଥା ଝିପିରି ଝିପିରି ପେନ୍ ମାରୁଥି ପାଣି ମାରୁଥି ଆର୍ ମୋର ଲୋକ ଯାଇଥିଲେ ବର୍ଷା ହେଉଥି ଗଲେ ଯେ ମୋତେ କାଣା ମୁଇଁ କାଣା କରିଛେ ସମୟ ଟିକେ ମୋର ଇଏ ହେଇଗଲା ଏ ବୁଆ ପୋଲିସ ଆସିଲା ନା ବୁଆ ଆର୍ ପିଟବା ନା ବୁଆ ମୋତେ ପୋଲିସ ବାଲି ଡାକିନିଅ ନା ମୋତେ ପିଟନ କାନ୍ତା ଥାନ କାନ୍ତି କେତେ ଦେଇଦେମି ପିଟନ ନା ହେଦ ଆସିଗଲା ନା ବୁଆ ଆବର କହିଲେ ସାଙ୍ଗେ ସାଙ୍ଗେ ହେଲେ କଥିଲି ଗୋଟେ ଧରିଲି ଆର୍ ଗୁଡ଼େଇଲି ଆର୍ ମୁଁ ତୁମ ପରି ଚିନ୍ତା ମୋର କନିଆ ଅଛନ୍ ଆସିଲେ ଦେଖିଲେ ସେ ଛୁଆମାନେ ଗୋଟେ ବଡ଼ ବୁଇ ଜାଣିଲାଟା ମାନେ ଏ ବୁଆ ବୁଆ ଗୋ ପୋଲିସ ଆସିଲା ନା ଏ ବୁଆ ପୋଲିସ ଆସିଲା ନା ଗୋ ହେଇଦି ଲୋକମାନେ ଆସିଲେ ନା ପୋଲିସ ମୁଇଁ ଏ ବୁଆ ପୋଲିସ ଆସିଗଲା ନା ବୁଆ ଆମ ପରେ ଦେଖ କଲମ ଶାଗ ଆମେ ପୁରା କଲମ ଶାଗ ରାନ୍ଧିଥାଉ ଆର୍ ପେଜ ପଖାଲି ଥାଉ ଖାଇବାକେ ତେଣିକି ମୁଇଁ କହିଲି କି ହେ ଭଗବାନ ପୋଲିସ ଆସିଲା ଥୁର ଥୁରିଛେ ପଚାରିଲି କେ ନେ ବୁଆ ତମେ କେ ନୂଆ ଆସିଛ ମୁଇଁ ଯେବୁନି ହେଲା ଏ ଛୁଆମାନେ କେନ୍ତା ଅଛି ନେ ନେ ବୁଆ ଏଇଟା ଫିକିଦେଲା ଛୁଆମାନଙ୍କୁ ଭେଟି ଆଣିଛେ ବାପା ମୁଇଁ ନେଇ ଚୋରି କରବାର ଗୋ ମୋତେ ନେଇ ମାର ତମେ ଏନ୍ତା ବୋଲେ କହିଲେ ଯେ ହଉ ଛତା ଗୋଟେ ଉଡ଼ିଥିଅନ୍ ତାଙ୍କୁ ସେ ଡ୍ରାଇଭରକେ ପିଅନ୍ ଯେ ଛତା ଗୋଟେ ତାଙ୍କେ ଉଡ଼େଇ ଦିଅଥିଅନ୍ ସେମାନେ ଆର୍ ପଳେଇଲେ ନା ସେମାନେ ପଳେଇଲେ ମୁଇଁ କେ ଯେ ତୁଇ ପଛେ ଜାଣିବୁ ଏନ୍ତା କହିଲେ କହିଲା ପରେ ଗଲେ ତେଣିକି ମୁଇଁ ବୋଲି ଆମ ପରେ ଛୁଆ ସଂଖ୍ୟା ତ ବଢ଼ିଗଲେ ନା ଆମେ ତ ଚଲ୍ବାଟା ଭାରି କଷ୍ଟ ଏନ୍ତା ବୋଲେ ଆର୍ ଲୋକମାନଙ୍କୁ ରାତିରେ ବ୍ୟାଣ୍ଟ ମାରବାକେ ଯାଏ ପୁରା ବାନ୍ଧନ ହେତ୍କି ବେଲେ ପୁରା ହଏ ପୁରା ବାନ୍ଧିଦେବା ଯେ ବ୍ୟାଣ୍ଟ ମାରବାକେ ଭୁତି ଯାଏ ଯାହାର କହେ ବ୍ୟାଣ୍ଟ ଗୋଟେ କେତେ ଟଙ୍କା ଦେବୁ ବାବୁ ନାଇଁ 3 ଧାନ ଦେମୁ ବେଲେ 1 ଅଧା ଆଗେ 16 ଅଡ଼ା ବଲନ୍ 3 ଧାନ ଯେ ମାରିଦିଏ ସାଙ୍ଗେ ସାଙ୍ଗେ ମାରିଦିଏ ମୁଇଁ ତ ହଲିଆ ଇ ସ୍ମାର୍ଟ ଥିଲି ନା 2 ବ୍ୟାଣ୍ଟ ମାରିକରି ଗଦାବତ ପଳେଇ ଆସେ ଆର୍ ଘରକେ ଆସେ ସକାଳ ପାଇଲା ବୁଡ଼ା ବଡ଼ ବଡ଼ ପୁଏଲ ଗଦା ମାନକେ ବୁଡ଼ା ମାରବାକେ ଟୁଟେଇ ଦିଏ ଏନ୍ତା କରି କରି ସକାଳେ ମୋର ମେଜି ପଖାଲ ଟିକେ ମୋର କନିଆ ଯଦି ପଖାଲ ଟିକେ ରାନ୍ଧିଦେଲେ ଖାଇକରି ଆର୍ ଟେଲର କାମ କରିଯାଏ ଟେଲର କାମ କରି କିଛି ରୋଜଗାର କରି ଆନେ ଇଆଡ଼େ ରାତିରେ ଇମନ ତାଙ୍କେ ଦାୟିତ୍ୱ ଦିଏ ଦିଏ ରଖ ତମେ ଟିକେ ଦାୟିତ୍ୱ ମୁଁ ପଳେଇ ଆସିବି ନା ଆଉ ଜଲ୍ଦି କରି ଏନ୍ତା ବୋଲି କରି କେ ମଡ଼େନ୍ ଖେଦି ବୁଲେ

0: ଆଜି ଏନ୍ତା କଷ୍ଟ କରି ମୁଇଁ ଇଏ କରିଛେ।
1: ଆପଣ ଦିନରେ ସିଲେଇ କାମ କରୁଥିଲେ ଏବଂ ରାତିରେ ଅନ୍ୟମାନଙ୍କର କାମ ମଧ୍ୟ କରିକି ପିଲାମାନଙ୍କୁ କେମିତି ପ୍ରତିପୋଷଣ କରିବେ ସେ ଦିଗରେ ଆପଣ ନିରନ୍ତର ପ୍ରୟାସ କରୁଥିଲେ। ତେବେ ମୂଳ କଥାଟି ହେଲା ଯେ ବର୍ତ୍ତମାନ ଯେଉଁ ଆମେ ଯଶୋଦା ଅନାଥାଶ୍ରମଟି ଦେଖୁଛୁ ତାହା କେମିତି ଆରମ୍ଭ ହୋଇଥିଲା ଏବଂ ସେ ଘରଗୁଡ଼ିକ କେମିତି ନିର୍ମାଣ ହୋଇଥିଲା।
0: ତେଣିକି ଆସିଲେ କେତେ ଦିନ ପରେ ପାଣ୍ଡିଆନ ଆସିଲେ ଆସିଲେ ଆର୍ କହିଲେ କହିଲା ପରେ ଲୋକେ ପଚାରିଲେ ସାହି ପଡ଼ିଆ ଲୋକେ ପଚାରିଲେ ଯେତେ ବେଲେ ଏଇ ଛୁଆ କେମିତିଟା ମନେ ଭେଟି ଆଣିଛି ଲୋକମାନେ କହିଲେ ପଡ଼ା ସାଇଟର ଲୋକ କହିଲେ ଯେ ଇ ଛୁଆ ନେଇ ଆଜ୍ଞା ଆମେ କହିନି ପାରୁ ଆଜ୍ଞା ଇ ଛୁଆ ଭେଟି ଆଣୁଛେ କେନ୍ ଆଣୁଛେ କି ଜାଣିନି ପାର୍ବାର୍ କିନ୍ତୁ ଛୁଆ ଆମର ବଞ୍ଚିଛନ୍ କେତେ ମୋର ପି ପି ଫୋନ୍ ରଖୁଛେ ଆଜ୍ଞା ଇ ରଖୁଛନ୍। ହେନ୍ତା ଟାଇମ୍ରେ କହିଲେ ପାଣ୍ଡିଆନ ଚିନ୍ତା କଲେ ଆର୍ ସାଙ୍ଗେ ସାଙ୍ଗେ ମୋତେ ତା ପଠେଇଲେ ଯା ତାକୁ ଡାକି ଆଣିବ ବୋଲି କହିଲା ପରେ ମୁଇଁ ଗଲି। ଗଲା ପରେ ଦେଖ କାଁଡ଼ା ଗୋଟେ ଲେସନ୍ସ ବନେଇଛୁ ଆନ୍ ବନେ ଦେଶୀ କହିଲା କେତେ ବଡ଼ ଲୋକମାନଙ୍କ ନାଁ ଧରିଲେ ନାଁ ଧରିଲା ପରେ ବଡ଼ ଲୋକଟା ଆମ ନାଁ ମନେ ଧରିଲେ ସେ ମୁଇଁ କହିଲି କେନ୍ ବଡ଼ ଲୋକ ବୋଲି କହିଲେ ବଡ଼ ବଡ଼ ଲୋକମାନଙ୍କେ ଦେଇଥିଲି ଦେଇଥିଲି ଧର ବଡ଼ ଲୋକମାନଙ୍କେ ଦେଇଥିଲା ପରେ ସେ ମନା କଲେ ନାଇଁ ନାଇଁ ନାଇଁ ନାଇଁ ନାଇଁ ତୋତେ ନି ଆର୍ ତୋର ସାଙ୍ଗେ ଯେନ୍ କଥା ମାନିପାରବେ ସେମାନଙ୍କେ ଦେଇ ବୋଲିକରି ସାଙ୍ଗେ ସାଙ୍ଗେ ମୋତେ ବାହ୍ୟ କରିଦେଲେ ବାହ୍ୟ ଗୋଟେ ବାହାର କରିଦେଲେ ସେମାନେ ଶିଳ୍ପାର ଗୋଟେ ମାଷ୍ଟର ଗୋଟେ ଥିଲେ କଟିକା ମାଷ୍ଟର ଗୋଟେ ଥିଲେ ସେ ବାହ୍ୟ ଡାକିଲେ ତାଙ୍କେ କରି ମଗାଲେ ଆର୍ ମୋତେ ଲେସନ୍ସ ଗୋଟେ ଇଏ କରିଦେଲେ ଇଟା କାଗଜ ନା ଆର୍ ଭାନିପାର ନା ଦେଇଦେବୁ କହିଲେ ଆସିଲି କଲେକ୍ଟର ଅଫିସ୍କେ ଆସ୍ବାକେ କଲେକ୍ଟର ଅଫିସ୍ରେ ଗୋଟେ ଛତ୍ରିଆ ବୋଲି ଆଜ୍ଞା କରିକି ଦେଲି ଆଜ୍ଞା ଏଇଟା ଗୋଟେ ପଠେଇଛନ୍ ଆଜ୍ଞା ଦିଅନ୍ ଯେନ୍ ଦେଖିଲେ ଏ ବୋଲିକରି ଖବରେଇ ଦେଲେ ଖବରେଇ ଦେଲା ପରେ ସେ ହେଡ଼କଲର ଆମର ଧର୍ମରେ ଥିଲେ ନା ତହସିଲ ଅଫିସ୍ରେ ସେ ଖାଁ ଲୋକ ହେ ସେ କହିଲେ ଏଇ ଛତ୍ରିଆ ବାବୁ କାହିଁ କରୁଛ ସେ ଭିତରେ ଭଲ କାମ କରୁଛି ବେଟ କାଣା ଯେ ବେଟିଲେ ବେଟିଲା ପରେ ଯା ପଛେ ଆସିବୁ ପଲାଲି ଗଲି ଆର୍ କହିଲି ଆର୍ ସାର୍ ପାଣ୍ଡିଆନ ସାର୍କେ କହିଲି ଆଜ୍ଞା ସେ ଦେଇଦେଲି ଯେ ଆଜ୍ଞା ପଛେ ଆସୁ କେତେ ଦିନ ଛାଡ଼ି କରିବାର କଲାକେ ମୁଇଁ ଆସିଲି ତାଙ୍କେ ସାଙ୍ଗେ ତାଙ୍କୁ ଫୋନ୍ କରିଦେଲେ ଇଆଡ଼େ ଫୋନ୍ କରିଥିବେ ସେ ବଡ଼ ଲୋକ ତ କଲେକ୍ଟର ସାଙ୍ଗେ ସାଙ୍ଗେ ଦୁଇ ଦିନ ତିନି ଦିନ ଭିତରେ ମୋର ଲଗେ ଲେସନ୍ସ ପହଞ୍ଚିଗଲା। ଲେସନ୍ସ ପହଞ୍ଚି ଗଲେ ଯେତେବେଳେ ଗଲା ମୋତେ ଲେସନ୍ସ ବୋଲି ମୁଁ ନେଇ ଜାଣେ ଏ କାଗଜ ଗୋଟେ ଜରିସ୍ କରିଥିଲେ ହେତ୍କି ବେଳେ ଜରି ପେଣ୍ଟିଂ କରିଥିଲେ ଆର୍ ଗୋଟେକେ ଯେତେ ତକ ମାରାମୁରି କରିବାର କହିଲେ ତୁଇ ଆଣିକରି ଦେଖେଇଦେବୁ ହଁ ଆର୍ କହିବୁ ଏଇଟା ମୋତେ ପାଣ୍ଡିଆନ ଦେଇଛନ୍ ବୋଲି କହିବୁ ବୋଲି କହିଲେ। କହିଲା ପରେ ଚାଲିଛେ ଚାଲିଛେ ଯେତେବେଳେ ପ୍ରମୋଦ ପଟ୍ଟନାୟକ ଆସିଲେ ଜଗନ୍ନାଥ ମହାନ୍ତି ଆସିଲେ ପ୍ରମୋଦ ପଟ୍ଟନାୟକ କଲେକ୍ଟର ହେଇ ଆସିଲେ ଜଗନ୍ନାଥ ମହାନ୍ତି ସକଲରେ ଆସିଲେ ତାଙ୍କର ବଲରେ ଆଜି ସେମାନେ କିଛି ଗୋଟେ କଲେ ପିଲର ମାନଙ୍କେ ଡାକନ୍ ତାକେ ଡାକନ୍ ଆର୍ ଅଣ୍ଟକେ ବୋତାମାନେ ଖୋଲିକରି ହାତ ପାତିଲେ ଆମର ପ୍ରମୋଦ ପଟ୍ଟନାୟକ ଆର୍ ପଇସା କେତେ ଦେଲାକେ ମୁଁ ଜାଗା ଖଣ୍ଡେ କିଣିଦେଲି ସେ ଲୋକ 3 ଏକର 27 ଡିସମିଲ୍ ଜାଗା କିଣିଦେଲି। ଭାଇମାନେ ପିଟିଲେ ବୋଲେ କି ନେଇ ଦାଦା ମୁଁ ନେଇ ରହେ ଗୋ ତମର ଜାଗାକୁ ମୁଇଁ କାଁ କାଜି ଆମର ତ ଆମର 6 ଭାଇର 3 ଡିସମିଲ୍ ଜାଗା ଅଛି ମୁଇଁ ନେଇ ରହେ ବୋଲି କହିଲି ଜାଗା କିଣିଦେଲି ଆର୍ ପଳେଇଗଲି। ପଳେଇଗଲା ପରେ ଭଗବାନ ମଙ୍ଗଲ କରନ୍ ସଦା ଶାନ୍ତି ଦିଅନ୍ ସେ ରଜା ଘରେ ସେ କୋଟି କୋଟି ବର୍ଷ ଇଏ କରନ୍ ବିକ୍ରମ ଆଜ୍ଞା ନେଇ ଦେଖି ଚାହିଁ କରି ମୋତେ 2 ଲକ୍ଷ ଦେଲେ ପଠେଇଦେଲେ ଏମ୍ପି ଲାଟ୍ରୁ ବିକ୍ରମ ଆଜ୍ଞା ଦେଲା ପରେ ମୁଇଁ ବନେଇଲି ଆର୍ ପଳେଇଗଲି। ଏବେ କୌଣସି ନେତା ମନ୍ତ୍ରୀ କିଛି ନାହିଁ ପାଣ୍ଡିଆନ ଦେଇଛନ୍ ତାପରେ ଏବେ ମୋର ଘର କେତେ ଏବେ ମୁଇଁ ଭଗବାନକେ ପ୍ରାର୍ଥନା କରୁଛେ କେତେ 50ଟା ଖଣ୍ଡେ ଝିଅକେ ବାହା ଦେଇଦେଲି ନା।
1: ବର୍ତ୍ତମାନ ଆପଣଙ୍କ ପାଖରେ ସମୁଦାୟ କେତେ ପୁଅ ଝିଅ ଅଛନ୍ତି?
0: ବର୍ତ୍ତମାନ ମୋର ପାଖରେ 50ଟା ଝିଅକେ ବାହା ଦେଲି ନା ଏ ବର୍ଷ ଗୋଟେ ଆଣିଲି 20ଟା ପିଲାକେ ବାହା କଲି ନା ତାପରେ ବର୍ତ୍ତମାନ ମୋର ପାଖରେ ଏବେ ଲୋକମାନଙ୍କେ ଦିଦି କରି ଆଡ଼ପ୍ସନ୍ରେ ଲେସନ୍ସ ଗୋଟେ ପୁଣି ମୋତେ ମିଳିଲା ଭଗବାନ ମୋତେ ଦେଲେ ଲେସନ୍ସ ଗୋଟେ ଯଦି ମିଳିଲାକେ ଲୋକମାନଙ୍କେ ଆଡ଼ପ୍ସନ୍ରେ ଆଗେ ହେନ୍ତା ହେନ୍ତା ଦେଇଦେଉଥିଲି ଏବେ ସେ ଲେସନ୍ସ ବଲ୍ରେ ଲୋକମାନଙ୍କେ ଦେଇକରି ବର୍ତ୍ତମାନ ମୋର ପାଖରେ ଏବେ ସବୁ ମିଶିକରି ଡିଆଇ ଫିଆଇ ହେଲା ବଡ଼ ବଡ଼ ଛୁଆମାନେ ସବୁ ମିଶିକରି ବୁଢ଼ାବୁଢ଼ୀ ଅଛନ୍ 27 ଗୋଟେ ମରିଗଲେ ଦିନେ ଦୁଇ ଦିନ ଭିତରେ ବୁଢ଼ା ଗୋଟେ ଏକ୍ସିଡ଼େଣ୍ଟ କରି ଆଉ ଏବେ 26ଟା ଅଛନ୍ ଆଉ ମେଣ୍ଟାଲ ଅଛନ୍ 15-16ଟା ଖଣ୍ଡେ ଅଛନ୍ ଆଉ ଛୁଆମାନେ ଅଛନ୍ ସବୁ ମିଶିକରି ମୋର ପାଖରେ ଏବେ 120ଟା ଖଣ୍ଡେ ଅଛନ୍।
1: 120 ଜଣଙ୍କୁ ଆପଣ ବର୍ତ୍ତମାନ ଆଶ୍ରୟ ଦେଇଛନ୍ତି ଆପଣଙ୍କ ଅନାଥାଶ୍ରମରେ। ତେବେ ଅନେକ ଗୁଡ଼ିଏ ନିରାଶ୍ରୟୀମାନଙ୍କୁ ଆପଣ ଆଶ୍ରୟ ଦେଇଛନ୍ତି, ଅନ୍ୟମାନଙ୍କୁ ଆପଣ ପାଳିଛନ୍ତି ପୋଷିଛନ୍ତି, ତେବେ ଆପଣଙ୍କର ଛୁଆ କେତୋଟି?
0: ମୋର ଜନ୍ମ ଛୁଆ ମାନେ 3ଟା ଥିଲେ ଗୋ ଭାଇ ମାନେ ନେଇଗଲେ, ଗୋଟେ କୋରାପୁଟରେ ନେଇଗଲେ ଭାଇ, ଆଉ ଗୋଟେ ଆମପାଣିରେ ନେଇଗଲେ, ଆଉ ଗୋଟେ ଗମ୍ଭାରିଗୁଡ଼ାରେ ନେଇଗଲେ ମୋର ବଡ଼ ଭାଇ। 3ଟା ଲୋକ ନେଇଗଲେ ଛୋଟ ଛୋଟ ଥିଲେ ଆର୍ ମୋତେ ସେମାନେ ମୋର କନ୍ୟାକୁମାର ନେଇଯାଉଥିଲେ। ମୋର କନ୍ୟାକୁମାର କହିଲେ କି ତୋର ମନୁଷ୍ୟ ତ ବୟା ହେଉଛି ନା ତମମାନେ ଏଇଟା କାଜ ରଖୁଛ ବୋଲି କହିଲେ ଜନ୍ମ କୁହା ଝିଅକେ ମୋର ଭାଇମାନେ ନେଇଗଲେ। ଭାଇମାନେ ଯେତେବେଳେ ନେଇଗଲେ ନେଇଗଲା ପରେ ସେମାନେ ମୋତେ ବାପା ନେଇ ବୋଲୁଥାଇ ବଡ଼ ବାପା କାକା ହେନ୍ତା, ତାପରେ ବଡ଼ ହେଲାକେ ମୋର ପାଖରେ ସେମାନେ ଟିକେ ଆଶ୍ରୟ ଧୀରେ ଧୀରେ ଧୀରେ ଧୀରେ କରି ଆଶ୍ରୟ ହେଇକରି ଅଛନ୍। ଗୋଟେ ମୋର 3ଟା ସିନା ଗଲେ ମୋର ପାଖରେ କେତେ ନି କେତେ ମୋର ଅଛନ୍ ବୁଆ।
1: ଆପଣ ଯେକୌଣସି କାର୍ଯ୍ୟ ହେଉ ସବୁବେଳେ ଅନ୍ୟମାନଙ୍କ ପାଇଁ

0: ସାହାଯ୍ୟର ସ୍ରୋତ ପାଲଟିଛନ୍ତି, ଅନ୍ୟମାନଙ୍କ କାମରେ ନିଜକୁ ନିୟୋଜିତ କରିଛନ୍ତି, ତେବେ କେବେ ଦୁଃଖ ଲାଗେ କି ଯେ ଆପଣ ସାରା ଜୀବନ ନିଜ ପାଇଁ କିଛି କଲେନି, ଅନ୍ୟ ଲୋକମାନଙ୍କ ପାଇଁ ହିଁ ସମର୍ପିତ ହେଲେ?
1: କାଣା କରିବି ବାପା, ଏ ଯୁଗରେ ଯେନ୍ତା ହେଇଗଲା ଯେ ମୁଁ ଯେତେବେଳେ ବୁଢ଼ା ବୁଢ଼ୀ ରଖ୍ଲା କେ ମୁଁ ଜାଣିପାରିଲି ନେଲ ନେଇ ଆର୍ ପୁଣି ଆର୍ ଜାଣିପାରିଲି ଆର୍ ଖୁବ୍ ଜ୍ଞାନ ନେଇ ପଶିଛି ତା ଦେଖ। କିନ୍ତୁ ଏ ଯୁଗରେ ଚୋର ଜଗୁଛେ ଭଣ୍ଡାର ଘର, ଚୋର ଜଗୁଛେ ଭଣ୍ଡାର ଘର, ସାଧୁ ହେଉଛେ ହିନମାନ, ସତ୍ କହିଲେ ପାହାଡ଼ ପଡ଼ୁଛେ, ମିଛ କହିଲେ ସମ୍ମାନ। ବୁଝିପାରିଲେ? ବିଲାକେ ଗୋରସ ପିଆରୁଛନ୍, ବାଛୁରୀକେ ରଖୁଛନ୍ ଭୋକେ, ସଲା ପାର୍ଟନର୍କେ ରଖୁଛନ୍ କେତେ ଠାଟବାଟି, ବାପା ମାଆକେ ରଖିଛନ୍ ଦୁଃଖୀ। ଯେ ମୁଇଁ କହୁଛେ ଭଗବାନ କେନ୍ଟା ନେଇ ଜିନିପାର୍ବାର୍ ତା, ଇ ଯୁଗରେ ଭଗବାନ କିଏ ମାତର୍କ, ଭଗବାନ ବାପା ମାଆ। ଆଜି ବାପା ମାଆ ଜନ୍ମ ନେଲା ପରେ ଆଜିକାଲି ଆଜିକାଲି ଜନ୍ମ ଛୁଆ କେଉଁନି ଯେ ନିଦୟା ହେଇକ ଯେନ୍ ଫିକି ଦେଉଛନ୍, ଭୁଲ କରୁଛନ୍, ସେ ଦୁଇଟା ଦଣ୍ଡ ମିଳୁଛେ ଛୁଆକେ। ଆଜି ମୋର ପାଖରେ ପହଞ୍ଚି ଯାଉଛେ, ଇଲର୍ ଛୁଆ ସିନା ମୋର ପାଖେ ପାଖେ ପହଞ୍ଚିଲା, ବାହାରିଆ ଛୁଆମାନେ ଯେନ୍ ଯେନ୍ ରହୁଛନ୍ କେତେ କଷ୍ଟରେ ତାଙ୍କର ଜୀବନ ଗଲା।
0: ପ୍ରଥମରେ ଆପଣ ଯେତେବେଳେ ଛୁଆମାନଙ୍କୁ ପରିତ୍ୟକ୍ତ ଅବସ୍ଥାରେ ପାଉଥିଲେ, ସେତେବେଳେ ସେମାନଙ୍କୁ ଆଣିକି ଆପଣ ନିଜ ପାଖରେ ରଖୁଥିଲେ, ତେବେ

0: ମୋର ପାଖେ ପାଖେ ପହଞ୍ଚିଲା। ବାହାରିଆ ଛୁଆମାନେ ଯେନ୍ ରହୁଛନ୍, କେତେ କଷ୍ଟରେ ତାଙ୍କର ଜୀବନ ଗଲା।
1: ପ୍ରଥମରେ ଆପଣ ଯେତେବେଳେ ଛୁଆମାନଙ୍କୁ ପରିତ୍ୟକ୍ତ ଅବସ୍ଥାରେ ପାଉଥିଲେ ସେତେବେଳେ ସେମାନଙ୍କୁ ଆଣିକି ଆପଣ ନିଜ ପାଖରେ ରଖୁଥିଲେ, ତେବେ ବର୍ତ୍ତମାନ ସମୟରେ ଆପଣ ଯେଉଁ ଛୁଆମାନଙ୍କୁ ସଂଗ୍ରହ କରୁଛନ୍ତି ଅନାଥ ଛୁଆମାନଙ୍କୁ, କେମିତି ଆପଣ ସେମାନଙ୍କୁ ଆଣୁଛନ୍ତି ପାଖକୁ?
0: ଦେଖନ୍, ଏବେ ପୁଣି ମିଳିଲା ଯେ ବାହାରେ ଗୋଟେ ଯିବି, ଲୋକମାନେ ସବୁ ଜାଣିଲେ ନା ଆଗେ ସେ ପାଗଲ ନେଉଛେ ବୋଲି କହୁଥିଲେ, ଏବେ ପୁଣି ଯେନ ପୁଣି କଲେ କହୁଛନ୍। ତାପରେ ସେ ପାଖରେ ଗୋଟେ ଘର ବନେଇ ଦେଇଛେ, ଆମର ଆଶ୍ରମ ପାଖେ ଗୋଟେ ଘର ବନାଇଛେ, ସେ ଘରେ ସେମାନେ ଆଣିବେ ଆର୍ ଛାଡ଼ି ଦିଗରେ ପଳାଇବେ ନା। ସେ ଛୁଆକେ ଉପରେ ଗୋଟେ ଘର ଭିତରେ କୋକେଇ ସିଷ୍ଟମ କରାହେଇଛେ, ସେ ଭିତରେ କୁକୁର ମାଙ୍କର ସେ ପାଖେ ନେଇ ଲପିପାରେ, ସେନେ ରଖିଦେବେ। ଗୋଟେ ରାତିରେ ତିନି ଥର ଦେଖି ଯାଇସି, ଯେତେବେଳେ ଦେଖିଯିବି 10:30 ଟିକେ ଶୋଇଲା ବେଳେ ଛନ୍ ଦେଖିଯିବି, ନିତ ଫାଗଲା 1-2 ବଜାନେ ସେନେ ଛନ୍ ଦେଖିଯିବି, ଆଉ ପାହାନ୍ତିଆରେ 3:30-4 ଦେଖିଯିବି ସେ ଉପରେ ଛୁଆ ଅଛେ ହେଲେ ପକେଇ ପକା ଦି ଚନ୍ ବର କହିଲେ, ସବୁଦିନ ତ ନେଇ ପକାଅନ୍, ବାର କାଳେ ଦେଖିବି। ଆଉ ତାକୁ ବେଟି ଆଣିକରି ସାଙ୍ଗେ ସାଙ୍ଗେ ତାକୁ ସଫା ସୁତର କରି କରି ଭଗବାନଙ୍କର ଯେନ୍ ଦାୟିତ୍ୱ ଦେଇଛନ୍ ମୋତେ, ସେ ଦାୟିତ୍ୱରେ ଆର୍ ସ୍ତ୍ରୀକେ ଛାଡ଼ି ଦେଇକରି ଆର୍ ଯାଉଛେ। ଏବେ ଗଭର୍ଣ୍ଣମେଣ୍ଟ ରଖିଛନ୍, ଆୟାମା ରଖିଦେଲେ ଏବେ କେତେଟା, ଷ୍ଟାଫ୍ ରଖିଦେଲେ କେତେଟା, ବର୍ଷେ ଖଣ୍ଡେ ହେଲା ରଖିଛନ୍।
1: ତ ଏଠି ଆପଣଙ୍କ ସହିତ ଆମେ ଆଜି ଅନେକ ଗୁଡ଼ିଏ କଥା ଆପଣଙ୍କ ଜୀବନ ବିଷୟରେ, ଆପଣଙ୍କ ଯଶୋଦା ଅନାଥାଶ୍ରମ ବିଷୟରେ ଆଲୋଚନା କଲେ। ଏଠି ଆପଣଙ୍କୁ ମୁଁ ପଚାରିବାକୁ ଚାହିଁବି ଯେ କ'ଣ ବାର୍ତ୍ତା ଦେବେ ଆମର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଶ୍ରୋତାମାନଙ୍କୁ, ଯେଉଁମାନେ ଆଜି ଆପଣଙ୍କୁ ଶୁଣୁଛନ୍ତି?
0: ସମସ୍ତଙ୍କେ ଭାଇ ଭଉଣୀ ପୁଅ ଝିଅକେ ମୋର ଏତିକି ଅନୁରୋଧ, ଦେଖନ୍ ଆପଣମାନେ 2 ମିନିଟ୍ ପାଇଁ ଖୁସି ଚାହୁଁଛନ୍, ଯେନ୍ ମୋର ପାଖରେ ଯେନ୍ ଦୁଃଖ ମନ ଦୁଃଖୀ ମନ ଅଛନ୍, ଇମାନକେ ସଂସାରରୁ କୁକୁର ସେ ଖାଇଥିତା, କାଉ ସେ ଖାଇଥିତା, କାଣ ସେ ଖାଇଥିତା, ଏବେ ଯେନ୍ ଭୁଲ କରି ଆପଣମାନେ ଭୁଲ କରି ବସୁଛନ୍, ଚିନ୍ତା କରନ୍ ଯେ ଛୁଆର ମୋର ଦୁଃଖର ଚିନ୍ତା ମୁଇଁ ଭାସୁଛେ ଦୁଃଖରେ, ଟିକେ ଦୁଃଖୀ କରି ଇ ଭୁଲ କାମ ନେଇ କରନ୍, ମୁଇଁ କୋଟି କୋଟି ପ୍ରଣାମ, ଇ ଭୁଲ ପଥକେ ନେଇ ଯାଅନ୍, ଆର୍ ଇ ମୋବାଇଲ ପ୍ରତି ସାବଧାନ ହୁଅନ୍।
1: ଯାହା ବି ହଉ ଆଜ୍ଞା, ଆଜି ଆପଣ ଆମକୁ ସମୟ ଦେଲେ ଏବଂ ଆପଣଙ୍କ ଜୀବନ ବିଷୟରେ, ଆପଣଙ୍କର ଯଶୋଦା ଅନାଥାଶ୍ରମର ପ୍ରାରମ୍ଭ ଏବଂ କାର୍ଯ୍ୟକ୍ରମ ବିଷୟରେ ଆମ ସହ ଆଲୋଚନା କଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଏବଂ ନମସ୍କାର।
0: ନମସ୍କାର ବାପା, ସମସ୍ତଙ୍କୁ ମୋର ଜୁହାର, ସମସ୍ତଙ୍କୁ ମୋର ଜୁହାର, ସମସ୍ତଙ୍କୁ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ମା ମାଣିକେଶ୍ୱର।
1: ଶ୍ରୋତା ବନ୍ଧୁ, ଆମେ କଥା ହେଉଥିଲେ ବରିଷ୍ଠ ନାଗରିକ ତଥା ଯଶୋଦା ଅନାଥାଶ୍ରମର ପରିଚାଳକ ଶ୍ୟାମସୁନ୍ଦର ଜାଲ ମହୋଦୟଙ୍କ ସହ। ଆପଣମାନେ ଶୁଣୁଥିଲେ କେମିତି ସମାଜସେବା କ୍ଷେତ୍ରରେ ସେ ନିଜକୁ ସମର୍ପିତ କରିଦେଇଛନ୍ତି, ନିଜ ଜୀବନର ପ୍ରତିଟି ସମୟକୁ ସେ ଅନ୍ୟ ପାଇଁ ଉପଯୋଗ କରିଛନ୍ତି। ଏଭଳି ପ୍ରଣମ୍ୟ ବ୍ୟକ୍ତିତ୍ୱମାନେ ହିଁ ତ ଆମ ମାନନୀୟ ସୁର ସମ୍ବଳ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି, ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ଚିଠିଟିଏ ଲେଖି ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣା ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ 7660001। ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଗାମୀ ମାସରେ ପୁଣି ଜଣେ ନୂଆ ଅତିଥିଙ୍କ ସହ ଉପସ୍ଥିତ ହେବୁ, ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଦିଲେଶ୍ୱର ରଣା, ନମସ୍କାର।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

0: ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।
1: ହେନ୍ତା ତ ଆମର ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ପୁଟଲ, କୁନ୍ଦୁରୁ ଆରୁ, ଲଇନି। ତ ଏଇସବୁ ଚାଷ କଲା ଭିତରେ କିଛି ଏନ୍ତା ବି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ କି ଇ ସମିଆ ଦେଖିକରି ଜଡ଼ା ଚାଷ ବି କରିଥିସନେ। ଗୋଟେ କଥା ହଉଛେ ଇ ଜଡ଼ାନେ ପାଲମିଟିକ୍ ଏସିଡ୍, ଷ୍ଟିଅରିକ୍ ଏସିଡ୍, ଓଲିକ୍ ଏସିଡ୍ ଆରୁ ଲିନୋଲିକ୍ ଏସିଡ୍ ରହିସିଏ। ଇ ତେଲ ମୁଡ଼ର ବାଲ ବଢ଼ାବାର ସନେ ସନେ କେତେଟା ଚର୍ମ ରୋଗକେ ବି ଭଲ କରିଥିସିଏ, ତାର ସନେ ପେଟକେ ସଫା ରଖସି ଆରୁ ହାତ ଗୋଡ଼ ଦୁଃଖାକେ ବି ଇଟା କମାସିଏ। ତ ଚାଷୀ ଦାଦାମାନେ ଏବେ କଥା ହେଲା ଏଇଟା ଯେ ଆମେ ଏଇ ଜଡ଼ା ଚାଷ କରବାର ଲାଗି ଯଦି ମନ ଭିତରେ ଚିନ୍ତା କଲୁନା ବୋଇଲେ ତାର ଚାଷ ପଦ୍ଧତି କେନ୍ଟା, କେନ୍ ସମିଆନେ ତାକେ କରାଯିବା, କେନ୍ତା ବିହନ ଲଗାଲେ ଜଡ଼ା ଚାଷ ଠିକ୍ ହେଇପାରବା ଆରୁ ଆମର ଅଞ୍ଚଳ ଲାଗି କେନ୍ତା ଜଳବାୟୁ ଦରକାର, ଇସବୁ କଥାକେ ଆମକେ ଠିକ୍ ହେଇପାସେ ଟିକି ନିଖି କରି ବୁଝି ନେବାକେ ପଡ଼ବା। ଏ ଜଡ଼ା ଚାଷ ବୋଲିକରି ଯେନ୍ଟା ଆମେ କହୁଛୁ ଏଇଟା ବରଷକେ ତିନ ଥର ହେଇପାରସି, ଯେନ୍ଟା ବର୍ଷା ଦିନିଆ ଚାଷ ସେଟା ଜୁନ୍ ଆରୁ ଜୁଲାଇ ମାସେ ହେସିଏ, ସେନ୍ତା ଶୀତଦିନିଆ ଚାଷ ସେପ୍ଟେମ୍ବର ଆରୁ ଅକ୍ଟୋବର ମାସେ ହେସିଏ, ଆରୁ ଯେନ୍ଟା ଖରାଦିନିଆ ଚାଷ ବୋଲିକରି ଆମେ କହୁଛୁ ସେଟା ଜାନୁଆରୀ ମାସେ ଆମର ଚାଷୀ ଦାଦାମାନେ କରିଥିସନେ। ତ ଏଇ ଜଡ଼ା ଚାଷ ଲାଗି କେନ୍ ଭଳିଆ ମାଇଟ୍ ଦରକାର ସେଟା ଗୋଟେ ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ଯେନ୍ ଜମିନେ ଆମେ ଚାଷ କରମୁ ସେଟା ପଟୁ ମାଇଟ୍ ହେଇଥିବାର ଦରକାରେ ଆରୁ ସେ ଜମିନେ ପାଏନ୍ ନେଇ ଜମୁଥିବାର କଥା। ଏ ପାଏନ୍ ପଡ଼ିକରି ଯେନ୍ତା ଗଡ଼ଗଡ଼ି ଯାଉଥିବା ସେନ୍ତା ଜମିତି ଜଡ଼ା ଚାଷ ଭଲ ହେଇପାରସିଏ। ଇଟା ଆମେ ନଦୀର ପଠା ଭିତରେ ଆରୁ ଯେନ୍ ଚାଷ ଜମିତି ବୋଏଡ୍ ଚାପି ଦେଇଥିସି, ପଟୁ ମାଟି ପଡ଼ିଥିସି, ସେ ଜମିତି ଜଡ଼ା ଚାଷ ଭଲ ହେଇପାରସିଏ। ସେନେ ଆମେ ପାଏନ୍ ମଡ଼ାବାକେ ବି ନେଇ ପଡ଼େ। ତ ସବୁ ଚାଷ ଭଲିଆ ଇ ଜଡ଼ା ଚାଷ ନେ ବି ବିହନର ଗୋଟେ ଆବଶ୍ୟକତା ଅଛେ। ତ ଇ ଆମର ଜଡ଼ା ଚାଷ ନେ କେନ୍ ପ୍ରକାରର ବିହନ ଲଗାଲେ ଭଲ ହେବା ଇ କଥା ଗୋଟେକେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଭାବରେ ଜାଣବାକେ ପଡ଼ବା। ଏ ଗୋଟେ ଜଡ଼ା ଅଛେ ସେଟା ଢିପ୍ ଜମି ଲାଗି ଭଲ, ଇଟାର ମରୁଡ଼ି ସହବାର ଶକ୍ତି ବେଶୀ ଅଛେ ଆରୁ ଯଦି ଆମେ 15-20 ଦିନ ପତ୍କେ ବି ପାଏନ୍ ନେଇଦେମା ବୋଇଲେ ବି ଇଟା ଠିକ୍ ହେଇପାସେ ହେଇପାରବା। ଇ କିସମର ଜଡ଼ା ବର୍ଷା ଦିନେ 110 ଦିନ ଭିତରେ ଇଟା ଅମଲ ହେଇପାରସିଏ। ତ ଇ ଜଡ଼ା ଲଗାବାର ଆଗ୍ନୁ ଆମେ ନିଶ୍ଚେ ଗୋଟେ ଜିନିଷ୍କେ ଧ୍ୟାନ ଦେବାର କଥା ଏ ଯେ ଇ ଜଡ଼ା ବିହନକେ ଆମେ ବିଶୋଧନ କରିଦେବାରଟା ଭଲ ହେବା। ଆଜିକାଲି ଦେଖମା ବୋଇଲେ ବିଶୋଧିତ ହେଇକରି ବିହନ ସବୁ ଆସୁଛେ, ତଥାପି ଆମେ ଇଟାକେ ଆର୍ଥରେ ବିଶୋଧନ କରିଦେବାରଟା ଭଲ ହେବା। ତ ଜଡ଼ା ଲଗାବାର ଆଗ୍ନୁ ଆମର ଚାଷୀ ଦାଦାମାନେ ଜମିକେ କେନ୍ ହିପାସେ ପ୍ରସ୍ତୁତ କରାଯିବା ଇ ବିଷୟରେ ବି ସେମାନଙ୍କେ ନିହାତି ଜାଣବାକେ ପଡ଼ବା। ଏ ଆମେ ଜମିକେ ଭଲ କରି ତସିଦି କରି ମାଇଟ୍କେ ଗୁଣ କରିଦେମା ଆରୁ ଭଲ କରି କପର ମାରବାକେ ପଡ଼ବା। ଏ ଆର୍ ଗୋଟେ ଜିନିଷ୍କେ ଆମେ ଧ୍ୟାନ ଦେବାର କଥା ଯେତେବେଳେ ଆମେ ତସୁଛୁ ଆରୁ କପର ମାରୁଛୁ ସେ ସମୟରେ ଜମିକେ ଗୋଟେ ପଡ଼ିଆ ଭଳିଆ କରିଦେବାର ଦରକାର, ସବୁଆଡ଼କେ ସମତଲ ଯେନ୍ତା ହେବା ସେନ୍ତା ଆମେ କରବାକେ ପଡ଼ବା। ଯେତେବେଳେ ଜମି ପ୍ରସ୍ତୁତ ହେଇଯିବା ସେବେଲକେ 5-6 ଗାଡ଼ି ଗୋବର ଖତ ନେହେଲେ କମ୍ପୋଷ୍ଟ ଖତ ବନେ କରି ମାଇଟ୍ନେ ମିଶାବାକେ ପଡ଼ବା। ଏ ଆରୁ ଛୋଟ ଛୋଟ ହୁଡ଼ା ମନେ କରିଦି କରି ଯେନ୍ତା ବର୍ଷା ଦିନେ ଆମର ପାଏନ୍ ଗଡ଼ିଯିବା ଆରୁ ପାଏନ୍ ମଡ଼ାବାର ଲାଗି ସୁବିଧା ହେବା ସେ ବ୍ୟବସ୍ଥା କରବାକେ ପଡ଼ବା। ଏ ଏଇଟା ତ ଗଲା ଜମି ପ୍ରସ୍ତୁତ କଥା, ଆମେ କେନ୍ତା ହେଇପାସେ ଇ ଜଡ଼ା ଗଛକେ ଲଗାମା ଇ କଥା ଗୋଟେକେ ବି ଆମକେ ଠିକ୍ ହେଇପାସେ ଜାଣବାକେ ପଡ଼ବା। ଏ ତ ଧାଡ଼କେ ଧାଡ଼ 2 ଫୁଟ ପାଖାପାଖି 60 cm ଆରୁ ଗଛକେ ଗଛ ପାଖାପାଖି 45 cm ବ୍ୟବଧାନରେ ଯଦି ଆମେ ଇ ଜଡ଼ା ମଞ୍ଜିକେ ଲଗାମା ବୋଇଲେ ଇ ଚାଷ ଠିକ୍ ହେଇପାସେ ହେଇପାରବା। ଯଦି ଜମି ଭଲ ବତର ହେଇଛେ ବୋଇଲେ ତେବେ 12 ଘଣ୍ଟା ଭିତରେ ଜଡ଼ା ମଞ୍ଜିକେ ଲଗେଇଦେବାର ଦରକାର। ଚାଷୀ ଦାଦାମାନେ ଯଦି ଠିକ୍ ବିହନ ଚୟନ କରବେ, ଠିକ୍ ହେଇପାସେ ଜମି ପ୍ରସ୍ତୁତ କରବେ ଆରୁ ଠିକ୍ ହେଇପାସେ ସାର ପ୍ରୟୋଗ କରବେ, ଠିକ୍ ସମିଆତି ଜଳସେଚନ କରବେ ଆରୁ ରୋଗ ପୋକ ଲାଗିଯାଉଛେ ବୋଇଲେ ଠିକ୍ ସମିଆନେ ଔଷଧକଷାର ବ୍ୟବସ୍ଥା କରିକରି ଇ ଫସଲକେ ରକ୍ଷା କରବେ ବୋଇଲେ ନିଶ୍ଚୟ ଆମର ଜଡ଼ା ଚାଷ ଭଲ ହେଇପାରବା ଆରୁ ଲାଭବାନ ବି ହେଇପାରବେ।
0: ଶୁଣିଲି କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା।

0: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ହେଲେ ତା ପୂର୍ବରୁ ଏହି ବିଜ୍ଞାପନ।
1: ଡେଜର୍ଟ ଆସିଗଲା କିନ୍ତୁ ଆମ ଚାମ୍ପିଅନ୍ ଆସିଲେନି ଏପର୍ଯ୍ୟନ୍ତ।
2: ବିଲ୍ ଭରିବା ପୂର୍ବରୁ ତ ଆସିଯିବ ନା।
3: ତ ଗର୍ଲସ୍, କ'ଣ ହଉଛି?
4: ବିଲ୍ ହଉଛି,
5: ଚାଲ ତୋ କାର୍ଡ ଦେ।
6: ପିନ୍ ଦେ।
7: RBI कहे जे निजरो पिन, OTP, CVV किंबा इंटरनेट बैंकिंग पासवर्ड कहा को दियंतु नाही। ऑनलाइन बैंकिंग केवल निजरो ही कंप्यूटर, मोबाइल एवं सिक्योर नेटवर्क द्वारा करंतु। हां, एटा खाइबारो चैंपियनशिप थीला ना कोनो। RBI कहे सचेत हुंतु, सतर्क रहंतु।
8: अच्छा दास बाबू, आपनको घरटा 1970 रे तयार हितला, राइट? हेले ए पर्यंत एते स्ट्रांग केमिति अछि?
9: अरे एटा एकदम सिंपल एवं सहीथि पई मु सेतेबेले मोर विश्वास रखीतिली एवं आजि मध्य चेटिनाड सिमेंट उपरे
10: शक्ति जहां वर्ष वर्ष नुहे बरं पीढ़ी पाई रही थाए। चेटिनाड सिमेंट सुपर ग्रेड सिमेंट 64 वर्षर दृढ़ मूल दुआ। चेटिनाड सिमेंट द परफेक्ट कंक्रीट चॉइस।
11: कम सुधारे लोन दरकार ताबी ऐप रे
9: ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
10: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଶ୍ରୋତାବନ୍ଧୁ, ଶକ୍ତି ରୂପା କାର୍ଯ୍ୟକ୍ରମରେ ଆଜି ଶୁଣିପାରିବେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟର। ବିଷୟ ରହିଛି ଜଳାନ୍ତକ ରୋଗର କାରଣ ଏବଂ ନିରାକରଣ। ବିଶେଷଜ୍ଞ ଡକ୍ଟର ସାଧୁଚରଣ ପଣ୍ଡା, ଅବସରପ୍ରାପ୍ତ ପ୍ରଫେସର ମେଡିସିନ୍ ବୀର ସୁରେନ୍ଦ୍ର ସାଏ, ମେଡିକାଲ କଲେଜ ବୁର୍ଲା। ସେଥିପାଇଁ ଆପଣଙ୍କୁ ଆମେ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

0: ଆପଣଙ୍କୁ ନମସ୍କାର। ମାସର ପ୍ରଥମ ମଙ୍ଗଳବାର ଅର୍ଥାତ୍ ଆଜି ଆଜି ଶକ୍ତି ରୂପରେ ଆପଣଙ୍କର ଇଚ୍ଛାର ଆପଣଙ୍କର ସ୍ୱପ୍ନର ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟରକୁ ଆପଣଙ୍କୁ ସ୍ୱାଗତ। ଉପସ୍ଥାପନା ଦାୟିତ୍ୱରେ ଦୀପ୍ତି ମୁଣ୍ଡ। ଆଜି ଆମେ ବିଷୟଟି ରଖିଛୁ ଜଳାତଙ୍କ ରୋଗର କାରଣ ଓ ନିରାକରଣ। ଆପଣ ନିଜର ପ୍ରଶ୍ନ ରଖି ଉତ୍ତର ପାଇବା ପାଇଁ ଆମ ଫୋନ୍ ନମ୍ବର 2 6670295623 2 5 6 2 8। ବିଶେଷଜ୍ଞ ଭାବରେ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଅବସରପ୍ରାପ୍ତ ପ୍ରଫେସର ଡାକ୍ତର ସାଧୁଚରଣ ପଣ୍ଡା, ବିଭାଗୀୟ ମୁଖ୍ୟ କମ୍ୟୁନିଟି ମେଡିସିନ୍, ବୁର୍ଲା। ଆଜ୍ଞା ନମସ୍କାର, ସ୍ୱାଗତ ଆମ ଷ୍ଟୁଡିଓ ପରିସରକୁ। ତେବେ ଆଜ୍ଞା, ଜଳାତଙ୍କ ରୋଗକୁ ସାଧାରଣ ଭାବରେ ଯେ କେହି ବି କିପରି ବୁଝିବେ ବା ତାହା କ'ଣ?
1: ଜଳାତଙ୍କ ରୋଗ ଏକ ଭୟଙ୍କର ରୋଗ।
0: ହଁ ଆଜ୍ଞା ନମସ୍କାର।
2: ନମସ୍କାର ଆଜ୍ଞା।
0: ନମସ୍କାର, ଆପଣଙ୍କ ପରିଚୟ ଦେବେ ଏବଂ ପ୍ରଶ୍ନ ରଖିବେ।
2: ବିଶେଷଜ୍ଞ ମହାଶୟ ପଣ୍ଡା ଆଜ୍ଞାକେ ମଧ୍ୟ ମୋର ନମସ୍କାର।
1: ନମସ୍କାର ନମସ୍କାର।
2: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୋଡିଂ ଗାଁ ପାକେଲପଡ଼ା ନା କ୍ଷମା ସାଗର ସାହୁ କହୁଥିଲି ଆଜ୍ଞା।
0: ଆଜ୍ଞା ଆଜ୍ଞା।
2: ମୋ ପ୍ରଶ୍ନ ହେଲା ଯେ ଜଳାନ୍ତକ ରୋଗ ଯେନ୍ଟା କହୁଛନ୍ ଆଜ୍ଞା, ଇଟା କେନ୍ କାରଣରୁ ହେସି ସେ ବାବଦରେ ଟିକେ ଆପଣ ବୁଝେଇ ଦେଲେ ଭଲ ହେତା ଭଳିଆ ଲାଗୁଛେ ମୋତେ।
1: ଇ ବେମାରୀଟା କୁକୁର ବିଲେଇ ଏଇଟା ମାନେ ଚାଉଲେ ହେସି, ଗୋଟେ ଭୂତାଣୁ ଜନିତ ରୋଗ ଏଇଟା ହେଲା। ସେମାନେ ଚାଉଲେ ଯେନ୍ ଖଣ୍ଡିଆ ହେସି ସେଥିରେ ତାଙ୍କ ଲାଳ ଯାଇସି, ଆର୍ ତାଙ୍କ ଲାଳ ପାଟିର ଲାଳ ନେ ସେ ଭୂତାଣୁ ମାନେ ଥିସି, ସେଟା ସେନେ ଢୁକିକରି ବେମାରୀ କର୍ସି। ଆଉ ଇଟା ବହୁତ ଘାତକ, ଯଦି ଆମେ ତା ଟୀକା ନେଇ ନେମା ବେଲେ ମରବାଟା ସୁନିଶ୍ଚିତ।
2: ଚାବଲା ପରେ ଆଜ୍ଞା ଏଇଟା କେତେ ଦିନର ଭିତରେ ଟୀକା?

0: କହ କହ, କିଛି ଚିନ୍ତା ନାହିଁ, ଆଜ୍ଞା ଶୁଣୁଛନ୍, ଉତ୍ତର ଦେବେ। ହ୍ୟାଲୋ, ଆମେ ଅପେକ୍ଷା କରିଛୁ ଆଉ। ହ୍ୟାଲୋ, ହ୍ୟାଲୋ,
1: ଯିଏ ବି ଶୁଣୁଛ, କୁକୁର ମାଗର କେ ଜଗିକିରି ରହିବ ହେଁ, ହେଲା। କାରଣ କୁକୁର ମାକର ମାନେ ଚାବି ଦେଲେ ଏଇ ବେମାରୀ ହେସି, ସେଥିର୍ଲାଗି କେନ୍ କୁକୁର ସାଙ୍ଗେ ଚାଲି ନାଇଁ ହେବ, ଆର୍ ମାକର ସାଙ୍ଗେ ଚାଲି ନାଇଁ ହେବ। ମାକଡ଼ମାନେ ଆଏସନ୍ ଜଙ୍ଗଲନୁ, ସବେ ତାମାନେ ତାର ସାଙ୍ଗେ ଖିଜେଇ ହେସନ୍, ନାଇଁ ସେଟା ନାଇଁ ହେବାର କଥା।
0: ତ ଆଉ ଗୋଟେ ଫୋନ୍ ଆସି ପହଞ୍ଚିଗଲାଣି, ଆଜ୍ଞା ଦେଖିବା। ହ୍ୟାଲୋ, ହ୍ୟାଲୋ, ଫୋନ୍ ତ ଆମ ପାଖକୁ ପହଞ୍ଚୁଛି କିନ୍ତୁ ଫୋନ୍ଟି କଟିଯାଇଛି। ତେବେ ଏହା କେତେ ଭୟଙ୍କର ବୋଲି କହିବେ ଆଜ୍ଞା ଆପଣ?
1: ନାଇଁ, ଭୟଙ୍କର ଏଥିପାଇଁ କହିଲି ଯେ ଥରେ ଏ ଲକ୍ଷଣ ଦେଖାଦେଲେ ମାନେ ଇଏ ଏକ ସ୍ନାୟବିକ ରୋଗ। ଯେତେବେଳେ କୁକୁର କାମୁଡ଼େ, ଖଣ୍ଡିଆ ହେଇଥିଲେ ହିଁ ଅସୁବିଧା ହୁଏ, ଖଣ୍ଡିଆ ହେଇଥିଲେ ସେ ଭୂତାଣୁ।
0: ହ୍ୟାଲୋ,
2: ହଁ
0: ଆଜ୍ଞା, ନମସ୍କାର।
2: ହଁ ନାନୀ, ନମସ୍କାର। ନାନୀ
0: ନମସ୍କାର ଆଜ୍ଞା, ଆପଣଙ୍କ ପରିଚୟ ଦେବେ ଆଉ ପ୍ରଶ୍ନ ରଖିବେ।
2: ମୁଁ ସୀମାଞ୍ଚଳ ସହ କହୁଛି,
0: କଳାହାଣ୍ଡି
2: ଡିଷ୍ଟ୍ରିକ୍ଟ ଜଗନ୍ନାଥପୁର।
0: ଆଜ୍ଞା ଆଜ୍ଞା, ହଁ ଆପଣଙ୍କର ପ୍ରଶ୍ନ କ'ଣ ଆଜ୍ଞା? ହ୍ୟାଲୋ,
2: ଆଜି ଜଳାପୋଡ଼ା ବାବଦରେ ଅଛି ଆଜ୍ଞା?
0: ନାଇଁ, ଆଜି ଅଛି ଜଳାତଙ୍କ ରୋଗର କାରଣ ଓ ନିରାକରଣ।
2: ଓହୋ, ଜଳାତଙ୍କ କାରଣ ତାର ନିରାକରଣ।
0: ହଁ ହଁ,
2: ତ ସେଥିପାଇଁ କ'ଣ ତାର ଉପଚାର ଅଛି ଆଜ୍ଞା?
1: ଦେଖୁନ୍, ଜଳାତଙ୍କ ରୋଗ ଚିକିତ୍ସା ମୋଟେ ନାଇଁ ନ, ରାଇଟ୍? ଜଳାତଙ୍କ ରୋଗର ଚିକିତ୍ସା ନାହିଁ, କିନ୍ତୁ ଯେତେ ଜଲ୍ଦି ଆମେ ତା ଟୀକା ଅଛି, ଟୀକା ଦେଇଦେଲେ ଆମେ ବେମାରୀକି ରୋକିପାର୍ମା, ହେଲା। ତ ସେଥିଲାଗି ଝଡ଼ା ଫୁକା, ଚେରି ମୁଲି ଏସବୁ କରିବା ଦରକାର ନାହିଁ। ଯେତେ ଜଲ୍ଦି ଆମେ ଡାକ୍ତର ପାଖେ ଆସ୍ମା, ଟୀକା ନେମା, ସେତେ ଜଲ୍ଦି ତାମାନେ ସୁରକ୍ଷା ପାଇପାର୍ମା ଆମେ। କେମିତି ଏଜ୍ ଲିମିଟ୍? ଟୀକା? ନାଇଁ ନାଇଁ, ମଣିଷ ଜୀବନ ତ ବଡ଼େ କି ନାଇଁ, ମୂଲ୍ୟବାନ, ତ ଟୀକା ସବକେ ସେଟା ଲାଗୁ ହେଇପାର୍ବା।
2: କି
1: ସାନ କି ବଡ଼ ସବକେ ଟୀକା ଦି ହେସି। ଇ ରୋଗ ଗୋଟେ ରେପଡୋ ଅଛେ, ହେଲା। କୁକୁର ମାକଡ଼ ମାନେ ଚାବ୍ଲେ ତାକର ଲାଳ ନେ ସେଟା ଥିସି, ସେଟା ତାମାନେ ମଣିଷ ଦେହନେ ପଶିସି। ମଣିଷ ଦେହନେ ପଶିକିରି ସେ ମାଂସପେଶୀ ନେ ସେଟା ବଢ଼ବା, ଭୂତାଣୁ ଏକରୁ ଲକ୍ଷ ଲକ୍ଷ ହେଇଯିବା। ତାପରେ ସେ ସ୍ନାୟୁ ଦେଇକିରି ବ୍ରେନ୍କେ ଯିବା, ମସ୍ତିଷ୍କକେ ଯିବା, ଆର୍ ସେନେ ଫେର୍ ବଢ଼ବା, ବଢ଼ିକିରି ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକେ ବି ଖେଦି ଯିବା। ଇଟା କହୁଛେ ଇତାର ଲକ୍ଷଣ ଯେନ୍ ପ୍ରକାଶ ପାଇସି ତାର କିଛି ଠିକ ଠିକଣା ନାଇଁ ନା, ରାଇଟ? ଦୁଇ ତିନି ମାସ ବି ହେଇପାରେ, ବରଷ ବରଷ ପରେ ବି ହେଇପାରେ। ଯେହେତୁ ଆମର ସେ ଇନକ୍ୟୁବେସନ୍ ପିରିୟଡ୍ ବା ଲକ୍ଷଣ ପ୍ରକାଶ ପାଇବା ଟାଇମ୍ର ଠିକଣା ନାହିଁ, ଯେତେ ଜଲ୍ଦି ନେଲେ ସେତେ ଭଲ।
2: ଆଜ୍ଞା,
1: ଟୀକା ତ ମାହାଲିଆ ମିଳୁଛେ, ସରକାର ଯୋଗେଇ ଦେଉଛନ୍।
0: ଆପଣ ଆପଣ ନିଜର ପ୍ରଶ୍ନର ଉତ୍ତର ପାଇଲେ?
1: ଶୁଣୁନ୍, ଖାଲି ମୁଁ ଆଉ ଗୋଟେ ଜିନିଷ କହିଦେଉଛେ। କଲମପୁର ଯେତେବେଳେ 86 ଥିଲି, ହେଲା, କଲମପୁର ପିଏସ୍ସିରେ ଗୋଟେ କୁକୁର 9-10 ଲୋକେ ଚାବଲା। ତ ସେ ଭିତରୁ ଗୋଟେ ପ୍ରାଇମେରୀ ସ୍କୁଲ ଟିଚର ଥିଲେ, ତାଙ୍କର 4 ଝିଅରେ ଗୋଟେ ପିଲା।
2: ହଁ,
1: ତ ସେ ପିଲା ଲାଗି ମୁଇଁ ତାମାନେ ସେତ୍କି ବେଲେ ଭ୍ୟାକ୍ସିନ୍ ମଗାଲି ଆର୍ ତାକୁ ଦେଲି। ଆଉ ଗୋଟେ ଶିକ୍ଷକ ଯିଏ ଅଛେ, ତାଙ୍କର ଝିଅକେ ସେ ଟୀକା ଦେବାର ବ୍ୟବସ୍ଥା ନାଇଁ କଲେ। ଠିକ ଯେନ୍ କହିଲି, ଏଇଟା ଜଷ୍ଟ 2-3 ହପ୍ତା ଯାଇଛେ, ତାଙ୍କୁ ଜ୍ୱର ହେଲା ଆର୍ ସେ ତାମାନେ ଲକ୍ଷଣ ପ୍ରକାଶ ପାଇଲା ଆର୍ ତାଙ୍କୁ ବଞ୍ଚେଇ ନାଇଁ ହେଲା।
2: ଆଜ୍ଞା,
1: ଗୋଟେ ଟୀକା ନେଲା ବଞ୍ଚିଲା, ଟୀକା ନେଲା ଗୋଟେ ମରିଗଲା।
2: ହଁ ଆଜ୍ଞା।

0: ଆଜ୍ଞା, ଆମେ ଯେଉଁ ଆପଣଙ୍କୁ ଧନ୍ୟବାଦ ଆଜ୍ଞା, ଆପଣ ଆମ ସହିତ ଯୋଡ଼ି ହେଲେ। ନମସ୍କାର। ହ୍ୟାଲୋ।
1: ହଁ, ହ୍ୟାଲୋ ମ୍ୟାଡମ୍, ନମସ୍କାର।
0: ନମସ୍କାର, ଆପଣଙ୍କ ପରିଚୟ ଦେବେ ଏବଂ ପ୍ରଶ୍ନ ରଖିବେ।
1: ମୁଁ ନାଗୁପାତ୍ର କହୁଛେ, ସାନଡୁଙ୍ଗୁରିଗୁଡ଼ା କର୍ଲାମୁଣ୍ଡା କଲାହାଣ୍ଡି।
0: ଆଜ୍ଞା ଆଜ୍ଞା, ହଁ କହନ୍, ଆପଣଙ୍କର ପ୍ରଶ୍ନ କାଣ୍ଡା?
1: ଆମର ପ୍ରଶ୍ନ ଏ ହେଲା ଯେ ଆମର ଯେନ୍ ଜଲାନ୍ତର ରୋଗ ଖାଲି କୁକୁର ଚାବଲେ ହଉଛେ କି କୁକୁର ହେଲା କି କୁଲିଆ ହେଲା କି ଆମେ ଯେନ୍ଟା କହୁଛେ ଆମର ସମ୍ବଲପୁରୀ ଭାଷାରେ ହୁଣାର ହେଲା?
0: ଆଜ୍ଞା ଆଜ୍ଞା, ବଢ଼ିଆ ପ୍ରଶ୍ନ।
2: ହଁ ଶୁଣୁନ୍
1: ଆଜ୍ଞା, ଆଜ୍ଞା,
2: କୁକୁର ବଡ଼ ଭାଗ ହଉଛେ କୁକୁର ଚାବଲେ ହେସି, ହେଲା 196 ଭାଗ, ଆର 101 ଭାଗ ହଉଛେ ବିଲେଇ ଚାବଲେ। ବାକି 2% ନେଉର ହୁଣାର ଭାଲୁ ଜଙ୍ଗଲି କୁକୁର ଇମାନଙ୍କର ଦ୍ୱାରା ହେସି, ଆଉ ବେଲେ ବେଲେ ଘୋଡ଼ା ଗଧ ମାକଡ଼ ଗେ ଘୁଷରି ହେଲା, ଆର ଓଟ ବି ଚାବଲେ ହେସି ଏତା ଇ ବେମାରୀ ହେସି।
1: ଆଉ ଗୋଟେ ପ୍ରଶ୍ନ ଆଜ୍ଞା, ଯେନ୍ ଆମର ଯେନ୍ ପାଗଲ କୁକୁରଟା ଯଦି ପାଗଲ ହେଇଯାଇଛେ,
2: ହଁ,
1: ଆଉ ତାର ଯଦି ଲାହା ଯଦି ବି ହାତ ଗୁଡ଼ା ଆମର ଲାଗିଯିବା ବୋଲେ ସେଟା ବି ଆମେ ଇଞ୍ଜେକ୍ସନ ଦେବାକେ ପଡ଼ବା?
2: ଆମର ଗୋଡ଼େ ହାତେ ଯଦି ଲାଗ୍ବା, କିନ୍ତୁ ଗୋଡ଼େ ହାତ ଖଣିଆ ଯଦି ହେଇଥିବା ବେଲେ ବିପତ୍ତି।
1: ଆଜ୍ଞା ଆଜ୍ଞା,
2: ଖଣିଆ ନେଇଥିଲେ କିଛି ନାଇଁ ପଶେ ସେଟା।
1: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆଜ୍ଞା।
0: ଆପଣଙ୍କୁ ବି ଧନ୍ୟବାଦ ଆଜ୍ଞା, ଆପଣ ଫୋନ କଲେ।
1: ରହୁଛି ମ୍ୟାଡମ, ନମସ୍କାର।
0: ହଁ ନମସ୍କାର। ଦେଖିବା ଆଉ କିଏ ଶ୍ରୋତା ଆମର ଫୋନ କରିଛନ୍ତି। ହ୍ୟାଲୋ।
3: ହ୍ୟାଲୋ।
0: ହଁ ଆଜ୍ଞା, ନମସ୍କାର, ପରିଚୟ ଦେବେ, ପ୍ରଶ୍ନ ରଖିବେ।
3: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।
3: ଭବାନି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର ଚିତ୍ରସନ ସବର କହୁଛି
0: ଆଜ୍ଞା। ଆମ ନିୟମିତ ଶ୍ରୋତା ଆଜ୍ଞା, କୁହନ୍ତୁ।
3: ହଁ ଆଜ୍ଞା, ଆଜିର ବିଷୟ
0: ଜଳାତଙ୍କ ରୋଗର କାରଣ ଓ ନିରାକରଣ।
3: ଆଜ୍ଞା,
0: ପ୍ରଶ୍ନ ଆପଣଙ୍କର ରଖନ୍ତୁ।
3: ପ୍ରଶ୍ନ ବୋଲେ ଟିକେ ବୁଝିପାରିଲି ନାହିଁ ଆଜ୍ଞା।
0: ହଁ, ତ ଆପଣ ଆଗରୁ ଶୁଣୁଥିଲେ କାର୍ଯ୍ୟକ୍ରମ କି ନାହିଁ? ଶୁଣୁଥାଏ ଆରମ୍ଭ
3: ନାହିଁ ନାହିଁ ଶୁଣୁଥିଲେ ନାହିଁ ଆଜ୍ଞା ଟିକେ।
0: ହଁ,
2: ଜଳାତଙ୍କ ରୋଗ ବୋଲେ କୁକୁର ଚାବଲେ,
3: ହଁ ଆଜ୍ଞା,
2: ଯେନ୍ ବେମାରୀ ହେସି ନାଇଁ,
3: ହଁ ହଁ,
2: ଲକ୍ଷଣ ଯେତେବେଳେ ପ୍ରକାଶ ପାଇସି ସେତ୍କି ବେଲେକେ ପହିଲା ତ ଜର୍ମୁଟ ଟିକେ ଅଧେ ହେସି, କିନ୍ତୁ ଯେତେବେଲେ ପବନ ଟିକେ ବାଜିଲେ ସେ ଲୋକ ଡରବା, ପାନ ଗିଲାସେ ଦେଲେ ଡରବା ନାଇଁ, ଜଳ ଆତଙ୍କ, ପାନକେ ଦେଖିଲେ ଡରବା, ସେଥିଲାଗି ତାର ନା ଜଳାତଙ୍କ ରୋଗ। ଆର୍ ସେ ଲକ୍ଷଣ ପ୍ରକାଶ ପାଇଲା ବେଲେ ମରିଯିବା, ଆର୍ ନାଇଁ ବଞ୍ଚିବ। ଆର୍ ତାର ରକ୍ଷା କରିହେବା ଟୀକା ଦେଲେ ଲକ୍ଷଣ ହେବାର ଆଗରୁ, ଚାବି ଦଉନ୍ ଦଉନ୍ ଡାକ୍ତର ପାଖେ ଦୌଡ଼ବା କଥା, ଫୁକା ଜଡ଼ା ଥାଲି ଲଟକା ଚେରି ମୁଲି ନାଇଁ। ଆର ବେଶୀ ସେ ଦୌଡ଼ା ଦୌଡ଼ି କରୁଛେ କାଇଁ ଜିନିଷ ମାନକେ ଚବା ଫରା କରୁଛେ ବୋଲେ ଡରବା କଥା ଯେ ଏଇଟା କାଳେ ବିଲେଇ ପାଗଲ ହେଇଥିବା ବୋଲିକରି, ଖଣିଆ ହେବା ବୋଲେ ହେବା, ଖୁନ ବାହାରବା ବୋଲେ ହେବା।
3: ଆମର ଛୋଟଟା ଗୋଟେ ସେ ବିଲେଇ ଟିକେ ନଖ ବାଜିଥିଲା ଯେ ମୁଇଁ ଯାଇକରି କହିଲି ଯେ ବୋଇଲେ କି ଏଇଟା ତ ଛୋଟ ଲୋକ ଇଞ୍ଜେକ୍ସନ ଦିଆ ହଉଛେ, ସେମାନଙ୍କୁ କିଛି ଔଷଧ ଦିଆ ନାଇଁ ପଡ଼େ ବୋଇଲେ, ଯେ ସେଟା କିଛି ଏଇଟା ନାଇଁ ତ ଆଜ୍ଞା?
2: ନାଇଁ କିଛି ନାଇଁ, ସେ ଦେଖିଥିବେ ଖଣିଆ ନାଇଁ ଥିବା ସେଥିଲାଗି ନେଇ ଦେଇଥିବେ।
3: ନାଇଁ ଆଜ୍ଞା, ତାର ଚମଡ଼ା ଟିକେ ବାହାରି ଯାଇଥିଲା ଆଜ୍ଞା।
2: ବିଲେଇ,
3: ହଁ ହଁ,
2: ନାଇଁ କିଛି ଅସୁବିଧା ନାହିଁ, କିନ୍ତୁ ଛୁଆ ବିଲେ କୁକୁର ପାଖେ ଖେଲାବା ଲାଗି ନେଇ ନେବେ, ହେଲା?
3: ହଁ ହଁ ଆଜ୍ଞା,
0: ଧନ୍ୟବାଦ ଆଜ୍ଞା, ଆପଣ ଆମର ସାଙ୍ଗେ
3: ଧନ୍ୟବାଦ ଆଜ୍ଞା, ରହିଲି, ନମସ୍କାର, ଜୟ
0: ଜଗନ୍ନାଥ। ନମସ୍କାର। ତ ଦେଖିବା ଆଉ କିଏ ଫୋନ କରିଛନ୍ତି। ତ ଆଜ୍ଞା, ଯେତେବେଳେ ଇ ରୋଗ ଇ କୁକୁର କେ ଯଦି ହେଇଗଲା ବେଲେ କେନ୍ତା ହେବା?
2: ଓ କୁକୁର କେ,
0: ହଁ
2: କୁକୁର ବିଲେଇ ଏମାନଙ୍କୁ ଯେତେବେଳେ ଏ ଭୂତାଣୁ ପଶି
0: ସେମାନଙ୍କର ଦୁର୍ଦ୍ଦଶା କାଣ ହେସି?
2: ହଁ, ସେମାନେ ତାଙ୍କୁ ବି ସେନ୍ତା ସେ ଲାଳ ବେଶୀ ବାହାରସି, ଦୁଇ ପ୍ରକାର ବେମାରୀ ତାଙ୍କୁ ହେସି, ଗୋଟେ ହେଲା ଉଗ୍ର ହେବାଟା, ଗୋଟେ ଚୁପଚାପ ହେବାଟା, ହେଲା? ତାଙ୍କର ଲାଳ ବାହାରବା, ସ୍ୱର ବଦଳି ଯିବା, ଏକଦମ ବେସୁରା ଗୋଟେ ଚିତ୍କାର କରିବେ ଗୋଟେ, ଆଉ ଏଗ୍ରେସିଭ ଏକଦମ ଦୌଡ଼ା ଦୌଡ଼ି କରିବେ, ଚବା ଅଫରା ଯାହାକେ ଦେଖିଲେ କରିଦେବାର ଥିସି, ହେଲା?
0: ମାନେ ଦରକାର

0: ଅଧିକ ଦୌଡ଼ାଦୌଡ଼ି କରବେ,
1: ହଁ ହଁ
0: ସେମାନେ ବି ନେଇ ଜାଣି ପାରୁଥିବେ,
2: ଆର୍ କେତେ ଚୁପଚାପ ରହିବେ ଗୁମସୁମ।
0: ଆଜ୍ଞା ଆଜ୍ଞା। ତ ଇ ମୂଷା ଚବାଚବି କଲେ ବି ରୋଗ ହେସି କି? ଆଜ୍ଞା
2: ନାଇଁ, ମୂଷା ଠେକୁଆ ଇଟା ମାନେ ଚାବଲେ ଚଢ଼େଇ ହେଲା, ଇଟା ମାନେ ଗୁଣ୍ଡୁଚି ମୂଷା ଇମାନେ ଚାବଲେ ନାଇଁ ଫେ।
0: ଆଜ୍ଞା ଆଜ୍ଞା। ଆର ଗୋଟେ ଫୋନ ଆସିକିରି ପହଞ୍ଚିଗଲା ନା। ହ୍ୟାଲୋ ହ୍ୟାଲୋ ଆଜ୍ଞା ନମସ୍କାର, ନିଜର ପରିଚୟ ଦେବେ ଆଉ ପ୍ରଶ୍ନ ରଖିବେ।
3: ହ୍ୟାଲୋ
0: ହ୍ୟାଲୋ
3: ହଁ
0: ନମସ୍କାର ଭଉଣୀ, ନିଜ ପରିଚୟ ଦେବେ। ହ୍ୟାଲୋ
3: ହ୍ୟାଲୋ
0: ହଁ ଭଉଣୀ ନମସ୍କାର।
3: ଆଜ୍ଞା ନମସ୍କାର
0: ନମସ୍କାର, ଆପଣଙ୍କ ପରିଚୟ?
3: ହେମନ୍ତୀ ମାଝି, ଜୁନାଗଡ଼ ବ୍ଲକ ରଣପୁରରୁ କହୁଛି।
0: ଆଜ୍ଞା ହଁ ହଁ। ତ ଆପଣଙ୍କର ପ୍ରଶ୍ନ କ'ଣ?
3: ପିଲାମାନଙ୍କୁ
0: ଏ ରୋଗ ହେସି କେଁ ବୋଲୁଛନ୍?
3: ପିଲାମାନଙ୍କୁ
0: ହଁ ଫୋନ ବୋଧହୁଏ ଆମ ପାଖକୁ ପହଞ୍ଚି ପାରୁନି। ହ୍ୟାଲୋ, ପିଲାମାନଙ୍କୁ ଏ ରୋଗ ହୁଏ କି ଆପଣ ଏହା କହିବାକୁ ଚାହୁଁଛନ୍ତି? ଛୁଆମାନଙ୍କେ ଏ ରୋଗ ହେସି କେଁ ବୋଲି ଆପଣ ପ୍ରଶ୍ନ କରୁଛନ୍ କେଁ?
3: ମ୍ୟାମ୍ ନମସ୍କାର
0: ନମସ୍କାର ନମସ୍କାର।
2: ଏ ରୋଗ
3: ପନ୍ଦର
2: ବର୍ଷରୁ କମ୍ ପିଲାମାନଙ୍କୁ ହେବାର ସମ୍ଭାବନା ବେଶୀ, କାରଣ ସେମାନେ ଇଆଡ଼େ ସିଆଡ଼େ ବୁଲୁଥାନ୍ତି, କୁକୁର ସାଙ୍ଗେ ଲାଗନ୍ତି। ବୟସ୍କ ଲୋକମାନେ, ବୁଢା ଲୋକମାନେ ତାଙ୍କୁ ହେବାର ଚାନ୍ସ ଥିସି, କାରଣ ମର୍ଣ୍ଣିଂ ୱାକ୍ କରିଯାଉଥିବେ, କୁକୁର ଗୁଡ଼େ ଗଲେ ଦୌଡ଼ିଦେବେ, କିମ୍ବା ମୁଭମେଣ୍ଟ କରିନାଇପାରନ୍, ସେମାନେ ଚାଲି ନାଇଁପାରନ୍ ଜଲ୍ଦି, ଭଲ ବୟସ ନାଇଁ ଥାଏ, ଆର୍ ଛୁଆମାନେ ବି ଦୌଡ଼ି ନାଇଁ ପାରନ୍। ତ ଇମାନଙ୍କୁ ହେଥିର୍ଲାଗି ବେଶୀ କରି କୁକୁର ଚାପ୍ସି।
0: ତ ଆପଣ ପ୍ରଶ୍ନର ଉତ୍ତର ପାଇଲେ? ହ୍ୟାଲୋ
4: ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
0: ହଁ ନମସ୍କାର ଭାଇ, ଆପଣଙ୍କ ପରିଚୟ ଦେବେ ଏବଂ ପ୍ରଶ୍ନ ରଖିବେ।
4: ମୁଁ ମନୋଜ କୁମାର ପଟେଲ କହୁଛି, ଡୁମାଲୁଦିନାଥପୁର କଳାହାଣ୍ଡିରୁ।
0: ହଁ ପଟେଲ ଭାଇ, ଆମର ନିୟମିତ ଶ୍ରୋତା, କୁହନ୍ତୁ ଆପଣଙ୍କ ପ୍ରଶ୍ନ କ'ଣ?
4: ଆପଣ କହୁଛନ୍ତି ମାନେ ଗୋଟେ କୁକୁର ଚାବିଲେ ମାନେ ଜଳାତଙ୍କ ରୋଗ ହୁଏ ବୋଲିକରି, ତ ଜଣେ କୁକୁର ମାନେ ରାମ୍ପୁଡ଼ିବ ମାନେ ତା ଇଏ ନଖରେ, ତ ସେ ରୋଗଟା ହେଇପାରିବ?
0: ଭାଇଙ୍କର ପ୍ରଶ୍ନ ହେଲା ଯେ ଯଦି କୁକୁରର ନଖ ବାଜିଛି,
2: ଆଚ୍ଛା
0: ତ ସେ ରୋଗ ହବ?
2: କୁକୁରର ଯଦି ନଖ ବାଜିଛି, ଆମର ଚପଡ଼ା ଯଦି ଖଣ୍ଡିଆ ଥିବ ତାହେଲେ ଅସୁବିଧା, କିମ୍ବା ବ୍ଲଡ଼ ଯଦି ବାହାରିଲା, ରକ୍ତ ବାହାରିଲା ତାହେଲେ ଅସୁବିଧା ହେଲା।
4: ଆଜ୍ଞା ଆଜ୍ଞା।
0: ତ ଆଉ କିଛି ପ୍ରଶ୍ନ ରହିଛି ପଟେଲ ଭାଇ? ହ୍ୟାଲୋ,
2: ସେଥିଲାଗି ଯଦି କୁକୁର ଯଦି ପୋଷୁଛନ୍, ତାହେଲେ କୁକୁରକୁ 2-3 ମାସର କୁକୁର ଛୁଆ ଟୀକା ଦେବେ, ପ୍ରତି ବର୍ଷକୁ ଥରେ ଥରେ ଟୀକା ଦେବେ।
0: ଆଜ୍ଞା ଆଜ୍ଞା।
2: ତାଙ୍କୁ ଯେତେବେଳେ ପ୍ରଶିକ୍ଷିତ କରିବେ, କାରଣ ସେ ଆ ଯା କୁ କମ୍ ଏନ୍ତା ସବୁ କହିବେ, ଚୁପଚାପ ବସ୍ ବୋଲି କହିବେ, ସବୁ ଶିଖାବେ, ତେବେ ଯାଇ ସେ କୁକୁର କଥା ମାନବା, ଆର୍ ଅନ୍ୟ ଲୋକେ ନାଇଁ ଚାବେ। କିନ୍ତୁ କୁକୁର ପୋଷା କୁକୁର ଚାବଲା ଯେ ଗ୍ୟାରେଣ୍ଟି କିଛି ଅସୁବିଧା ନାଇଁ ହୁଏ, ଏଇଟା ଭାବବାଟା ଭୁଲ। ସେମିତି କୁକୁର ଚାବିଲେ ବି ଆମେ ମଣିଷ ଜୀବନ ରିସ୍କି, ଆଉ ରୋଗଟା ଯେହେତୁ 100% ଶତକଡ଼ା 100 ଫାଟାଲ, ତା ଲାଗି ଟୀକା ନେବା ଦରକାର।
0: ଆଜ୍ଞା ଆଜ୍ଞା, ମାନେ ସଚେତନ ହେବାଟା ନିହାତି ଦରକାର। ହ୍ୟାଲୋ
3: ହ୍ୟାଲୋ ମ୍ୟାମ୍ ନମସ୍କାର।
0: ହଁ ନମସ୍କାର, ଆପଣଙ୍କ ପ୍ରଶ୍ନ କ'ଣ?
3: ପିଲାମାନଙ୍କୁ ଜଳାନ୍ତ ରୋଗ ହୁଏ କାହିଁକି? ଯଦି ହୁଏ ଶୀଘ୍ର ଛାଡ଼ିଯାଏ, ଶୀଘ୍ର ଛାଡ଼େ ନାହିଁ?
2: ପିଲାମାନଙ୍କୁ କୁକୁର କିମ୍ବା ବିଲେଇ ଚାବିଲେ ଯାଇ ହେବା ହେଲା, ଆଉ ପିଲାମାନେ ଯେହେତୁ କୁକୁର ବିଲେଇ ସାଙ୍ଗେ ଚାଲି ଆସନ୍ ନାଇଁ, ହେତ୍କିରେ ବେଶୀ ପିଲାମାନଙ୍କୁ ବେଶୀ ଚାପ୍ସି, ଆର୍ ବୟା କୁକୁର ଚାବିଥିବା ବେଲେ ଜଳାତଙ୍କ ରୋଗ ହେସି ହେଲା। ଆଉ ଗୋଟେ ଛାଡ଼ବାର ଜିନିଷ ନାହିଁ, ଟୀକା ଦେଲେ ଏକା ତାଙ୍କର ଜୀବନ ରକ୍ଷା କରିହେସି। ରାଇଟ୍,
0: ଉତ୍ତର ପାଇଲେ? ବୁଝି ହେଲା ତ?
2: ବୁଝିଲ କି ନାହିଁ?
0: ହଉ ଠିକ ଅଛି,
2: କି ଆଉ ବୁଝାବି?
0: ଏଥର ଦେଖିବା ଆଉ କିଏ ଫୋନ କରିଛନ୍ତି। ତ ଆଜ୍ଞା ବେଳେବେଳେ ଏ ରୋଗ ହେଲେ ଫୁକା ଝଡ଼ା।

0: କରସନ୍। ହଁ
1: ହ୍ୟାଲୋ,
2: ହଁ
1: ହ୍ୟାଲୋ,
0: ହଁ ନମସ୍କାର ଆଜ୍ଞା, ଆପଣଙ୍କ ପରିଚୟ ଦେବେ।
1: ନମସ୍କାର ଆଜ୍ଞା, ମୁଁ କ୍ଷମା ସାଗର ସାହୁ, ଫେର ପଚାରୁଥିଲି, ମୋତେ ଟିକେ ଡାଉଟ ହେଲା ଯେ।
2: ହଁ ପଚାରୁନ।
1: ଜଳାତଙ୍କ ରୋଗ ସାର୍, ଯେନ୍ତା ଆପଣ ବୁଝାଇଲେ ଯେ ଜଣେ ଲୋକେ ଚାବି ଦେଇଥିବା କୁକୁର କିମ୍ବା ବିଲୁଆ ହେଇଥିବା, ବୋଲେ କେତେ ଦିନ ପରେ ସେ ରୋଗଟା ପ୍ରକାଶ ପାଇପାରସି ସାର୍?
2: ସେଟା ତାର କହିଲି ପରେ ତାର ନିର୍ଦ୍ଦିଷ୍ଟ ସମୟ ସୀମା ନାଇଁ ନା, ଦୁଇ ତିନି ମାସ, ବେଶୀ କରି ଦୁଇ ତିନି ମାସ ଲାଗ୍ସି ହେଲା। ଆରୁ 2% ଲୋକ ଭିତରେ ବର୍ଷେ ଲାଗ୍ସି, ହଁ 8 ବର୍ଷ ବି ଲାଗିପାରେ। ଗୋଟେ ଲୋକ ମୁଇଁ ବଲାଙ୍ଗୀର ହସ୍ପିଟାଲରେ ଥିଲି, ବୁଢ଼ା ଗୋଟେ ଆସିଥିଲେ ହେଲା, ସେ ଖାଲି ଉଠ୍ବ ଖୋଲୁଥିଲେ, ଆର୍ କିଛି ନାହିଁ, ସବୁ ବେମାର ସେମାର ନାହିଁ, କିଛି ନାହିଁ, ଖାଲି ଇଆଡ଼କେ ସିଆଡ଼କେ ଖଟେ ହେଉଥିଲେ। ଆମର ଜଣେ ସ୍ପେଶାଲିଷ୍ଟ ଖାଲି ତାକୁ ପଚାରୁ ପଚାରୁ, କୁକୁର ଚାବି ଥିଲା କେବେ କେ ବୋଇଲେ 20 ବର୍ଷ ତଳେ ଚାବି ଥିଲା ବୋଇଲେ, ତେଣିକି ଆମେ ତାଙ୍କୁ ଇନଫେକ୍ସସ୍ ୱାର୍ଡ଼କେ ନେଇଗଲୁ। 2 ଦିନ ଭିତରେ ତାଙ୍କୁ ଜଳାତଙ୍କ ରୋଗ ଲକ୍ଷଣ ପ୍ରକାଶ ପାଇଲେ ମରିଗଲେ ହେଲା। 20 ବର୍ଷ ଲାଗୁଛି।
1: ହଁ ସେଟା ତ ଆଜ୍ଞା, ଆମେ ଯାହା କିଛି ଆପଣଙ୍କ ଠାରୁ ଆମେ ଶୁଣିଥିବୁ,
2: ମାନେ
1: ଶୀଘ୍ର ସଚେତନ ହେଇ ପାରୁ ମାନେ ଏଇ ଭଳିଆ କାର୍ଯ୍ୟକ୍ରମ
2: ନେଇ। ଇତିର ସାର କଥା ହେଲା, ଯେହେତୁ ଆମକେ ଟାଇମ ଜଣା ନାହିଁ ନା, କେନ କାହାକେ କୁକୁର ଚାବିଲେ ସିଧା ଡାକ୍ତର ପାଖେ ଆସିକି ଟୀକା ନେବା ଦରକାର।
1: ହଁ ଆଜ୍ଞା,
2: ଯାହା ନାହିଁ ତ ଯାହା ନାହିଁ ନାଇଁ କେ।
1: ହଁ ହଁ ହଁ,
2: କ୍ଷମା ସାଗର ବାବୁ, ଆଜି ହଉଛେ ବିଶ୍ୱ କ୍ଷମା ଦିବସ ହେଲା, ତମର ନା ବିଶ୍ୱ କ୍ଷମା ଦିବସ ଅଛେ, ଜାଣିଛ କି?
1: ନମସ୍କାର କରିକି ରହୁଛେ, ଧନ୍ୟବାଦ।
0: ନମସ୍କାର। ତ ଘରେ ଯେତେ, ହ୍ୟାଲୋ
3: ହ୍ୟାଲୋ
0: ହ୍ୟାଲୋ ଆଜ୍ଞା ନମସ୍କାର, ନିଜର ପରିଚୟ ଦେବେ ଆର ପ୍ରଶ୍ନ।
3: ହ୍ୟାଲୋ
0: ହ୍ୟାଲୋ, ହଁ ଆଜ୍ଞା ପରିଚୟ ଦେବେ।
3: ନମସ୍କାର।
0: ହଁ ନମସ୍କାର ଆଜ୍ଞା।
3: ହଁ ମୁଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ମନି ଭାୟା ବିଜେପୁର ଜିଲ୍ଲା ବରଗଡ଼ରୁ। ଆଜ୍ଞା
0: ଆଜ୍ଞା ଆଜ୍ଞା, ହଁ କହୁନ, ଆପଣଙ୍କର ପ୍ରଶ୍ନ କ'ଣ ଅଛି?
3: ଆଜ୍ଞା ପ୍ରଶ୍ନଟା ଆମର ଆଜି ଆମର କୁକୁର ଚାବା ବିଷୟରେ ଅଛେ ତ?
0: ହଁ କହୁନ। ହଁ
3: ତ ଆମର ସେ ବିଶେଷଜ୍ଞ ଆଜ୍ଞା ଅଛନ୍?
2: ହଁ ଅଛେ, କହୁନ।
3: ଆଜ୍ଞା ଆପଣଙ୍କୁ ଜୁହାର। ଆଜ୍ଞା
2: ଜୁହାର ଜୁହାର।
3: ଆଜ୍ଞା କୁକୁର ଯଦି ପ୍ରାଇମେରୀ ଷ୍ଟେଜ୍ରେ ଜଣେ ଚାବଲା ଧରୁନ, ଆଜିକାଲି ବର୍ଷା ମାସ ସମୟ, ପହିଲେ ଆମେ ତା ଚିକିତ୍ସାଟା ତାର ମାନେ ଯେନ୍ ଫୁକା ଝଡ଼ା ହିସାବରେ କରବା କଥା ନା ଡକ୍ଟରକେ ଦେଖବାର କଥା, ସେ ବିଷୟରେ ଟିକେ ଜଣା ଦେଲେ ବଢ଼ିଆ।
2: ଦେଖୁନ ଫୁକା ଝଡ଼ା ମୋଟେ କରବା କଥା ନାଇଁ ସେ,
3: ହେଲା
2: ଚେରି ମୁଲି କରବା କଥା ନାଇଁ ସେ। ତମର ବରଗଡ଼ ମୁଁ ଯେତେବେଳେ ବୁର୍ଲା ମେଡ଼ିକାଲରେ ଥିଲି, ଗୋଟେ ବରଗଡ଼ ଗୋଟେ ପେସେଣ୍ଟ ଯାଇଥିଲା ଥାଲି ଲଟକେଇ କରି ସବୁ, ହେଲା
3: ଆଜ୍ଞା ଆଜ୍ଞା,
2: କୁକୁର ଚାବି ଦେଲେ ହୋଲ୍ ଫ୍ୟାମିଲି ସବୁ କାର୍ ନେଇକି ଯାଇଥିଲେ ଥାଲି ଲଟକାଲେ। ଯଦି ପିଠିନେ ଥାଲି ଲଟକାଲା ବୋଲେ ସେ ଜଳାତଙ୍କ ହେଲା ବୋଲି ଭାବୁଥିଲେ, ତାପରେ ତାଙ୍କୁ ବୁଝାଲି ମୁଇଁ ହେଲା, ଯାହାକେ ଯେ ଟୀକା ଦେବାର କଥା, ଟୀକା ସୁରକ୍ଷା ଦେବା।
3: ଆଜ୍ଞା ଖାଲି ଆମର ଗାଁ ଗହଳିରେ ଆଜିକାଲି କାଣା କହୁଛନ୍ ସେ ଜିନିଷଟା କହୁଛନ୍, ମୁଇଁ ତ ସେ ଜିନିଷକେ ଆଜ୍ଞା ଟିକେ ଏଗେନ୍ସ କରସି।
2: ହଁ ହଁ ହଁ,
3: କିନ୍ତୁ ଡାକ୍ତରୀ ଚିକିତ୍ସା ବୋଲା ବେଲେ ଆପଣ ବୁଲାରେ ଦେଲେ ସାର୍।
2: ହଁ ହଁ ହଁ,
3: ହଁ ବହୁତ ଧନ୍ୟବାଦ ସାର୍, ଆପଣଙ୍କର ଆମର ପ୍ରଶ୍ନର ଉତ୍ତର ଦେଲେ ବହୁତ ବଢ଼ିଆ। ଆଜ୍ଞା
0: ଧନ୍ୟବାଦ ଆଜ୍ଞା, ଆମ ସହିତ
3: ଧନ୍ୟବାଦ ଆଜ୍ଞା, ରହୁଛି ଆଜ୍ଞା, ନମସ୍କାର।
2: ହଁ ହଉ ଭଲେ ଥ।
0: ଆଜି ଆମେ ଜାଣିଲୁ ଯେ ସଚେତନତା ହିଁ ସୁସ୍ଥ ରହିବାର ପ୍ରାରମ୍ଭିକ ପଥ ଔଷଧ। ଏବେ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ଉପନୀତ ଏବଂ ଆମର ଏଠୁ ଉଠିବାର ବେଳ ହେଲେ, ତା ପୂର୍ବରୁ ଆମର ପ୍ରିୟ ଶ୍ରୋତାଙ୍କର ପ୍ରଶ୍ନର ମନକୁ ଛୁଇଁଲା ଭଳି ଉତ୍ତର ଦେଇଥିବାରୁ ଡାକ୍ତର ସାଧୁଚରଣ ପଣ୍ଡାଙ୍କୁ ଆମ ଶ୍ରୋତା ଓ ଆମ ଆକାଶବାଣୀ ପରିବାର ତରଫରୁ କୃତଜ୍ଞତା ଅର୍ପଣ କରୁଛୁ। ଆଜ୍ଞା ନମସ୍କାର। ପ୍ରଶ୍ନ ଓ ଉତ୍ତର ମଝିରେ ଥିଲି ଦୀପ୍ତି ମୁନ୍। ସମସ୍ତେ ସୁସ୍ଥ ରହନ୍ତୁ, ଆନନ୍ଦରେ ଥାଆନ୍ତୁ, ହସୁଥାନ୍ତୁ। ନମସ୍କାର,
2: ଧନ୍ୟବାଦ।

ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଆଜି ଏଥିରେ ଶୁଣିପାରିଲେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟର। ବିଷୟ ଥିଲା ଜଳାନ୍ତକ ରୋଗର କାରଣ ଏବଂ ନିରାକରଣ। ବିଶେଷଜ୍ଞ ଥିଲେ ଡକ୍ଟର ସାଧୁଚରଣ ପଣ୍ଡା। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ, ଶେଷରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତାଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଶ୍ରୀ ଅମରନାଥଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କଲେ 8000ରୁ ଅଧିକ ଶ୍ରଦ୍ଧାଳୁ। କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଏବଂ ଫିଫା ବିଶ୍ୱକପ୍ରେ ଆମେରିକାକୁ 4-1 ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ବେଲ୍ଜିୟମ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତାଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ କରାଯାଇଛି। ଏକ ସ୍ୱତନ୍ତ୍ର ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋ ଶ୍ରୀ ମୋଦିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଭବନରେ ଔପଚାରିକ ଭାବେ ସ୍ୱାଗତ କରାଯାଇଥିଲା। ଛୋଟ ଛୋଟ ପିଲାମାନେ ଭାରତ ଓ ଇଣ୍ଡୋନେସିଆର ଜାତୀୟ ପତାକା ଧରି ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ଉଭୟ ନେତା ଏହି ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ଆଲୋଚନା କରିଥିବାବେଳେ ଉଭୟ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିକ୍ରିୟାରେ କହିଛନ୍ତି,
2: ମୈଁ ଇସ୍ ଗର୍ମଜୋଶୀ ଭରେ ସ୍ୱାଗତ କେ ଲିଏ ପ୍ରେସିଡେଣ୍ଟ ପ୍ରବୋଙ୍କୁ ଉନକା ହୃଦୟ ସେ ଆଭାର ବ୍ୟକ୍ତ କରତା ହୁଁ। ଔର ଆଜ ଇଣ୍ଡୋନେସିଆ କି ଯାତ୍ରା କରତେ ହୁଏ ମୁଝେ ବହୁତ ଖୁସି ହୋ ରହି ହେ। ଆଜ ସୁବହ ମୁଝେ ଆଦର କେ ସାଥ ଇଣ୍ଡୋନେସିଆ କା ସର୍ବୋଚ୍ଚ ସମ୍ମାନ ଦିଆ ଗୟା ହେ। ये सम्मान कोटी कोटी भारतवासियों का है, इंडोनेशिया के लोगों की भावनाओं का है।
1: ଲୋକସଭା ବାଚସ୍ପତି ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ବିର୍ଲା କହିଛନ୍ତି, ଏହି ସମ୍ମାନ ଭାରତ ଇଣ୍ଡୋନେସିଆ ସହଭାଗିତାକୁ ଆହୁରି ଦୃଢ଼ କରିବା ସହ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ସହଯୋଗକୁ ବୃଦ୍ଧି କରିବା ଦିଗରେ ଦୂରଦର୍ଶୀ ନେତୃତ୍ୱକୁ ମାନ୍ୟତା ଦେଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସମ୍ମାନ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି। ଭାରତ ଏବଂ ଆସିଆନ ସମ୍ପର୍କକୁ ମଜବୁତ କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରୟାସର ଏହା ପ୍ରତିଫଳନ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଇଣ୍ଡୋନେସିଆ ଭାରତର ପ୍ରମୁଖ ସହଯୋଗୀ ରାଷ୍ଟ୍ର ଭାବରେ ଶାନ୍ତି ଏବଂ ବିକାଶ ଦିଗରେ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିୟାନ୍ତୋଙ୍କ ସହ ଆଜି ଜାକର୍ତ୍ତାଠାରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରୀକୁ ନୂଆ ଦିଗ ପ୍ରଦାନ କରାଯାଇଛି। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଉଭୟ ନେତା ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ 2018 ଗୃହୀତ ବ୍ୟାପକ ରଣନୈତିକ ଭାଗିଦାରୀ ପ୍ରଗତିର ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ଏହା ବିକାଶ, ସୁରକ୍ଷା, ପ୍ରଯୁକ୍ତି, ସଂସ୍କୃତି ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଅଗ୍ରସର ହେଉଥିବା ଜଣାପଡ଼ିଛି। ଶ୍ରୀ ମୋଦି କହିଛନ୍ତି, ଭାରତ ଇଣ୍ଡୋନେସିଆ ଭାଗିଦାରୀରେ ଆଜି ଏକ ସୁବର୍ଣ୍ଣ ଅଧ୍ୟାୟ ଆରମ୍ଭ ହୋଇଛି। ଆଗାମୀ ଦିନରେ ଭାରତର ଉଚ୍ଚମାନର ଏବଂ ସୁଲଭ ମୂଲ୍ୟର ଔଷଧ ଇଣ୍ଡୋନେସିଆରେ ସହଜରେ ଉପଲବ୍ଧ ହେବ। ଇଣ୍ଡୋନେସିଆର ଡାକ୍ତର ଏବଂ ପେସାଦାର ସ୍ୱାସ୍ଥ୍ୟସେବକଙ୍କ ଦକ୍ଷତା ନିର୍ମାଣରେ ଭାରତ ସହଯୋଗ କରିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: 2018 କମ୍ପ୍ରିହେନ୍ସିଭ ଷ୍ଟ୍ରାଟେଜିକ ପାର୍ଟନରସିପ୍ ଆଜ ଏକ ନଇ ଉଡାନ ଲେ ରହି ହେ। ହମ୍ ଡେଭଲପମେଣ୍ଟ, ସିକ୍ୟୁରିଟି, ଟେକ୍ନୋଲୋଜି, କଲ୍ଚର ଔର ଏଜୁକେଶନ ହର କ୍ଷେତ୍ର ମେ ମହତ୍ୱପୂର୍ଣ୍ଣ କଦମ ବଢ଼ା ରହେ ହେଁ। ମୁଝେ ବିଶ୍ୱାସ ହେଁ ଆଜ ସେ ଭାରତ ଇଣ୍ଡୋନେସିଆ ସାଝେଦାରୀ କା ଏକ ସୁନହରା ଅଧ୍ୟାୟ ଶୁରୁ ହୋଗା ଔର ଇସ ସୁନହରେ ଅଧ୍ୟାୟ କା ବହୁତ ବଡ଼ା ସକାରାତ୍ମକ ପ୍ରଭାବ 21ଭି ସଦୀ କି ଦୁନିଆ ପର ହୋଗା, ପୁରି ମାନବତା ପର ହୋଗା।
1: ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବିକଶିତ ଗହମ ବିହନ ଯୋଗାଣ ଇଣ୍ଡୋନେସିଆର ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବ।

ଉଭୟ ଦେଶ ମଧ୍ୟରେ ସ୍ଥାୟୀ କୃଷି ଏବଂ କୃଷି ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ଜ୍ଞାନକୌଶଳ ଆଦାନ ପ୍ରଦାନ କରାଯିବ। ଜାକର୍ତ୍ତାଠାରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ପାରସ୍ପରିକ ବିଶ୍ୱାସ ସୁରକ୍ଷା, ପ୍ରତିରକ୍ଷା ଏବଂ ସାମୁଦ୍ରିକ କ୍ଷେତ୍ରରେ ସହଯୋଗକୁ ମଜବୁତ କରିଛି। ଉଭୟ ଦେଶ ପ୍ରତିରକ୍ଷା ବିନିମୟ, ବିପର୍ଯ୍ୟୟ ପରିଚାଳନା ସହଯୋଗ ଏବଂ ଶିଳ୍ପ ସହଯୋଗକୁ ବିସ୍ତାର କରିବାକୁ ରାଜି ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ଶ୍ରୀ ଅମରନାଥଜୀ ଯାତ୍ରା ଲାଗି ଜମ୍ମୁର ଭଗବତୀନଗର ମୂଳ କ୍ୟାମ୍ପରୁ ଷଷ୍ଠ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଯାତ୍ରା ଆରମ୍ଭ କରିଛନ୍ତି। ଆମ ଆକାଶବାଣୀ ଜମ୍ମୁ ସମ୍ବାଦଦାତାଙ୍କ ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ 8,815 ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 3,998 ଜଣ ବୋଲତାଲ ମାର୍ଗରେ ଯାଉଥିବା ବେଳେ 4,826 ଜଣ ତୀର୍ଥଯାତ୍ରୀ ପହଲଗାମ ମାର୍ଗରେ ଯାତ୍ରା କରୁଛନ୍ତି। ସୁରୁଖୁରୁରେ ଯାତ୍ରା ସମ୍ପନ୍ନ କରିବା ଲାଗି 363 ଯାନ ବ୍ୟବହାର କରାଯାଉଛି। ସ୍ଥାନୀୟ ପୁଲିସ, CRPF ଏବଂ ଅନ୍ୟ ସଂସ୍ଥାଗୁଡ଼ିକ ପକ୍ଷରୁ ସମସ୍ତ ମାର୍ଗରେ ସୁରକ୍ଷା ବ୍ୟବସ୍ଥା

0: ଜଣ ତୀର୍ଥଯାତ୍ରୀ ଯାତ୍ରା କରୁଛନ୍ତି। ସେମାନଙ୍କ ମଧ୍ୟରୁ 3,999 ଜଣ ବୋଲତାଲ ମାର୍ଗରେ ଯାଉଥିବା ବେଳେ 4,826 ଜଣ ତୀର୍ଥଯାତ୍ରୀ ପହଲଗାମ ମାର୍ଗରେ ଯାତ୍ରା କରୁଛନ୍ତି। ସୁରୁଖୁରୁରେ ଯାତ୍ରା ସମ୍ପନ୍ନ କରିବା ଲାଗି 363 ଯାନ ବ୍ୟବହାର କରାଯାଉଛି। ସ୍ଥାନୀୟ ପୁଲିସ, ସିଆର୍ପିଏଫ୍ ଏବଂ ଅନ୍ୟ ସଂସ୍ଥାଗୁଡ଼ିକ ପକ୍ଷରୁ ସମସ୍ତ ମାର୍ଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଡୁରାଣ୍ଡଙ୍କ ପ୍ରତିଯୋଗିତା 2026ର ଟ୍ରଫି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ନୂଆ ଦଳଗୁଡ଼ିକ ଚଳିତ ବର୍ଷ ଡୁରାଣ୍ଡ କପ୍, ପ୍ରେସିଡେଣ୍ଟସ୍ କପ୍ ଏବଂ ସିମ୍ଲା ଟ୍ରଫି ହାସଲ କରିବା ଲାଗି ଚେଷ୍ଟା କରିବେ। ଡୁରାଣ୍ଡ କପ୍ରେ ଚଳିତ ବର୍ଷ ଶ୍ରୀଲଙ୍କା ଦଳ ଯୋଗ ଦେଉଥିବାରୁ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଏହାଦ୍ୱାରା ଐତିହାସିକ ଡୁରାଣ୍ଡ କପ୍ ଆହୁରି ଲୋକପ୍ରିୟ ହୋଇପାରିବ। ଶ୍ରୀମତୀ ମୁର୍ମୁ ସମସ୍ତ ଦଳ ଓ ଖେଳାଳିମାନଙ୍କୁ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଡୁରାଣ୍ଡ କପ୍ କୋଲକାତା, ଗୁଆହାଟୀ, ଇମ୍ଫାଲ ସମେତ ରାଞ୍ଚିରେ ଆୟୋଜନ ନେଇ ଖୁସି ବ୍ୟକ୍ତ କରିଛନ୍ତି।
1: ଫୁଟବଲ ବିଶ୍ୱକେ ସବସେ ଲୋକପ୍ରିୟ ଖେଲ ମେ ସେ ଏକ ଏ ଖେଲ ଉତ୍କୃଷ୍ଟତା ଏକତା ଓ ଖେଲ ଭାବନା କା ଏକ ଅନୁପମ ଉଦାହରଣ ହେ। ଫୁଟବଲ ଲୋକଙ୍କୁ ଏକ ଦୂସରେ ସେ ଯୋଡ଼ତା ଖେଲ ଭାବନା କା ମହତ୍ଵ କେବଳ ଖେଲ ତ ସୀମିତ ନାହିଁ ଏ ଏକ ମହତ୍ଵପୂର୍ଣ୍ଣ ଜୀବନ ମୂଲ୍ୟ ହେ ଯୋ ଆମେ ସମାନତା ସହଯୋଗ ଓ ବିପରୀତ ପରିସ୍ଥିତି ମେ ବି ଦୃଢ଼ ବନେ ରହନେ କି ଶିଖ ଦେତା।
0: କେରଳର କୋଚିଠାରେ ଆସନ୍ତାକାଲିଠାରୁ ଦୁଇଦିନିଆ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆରମ୍ଭ ହେବ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ମନ୍ତ୍ରୀମାନେ ଯୋଗଦେଇ ମହିଳା କୈନ୍ଦ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରିବେ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସମଦୃଷ୍ଟିକୋଣ ତଥା ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ମତ ବିନିମୟ ହେବ। ଏଥିରେ ଯୋଗ ଦେଉଥିବା ମନ୍ତ୍ରୀମାନେ ସମ୍ମିଳନୀର ନିଷ୍କର୍ଷକୁ କାର୍ଯ୍ୟ କରିବା ଲାଗି ପଦକ୍ଷେପ ନେବ ବୋଲି କୁହାଯାଉଛି। ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଓ ଅନ୍ୟ ଅଂଶୀଦାରମାନେ ବିଭିନ୍ନ ଅଧିବେଶନରେ ସେମାନଙ୍କ ଅଭିଜ୍ଞତା ବାଣ୍ଟିବା ସହ ମହିଳା ସଶକ୍ତିକରଣ ଦିଗରେ ସୃଜନଶୀଳ ଗ୍ରହଣୀୟତା ଓ ସହଭାଗିତା ସମ୍ପର୍କରେ ମତ ଉପସ୍ଥାପନ କରିବେ। ଗତକାଲି ଓ ଆଜି ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ବୈଠକ ପରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଅନୁଷ୍ଠିତ ବୈଠକରେ ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା ନେଇ ଆଲୋଚନା ହୋଇଛି। ଦେଶର ଚମଡ଼ା ଏବଂ ଆନୁଷଙ୍ଗିକ ଜୋତା ଓ ଚପଲ ରପ୍ତାନୀ ପାଖାପାଖି 4.5 ବିଲିୟନ ଡଲାରରେ ପହଞ୍ଚିଛି ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି। ଏ କ୍ଷେତ୍ରରେ ଅଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି। 38 ବିକଶିତ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରପ୍ତାନୀ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ଗୋୟଲ ଆଶାବ୍ୟକ୍ତ କରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ, ଓମାନ, ସଂଯୁକ୍ତ ଆରବ ଏମିରେଟ୍ସ ଆଦି ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀରେ ଚମଡ଼ା ରପ୍ତାନୀ ପରିଷଦର ଜାତୀୟ ସମ୍ମିଳନୀ ଉତ୍କର୍ଷତା ପୁରସ୍କାର 2024-25 ସମାରୋହକୁ ଉଦ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି ଇକ୍ୱେଡର ସମେତ ଅନ୍ୟ କେତେକ ରାଷ୍ଟ୍ର ଭାରତ ସମେତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଫିଫା ବିଶ୍ୱକପ୍ରେ ବେଲଜିୟମ ଆମେରିକାକୁ 4-1 ପରାସ୍ତ କରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଏବେ ବେଲଜିୟମ କ୍ୱାର୍ଟର ଫାଇନାଲରେ ଆସ୍ଥା ଶୁକ୍ରବାର ଦିନ ସ୍ପେନ୍ ବିପକ୍ଷରେ ଖେଳିବ। ପୂର୍ବରୁ ପର୍ତ୍ତୁଗାଲକୁ 1-0 ପରାସ୍ତ କରି ସ୍ପେନ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଆଜି ରାତିରେ ଇଜିପ୍ଟ ବିପକ୍ଷରେ ଅବତୀର୍ଣ୍ଣ ହେବ। ଭାରତୀୟ ସମୟ ରାତି 9:30 ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ବିନ୍ତାଙ୍ଗ ଆଦିପୂର୍ଣ୍ଣାରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ଇଣ୍ଡୋନେସିଆ ଭାରତ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଶ୍ରୀ ଅମରନାଥଜୀ ଦର୍ଶନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କଲେ 8,000ରୁ ଅଧିକ ଶ୍ରଦ୍ଧାଳୁ। କେରଳର କୋଚିଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ସମ୍ମିଳନୀ। ସମ୍ବାଦ ଶେଷ ହେଲା।
2: The headlines. Prime Minister Narendra Modi holds delegation-level talks with Indonesian President Prabowo Subianto in Jakarta. MOUs exchanged in several areas including critical minerals, technology, agriculture and maritime security. Prime Minister Modi conferred Indonesia's highest honor, Bintang Adipurna, of the Republic of Indonesia in Jakarta. Gujarat High Court upholds death sentence for

0: Gwen Kujang. सबरी भाषा रे
1: केवल आकाशवाणी

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା। ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ରାଜ୍ୟରେ ବନ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟି ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ପ୍ରଦୂଷଣ ଭଳି ଗଭୀର ସମସ୍ୟାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଓ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି। ରାଜ୍ୟରେ ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଓ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଉର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଓ ଉତ୍ତମ ପରିଚାଳନା କରାଯାଉଛି। ଏଥିରେ 2,11,000 ପରିବାର ନିୟୋଜିତ ହୋଇ ଉପକୃତ ହେଉଛନ୍ତି। ଜନସାଧାରଣଙ୍କ ସହଯୋଗ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ କ୍ରମାଗତ ଭାବେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବୃକ୍ଷରୋପଣ କରିବା, ଯେତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ସିଏ ହିଁ ଆମକୁ ଗ୍ଲୋବାଲ ୱାର୍ମିଂରୁ ଆମକୁ ରକ୍ଷା କରିପାରିବ। ଅଦ୍ୟାବଧି ଯୁଗ୍ମ ଜଙ୍ଗଲ ପରିଚାଳନାରେ ପ୍ରାୟତଃ 16,209 ବନ ସୁରକ୍ଷା ସମିତି ଆମ ଓଡ଼ିଶାରେ, 579 ପରିବେଶ ଉନ୍ନୟନ କମିଟି ଏମାନଙ୍କର ଦ୍ୱାରା ପ୍ରାୟ 13,933 ବର୍ଗ କିଲୋମିଟରରୁ ଅଧିକ ଜଙ୍ଗଲ ଇଏ ସୁରକ୍ଷା କରାଯାଉଛି ଏବଂ ତାହାର ଉତ୍ତମ ପରିଚାଳନା ମଧ୍ୟ କରାଯାଉଛି। ଏଥିରେ ପ୍ରାୟ 2,11,000 ପରିବାର ନିୟୋଜିତ ଉପକୃତ ହେଉଛନ୍ତି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମିଶନ ମୋଡ୍ରେ ବନ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ମହାନଦୀ ଅବବାହିକାରେ ସବୁଜ ମହାନଦୀ ମିଶନ ମାଧ୍ୟମରେ ଚାରାରୋପଣ କରାଯିବା ସହିତ ତେଲ, ଇବ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଓ ବଂଶଧାରା ନଦୀର ଦୁଇ ପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯାଉଛି। 2025-26 ଆର୍ଥିକ ବର୍ଷରେ 724 ହେକ୍ଟର ନଦୀ ପାର୍ଶ୍ୱ ଅଞ୍ଚଳରେ 5,65,000 ଚାରାରୋପଣ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ 2,702 ହେକ୍ଟର ଅଞ୍ଚଳରେ 9,00,000 ଚାରାରୋପଣର ଲକ୍ଷ୍ୟ ରଖାଯାଇଛି। ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ ପେଡ୍ ମା କେ ନାମ ଅଭିଯାନରେ ଓଡ଼ିଶାରେ 8,12,00,000 ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ଅଭିଯାନ ଅଧୀନରେ ରାଜ୍ୟବାସୀଙ୍କୁ ଚାରାରୋପଣ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆହ୍ୱାନ ଦେଇଛନ୍ତି। ଜନଜାତିଙ୍କ ଭାଷା, ସଂସ୍କୃତି ଏବଂ ପାରମ୍ପରିକ ଜ୍ଞାନକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳାକୁ ଉଦ୍ଘାଟନ କରି ଶ୍ରୀ ଓରାମ କହିଛନ୍ତି, ଜନଜାତିଙ୍କ ପାରମ୍ପରିକ ଜ୍ଞାନକୁ

0: ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହ ସମନ୍ୱିତ କରିବାର ଆବଶ୍ୟକତା ରହିଛି। ଏହି ଅବସରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତିଙ୍କ ବିକାଶ ପାଇଁ ଜ୍ଞାନ ନବସୃଜନ ଏବଂ ପ୍ରମାଣ ଆଧାରିତ ନୀତି ନିର୍ଦ୍ଧାରଣକୁ ଆଧାର କରି ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ବିକଶିତ କରିବା ଲକ୍ଷ୍ୟରେ ଏକ ନୂତନ କାର୍ଯ୍ୟ ଖସଡ଼ାର ଉନ୍ମୋଚନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ବିଭିନ୍ନ ରାଜ୍ୟ ମଧ୍ୟରେ ରହିଥିବା ସମସ୍ୟା ଓ ସମନ୍ୱୟ ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଉଛି। ଆନ୍ତଃରାଜ୍ୟ ଜଳବଣ୍ଟନ, ସୀମାବର୍ତ୍ତୀ ଅଞ୍ଚଳର ପ୍ରଶାସନିକ ସମସ୍ୟା, ଆଇନ ଶୃଙ୍ଖଳା, ପରିବହନ, ଭିତ୍ତିଭୂମି ବିକାଶ, ବିପର୍ଯ୍ୟୟ ପରିଚାଳନା ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମନ୍ୱୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପୂର୍ବାଞ୍ଚଳ ପରିଷଦ ଅଧୀନରେ ଥିବା ବିଭିନ୍ନ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ମତ ବିନିମୟ କରୁଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ପ୍ରମୁଖ ଉପସ୍ଥିତ ଅଛନ୍ତି। ଆସନ୍ତା ମାଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ ମୋଡ୍ରେ ତଥା ଅନ୍ସ୍କ୍ରିନ୍ ମୂଲ୍ୟାୟନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ରଖିଛି। ପରୀକ୍ଷାମୂଳକ ଭାବେ ଏଥିପାଇଁ ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାର ଉତ୍ତର ଖାତାଗୁଡ଼ିକର ଡିଜିଟାଲ ମୂଲ୍ୟାୟନ କରାଯିବ। ଏଥିପାଇଁ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର 3 ସ୍ଥାନ ସମ୍ବଲପୁର, ଭୁବନେଶ୍ୱର ଓ କଟକରେ ଡିଜିଟାଲ ମୂଲ୍ୟାୟନ ହେବ। ଚଳିତ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା 10 ତାରିଖରେ ଶେଷ ହେବା ପରେ ମୂଲ୍ୟାୟନ 19 ତାରିଖରୁ ଆରମ୍ଭ କରାଯିବା ନେଇ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 400 ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ପୁରୀ ରେଲୱେ ଷ୍ଟେସନଠାରେ ମକ୍ଡ୍ରିଲ୍ କରାଯାଇଛି। ଓଡ୍ରାଫ୍, ଅଗ୍ନିଶମ, ଜିଆର୍ପି, ଆର୍ପିଏଫ୍, ଏସ୍ଟି ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ମକ୍ଡ୍ରିଲ୍ କରୁଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଏହାର ମୂଳ ଉଦ୍ଦେଶ୍ୟ। ଗୁଣ୍ଡିଚା ମନ୍ଦିର ନିକଟ ପୁଲିସ୍ ଅବକାଶଠାରେ ମକ୍ଡ୍ରିଲ୍ କରାଯାଇଛି। ଉତ୍କଳ ସାହିତ୍ୟ ସମାଜ ଯାଜପୁର ଜିଲ୍ଲା ଶାଖାର ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଗୋବିନ୍ଦ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବହୁ କବି ଓ କବୟିତ୍ରୀ କବିତା ପାଠ କରିଥିଲେ। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ସତ୍ତ୍ୱେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି।
1: ଆଜିର ଲେବୁଲ ଅଛି ବର୍ତ୍ତମାନ 606.12, ଗତ ବର୍ଷ ଏଇ ସମୟରେ ଥିଲା 609। ବର୍ତ୍ତମାନ ଆକ୍ଚୁଆଲି ହୀରାକୁଦର ଜଳଭଣ୍ଡାରରେ 26% ଜଳ ପୂର୍ଣ୍ଣ ଅବସ୍ଥାରେ ରହିଛି। ହୀରାକୁଦ ଉପର ମୁଣ୍ଡରୁ ବର୍ତ୍ତମାନ ଆସୁଛି 180,000 cubic ଜଳ ଆମର ଜଳଭଣ୍ଡାରକୁ ପ୍ରବେଶ କରୁଛି। ସେଟା ଗ୍ରାଜୁଆଲି ବଢୁଛି। କାଲି ସୁଦ୍ଧା ଆମେ ଆଶା କରୁଛୁ ଯେ 2.5 lakh cubic ଜଳ ଆମେ ଉପର ମୁଣ୍ଡରୁ ପାଇବା ମେନଲି ଛତିଶଗଡ଼ରୁ, ଯାହାର ପ୍ରଭାବରେ ଆମର ଜଳଭଣ୍ଡାରର ଲେବୁଲ ବଢିବ। 9 ଆମେ ଜଳଭଣ୍ଡାରକୁ ନିଷ୍କାସନ କରିବା କଥା ଚିନ୍ତା କରିବୁ, ସେଥିପାଇଁ ଆମେ ପ୍ରସ୍ତୁତ ବି ହେଉଛୁ।
0: ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳସ୍ତର 606.67 feet ରହିଛି। ଜଳଭଣ୍ଡାର ମଧ୍ୟକୁ 212,509 cubic ଜଳ ପ୍ରବେଶ କରୁଥିବା ବେଳେ 25,378 cubic ଜଳ ନିଷ୍କାସିତ ହେଉଛି। ଆସନ୍ତା ଗୁରୁବାର ଦିନ ହୀରାକୁଦ ଗେଟ୍ ଖୋଲାଯାଇ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ତେବେ ଜଳସ୍ତରକୁ ଦେଖି ଗେଟ୍ ଖୋଲାଯିବା ସଂଖ୍ୟା ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବର୍ତ୍ତମାନ କଟକ ମୁଣ୍ଡୁଳିଠାରେ 326,000 cubic ଜଳ ଅତିକ୍ରମ କରୁଛି। ଆଜି ରାତି ସୁଦ୍ଧା 450,000 cubic ଜଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବ। ଗତ 24 ମଧ୍ୟରେ ବରଗଡ଼ ଜିଲ୍ଲାର ବିଜେପୁରରେ ସର୍ବାଧିକ 109 mm ବର୍ଷା ରେକର୍ଡ କରାଯାଇଛି। ଆଗାମୀ 7 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷାଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ନୂଆପାଲି, ଘଣ୍ଟାପଡ଼ା, ବାସୁଦେବପାଲି, ମନମୁଣ୍ଡାସ୍ଥିତ ସୁବର୍ଣ୍ଣମେରୁ ମନ୍ଦିର ଅଞ୍ଚଳରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯଥାଶୀଘ୍ର କ୍ଷତିଗ୍ରସ୍ତଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବାକୁ ପଞ୍ଚାୟତ ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବରଗଡ଼ ଜିଲ୍ଲା ଲକ୍ଷ୍ମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଆୟୋଜିତ ଷ୍ଟପ୍ ଡାଇରିଆ କ୍ୟାମ୍ପେନ୍ ସଚେତନତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଅଭିଯାନ ମାଧ୍ୟମରେ ଶିଶୁଙ୍କ ଜୀବନ ରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶା ସମେତ ସମଗ୍ର ଦେଶରେ ଶିଶୁମାନଙ୍କୁ ଝାଡ଼ାବାନ୍ତି ରୋଗରୁ ରକ୍ଷା କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। 5 କମ୍ ବୟସର ଶିଶୁମାନଙ୍କ ମଧ୍ୟରେ ଝାଡ଼ାବାନ୍ତି ଜନିତ ମୃତ୍ୟୁ ସଂଖ୍ୟାକୁ ସମ୍ପୂର୍ଣ୍ଣ ରୂପେ ହ୍ରାସ କରିବା ଏହାର ମୂଳ ଉଦ୍ଦେଶ୍ୟ।

ଭଦ୍ରକ ଜିଲ୍ଲା ସାଇସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମାନସିକ ଅସୁସ୍ଥତା ଏବଂ ବୌଦ୍ଧିକ ଅକ୍ଷମତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ ଯୋଗଦେଇ ମାନସିକ ରୋଗର କାରଣ ଏବଂ ଏହାର ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ। ବରଗଡ଼ ଜିଲ୍ଲା ପଦ୍ମପୁରସ୍ଥିତ ଚଙ୍ଘରିଆରେ 77ତମ ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍ତି। ସୁରକ୍ଷିତ ପରିବେଶ ସୁରକ୍ଷିତ ଭବିଷ୍ୟତର ମୂଳ ଆଧାର, ବନ ମହୋତ୍ସବକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଏକ ସବୁଜ ରଥର ମଧ୍ୟ ଶୁଭାରମ୍ଭ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଜନସାଧାରଣଙ୍କ ସହଯୋଗ ଓ ସରକାରଙ୍କ ବନୀକରଣ ଯୋଜନାରେ ରାଜ୍ୟରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି ପାଉଛି କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ। ଲୋକସେବା ଭବନଠାରେ ଜାରି ରହିଛି ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ନାହିଁ, ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ସୂଚନା। ଆସନ୍ତା ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି, ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ସ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ନେଇଛୁ କଥାଚିତ୍ର କଲିୟୁଗରୁ, ଗାଇଛନ୍ତି ରାହତ ଫତେହ ଅଲ୍ଲୀ ଖାଁ। ଗୀତିକାର ହେଲେ ସାଇଦ୍ କୈତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ରାହେଲ ହାୟତ ଏବଂ ଫେଜଲ ରଫି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ହୋଲିଡି କଥାଚିତ୍ରରୁ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ କୁନାଲ ଗାଞ୍ଜୱାଲା ଗୀତ ନୀଲେଶ ମିଶ୍ରା ସଙ୍ଗୀତ ରଞ୍ଜିତ ପରାଟ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଶ୍ରେୟା ଘୋଷାଲଙ୍କ କଣ୍ଠରେ ଜେହେର କଥାଚିତ୍ରରୁ, ଗୀତିକାର ସାଇଦ୍ କୁଇତ୍ରି, ସଙ୍ଗୀତ ରୂପ କୁମାର ରାଠୋଡ଼।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 3:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ଅପରାହ୍ନ 5:30। ଯୁବବାଣୀରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। ଲୋକଗୀତ କ୍ରମରେ ସନ୍ଧ୍ୟା 6:30 ଶୁଣିବେ ଶିଳ୍ପୀ ହରେକୃଷ୍ଣ ସବର ଏବଂ ସାଧୁଙ୍କ ପରିବେଷିତ ଘୁମୁରା ଗୀତ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ରିଲି କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ରାତି 7:30 ରାତି 8:00 ସମବେତ କଣ୍ଠରେ ଦେଶବନ୍ଦନା। ହିନ୍ଦୀ ଭକ୍ତି ଗୀତ ପ୍ରଚାର କରିବ ରାତି 8:15। ରାତି 8:30 ସ୍ପୋର୍ଟ ସ୍କିନ୍ ସ୍ପଟ୍ଲାଇଟ୍ ରାତି 9:15। ରାତି 9:30 ମନିଟକ୍ ଆଣ୍ଡ ମନ୍ଥନ ଏ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ରିଲି କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ରହିଛି ଓସ୍

ଉସ୍ତାଦ ବିସ୍ମିଲ୍ଲା ଖାଁଙ୍କ ପରିବେଷିତ ସେହିନାଇ ବାଦନ ରାଗ ପୁରିଆ ଧନଶ୍ରୀ ଦୁର୍ଗା। ଏଥିଲା ଆଜି ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5ଟାରେ। ସେତେବେଳେ ଯାଏ ବିଦାୟ ନେଉଛୁ।

ନମସ୍କାର ଶୁଭ ସନ୍ଧ୍ୟା ଯୁବବନ୍ଧୁ, ଆଜିର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମକୁ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛୁ। ଆଜିର ଉପସ୍ଥାପନାରେ ଆପଣଙ୍କ ସହ ମୁଁ ଅଛି ରଚିତା ମିହିର। ଯୁବବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ଆପଣମାନେ ଆମ ସହ ସିଧାସଳଖ ଯୋଡ଼ି ହୋଇପାରିବେ, କଥାବାର୍ତ୍ତା ହେବା ଆଉ ଆପଣଙ୍କ

0: ମନପସନ୍ଦ ଗୀତ ସବୁ ଶୁଣିବା। ଆଜି ଆମ ପାଖରେ ଚାରୋଟି ହିନ୍ଦୀ ଚଳଚ୍ଚିତ୍ର ବୁଲବୁଲିଆ 2, ଡ୍ରିମ୍ ଗର୍ଲ 2, ଏୟାରଲିଫ୍ଟ ଆଉ ଅଖଣ୍ଡ, ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ନିଆରା ପ୍ରେମିକ, ସମୟ ଖେଳୁଛି ଚକା ଭଉଁରୀ ଏବଂ ମହାଦେବଙ୍କ କିଛି ଭକ୍ତିପୂର୍ଣ୍ଣ ଭଜନ ରହିଛି। ତେବେ ଏହି ଭିତରୁ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଏବଂ ଆମ ସହ କଥା ହେବା ପାଇଁ ଆମ ସହ ଯୋଗାଯୋଗ କରନ୍ତୁ। ନମ୍ବରଟି କହି ରଖୁଛୁ 0667029562 3 ଏବଂ ଅନ୍ୟଟି ହେଲା 0667029562 8। ତେବେ ଆସନ୍ତୁ ଆମର ପ୍ରଥମ ମିତଙ୍କ ସହ କଥା ହେବା। ହ୍ୟାଲୋ ହ୍ୟାଲୋ, ବୋଧହୁଏ କଲ୍ଟି କଟିଯାଇଛି। ତେବେ ଆଉ ଜଣେ ଶ୍ରୋତାଙ୍କ ସହ ଆସନ୍ତୁ କଥା ହେବା। ହ୍ୟାଲୋ
1: ହ୍ୟାଲୋ, ନମସ୍କାର।
0: ନମସ୍କାର ଭାଇ, ନିଜର ପରିଚୟ ଦେଇ ଦିଅନ୍ତୁ। ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ ଭାଇ। ତେବେ କଥା ତ ହେବା, ପ୍ରଥମେ କହିଦିଅନ୍ତୁ ଆଜି କେଉଁ ଗୀତ ଶୁଣିବେ?
1: ଭୁଲଭୁଲିଆ 2 ର ଯେ କୌଣସି ଗୀତ ଗୋଟେ ଦେଇଦେବ।
0: ନିଶ୍ଚିତ ଭାବରେ ଭାଇ, କେମିତି ଅଛନ୍ତି?
1: ଭଲ ଅଛି ମ୍ୟାଡମ।
0: ଘରେ ସମସ୍ତେ ଭଲ ଅଛନ୍ତି? କଣ କରୁଥିଲେ ତାହେଲେ?
1: ସବୁ କଥା ହଉଥିନୁ ବରଗଡ଼ରୁ, କେତେଟା ସତାର ମୁଇଁ କରି କଥା ହଉଥିନୁ, ଫୋନ କାଟିନି ଆର ଜବାବ ଆଣିକି ଲଗାଇଛେ।
0: ଆଚ୍ଛା ଆଚ୍ଛା, ତାହେଲେ ଆପଣ ଶ୍ରୋତା ମାନଙ୍କ ମଧ୍ୟରେ ମଧ୍ୟ ଖୁବ ଭଲ ସମ୍ପର୍କ ଅଛି।
1: ହଁ ମ୍ୟାଡମ, ସେ ଗଲେ ଲଗା ଆମର ଭାନି ପାନ ଫୋନ ଚାଲବା ଏବେ ଲଗା ଲେକି ଦାସେ ଲକେ ଗଲେ କହିଛେ।
0: ଆ ଯା ହଉ, ଭାରି ଭଲ ଲାଗିଲା। ଆଉ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି?
1: ହଁ ମ୍ୟାଡମ।
0: କେମିତି ଲାଗୁଛି?
1: ବହୁତ ଭଲ ଲାଗୁଛି, ହେଲେ ଗୁଟେ ଗୁଟେ ଦିନ ଟିକେ ଭୁଲ ହେଇଯାଉଛି ବୋଲେ କାଣା ହଉଛି କି ଆମର ଏଇଟା ଖେଳ ଖେଳାଳି ଦିନେ ସେଦିନ ଅଲଗା କୌଣସିଟା ମାନେ ଟିକେ ଦୁର୍ବଳ ଦୁଇ ପଦ ଖେଳ ଖେଳାଳିର ବିଷୟରେ ବାଜୁଛି ବଜେଇ ଦଉଛନ୍ ବୋଲେ ସେଟା ଟିକେ ଧ୍ୟାନ ଦେବେ ଯେ ସେ ଯେନ୍ଦିନ ଖେଳ ଆଉ ଖେଳାଳି ଅଛି ସେଦିନ ଖାଲି ଖେଳ ବାବଦ ଟିକେ ଦେଲେ ବଢିଆ ହବା।
0: ହଁ, ବୋଧ ହୁଏ ସେଦିନ କିଛି ଦିନର ବିଶେଷତ୍ଵ ଥିବ ଯାହା ଗୁରୁତ୍ୱପୂର୍ଣ୍ଣ ହେଇଥାଇ ପାରେ, ସେଥିପାଇଁ ବୋଧେ ସେଦିନ ସେହି କାର୍ଯ୍ୟକ୍ରମରେ ସେ ବିଷୟରେ ମଧ୍ୟ କୁହାଯାଉଥିବ ହେଉଛି। ତେବେ ଆପଣ ଏ ସମ୍ପର୍କରେ ମତାମତ ମଧ୍ୟ ଲେଖନ୍ତୁ, ଯଦ୍ୱାରା ଆମର କର୍ତ୍ତୃପକ୍ଷ ଏବଂ ଆମର ସମସ୍ତ ଯୁବବାଣୀର କର୍ମକର୍ତ୍ତା ଜାଣିପାରିବେ। ତେବେ ଠିକ ଅଛି ଭାଇ, ଆପଣଙ୍କ ମନପସନ୍ଦ ଗୀତ ଶୁଣିବା।
1: ରହୁଛି, ନମସ୍କାର।
0: କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ। ନମସ୍କାର
1: ନମସ୍କାର।

0: ଆସନ୍ତୁ ଆମର ଆଉ ଜଣେ ମିତଙ୍କ ସହ କଥାବାର୍ତ୍ତା ହୋଇଯିବା। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ,
0: ହ୍ୟାଲୋ, ନମସ୍କାର ଭାଇ, ନିଜର ପରିଚୟ ଦେଇ ଦିଅନ୍ତୁ।
1: ମୁଁ ଡୁମାଲ ଇରିନାଳପୁର କଳାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
0: କେମିତି ଅଛନ୍ତି ଭାଇ?
1: ଆଜ୍ଞା।

0: ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ଆମେ ବୋଧେ ଭାରି ଭଲରେ ଅଛୁ ଭାଇ। ଆଜି କେଉଁ ଗୀତ
0: ଆଜ୍ଞା
1: ଶୁଣିବା
0: ଆଜ୍ଞା
1: ପସନ୍ଦ କରିବେ?
0: ଆଜ୍ଞା ଓଡ଼ିଆର କ'ଣ କ'ଣ ଅଛି?
1: ଆଜି ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ଅଛି, ନିଆରା ପ୍ରେମିକ ଆଉ ସମୟ ଖେଳୁଛି ଚକା ଭଉଁରୀ।
0: ସମୟ ଖେଳୁଛି ଚକା ଭୈରୀର ଯେକୌଣସି ଗୀତ ଦେଇଦେବେ।
1: ଠିକ୍ ଅଛି ଭାଇ। ଘରେ ସମସ୍ତେ ଭଲ ଅଛନ୍ତି?
0: ହଁ ଭଲ ଅଛନ୍ତି ଭଉଣୀ, ମାନେ ମୋତେ ଟିକେ ଅଳ୍ପ ଅଳ୍ପ ଜ୍ୱର ହେଇଥିଲା,
1: ଆଚ୍ଛା, ଏବେ କେମିତି ଅଛନ୍ତି ତାହେଲେ?
0: ଏବେ ଭଲ ଅଛି। ଆଉ ଏବେ ଟିକେ ପାଗ ପାଇଁ ମଧ୍ୟ ଜ୍ୱର ହେଇଥିଲା। ଆଉ
1: ହଁ, ବର୍ତ୍ତମାନ ତ ବର୍ଷା ଋତୁ ଆସିଲାଣି, ଦେହର ଯତ୍ନ ନେବା ପାଇଁ ପଡ଼ିବ।
0: ଆଜ୍ଞା ଆଜ୍ଞା
1: କେମିତି ଯତ୍ନ ନେଉଛନ୍ତି ତାହେଲେ?
0: ଆଜ୍ଞା, ବର୍ଷାରେ ତ ଭିଜିଗଲି, ସେଥିପାଇଁ ତ ଜ୍ୱର ହେଇଗଲା। ଆଉ
1: ଆଚ୍ଛା, ରେନକୋଟ ତାପରେ ଛତା ସବୁବେଳେ ଧରିକି ଯାଆନ୍ତୁ ଭାଇ, ଯୁଆଡ଼େ ବି ଯାଉଛନ୍ତି। ଆଉ
0: ଆଜ୍ଞା ଆଜ୍ଞା
1: କଳାହାଣ୍ଡିରେ ତ ରେଡ୍ ଆଲର୍ଟ କୁହା ହେଇଛି, ତ ଧ୍ୟାନ ରଖନ୍ତୁ ନିଜର ଆଉ ନିଜ ପରିବାରର।
0: ନିହାତି ନିହାତି ଭାବେ
1: ବର୍ଷାରେ ଭିଜନ୍ତୁନି ଭାଇ, ଆଉ ଫୁଟା ପାଣି ହେଉଛି ଯଦି ପିଅନ୍ତୁ।
0: ହଁ ନିହାତି, ନିଜର ଶରୀର ପ୍ରତି ନିଜେ ଧ୍ୟାନ ନ ଦେଲେ ତ ଅସୁବିଧା ହେଇଯିବ ମ୍ୟାଡମ।
1: ହଁ ସେଟା ଏକା ଭାଇ,
0: ଆଜ୍ଞା ଆଜ୍ଞା
1: ମଶାରି ଦେଇକି ଶୁଅନ୍ତୁ, ବର୍ତ୍ତମାନ ତ ମଶା ମାଛିର ପ୍ରାଦୁର୍ଭାବ ମଧ୍ୟ ବଢ଼ିବ।
0: ଆଜ୍ଞା ଆଜ୍ଞା
1: ଆଉ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି?
0: ହଁ, କାର୍ଯ୍ୟକ୍ରମ ଶୁଣୁଛୁ ବୋଲି ତ ମାନେ ମତାମତ ଦଉଛୁ ନା,
1: ଠିକ୍ କହିଥିଲି,
0: ଆମର
1: କହିଲି
0: ଯୋଉ
1: ଆପଣଙ୍କ ମତାମତ ଆମେ
0: ସାପ୍ତାହିକ
1: ସାମିଲ କରୁଛୁ।
0: କାର୍ଯ୍ୟକ୍ରମରେ ସବୁ ସପ୍ତାହରେ ଆମର ବାଜୁଛି।
1: ହଁ, ଆପଣଙ୍କର ଆମେ କବିତା ଆପଣ ଲେଖନ୍ତି, ଆପଣଙ୍କ ମତାମତ ଆମେ ସାମିଲ ମଧ୍ୟ କରୁ, ଆଉ ଖୁବ୍ ଟିକି ନିଖି ଆପଣ ଶୁଣନ୍ତି, ଆମକୁ ମଧ୍ୟ ଭଲ ଲାଗେ।
0: ଆଜ୍ଞା ଆଜ୍ଞା ଆଜ୍ଞା
1: ତେବେ ଆସନ୍ତୁ ଭାଇ
0: ଆଜ୍ଞା,
1: ଆପଣ।
0: ଆପଣଙ୍କ ସହିତ ଆମର ଯୋଉ ଭାବଟା ରହିଛି ମାନେ ଏତିକିରେ ଛିଣ୍ଡେଇ ଦେଲେ ତ ହେବନି ନା।
1: ଠିକ୍ କହିଲେ ଭାଇ, ଏମିତି ହିଁ
0: ଆଜ୍ଞା
1: ଆଗକୁ ମଧ୍ୟ ଆପଣଙ୍କ ସମ୍ପର୍କ ଆମ ସାଙ୍ଗେ ଯୋଡ଼ି ହୋଇଥିବ, ଆହୁରି ସୁଦୃଢ଼ ହେବ।
0: ହଁ ନିହାତି ଭାବେ ଠିକ ଅଛି ମ୍ୟାଡମ,
1: ଠିକ୍ ଅଛି
0: ରଖୁଛି,
1: ଭାଇ, ଆପଣ
0: ଅନ୍ୟ ଶ୍ରୋତାଙ୍କୁ ଚାନ୍ସ ଦେବା।
1: ଠିକ୍ ଅଛି ଭାଇ, ଆପଣଙ୍କ ମନପସନ୍ଦ ଗୀତଟି ଶୁଣିବା ଆସନ୍ତୁ। ରହିଲି, ନମସ୍କାର।

0: ଆସନ୍ତୁ ଆମର ଆଉ ଜଣେ ମିତଙ୍କ ସହ କଥା ହେବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର ଭାଇ, ନିଜର ପରିଚୟ ଦେଇ ଦିଅନ୍ତୁ।
1: ମ୍ୟାଡ଼ାମ ଉଗ୍ରେଶ୍ୱର ପଟେଲ କହୁଛି, ଟାଗରପଦର ବଲାଙ୍ଗୀର ଜିଲ୍ଲା।
0: ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଭାଇ। ହ୍ୟାଲୋ
1: ହ୍ୟାଲୋ
0: ହଁ ଭାଇ, ବର୍ତ୍ତମାନ ଆପଣଙ୍କ କଣ୍ଠସ୍ୱର ଶୁଭୁଛି।
1: ହଁ ଶୁଭୁଛି ମ୍ୟାଡ଼ାମ, ମୋ ପରେ ପବନ ବହୁଛି ତ ମ୍ୟାଡ଼ାମ, ସେଥିପାଇଁ ଟିକେ ଭଏସ୍ ଭଲ ଯାଉନଥିବ।
0: ଆଚ୍ଛା ଆଚ୍ଛା ଠିକ୍ ଅଛି ଭାଇ, ଆଜି କେଉଁ ଗୀତ ଶୁଣିବା ପସନ୍ଦ କରିବେ?
1: ମ୍ୟାଡ଼ାମ ଟିକେ ବର୍ତ୍ତମାନ ହିଁ ମୁଁ ଶୁଣିଲି ମ୍ୟାଡ଼ାମ, ଟିକେ ଜଣେଇ ଦେବେ କେଉଁ ଗୀତ ଅଛି?
0: ଆଜି ଆମ ପାଖରେ 4 ହିନ୍ଦୀ ଚଳଚ୍ଚିତ୍ର ବୁଲବୁଲିଆ 2, ଡ୍ରିମ୍ ଗର୍ଲ 2, ଏୟାର ଲିଫ୍ଟ, ଅଖଣ୍ଡ, 2 ଓଡ଼ିଆ ଚଳଚ୍ଚିତ୍ର ନିଆରା ପ୍ରେମିକ, ସମୟ ଖେଳୁଛି ଚକା ଭୁଁରୀ ଏବଂ ମହାଦେବଙ୍କ କିଛି ଭକ୍ତିପୂର୍ଣ୍ଣ ଭଜନ ରହିଛି। ଆପଣ କେଉଁଠି
1: ଏୟାର ଲିଫ୍ଟ ଦେଇଦେବେ, ଗୀତଟା ଅଛି ଆଜ୍ଞା, ଏୟାର ଲିଫ୍ଟ ଗୋଟେ ଗୀତଟେ ଅଛି। ହଁ ଏୟାର ଲିଫ୍ଟ ଆପଣ ଯେକୌଣସି ଗୀତ ଚଳିବ ଭାଇ।
0: ଠିକ୍ ଅଛି ଭାଇ, ଆଉ କେମିତି ଅଛନ୍ତି?
1: ମ୍ୟାଡ଼ାମ ବହୁତ ଭଲ ଅଛି।
0: ଘରେ ସମସ୍ତେ ଭଲ ଅଛନ୍ତି?
1: ଆଜ୍ଞା।
0: କ'ଣ କରୁଥିଲେ ଭାଇ?
1: ମ୍ୟାଡ଼ାମ ମୁଁ ବିଲ ପଟେ ହିଁ ଅଛି ମ୍ୟାଡ଼ାମ, ଟିକେ ଏଇ ଯୋଉ ଲଗାତାର ଯୋଉ 4 ବର୍ଷା ହେଲା, ପାଣି ଜମିକି ରହିଥିଲା ବିଲରେ, ତ ତାର କିଛି ବ୍ୟବସ୍ଥା ପାଇଁ ମୁଁ ଟିକେ ବିଲକୁ ଆସିଥିଲି, ବର୍ଷାରେ ଆଜି ଛାଡ଼ିଛି ମ୍ୟାଡ଼ାମ।
0: ଆଚ୍ଛା, ତାହେଲେ କିଛି ଚାଷବାସ କରିଛନ୍ତି?
1: ଆମର ଧାନ ହେଇଛି ମ୍ୟାଡ଼ାମ, ଏବଂ 8 ଜାଗାରେ ଯୋଉ ରହୁଛି ସେ କପା ହବ।
0: ଆଚ୍ଛା, ଖରିଫ ଫସଲ ସବୁ କରୁଛନ୍ତି ନା କି? ବର୍ଷା ଦିନ ଆସିଲା,
1: ଆଜ୍ଞା।
0: ଆଉ ନିଜ ଦେହର ଯତ୍ନ ନେଉଛନ୍ତି?
1: ହଁ ନିହାତି ମ୍ୟାଡ଼ାମ, ବର୍ଷା ଦିନ ନିହାତି ଯତ୍ନ ନେବା କଥା, ଏ ବର୍ଷା ଦିନ ପ୍ରାୟ ବିଭିନ୍ନ ପ୍ରକାର ରୋଗ ହୋଇଥାଏ, ଖାସ କରି ଚର୍ମ ନିହାତି ଯତ୍ନ ନେବା କଥା, ଚର୍ମ ରୋଗ ହୋଇଥାଏ, ତେଲ କିମ୍ବା କି ସାବୁନ ବଡି ଲୋସନ ଲଗାଇବା ନିହାତି ଦରକାର।
0: ନିହାତି ଭାଇ ନିହାତି, ଠିକ୍ କହିଲେ।
1: ଏବଂ ଏ ସମୟରେ ଟିକେ ଯେହେତୁ ପାଣି ଦୂଷିତ ରହୁଛି, ବିଭିନ୍ନ ମାନେ ଆମେ ପାଣି ପିଇଲା ମଧ୍ୟ ଟିକେ ଛାଣିକି ପିଇଲେ ବହୁତ ଭଲ, ଫୁଟେଇକି
0: ଫୁଟେଇକି ଛାଣିକି ପିଇବାଟା ନିହାତି ଜରୁରୀ।
1: ଆଜ୍ଞା
0: ତେବେ ଠିକ୍ ଅଛି ଭାଇ, ଆପଣଙ୍କ ମନ ପସନ୍ଦର ଗୀତ ଶୁଣିବା।
1: ମ୍ୟାଡ଼ାମ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
0: ଧନ୍ୟବାଦ ଭାଇ, ନମସ୍କାର।
1: ନମସ୍କାର।

0: ଆସନ୍ତୁ ଆମର ଆଉ ଜଣେ ଶ୍ରୋତା ବନ୍ଧୁଙ୍କ ସହ କଥା ହେବା। ହ୍ୟାଲୋ ହ୍ୟାଲୋ,
1: ହ୍ୟାଲୋ।
0: ନମସ୍କାର ଭାଇ, ନିଜର ପରିଚୟ ଦେଇ ଦିଅନ୍ତୁ।
1: ହଁ, ମୁଇଁ କରମଶାଲି ସାହୁ କହୁଛେ, ଗ୍ରାମ ତେରଙ୍ଗା ମୁଣ୍ଡା, ପୋଷ୍ଟ ଲାଉ ମୁଣ୍ଡା, ଥାନା ବିଜେପୁର, ଜିଲ୍ଲା ବରଗଡ଼।
0: ଆଜିର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଭାଇ।
1: ଧନ୍ୟବାଦ ନାନୀ।
0: ତେବେ କଥା ତ ହେବା, ପ୍ରଥମେ କହି ରଖନ୍ତୁ ଆଜି କେଉଁ ଗୀତ ଶୁଣିବେ।
1: ଆଜି ମହାଦେବଙ୍କର ଭକ୍ତି କୁଟି ଦେବେ, ଯେଉଁ ଭକ୍ତି ହେଲେ ବି ଚଲବା।
0: ନିଶ୍ଚିତ ଭାବରେ। ଆଉ କେମିତି ଅଛନ୍ତି?
1: ମୁଇଁ ଭଲ ଅଛେ ନାନୀ, ଆଉ ଆପଣମାନେ କେନ୍ତା ଅଛନ୍?
0: ଆମେ ମଧ୍ୟ ଭାରି ଭଲରେ ଅଛୁ ଭାଇ।
1: ଏଇଟା ବହୁତ ଦିନ ପରେ ଲାଗିନି, ଆଜି ଫୋନ ଲାଗିଲା ନାନୀ।
0: ଯାହା ହଉ, ଖୁସିର କଥା ଯେ ଆପଣଙ୍କର କଲ୍ଟି ଲାଗିଯାଇଛି।
1: ହଁ ନାନୀ,
0: ଆଉ ଆମର ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣନ୍ତି?
1: ହଁ, ମୁଇଁ ତ ସବୁ ଶୁଣିଛି, ଆମର ଫୋନ କାର୍ଯ୍ୟକ୍ରମ, ତାପରେ 5ଟାରୁ ରାତି 11ଟା ଯାଏ।
0: ଯାହା ହଉ, ଆଉ ଯୁବବାଣୀ କାର୍ଯ୍ୟକ୍ରମ ଶୁଣୁଛନ୍ତି?
1: ହଁ, ଯୁବବାଣୀ କାର୍ଯ୍ୟକ୍ରମ ଶୁଣେ, ସାପ୍ତାହିକ ଚିଠି ପତ୍ର କାର୍ଯ୍ୟକ୍ରମ, ତାପରେ ପ୍ରତ୍ୟେକ ଯୁବବାଣୀ ଶୁଣି ଆସେ।
0: କେମିତି ଲାଗେ?
1: ଭଲ ଲାଗେ ନାନୀ, ଆପଣଙ୍କ ତ ଯେତେ କର୍ମକର୍ତ୍ତା ମାନେ, ଆମର ଉଦ୍ଘୋଷକ ଉଦ୍ଘୋଷିକା ମାନେ ଯେତିକି ବି ଅଛନ୍, ସମସ୍ତଙ୍କର ଶୈଳୀ ପୁରା ଭଲ ଲାଗ୍ସି ନାନୀ।
0: ଆମକୁ ମତାମତ ଲେଖି ଯଦି ଜଣାଇବେ ଆମକୁ ଆହୁରି ଭଲ ଲାଗିବ।
1: ହଁ ନାନୀ, ଜମା ଜମା
0: ନିଶ୍ଚିତ ଭାବରେ ଆମେ ଅପେକ୍ଷାରେ ଅଛୁ।
1: ହଁ ନାନୀ,
0: ଆଉ ସେପଟେ ରଥଯାତ୍ରା ପାଇଁ ପ୍ରସ୍ତୁତି କେମିତି ଚାଲିଛି ଭାଇ? ଏବେ ତ ପର୍ବପର୍ବାଣି ଆସିବ, ଭାରି ଭଲ ଲାଗିବ।
1: ହଁ ନାନୀ,
0: ତେବେ ଠିକ ଅଛି ଭାଇ, ଆପଣଙ୍କ ମନ ପସନ୍ଦର ଗୀତ ଶୁଣିବା।
1: ତାପରେ ଆମର ନାଗପାତ୍ର, ଦୀକ୍ଷା ଗୋପାଳ, ବୃଷଭ ଗୋଇ, ଚିତ୍ରସନ ସବର, ହିମାଞ୍ଚଳ ସବର, କ୍ଷମା ସାଗର ସାହୁ, କମଲ କୁମାର ସାହୁ, ରାଧାକାନ୍ତ ଭୋଇ, ତାପରେ
0: ବହୁତ ବହୁତ ଧନ୍ୟବାଦ ଭାଇ। ଆଉ ବର୍ତ୍ତମାନ ସେମାନେ ନିଶ୍ଚିତ ଭାବରେ କାର୍ଯ୍ୟକ୍ରମ ଶୁଣୁଥିବେ, ସେମାନେ ତ ଆମର ନିୟମିତ ଶ୍ରୋତା, ଭାରି ଖୁସି ହେବେ। ତେବେ ଠିକ ଅଛି ଭାଇ, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ଭାଇ।

0: ଆସନ୍ତୁ ଆମର ଆଉ ଜଣେ ମିତଙ୍କ ସହ କଥା ହେବା। ହ୍ୟାଲୋ ହ୍ୟାଲୋ,
1: ହ୍ୟାଲୋ,
0: ନମସ୍କାର ଭାଇ, ନିଜର ପରିଚୟ ଦେଇ ଦିଅନ୍ତୁ।
1: ଜୁହାର
0: ଜୁହାର ଭାଇ,
1: ଅଶ୍ୱିନୀ କୁମାର ସାହୁ। ମୁଁ ଅଶ୍ୱିନୀ କୁମାର ସାହୁ, ବରଗଡ଼ ଜିଲ୍ଲା ବିଜେପୁର ଭାଲୁବାହାରୁ କହୁଛି।
0: ଆଜିର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
1: ଆଜ୍ଞା,
0: ଆଜି କେଉଁ ଗୀତ ଶୁଣିବା ପସନ୍ଦ କରିବେ ଭାଇ?
1: ଭଜନଟେ ଶୁଣମା।
0: ନିଶ୍ଚିତ ଭାବରେ। ଆଉ କେମିତି ଅଛନ୍ତି?
1: ଭଲ,
0: ଘରେ ସମସ୍ତେ ଭଲ ଅଛନ୍ତି?
1: ଆଜ୍ଞା, ଆପଣ କେମିତି ଅଛ?
0: ଆମେ ମଧ୍ୟ ଭାରି ଭଲରେ ଅଛୁ ଭାଇ। ପ୍ରଥମ ଥର ପାଇଁ କଲ୍ କଲେ କି କେମିତି?
1: ପ୍ରଥମ ପହଲା ପହଲା ଥର ଏଟା କଲ୍ ଲାଗିଛି।
0: ଯାହା ହଉ, କଲ୍ଟି ମଧ୍ୟ ଲାଗିଗଲା। ଆଉ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି?
1: ହଁ,
0: କେମିତି ଲାଗୁଛି ଭାଇ?
1: ଭଲ ଲାଗୁଛି।
0: ଆଚ୍ଛା, କହିଲି କେଉଁ କାର୍ଯ୍ୟକ୍ରମଟି ସବୁଠାରୁ ବେଶୀ ଭଲ ଲାଗୁଛି?
1: ସେ ଫୋନ୍ ଇନ୍ କାର୍ଯ୍ୟକ୍ରମ ତ ଆମେ ଦେଖିକିରି ଶୁଣିଛୁ।
0: ଆଚ୍ଛା, ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣନ୍ତି। ଆଉ ଅନ୍ୟ କାର୍ଯ୍ୟକ୍ରମ ମଧ୍ୟ ଭାରି ଶିକ୍ଷଣୀୟ ଆଉ ମନୋରଞ୍ଜନ ଧର୍ମୀ ହୋଇଥାଏ ଭାଇ। ଚେଷ୍ଟା କରନ୍ତୁ
1: ହଁ,
0: ତାହା ମଧ୍ୟ ଶୁଣିବା ପାଇଁ। ଆଶା କରୁଛୁ ଆପଣଙ୍କୁ ଭଲ ଲାଗିବ ନିଶ୍ଚିତ ଭାବରେ।
1: ଚାଷ ବାସ ଲାଗି ଆମ ସମିଆଟି ଜିନି ହେବା ବୋଲେ କେତେବେଳେ ଟିକେ ଯାତ୍ରା ଲାଗି ହେଇ ପାରବା ସମିଆ, ବାକି ଶୁଣୁଛୁ ଯେତେବେଳେ ସମିଆ ପଉଛୁ।
0: ହଁ ହଁ, ଯେତେବେଳେ ସମୟ ହେଉଛି ସମୟ କାଢ଼ି ନିଶ୍ଚିତ ଭାବରେ ଶୁଣନ୍ତୁ। ଆଉ ଅନେକ କିଛି ଶିଖିବାକୁ ମଧ୍ୟ ମିଳିବ ଆପଣଙ୍କୁ।
1: ଆଜ୍ଞା,
0: ଆଉ ସେପଟେ କେମିତି ପାଣିପାଗ ରହିଛି? ବର୍ଷା ହେଉଛି?
1: ବର୍ଷା ବର୍ଷା ବର୍ଷା ବହୁତ ହଉଛି ଆମର ଆଡ଼େ।
0: ଆଚ୍ଛା, ବହୁତ ବର୍ଷା ହେଉଛି ତାହେଲେ।
1: ହଁ, ବନ୍ୟା
0: ତାହେଲେ ନିଜର ଯତ୍ନ ନିଅନ୍ତୁ।
1: ଚାଷୀ ଲାଗି ଗୋଟେ ଭଲ କାମ ଦେଉଛି ଏଟା।
0: ହଁ ଭାଇ, ତାହେଲେ ଆପଣ ଜାଣିଛ ଆସି କ'ଣ ସବୁ ଚାଷ କରିଛନ୍ତି ଭାଇ?
1: ଆମର ଇଆଡ଼େ ବାଇଗଣ ଚାଷ ହେଇଛି, ମିର୍ଚା ଚାଷ ହେଇଛି, ମେକା ଚାଷ ହେଇଛି।
0: ଭଲ ହେଇଛି ସବୁ?
1: ହଁ, ଭଲ ହେଇଛି। ଆମେ ଆମେ ସେ ଡ୍ରିପ୍ରେ କରୁଛୁ ତ ବୋଲେ ପାଣିର ପ୍ରଭାବ ନି ପଡ଼ିପାର ଆମର।
0: ହଁ ହଁ ଭାଇ, ଠିକ ଅଛି ଭାଇ, ଆପଣଙ୍କ ସହ କଥା ହେଇ ଭାରି ଭଲ ଲାଗିଲା।
1: ଯେହେତୁ ଆମେ ଚାଷୀ ଆଉ ଚାକିରି ଲାଇନ୍ ଗୋଟେ କବିତାଟେ କହମା।
0: ନିଶ୍ଚିତ ଭାବରେ ଭାଇ।
1: ଶୁଣୁନ୍,
0: ଆଜ୍ଞା,
1: ବର୍ଷା ଯେହେତୁ ଆସିଯାଇଛେ ତ ବର୍ଷାର ଅଧେ ଗୋଟେ କବିତାଟେ କହମା। ଆଏଲା ବର୍ଷା ଉଠିଲା ଚର୍ଚ୍ଚା ମୁହେଁ ଫୁଟିଲା ହସି, ଆଏଲା ବର୍ଷା ଉଠିଲା ଚର୍ଚ୍ଚା ମୁହେଁ ଫୁଟିଲା ହସି, ଉତରିଲା ଆସ ବୁତରିଲା ମନେ ଧରବା ଏତର କଷି, ଚାତକର ଲେଖେ କେତେ ଦିନ ଚଷା ଆଁ କରିଥିଲା ଦେଖି, ଚାତକର ଲେଖେ କେତେ ଦିନ ଚଷା ଆଁ କରିଥିଲା ଦେଖି, ତତଲା ଯାଉଥିନି ଫଟା ମାଡ଼ ଦେଖି ଚାପେ ଯାଉଥିଲା ସୁଖୀ, ନଙ୍ଗଲ ଯୁଆଡ଼େ ସଜବଜ କରି ଅପର ରଖିଛେ ଛାଞ୍ଚି, ଘର ଖପର ଛେନ୍ ଛେଇ ସାରିଛେ କାର ଝାଣ୍ଡି ବିରା ଛଚି, ଗୁହାଲ ସାଜିଛେ ବରକସ କରି ଗାଡ଼ି ଗାଡ଼ି ବରକସ ମୁସଲି, ଖୁଏ ପେଇ ହଲ ତିଆର କରିକି ଯିବେ ବଲବୁ ଭୁସଲି, ଖରାନ ଶୁଖିଛେ ବିହନ ସବୁକେ କରି କରି ଖଡ଼ଖଡ଼ା, ପାଣି ପଡ଼ିଲେ କି ଲାଗି ପଡ଼ବା ଚାଷ ବାସେ ଧଡ଼ ଧଡ଼ା, ଠିକ ସମିଆ ଥିନ ବର୍ଷା ହେଲା ଉଷଦ ଚାଷୀର ମନ, ଠିକ ସମିଆ ନ ବର୍ଷା ହେଲା ଉଷଦ ଚାଷୀର ମନ, ମାଡ଼ ଜୁତି କରି ସବୁ ଝିଟି ଦେବା ଛଞ୍ଚି ଥିଲା ଯେତେ ଧନ, ତାହା ବରଷା ଇନର ରଜା ବର୍ଷା ବା ଯଦି ପାଏନ, ପଚଲା ଧନକେ ଝିଟବା ଚଷା ରହିବା ତାର ମାଏନ, ଚାଷୀ ବଞ୍ଚିଲେ ଦୁନିଆ ବଞ୍ଚିବା, ଚାଷୀ ଦେଶର ମେରୁ ସେ ଦେଶର ସିଆନ ଦିଅ ଟିକେ ଧ୍ୟାନ, ସେ ଦେଶର ସିଆନ ଦିଅ ଟିକେ ଧ୍ୟାନ, ଚାଷୀ ଗୋଟେ ନାଇଁ ମରୁ ଚାଷୀ କେବେ ନାଇଁ ମରୁ ଚାଷୀ କେବେ ନାଇଁ ମରୁ।
0: ବହୁତ ଭଲ ଲାଗିଲା ଭାଇ, କିନ୍ତୁ ଆପଣଙ୍କ ଗୀତଟି ବର୍ତ୍ତମାନ ଶୁଣିପାରିବା ନାହିଁ, କାହିଁକି ସମୟର ଅଭାବ, ସମୟ ଶେଷ ହେବାକୁ ବସିଲାଣି। ପରବର୍ତ୍ତୀ ସମୟରେ ଆପଣଙ୍କର ଗୀତ ଶୁଣିବୁ। କଥା ହେଇ ଭାରି ଭଲ ଲାଗିଲା ଭାଇ, ଏମିତି ହିଁ କାର୍ଯ୍ୟକ୍ରମ ସବୁ ଶୁଣୁଥାନ୍ତୁ।
1: ଆଜ୍ଞା,
0: ଆପଣଙ୍କ କଲ୍ ଅପେକ୍ଷାରେ ରହିଲୁ ଭାଇ, କଥା ହେବା ଆଉ ଗୋଟେ ଫୋନ୍ ଇନ୍ କାର୍ଯ୍ୟକ୍ରମରେ। କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ। ନମସ୍କାର।
1: ଧନ୍ୟବାଦ, ଧନ୍ୟବାଦ, ଜୁହାର,
0: ନମସ୍କାର। ଯୁବବନ୍ଧୁ, ଆଜି ତ ସମୟ ହୋଇଗଲାଣି, ହେଲେ ଆଜିର କାର୍ଯ୍ୟକ୍ରମ କିପରି ଲାଗିଲା ମତାମତ ଦେବାକୁ ଜମା ଭୁଲିବେନି। ଚିଠି ଲେଖି ପଠାଇବା ପାଇଁ ଠିକଣାଟି କହି ରଖୁଛୁ। ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ଜିଲ୍ଲା କଳା।

ଭେଣ୍ଡି ପିନ୍ 7660001। ଆପଣମାନେ ଆପଣଙ୍କର ସୁଚିନ୍ତିତ ମତାମତ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଲେଖି ପଠାଇ ପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ନୋଟ୍ କରି ରଖନ୍ତୁ 8895994143। ପୁଣି ଥରେ କହି ରଖୁଛୁ 8895994143। ଆଜିର ଗୀତଟିଏ ମିତଟିଏର ଉପସ୍ଥାପନାରେ ମୁଁ ଥିଲି ରଚିତା ମେହେର। ପୁଣି କଥାବାର୍ତ୍ତା ହେବା ଆଉ ଏକ ସନ୍ଧ୍ୟାରେ। ଆଜି ପାଇଁ ରହୁଛି, ନମସ୍କାର।

ଆମ ଟକ୍ ଷ୍ଟୁଡ଼ିଓରୁ ଆପଣମାନେ ଏତେବେଳେ ଯାଏଁ ଶୁଣୁଥିଲେ ଯୁବବାଣୀର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ।

ଆମ ଟକ୍ ଷ୍ଟୁଡ଼ିଓରୁ ଆପଣମାନେ ଏତେବେଳେ ଯାଏଁ ଶୁଣୁଥିଲେ ଯୁବବାଣୀର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ।

0: ପ୍ରଦୀପ୍ତ ଶ୍ରୀଚନ୍ଦନ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। ସକାଳ 9:00 ପ୍ରଚାର କରିବୁ ହିନ୍ଦୀ କଥା ଚିତ୍ରଗୀତ, 9:30 ଶୁଣିପାରିବେ ଓଡ଼ିଆ କଥା ଚିତ୍ରଗୀତ। ପରେ ପରେ ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ ଦାସକାଠିଆ ଗୀତ, ପରିବେଷଣ କରିବେ ଜଗଦୀଶ ମେହେର ଏବଂ ସୁରେଶ ଚନ୍ଦ୍ର ସାହୁ। ସୁଗମ ସଙ୍ଗୀତ 12:30 ଶିଳ୍ପୀମାନେ ହେଲେ ଉପେନ୍ଦ୍ର କୁମାର ମିଶ୍ର, ଯୋଗେନ୍ଦ୍ର ମହାପାତ୍ର, ଜ୍ୟୋତିର୍ମୟୀ ମହାପାତ୍ର, ଭିକାରୀ ଚରଣ ବଳ, ବେଣୁଧର ସୁବୁଦ୍ଧି, ଅକ୍ଷୟ ମହାନ୍ତି ଏବଂ ତୃପ୍ତି ଦାସ। ଚାଷର କଥା ଶୁଣିବେ ଦିନ 1:10। ଦିନ 1:20 ପ୍ରଚାର କରିବୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ହିନ୍ଦୀ କଥା ଚିତ୍ରଗୀତ ଶୁଣିପାରିବେ ଦିନ 2:45। ଆଗାମୀକାଲି ତୃତୀୟ ଅଧିବେଶନରେ ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀରେ ଶୁଣିବେ ଖେଳ ପତ୍ରିକା କାର୍ଯ୍ୟକ୍ରମ ଖେଳ ଓ ଖେଳାଳି ଅପରାହ୍ନ 5:30। ସନ୍ଧ୍ୟା 6:30 ଶୁଣିବେ ଉଜ୍ଜଳ ଆମ ଦେଶ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦୁଇରେ ରିଲେକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଗୀତ ଗଜଲ ପ୍ରଚାର କରିବୁ ରାତି 8:00। ଶିଳ୍ପୀମାନେ ହେଲେ ହେରି ଆନନ୍ଦ, ପଙ୍କଜ ଦାସ ଏବଂ ସୁଖଦେବ। ରାତି 8:15 ଆଞ୍ଚଳିକ ଗୀତ କ୍ରମରେ ପ୍ରଚାର କରିବୁ କଳାହାଣ୍ଡିଆ ଗୀତ। ଶିଳ୍ପୀ ହେଲେ ନବୀନ କୁମାର ବାଗ ଏବଂ ସାଥୀ। ସ୍ପୋର୍ଟସ୍ ସ୍କାନ୍ 8:30 ସ୍ପଟଲାଇଟ୍ 9:15 9:30 ଚର୍ଚ୍ଚା କା ବିଷୟ ହେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ପ୍ରଚାର କରିବୁ ହିନ୍ଦୀ କଥା ଚିତ୍ରଗୀତ। ପରେ ପରେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ। ରାତି 10:30 ଶିଳ୍ପୀ ହେଲେ ପଣ୍ଡିତ ଅଜୟ ପହଙ୍କର। ପରିବେଷଣ କରିଛନ୍ତି ରାଗ ଠୁମରୀ, ମିଶ୍ରା ପାହାଡ଼ି ଏବଂ ବାଗେଶ୍ରୀ। ଏଥିଲା ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ବିଜ୍ଞାପନ ଏବଂ ସୂଚନା ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
0: ଶୁଣନ୍ତୁ ଏହି ସୂଚନା। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନି ପାଇଁ 11 ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ, ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ପର୍ଯ୍ୟନ୍ତ NATS ନ୍ୟାଟ୍ସ ପୋର୍ଟାଲରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।
1: ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।

ଲୋକଗୀତ ଶ୍ରମରେ ଶୁଣୁଥିଲେ ଘୁମରା ଗୀତ, ପରିବେଷଣ କରିଥିଲେ ହରେ କୃଷ୍ଣ ଶବର ଏବଂ ସତୀ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ ସାତଟି ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ, କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା, ଏବଂ 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ 2702 ହେକ୍ଟର ଜମିରେ 900,000 ଚାରାରୋପଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, 2025-26 ଆର୍ଥିକ ବର୍ଷରେ 724 ହେକ୍ଟର ନଦୀପାର୍ଶ୍ୱ ଅଞ୍ଚଳରେ 5,65,000 ଚାରାରୋପଣ କରାଯାଇଛି। ରାଜ୍ୟରେ ମିଶନ ମୋଡ୍ରେ ବନ ସୁରକ୍ଷା କାର୍ଯ୍ୟ ଜାରି ରହିଛି। ମହାନଦୀ ଅବବାହିକାରେ ସବୁଜ ମହାନଦୀ ମିଶନ ମାଧ୍ୟମରେ ଚାରାରୋପଣ କରାଯିବା ସହିତ ତେଲ, ଇବ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା ଏବଂ ବଂଶଧାରା ନଦୀର ଦୁଇପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଓଡ଼ିଶାର ଯୋଉ ବଡ ବଡ ନଦୀ ଅଛନ୍ତି, ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଏବଂ କୁଶଭଦ୍ରା, ଶ୍ରୀକଲ୍ୟା, ସୁବର୍ଣ୍ଣରେଖା, ଏଇ ଯୋଉ ନଦୀ ଗୁଡିକ ଅଛି ତା ଅବବାହିକା ମାନଙ୍କରେ 1.5 କିଲୋମିଟର ପ୍ରଶସ୍ତରେ ମଧ୍ୟ ବୃକ୍ଷ କେମିତି ରୋପଣ କରାଯିବ, ଆଉ ସେଥିପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେମିତି ସବୁଜ ମହାନଦୀ ମିଶନ, ଏଇଭଳି ଯୋଉ ମିଶନ କରାହେଇଛି ସେ ମିଶନ ଅଧୀନରେ ଏ କାମ ସବୁ କରାଯାଉଛି। ଏବଂ ଚଳିତ ବର୍ଷ ମଧ୍ୟ ଆମେ ପାଖାପାଖି 900,000 ଅଧିକ ବୃକ୍ଷରୋପଣ ଏ ନଦୀ ଅବବାହିକାରେ କରିବା ପାଇଁ ମଧ୍ୟ ଆମେ ନିଷ୍ପତ୍ତି ଆମେ ନେଇଛନ୍ତି। ସେହିଭଳି ଭାବରେ କେନ୍ଦ୍ର ସରକାର ମଧ୍ୟ ଆମକୁ ସହଯୋଗ କରୁଛନ୍ତି।
0: ଆମ ଜଙ୍ଗଲ ଯୋଜନା ଅଧୀନରେ ଜଙ୍ଗଲ ପୁନରୁଦ୍ଧାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏକ ପେଡ଼ ମା କି ନାମ ଅଭିଯାନରେ ଓଡ଼ିଶାର 8,12,00,000 ଚାରାରୋପଣ ସମ୍ପୂର୍ଣ୍ଣ କରାଯାଇ ରକ୍ଷଣାବେକ୍ଷଣ କରାଯାଉଛି। ସହରାଞ୍ଚଳରେ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ନେଇ ଏହି ଯୋଜନା ଅଧୀନରେ ପ୍ରାୟ 6,95,000 ଚାରାରୋପଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଆମ ଜଙ୍ଗଲ ଯୋଜନା ଅଧୀନରେ 19,975 ହେକ୍ଟର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର କରାଯିବ। ଏହି ଯୋଜନାରେ 43,18,000 ସ୍ଥାନୀୟ ହିତାଧିକାରୀଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ 1ରୁ କେନ୍ଦ୍ର ଓ ରାଜ୍ୟ ମିଳିତ ସହଯୋଗରେ ରାଜ୍ୟରେ ଭିଭିଜି ରାମଜୀ ଯୋଜନା କାର୍ଯ୍ୟକାରୀ ହୋଇଛି। ଚାରାରୋପଣ ସହ ଲୋକଙ୍କ ଆର୍ଥିକ କ୍ଷେତ୍ରରେ ଏହି ଯୋଜନା ଅଧିକ ସଶକ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟରେ ଯୁଗ୍ମ ଜଙ୍ଗଲ

0: ପରିଚାଳନାରେ ପ୍ରାୟ 16,209 ବନ ସୁରକ୍ଷା ସମିତି ଏବଂ 579 ପରିବେଶ ଉନ୍ନୟନ କମିଟି ଦ୍ୱାରା 13,933 ବର୍ଗ କିଲୋମିଟରରୁ ଉର୍ଦ୍ଧ୍ୱ ଜଙ୍ଗଲର ସୁରକ୍ଷା ଏବଂ ଉତ୍ତମ ପରିଚାଳନା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଙ୍ଗଲ ସୁରକ୍ଷା ଏବଂ ବନୀକରଣ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା ଦୁଇଟି ସମିତିକୁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱବ୍ୟାପୀ ସଂସ୍କୃତ ଭାଷାର ଗୁରୁତ୍ୱ ଏବଂ ଭାରତୀୟ ଜ୍ଞାନ ପରମ୍ପରାରେ ଏହାର ଅବଦାନ ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆଲୋକପାତ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର 46ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ କୁଳାଧିପତି ତଥା ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି ସଂସ୍କୃତ ଭାଷା ସମସ୍ତ ଭାରତୀୟ ଭାଷାର ଜନନୀ ବୋଲି କହିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ଶ୍ରୀବିହାର ଭାରତୀ ଏବଂ ଗବେଷଣାତ୍ମକ ପତ୍ରିକା ଜଗନ୍ନାଥ ଜ୍ୟୋତିହି ରାଜ୍ୟପାଳ ଉନ୍ମୋଚନ କରିଛନ୍ତି। ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମେଧାବୀ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜନଜାତି ଗବେଷଣା ପ୍ରତିଷ୍ଠାନଗୁଡ଼ିକର ସଶକ୍ତିକରଣ ଉଦ୍ଦେଶ୍ୟରେ ଆଜିଠାରୁ ଦୁଇଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଆୟୋଜିତ କର୍ମଶାଳାକୁ ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଟ୍ରାଇବେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ଶୁଭାରମ୍ଭ ହୋଇଛି। ଏଥିରେ ଜନଜାତି କଳା ସଂସ୍କୃତି ଭାଷା ଏବଂ ପାରମ୍ପରିକ ଜ୍ଞାନର ସଂରକ୍ଷଣ ତଥା ପ୍ରସାର କରାଯିବ। ଏହି ପ୍ଲାଟଫର୍ମରେ ଡିଜିଟାଲ ଏକାଡେମୀ କାର୍ଯ୍ୟକ୍ଷମ ହେବା ସହ ଜନଜାତିଙ୍କ କଳାକୁ ନେଇ ବିଭିନ୍ନ ମାନ୍ୟତା ପ୍ରାପ୍ତ ଡିପ୍ଲୋମା ପାଠ୍ୟକ୍ରମ ଉପଲବ୍ଧ ହେବ। ଏହାସହ ଜନଜାତି ସାହିତ୍ୟ ମୌଖିକ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଏକ ଐତିହ୍ୟ ଅଭିଲେଖାଗାର ମଧ୍ୟ ରହିଛି। କାର୍ଯ୍ୟକ୍ରମରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ବାରାଣସୀସ୍ଥିତ ସମ୍ପୂର୍ଣ୍ଣାନନ୍ଦ ସଂସ୍କୃତି ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ସାମ୍ସ ପୋର୍ଟାଲ ମାଧ୍ୟମରେ ଏଥିପାଇଁ ଆବେଦନ କରାଯାଇପାରିବ। ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟର ଅନ୍ୟାନ୍ୟ ପ୍ରତିଷ୍ଠାନରେ ପିଏଚ୍ଡି ପଞ୍ଜିକୃତ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ଆସନ୍ତା 30 ତାରିଖ ରାତି 11:45 ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ କରାଯାଇଛି। ଆସନ୍ତା ମାସ 5 ତାରିଖରେ ଆବେଦନକାରୀଙ୍କ ଯୋଗ୍ୟତା ନେଇ ଦାଖଲ ଆବେଦନପତ୍ରଗୁଡ଼ିକର ଯାଞ୍ଚ କରାଯିବ। ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନେଇ ସମସ୍ତ ସୂଚନା ସାମ୍ସ ପୋର୍ଟାଲରେ ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜମି ପଞ୍ଜିକରଣ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ଲାଇନ୍ ପଞ୍ଜିକରଣ ହେବା ଦ୍ୱାରା ଜନସାଧାରଣଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବ ନାହିଁ। ପଞ୍ଜିକରଣ ପରେ ଦଲିଲ ମଧ୍ୟ ଅନ୍ଲାଇନ୍ରେ ଉପଲବ୍ଧ ହେବ। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
1: ରେଜିଷ୍ଟ୍ରେସନ ଅଫିସ ବୋଲି କହୁଛୁ, ସେଥିରେ ପ୍ରକୃତରେ ଯେଉଁ ଜମି ବିକ୍ରି ହୁଏ ତାର 15,000 ପର୍ଯ୍ୟନ୍ତ କେସ୍ ଟ୍ରାଞ୍ଜାକ୍ସନ ହେଇଥାଏ, ବାକିଟା ସବୁ ଅନଲାଇନ୍ରେ ପ୍ରଦାନ କରାହେଇଥାଏ। ଆଜି ଆମେ ନିଷ୍ପତ୍ତି କରୁଛୁ ଯେ ସମ୍ପୂର୍ଣ୍ଣ ଭାବରେ ଜମି କିଣାବିକା ହେଉଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆମେ କେସ୍ଲେସ୍ କରିବୁ, ଗୋଟିଏ ପଇସା ମଧ୍ୟ କେସ୍ ଟ୍ରାଞ୍ଜାକ୍ସନ ହେବ ନାହିଁ। ମଧ୍ୟସ୍ଥି କାରବାରକୁ ରୋକିବା ପାଇଁ ଏବଂ ଜମି କିଣାବିକା ହେଉଥିବା ଦପ୍ତର ସବୁକୁ ଦୁର୍ନୀତି ମୁକ୍ତ କରିବା ପାଇଁ ଏଭଳିଆ ପଦକ୍ଷେପ ନିଆଯାଇଛି।
0: ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଭୁବନେଶ୍ୱରରେ ନୂତନ ରାଜସ୍ୱ ଭବନ ନିର୍ମାଣ କରାଯିବ। 10 ମହଲା ବିଶିଷ୍ଟ କୋଠା ନିର୍ମାଣ ହେବା ସହ ଏଥିପାଇଁ 600 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଗୋଟିଏ ଭବନରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ, ଏନ୍ଡିଆର୍ଏଫ୍, ଅଗ୍ନିଶମ ଏବଂ ଓଡ୍ରାଫ୍ ଭଳି ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସିମେଣ୍ଟ ଏବଂ ଇସ୍ପାତ ଦର ନିର୍ଦ୍ଧାରଣ ସଂକ୍ରାନ୍ତ ନୂତନ ମାର୍ଗଦର୍ଶିକା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ଏଣିକି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଦର ଚୂଡ଼ାନ୍ତ କରିବ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ ପ୍ରକଳ୍ପରେ ବ୍ୟବହାର ହେବାକୁ ଥିବା ସିମେଣ୍ଟ ଏବଂ ଇସ୍ପାତ ଦର ନିର୍ଦ୍ଧାରଣ ନେଇ ଏକକ ବ୍ୟବସ୍ଥା ଲାଗୁ କରାଯିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାଭିତ୍ତିକ ଦର ଚୂଡ଼ାନ୍ତ ନେଇ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଦର ନିର୍ଦ୍ଧାରଣରେ ସ୍ୱଚ୍ଛତା ଆସିବା ସହ ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ହେବ ନାହିଁ ବୋଲି ଆଶା କରାଯାଉଛି। ପ୍ରତି 3 ମାସ ଅନ୍ତରରେ ଏହି କମିଟି ବସି ସିମେଣ୍ଟ ଏବଂ ଇସ୍ପାତ ଦର ଚୂଡ଼ାନ୍ତ କରିବେ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ରାଜ୍ୟରେ ସିମେଣ୍ଟ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ଜିଲ୍ଲା ପରିଷଦ ନିକଟରୁ ସିଧାସଳଖ ଭାବେ ଦର ନିର୍ଦ୍ଧାରଣ ସଂକ୍ରାନ୍ତ ସୂଚନା ପାଇପାରିବେ। 3ଟି କମ୍ପାନୀର ହାରାହାରି ଦର ଆଧାରରେ ଚୂଡ଼ାନ୍ତ ଦର ସ୍ଥିର କରାଯିବ ବୋଲି ଜଣାପଡ଼ିଛି। ଇସ୍ପାତ କ୍ଷେତ୍ରରେ SAIL ଦରକୁ ପ୍ରାଥମିକତା ପ୍ରଦାନ କରାଯିବ। SAIL ର ଇସ୍ପାତ ଉପଲବ୍ଧ ନଥିଲେ ପୂର୍ତ୍ତ ବିଭାଗ ଅନୁମୋଦିତ ଅନ୍ୟ କମ୍ପାନୀର

0: ଘରକୁ ବିଚାରକୁ ନିଆଯାଇପାରିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଇନ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଜାରି ରହିଛି। ବାରମ୍ବାର ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ସହ ମଟରଯାନ ନିୟମ ଅନୁଯାୟୀ ଗାଡ଼ିଗୁଡ଼ିକୁ ଜବତ କରିବା ପାଇଁ କୁହାଯାଇଛି। ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଆସନ୍ତା 11 ତାରିଖରୁ ପୁରୀରୁ ଚଳାଚଳ ଆରମ୍ଭ କରିବ। କୋରାପୁଟର ଟ୍ରେନ୍ଟି ପୁରୀ ଅଭିମୁଖେ 12 ତାରିଖରୁ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତାହକୁ 3 ଦିନ ଚାଲିବାକୁ ଥିବା ଏହି ଟ୍ରେନ୍ଟି ପୁରୀରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଯାତ୍ରା ଆରମ୍ଭ କରିବା ସହିତ କୋରାପୁଟରୁ ପୁରୀ ଅଭିମୁଖେ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ପରେ ଆଜି ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ କୌଣସି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇ ନାହିଁ। ତେବେ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜି ନାହିଁ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗତକାଲି ବନ୍ୟାର ସ୍ଥିତି ସମୀକ୍ଷା କରି ରାଜ୍ୟ ସରକାର କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସୂଚନା ଦେଇଥିଲେ। ଆଜି ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳସ୍ତର 607.87 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 226,294 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 28,955 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପରିବେଶ ସୁରକ୍ଷା ପାଇଁ ମହାନଦୀ ସହ 7 ପ୍ରମୁଖ ନଦୀ ପାର୍ଶ୍ୱରେ ସୃଷ୍ଟି ହେବ ସବୁଜ ବଳୟ କହିଲେ ମୁଖ୍ୟମନ୍ତ୍ରୀ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଟ୍ରାଇଭେକ୍ସ ଡିଜିଟାଲ ଶିକ୍ଷା ମଞ୍ଚର ହେଲା ଶୁଭାରମ୍ଭ। ରାଜ୍ୟରେ ଜମି କିଣାବିକା ନଗଦବିହୀନ ହେବା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଏବଂ 2026-27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଗବେଷଣା ବୃତ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି ଶେଷ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଆଜିର ପ୍ରସଙ୍ଗ ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମହେଶ୍ୱର ସାହୁ। ବୃକ୍ଷ ଆମ ଜୀବନର ଆଧାର, ଏହା ବିନା ପୃଥିବୀରେ ଜୀବଜଗତର କଳ୍ପନା କରାଯାଇନପାରେ। ବୃଦ୍ଧି ପାଉଥିବା ପ୍ରଦୂଷଣ, ବିଶ୍ୱ ତାପାୟନ ଏବଂ ଜଳବାୟୁ ପରିବର୍ତ୍ତନ ମୁକାବିଲା ଦିଗରେ ଚାରାରୋପଣ ହେଉଛି ଏକମାତ୍ର ସହଜ ଓ ପ୍ରଭାବଶାଳୀ ମାଧ୍ୟମ। ଚାରାରୋପଣ ମାଧ୍ୟମରେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଏବଂ ଏ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ଦେଶବ୍ୟାପୀ ବନ ମହୋତ୍ସବ ପାଳନ କରାଯାଏ। ଚଳିତ ବର୍ଷ ବନ ମହୋତ୍ସବ ସପ୍ତାହ ଆଜି ଶେଷ ହୋଇଛି। ଜୁଲାଇ ମାସରେ ମୌସୁମୀର ଆଗମନ ଏବଂ ବର୍ଷା ଫଳରେ ରୋପଣ କରାଯାଇଥିବା ଚାରାଗୁଡ଼ିକ ବଞ୍ଚିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ। ବନ ମହୋତ୍ସବ ପାଳନର ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ 1950 ଏହାର ସୂତ୍ରପାତ ହୋଇଥିଲା। ତତ୍କାଳୀନ କୃଷି ଓ ଖାଦ୍ୟମନ୍ତ୍ରୀ ଡକ୍ଟର କେ ଏମ୍ ମୁନ୍ସିଙ୍କ ଦ୍ୱାରା ଏହାକୁ ଆରମ୍ଭ କରାଯାଇଥିଲା। ଏହାର ସ୍ମରଣାର୍ଥେ ପ୍ରତିବର୍ଷ ଏହି ମହୋତ୍ସବ ଜୁଲାଇ ମାସ ପ୍ରଥମ ସପ୍ତାହରେ ପାଳନ କରାଯିବାର ବିଧି ରହିଆସିଛି। ଚଳିତ ବର୍ଷର ବିଷୟବସ୍ତୁ ରହିଥିଲା ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ। ସାମ୍ପ୍ରତିକ ପରିସ୍ଥିତିରେ ବନ ମହୋତ୍ସବ ପାଳନର ବିଶେଷ ଗୁରୁତ୍ୱ ରହିଛି। ସହରୀକରଣ ଯୋଗୁଁ ବ୍ୟାପକ ଜଙ୍ଗଲ କ୍ଷୟ ଦ୍ୱାରା ପରିବେଶ ସନ୍ତୁଳନ ବ୍ୟାଘାତ ହେଉଛି। ବନ ମହୋତ୍ସବ ପାଳନ ମାଧ୍ୟମରେ ବ୍ୟାପକ ଚାରାରୋପଣ କରାଯିବା ସହ ପରିବେଶ ସଂରକ୍ଷଣ ନେଇ ଲୋକଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଇପାରୁଛି। ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ବୃକ୍ଷ ଆମକୁ ଅମ୍ଳଜାନ ପ୍ରଦାନ କରିଥାଏ। ଏଥିସହ ତାପମାତ୍ରା ନିୟନ୍ତ୍ରଣରେ ମଧ୍ୟ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହାର ଚେର ମାଟିକୁ ଜାବୁଡ଼ି ଧରି ରଖିବା ଫଳରେ ଅତ୍ୟଧିକ ବର୍ଷା କିମ୍ବା ବନ୍ୟା ବେଳେ ମୃତ୍ତିକା କ୍ଷୟକୁ ପ୍ରତିରୋଧ କରିହୁଏ। ଜଙ୍ଗଲ ବୃଦ୍ଧି ଦ୍ୱାରା ବନ୍ୟଜନ୍ତୁ ସୁରକ୍ଷିତ ରହିପାରନ୍ତି, ଫଳରେ ଏକ ସନ୍ତୁଳିତ ପରିବେଶ ସୃଷ୍ଟି ହୋଇଥାଏ। ତେଣୁ ଅନ୍ୟ ପ୍ରକାରେ କହିଲେ କେବଳ ଚାରାରୋପଣ ନୁହେଁ, ବରଂ ଏହାକୁ ଏକ ଗଛରେ ପରିଣତ କରିବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ଚାରାରୋପଣକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଲକ୍ଷ୍ୟରେ ଗତ 2024 ଜୁନ୍ ମାସ 5 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପେଡ଼ ମା କି ନାମ ଅଭିଯାନର ଶୁଭାରମ୍ଭ କରିଥିଲେ। ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନ ବ୍ୟାପକ ଜନଭାଗିଦାରିତା ଦ୍ୱାରା ସଫଳତା ହାସଲ କରିପାରିଛି। ଏହି ଅଭିଯାନ ଅଧୀନରେ ମଧ୍ୟପ୍ରଦେଶ

ପ୍ରଦେଶର ଇନ୍ଦୋର ସହରରେ ଗୋଟିଏ ଦିନରେ 11 ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ବନ ମହୋତ୍ସବ ଅବସରରେ ସେଠାରେ ସପ୍ତାହକ ମଧ୍ୟରେ 51 ଲକ୍ଷ ଚାରା ରୋପଣ କରାଯାଇଛି। ଏପରିକି ଓଡ଼ିଶା ବନ ବିଭାଗ ପକ୍ଷରୁ ଚଳିତ ବର୍ଷ ମହୋତ୍ସବ ପରିପ୍ରେକ୍ଷୀରେ ଏକ ପେଡ୍ ମା କି ନାମ ଅଭିଯାନ ଅଧୀନରେ ପ୍ରାୟ 5 କୋଟିରୁ ଅଧିକ ଚାରା ବଣ୍ଟନ ଓ ରୋପଣର ବ୍ୟବସ୍ଥା କରାଯାଇଥିଲା। ଏଥିରେ ନିମ୍ବ, ବର, ଓସ୍ତ, ଜାମୁ, ବେଲ ଏବଂ ଅଁଳା ଭଳି ଦୀର୍ଘଜୀବୀ ତଥା ଔଷଧୀୟ ଚାରା ରୋପଣକୁ ପ୍ରାଧାନ୍ୟ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଗ୍ରୀନ୍ ଇଣ୍ଡିଆ ମିଶନ। ଦେଶର ପ୍ରାୟ 1 କୋଟି ହେକ୍ଟର କ୍ଷୟ ହୋଇଥିବା ଜଙ୍ଗଲ ଏବଂ ଅଣଜଙ୍ଗଲରେ ଜମିକୁ ସବୁଜିମା ବୃଦ୍ଧି, ବ୍ୟାପକ ଜଙ୍ଗଲାଞ୍ଚଳ ସୃଷ୍ଟି କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ। ପ୍ରସ୍ତୁତ ଭବିଷ୍ୟତ ରୂପରେଖ ଅନୁଯାୟୀ ଆସନ୍ତା 2030 ସୁଦ୍ଧା ଦେଶବ୍ୟାପୀ 24 କୋଟି 70 ଲକ୍ଷରୁ ଅଧିକ ହେକ୍ଟର ଜମିରେ ଜଙ୍ଗଲାଞ୍ଚଳ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ସମ୍ଭବ ହୋଇପାରିବ। ଅନ୍ୟ ଏକ ପ୍ରମୁଖ ବ୍ୟବସ୍ଥା ହେଉଛି କାମ୍ପା ଅଭିଯାନ। କୌଣସି ଶିଳ୍ପ, ଖଣି କିମ୍ବା

ମୁଖ୍ୟ ଉଦ୍ଦେଶ୍ୟ। ପ୍ରସ୍ତୁତ ଭବିଷ୍ୟତ ରୂପରେଖ ଅନୁଯାୟୀ ଆସନ୍ତା 2030 ସୁଦ୍ଧା ଦେଶବ୍ୟାପୀ 24,70,00,000ରୁ ଅଧିକ ହେକ୍ଟର ଜମିରେ ଜଙ୍ଗଲାଞ୍ଚଳ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ସମ୍ଭବ ହୋଇପାରିବ। ଅନ୍ୟ ଏକ ପ୍ରମୁଖ ବ୍ୟବସ୍ଥା ହେଉଛି କାମ୍ପା ଅଭିଯାନ। କୌଣସି ଶିଳ୍ପ, ଖଣି କିମ୍ବା ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲ ଜମିର ବ୍ୟବହାର ବଦଳରେ ଅନ୍ୟ ଚିହ୍ନିତ ସ୍ଥାନରେ ଜଙ୍ଗଲ ସୃଷ୍ଟି କରିବା ଏବଂ ଜଙ୍ଗଲ ନଷ୍ଟର କ୍ଷତିପୂରଣ ଅର୍ଥ ସେହି ଶିଳ୍ପ ସଂସ୍ଥାଠାରୁ ଆଦାୟ କରାଯାଇଥାଏ। ଏହି ପାଣ୍ଠି ଉପଯୋଗ ମାଧ୍ୟମରେ ଜଙ୍ଗଲାଞ୍ଚଳ ସୃଷ୍ଟିକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ସଂଗୃହୀତ ଅର୍ଥର 90% ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥାଏ। ଏହି ପାଣ୍ଠି ପାଇବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ଆଗୁଆ ରହିଛି। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ସର୍ବାଧିକ କାମ୍ପା ପାଣ୍ଠିର ଉପଯୋଗ ହୋଇଥାଏ। ଏହା ମାଧ୍ୟମରେ କୃତ୍ରିମ ଜଙ୍ଗଲ ସୃଷ୍ଟି, ପ୍ରାକୃତିକ ଜଙ୍ଗଲର ପୁନରୁଦ୍ଧାର, ବନ୍ୟଜନ୍ତୁଙ୍କ ବାସସ୍ଥାନରେ ଉନ୍ନତି ଏବଂ ବନାଗ୍ନି ନିୟନ୍ତ୍ରଣ ଓ ମୃତ୍ତିକା ଏବଂ ଜଳ ସଂରକ୍ଷଣ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ପ୍ରଦାନ କରାଯାଉଛି। ଶେଷରେ ଏତିକି କୁହାଯାଇପାରେ, ବନ ମହୋତ୍ସବ କେବଳ ଗୋଟିଏ ସପ୍ତାହର କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ହେଉଛି ପ୍ରକୃତି ପ୍ରତି ଆମର କୃତଜ୍ଞତା ଜଣାଇବାର ଏକ ମାଧ୍ୟମ। ଆସନ୍ତୁ, ଗୋଟିଏ ଗଛ ଗୋଟିଏ ଜୀବନ ସ୍ଲୋଗାନକୁ ଆମେ ବାସ୍ତବତାରେ ପରିଣତ କରିବା।

ଆଜିର ପ୍ରସଙ୍ଗରେ ଶୁଣିଲେ ସବୁଜ ପ୍ରୟାସ ମାଧ୍ୟମରେ ପୃଥିବୀର ଆରୋଗ୍ୟ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେଶ୍ୱର ସାହୁ ଆପଣ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ରାଇଜେ ବନ ସୁରକ୍ଷା ଆଉ ଜଙ୍ଗଲ ତିଆରି ଲାଗି ଭିନ୍ ଭିନ୍ ଯୋଜନା କାର୍ଯ୍ୟକାରୀ କରୁଛନ୍ ସରକାର, କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରନ ବନ ମହୋତ୍ସବ ସପ୍ତାହ ପାଳନ ସମାରୋହତି ଦେଲେ ଜୁ। ଭୁବନେଶ୍ୱରନ ଚାଲିଛେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ଷ୍ଟାଣ୍ଡିଂ କମିଟି 15 ବୈଠକ। ଚାରିଟା ରାଜ୍ୟର 72 ଏଜେଣ୍ଡା ଉପରେ ହେଉଛି ଆଲୋଚନା। ସଡ଼କ ଦୁର୍ଘଟଣାକେ କମ୍ କରବାର୍ ଲାଗି ଫିଟ୍ନେସ୍ ନାଇଥିବାର ଗାଡ଼ିମାନଙ୍କୁ କରାଯିବା ଜବତ, ପରିବହନ ବିଭାଗର ସୂଚନା। ଆଉ ଲଗାୟତ ବର୍ଷା ହେଲେ ବି ବନ୍ୟା ପରିସ୍ଥିତି ଦେଖା ନାଇଁ ଦେଇ, କହିଲେ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ। ଏଥର ପୁରା ଖବର। ରାଇଜେ ବନ ସୁରକ୍ଷା ଆଉ ଜଙ୍ଗଲ ତିଆରି ଲାଗି ସରକାର ଭିନ୍ ଭିନ୍ ଯୋଜନା କାର୍ଯ୍ୟକାରୀ କରୁଛନ୍, ଆଉ ଏଥିର୍ଲାଗି ଓଡ଼ିଶା ଦେଶେ 3 ଠାନେ ରହିଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର କପିଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟନ ଆଏଚ 77 ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ସାରା ପୃଥିବୀର ତାପମାତ୍ରା ବଢ଼ବାର, ଅନିୟମିତ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ଆଉ ପରିବେଶ ପ୍ରଦୂଷଣ ବାଗିର ବଡ଼ ସମସ୍ୟାର ମୁକାବିଲା ଲାଗି ଭରପୁର ଗଛ ଜଗାବାର ଆଉ ଜଙ୍ଗଲ ସୁରକ୍ଷା ଦରକାର ରହିଛି। ରାଇଜେ ଯୁଗ୍ମ ଜଙ୍ଗଲ ପରିଚାଳନାଥି ପାଖାପାଖି 16,209 ବନ ସୁରକ୍ଷା ସମିତି ଆଉ 579 ପରିବେଶ ଉନ୍ନୟନ କମିଟି ତରଫ 13,933 ବର୍ଗ କିଲୋମିଟରନୁ ଏତକା ଜଙ୍ଗଲର ସୁରକ୍ଷା।

0: ରାପ ଅଗ୍ନିଶମ ଜିଆରପି ଆର୍ପିଏଫ୍ ଏସ୍ଟିୟୁ ଆଉ ଜିଲ୍ଲା ପ୍ରଶାସନ ମିଶିକରି ଇ ମକ୍ଡ୍ରିଲ୍ କରିଛନ୍। ଆତଙ୍କବାଦୀ ଆକ୍ରମଣକେ ଅଟକାବାରଟା ଏତାର ମୂଲ ଉଦ୍ଦେଶ୍ୟ। ଗୁଣ୍ଡିଚା ମନ୍ଦିର ପାସର ପୁଲିସ ଅବକାଶଠାରେ ଇ ମକ୍ଡ୍ରିଲ୍ କରାଯାଇଛି। ବରଗଡ଼ ଜିଲ୍ଲା ଲକ୍ଷ୍ମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରନ ହୋଇଥିବା ଷ୍ଟପ୍ ଡାଇରିଆ ଅଭିଯାନ ସଚେତନତା କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇକରି ଅଭିଯାନ ଜରିଏ ଛୁଆମାନଙ୍କର ଜୀବନ ବଞ୍ଚାବାର ଲାଗି ନିଆଯାଇଥିବା ପଦକ୍ଷେପ ବାବଦେ ଆଲୋଚନା କରିଛନ୍। ଓଡ଼ିଶା ସହିତ ସାରା ଦେଶରେ ଛୁଆମାନଙ୍କୁ ଝାଡ଼ାବାନ୍ତି ରୋଗରୁ ରକ୍ଷା କରିବାର ଲାଗି ଏଇଟା ବହୁତ ଜରୁରୀ କାର୍ଯ୍ୟକ୍ରମ ହେ। 5 ବର୍ଷରୁ କମ୍ ବୟସର ଛୁଆଙ୍କର ଭିତରେ ଝାଡ଼ାବାନ୍ତି ଲାଗି ହେଉଥିବା ମୃତ୍ୟୁକେ ପୂରାପୂରି କମାବାର ଇତାର ମୂଲ ଉଦ୍ଦେଶ୍ୟ। ବରଗଡ଼ ଜିଲ୍ଲା ପଦମପୁରର ଚଙ୍ଗ୍ରିହାନ 77 ନମ୍ବର ବନଖଣ୍ଡ ସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ କାର୍ଯ୍ୟକ୍ରମକେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଛନ୍। ସୁରକ୍ଷିତ ପରିବେଶ ସୁରକ୍ଷିତ ଭବିଷ୍ୟତର ମୂଲ ଆଧାର ହେ। ବନ ମହୋତ୍ସବକେ ଗୋଟିଏ ଜନ ଆନ୍ଦୋଳନଥି ପରିଣତ କରିବାର ଲାଗି ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍। ଏହି ଅବସରରେ ଗୋଟିଏ ସବୁଜ ରଥର ଭିଲ୍ ଶୁଭାରମ୍ଭ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ହେବାର୍କେ ଥିବା ଇଥରର ମେଟ୍ରିକ୍ ପରୀକ୍ଷାର ମୂଲ୍ୟାୟନ ଡିଜିଟାଲ ମୋଡ଼ଥି ଆଉ ଅନ୍ସ୍କ୍ରିନ୍ ଭାଲ୍ୟୁଏସନ୍ ଜରିଆ ହେବା ବୋଲି ବୋର୍ଡ ତରଫୁ ଯୋଜନା କରାଯାଇଛି। ପରୀକ୍ଷାମୂଳକ ଭାବେ ଇଥରର ସପ୍ଲିମେଣ୍ଟାରୀ ପରୀକ୍ଷା ସହିତ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାର ଉତ୍ତରଖାତାମାନଙ୍କର ଡିଜିଟାଲ ମୂଲ୍ୟାୟନ କରାଯିବା ଏଥିଲାଗି ବୋର୍ଡ ତରଫୁ ପ୍ରସ୍ତୁତି ମୂଲ ହୋଇଛି। ସମ୍ବଲପୁର ଭୁବନେଶ୍ୱର କଟକ 3 ଜାଗାର ଡିଜିଟାଲ ମୂଲ୍ୟାୟନ ହେବା ବୋଲି ବୋର୍ଡ ତରଫୁ ସ୍ଥିର କରାଯାଇଛି। ଆଇବା 19 ତାରିଖରୁ ମୂଲ୍ୟାୟନ ପ୍ରକ୍ରିୟା ମୂଲ ହେବା ଏଥିଲାଗି ମୂଲ୍ୟାୟନକାରୀମାନଙ୍କୁ ବୋର୍ଡ ତରଫୁ 2 ଦିନିଆ ତାଲିମ ଦିଆଯିବା ବୋଲି ସୂଚନା ମିଳିଛି। ପାଣିପାଗ ରାଜ୍ୟରେ ଲଗାୟତ ବର୍ଷା ଲାଗି ଭିନ୍ ଭିନ୍ ନଦୀର ଜଳସ୍ତର ବଢ଼ବାରକେ ଲାଗିଛି। ଇତାର ସହିତ ଉପରମୁଡ଼େ ଜବର ବର୍ଷା ଲାଗି ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ୁଥିଲେ ବି ବନ୍ୟା ସ୍ଥିତି ନାଇଁନ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍।
1: ସମୁଦ୍ର ଯାହା ଜିରୋ ଲେବୁଲ ଅଛି ବର୍ତ୍ତମାନ 606.12। ଗତ ବର୍ଷ ଏଇ ସମୟରେ ଥିଲା 609। ବର୍ତ୍ତମାନ ଆକ୍ଚୁଆଲି ହୀରାକୁଦର ଜଳଭଣ୍ଡାରରେ 26% ଜଳ ପୂର୍ଣ୍ଣ ଅବସ୍ଥାରେ ରହିଛି। ହୀରାକୁଦ ଉପର ମୁଣ୍ଡରୁ ବର୍ତ୍ତମାନ ଆସୁଛି 180,000 କ୍ୟୁସେକ୍ ଜଳ ଆମର ଜଳଭଣ୍ଡାରକୁ ପ୍ରବେଶ କରୁଛି। ସେଟା ଗ୍ରାଜୁଆଲି ବଢ଼ୁଛି। କାଲି ସୁଦ୍ଧା ଆମେ ଆଶା କରୁଛୁ ଯେ 2.5 ଲକ୍ଷ କ୍ୟୁସେକ୍ ଜଳ ଆମେ ଉପର ମୁଣ୍ଡରୁ ପାଇବା ମେନଲି ଛତିଶଗଡ଼ରୁ, ଯାହାର ପ୍ରଭାବରେ ଆମର ଜଳଭଣ୍ଡାରର ଲେବୁଲ ବଢ଼ିବ। 9 ତାରିଖରେ ଆମେ ଜଳଭଣ୍ଡାରକୁ ନିଷ୍କାସନ କରିବା କଥା ଚିନ୍ତା କରିବୁ, ସେଥିପାଇଁ ଆମେ ପ୍ରସ୍ତୁତ ବି ହେଉଛୁ।
0: ଜଳଭଣ୍ଡାରର ଜଳଧାରଣ କ୍ଷମତା 630 ଫୁଟ ଥିବାର ବେଳେ ଆଜ ବେଲବୁଡ଼ାର 6 ବଜେ ତକ ଜଳଭଣ୍ଡାର ଜଳସ୍ତର 606.87 ଫୁଟ ରହିଛି। ଆଇବା ଗୁରୁବାର ଦିନ ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲାଯାଇକରି ଜଳଭଣ୍ଡାରନୁ ଏ ବଛରର ପହିଲା ବୟଡ଼ ପାଣି ଛଡ଼ାଯିବା, ହେଲେ ଜଳସ୍ତରକେ ଦେଖିକରି ଗେଟ୍ ଖୋଲାଯିବାର ସଂଖ୍ୟା ଧାରିଜ କରାଯିବା ବୋଲି ଶ୍ରୀ ଚୌଧୁରୀ କହିଛନ୍। ଏହାଦେ କଟକ ମୁଣ୍ଡୁଲିନ 3,26,000 କ୍ୟୁସେକ୍ ପାଣି ଯାଉଛି। ଆଜି ରାତି ତକ 4,50,000 କ୍ୟୁସେକ୍ ପାଣି ଯିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜିଠାନୁ ରାଜ୍ୟ ବର୍ଷାର ପ୍ରଭାବ କମ୍ବା। ଗଲା 24 ଘଣ୍ଟା ଭିତରେ ବରଗଡ଼ ଜିଲ୍ଲାର ବିଜେପୁରଠାରେ ସବୁନୁ ଏତକା 109 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଇବା 7 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି। ସେ ମୁଖ୍ୟ ଖବର ଫେର ଗାଏ। ରାଜ୍ୟ ବନ ସୁରକ୍ଷା ଓ ଜଙ୍ଗଲ ତିଆରି ଲାଗି ଭିନ୍ ଭିନ୍ ଯୋଜନା କାର୍ଯ୍ୟକାରୀ କରୁଛନ୍ ସରକାର, କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ନ ଚାଲିଛେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ଷ୍ଟାଣ୍ଡିଂ କମିଟି 15 ନମ୍ବର ବୈଠକ, ଆଉର୍ ସଡ଼କ ଦୁର୍ଘଟଣାକେ କମ୍ କରିବାର ଲାଗି ଫିଟ୍ନେସ୍ ନାଇଥିବାର ଗାଡ଼ିମାନଙ୍କୁ କରାଯିବା ଜବତ, ପରିବହନ ବିଭାଗର ସୂଚନା। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।

0: ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୈତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଦେଶର ଇସ୍ପାତ ଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଦୋହରାଇଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଭାରତ ଇଂଲଣ୍ଡ ତୃତୀୟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟ୍ରେଣ୍ଟ ବ୍ରିଜ୍ଠାରେ। ଏବଂ ଫିଫା ବିଶ୍ୱକପ୍ର ରାଉଣ୍ଡ ଅଫ୍ ସିକ୍ସଟିନ୍ରେ ଆଜି ଇଜିପ୍ଟ ଆର୍ଜେଣ୍ଟିନାକୁ ଏବଂ ସ୍ୱିଜରଲ୍ୟାଣ୍ଡ ଭେଟିବ କଲମ୍ବିଆକୁ। ଏକ ସଶକ୍ତ ଭାରତ ଇଣ୍ଡୋନେସିଆ ରଣନୀତିକ ଭାଗିଦାରୀ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ଅବସରରେ ଆଜି ଜାକର୍ତ୍ତାଠାରେ ସେଠାକାର ସଂସଦକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦୁଇ ଦେଶ ମଧ୍ୟରେ ଏହି ସଶକ୍ତ ରଣନୀତିକ ଭାଗିଦାରୀ କେବଳ ଭାରତ ଇଣ୍ଡୋନେସିଆର ସମୃଦ୍ଧି ଲାଗି ନୁହେଁ, ବରଂ ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ। ଭାରତ ଇଣ୍ଡୋନେସିଆ ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା ସୁସମ୍ପର୍କ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଏହାଦ୍ୱାରା ଭବିଷ୍ୟତ ଲାଗି ଆପୋଷ ବିଶ୍ୱାସ ସୁଦୃଢ଼ ହେବା ସହିତ ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷେତ୍ରରେ ସମାନତା ରହିଥିବା ପ୍ରତିଫଳିତ ହେଉଛି। ଭାରତ ବିକାଶ, ଶାନ୍ତି, ସ୍ଥିରତା ଓ ସମୃଦ୍ଧିରେ ବିଶ୍ୱାସ କରେ ବୋଲି ସେ କହିଛନ୍ତି। ସମସ୍ତ ପ୍ରକାର ସନ୍ତାସବାଦ କାର୍ଯ୍ୟକଳାପ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଏଭଳି ସମାଜ ବିରୋଧୀ କାର୍ଯ୍ୟକଳାପ ଦ୍ୱାରା ଆଞ୍ଚଳିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। ଭାରତ ଇଣ୍ଡୋନେସିଆ ମଧ୍ୟରେ ରଣନୀତିକ ବିଶ୍ୱାସ ଓ ସମ୍ପର୍କ ଦ୍ୱାରା କେବଳ ଏହି ଦୁଇ ଦେଶ ଉପକୃତ ହେବେ ନାହିଁ, ବରଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଗ୍ଲୋବାଲ୍ ସାଉଥ୍ରେ ସ୍ଥିରତା ବଜାୟ ରଖିବା ସହିତ ସମଗ୍ର ବିଶ୍ୱ ଏହାଦ୍ୱାରା ଭବିଷ୍ୟତରେ ଲାଭାନ୍ୱିତ ହେବ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।
1: भारत इंडोनेशिया का स्ट्रेटेजिक ट्रस्ट इंडो पैसिफिक में स्टेबिलिटी का मजबूत आधार बनेगा। हमारी साझेदारी केवल दो देशों का संबंध नहीं है, यह इंडो पैसिफिक की स्टेबिलिटी, ग्लोबल साउथ की शक्ति और विश्व के शेयर्ड फ्यूचर में विश्वास का संकल्प है।
0: ଭାରତ ଇଣ୍ଡୋନେସିଆ ମଧ୍ୟରେ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ, ଡିଜିଟାଲ୍ ଜ୍ଞାନକୌଶଳ, ଶିକ୍ଷା, କୃତ୍ରିମ ବୁଦ୍ଧିମତା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ୟୁପିଆଇ ସମେତ ଡିଜିଟାଲ୍ ସାଧାରଣ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ଶିକ୍ଷା, ଷ୍ଟାର୍ଟଅପ୍ ଓ ନବସୃଜନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରାଯାଇପାରିଲେ ଏହାଦ୍ୱାରା ଉଭୟ ଦେଶବାସୀ ଉପକୃତ ହୋଇପାରିବେ। ସେହିଭଳି ଦୁଇ ଦେଶ ମଧ୍ୟରେ ରହିଥିବା ବହୁ ପୁରାତନ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରାମାୟଣରୁ ବୋରୋବୁଦୁର ପର୍ଯ୍ୟନ୍ତ ଭାଗିଦାରୀ ଐତିହ୍ୟ ମାଧ୍ୟମରେ ଭାରତ ଇଣ୍ଡୋନେସିଆ ମଧ୍ୟରେ ଏକ ସଶକ୍ତ ସଭ୍ୟତାଗତ ସମ୍ପର୍କ ପ୍ରତିଫଳିତ ହେଉଛି।
1: ଇଣ୍ଡିଆ ଅର୍ ଇଣ୍ଡୋନେସିଆ ସିର୍ଫ ସମୁଦ୍ର ହିଁ

0: ଅଫ୍ ସିକ୍ସଟିନ୍ ମ୍ୟାଚ୍ରେ ପୂର୍ବ ବର୍ଷ ଚାମ୍ପିୟନ୍ ଆର୍ଜେଣ୍ଟିନା ଆଜି ରାତିରେ ଇଜିପ୍ଟ ବିପକ୍ଷରେ ଖେଳିବ। ଆଟଲାଣ୍ଟାଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଅନୁଷ୍ଠିତ ହେବ। ପରେ ଭ୍ୟାଙ୍କୋଭର୍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ରାଉଣ୍ଡର ଅନ୍ୟ ଏକ ମ୍ୟାଚ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆକୁ ଭେଟିବ। ୱିମ୍ବିଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ପୂର୍ବ ବର୍ଷର ଚାମ୍ପିୟନ୍ ଜାନିକ୍ ସିନର୍ ଓ ଜର୍ମାନ୍ର ଜାନ୍ ଲେନାର୍ଡ ଷ୍ଟ୍ରଫ୍ଙ୍କ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ସେହିଭଳି ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ରେ ଆଜି ସନ୍ଧ୍ୟାରେ ସର୍ବିଆର ନୋଭାକ୍ ଜୋକୋଭିକ୍ ଓ କାନାଡ଼ାର ଫେଲିକ୍ସ ଅଗର ଆଲାସିୟମ୍ଙ୍କୁ ଭେଟିବେ। ସେହିଭଳି ଆଜି ଅନୁଷ୍ଠିତ ହେବାକୁ ଥିବା ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ଆମେରିକାର ଜେସିକା ପେଗୁଲା କୋକୋ ଗୋଫ୍ଙ୍କୁ ଭେଟିବାକୁ ଥିବାବେଳେ ଅନ୍ୟ ଏକ ମ୍ୟାଚ୍ରେ ଜାପାନର ନାଓମି ଓସାକା ଓ ଚେକୋସ୍ଲୋଭାକିଆର କାରୋଲିନା ମୁଚୋଭାଙ୍କ ମଧ୍ୟରେ ମୁକାବିଲା ହେବ। କେରଳମ୍ରେ ପ୍ରବଳ ବର୍ଷା ଓ ଭୂସ୍କଳନ ଯୋଗୁଁ ୱାୟନାଡ୍ ଜିଲ୍ଲା ଅନ୍ତର୍ଗତ ମେପାଡ଼ି ନିକଟସ୍ଥ କାଲାଡ଼ିଠାରେ ଏକ ନିର୍ମାଣାଧୀନ ସଡ଼କ ଟନେଲ୍ ପ୍ରକଳ୍ପ ଭୁଶୁଡ଼ି ପଡ଼ିଛି, ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହିତ 7 ଜଣ ଆହତ ହୋଇଛନ୍ତି। ଏହାଛଡ଼ା ଅନ୍ୟ 7 ନିଖୋଜ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷା ଯୋଗୁଁ ଅନେକ ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଏକ ସଶକ୍ତ ଭାରତ ଓ ଇଣ୍ଡୋନେସିଆ ରଣନୀତିକ ଭାଗିଦାରୀ ସମଗ୍ର ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ। କୃଷି ଉଦ୍ୟୋଗୀ ଓ ଚାଷୀଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ପ୍ରଗତି ପ୍ରକଳ୍ପର ଶୁଭାରମ୍ଭ କଲେ କୃଷିମନ୍ତ୍ରୀ। ଏବଂ ଭାରତ ଇଂଲଣ୍ଡ ତୃତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲା କୁମାରବସ୍ତରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 204 ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ 322 ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରି ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏହି ଯୋଜନାର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
3: ଏ ସମାଜର ଭବିଷ୍ୟତ ହିସାବରେ ସେମାନେ ଏ ସମାଜର ଦାୟିତ୍ୱ ନେବେ ଏବଂ ଆମ ଓଡ଼ିଶାକୁ ଏକ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ବହୁତ ବଡ଼ ଭୂମିକା ସେମାନେ ନେଇପାରିବେ। ଆଉ ସେଥିପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟର ଏହି ଯେଉଁ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ତାର ଭିତ୍ତିଭୂମି ଯେଉଁ ଆଜି ଆମେ 204 ଜିଲ୍ଲାରେ ଆଜି ଆମେ କରିଛନ୍ତି, ଏଠି ମଞ୍ଚରେ ଥିବା ସମସ୍ତ ନେତୃବୃନ୍ଦ, ସମସ୍ତଙ୍କର ମାତୃଶକ୍ତି, ଛାତ୍ରଛାତ୍ରୀମାନେ, ଜିଲ୍ଲାପାଳ ମାନ୍ୟବର, ବିଭିନ୍ନ ଭର୍ଚୁଆଲରେ ଯୋଡ଼ି ହୋଇଥିବା ସମସ୍ତ ମନ୍ତ୍ରୀ ପରିଷଦର ସଦସ୍ୟମାନେ, ସାଂସଦମାନେ, ବିଧାୟକମାନେ, ପୂର୍ବତନ ବିଧାୟକମାନେ, ଯେଉଁମାନେ ବି ଯୋଡ଼ି ହୋଇଛନ୍ତି, ମୁଁ ସମସ୍ତଙ୍କୁ ଆନ୍ତରିକତାର ସହିତ ଧନ୍ୟବାଦ ଦେବି ଯେ ଆମେ ସମସ୍ତେ ସହଯୋଗ କରିବା। ଆଗାମୀ ଦିନରେ ଆମ ସରକାରଙ୍କର ଏହି ସଂକଳ୍ପକୁ ଆମେ ପୁରା କରିବା ଏବଂ ଏ ସଂକଳ୍ପ ଯେତେବେଳେ ପୁରା ହେବ, ଏକ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ହେବ, ତାହାଦ୍ୱାରା ଆଗାମୀ ଦିନରେ 2036 ଏବଂ 2047 ନିଶ୍ଚିତ ଭାବରେ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନ କରିବାରେ ଆମର ଏକ ଗୁଣ୍ଡୁଚି ମୂଷା ଭଳି ଆମର ବି ସହଯୋଗ ରହିବ ଏବଂ ସମୃଦ୍ଧ ଓଡ଼ିଶା ପ୍ରତିଷ୍ଠିତ ହେଲେ ନିଶ୍ଚିତ ଭାବରେ ଆମେ ସମସ୍ତେ ଯଶସ୍ୱୀ ଲାଭ କରିପାରିବା।
2: ଚିଲିକା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ଡଲଫିନ୍ ଗଣନା ରିପୋର୍ଟ ଅନୁସାରେ ଚଳିତ ବର୍ଷ ଚିଲିକାରେ 175 ଡଲଫିନ୍ ଚିହ୍ନଟ ହୋଇଛନ୍ତି। ସେଥିରେ 169 ଇରାୱାଡ଼ି ଓ 16 ହମ୍ପବ୍ୟାକ୍ ଡଲଫିନ୍ ରହିଛନ୍ତି। 18 ଦଳର ଶତାଧିକ ସଦସ୍ୟ 3 ଧରି ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଭାରତୀୟ ନୌସେନାର ଚିଲିକା ପ୍ରଶିକ୍ଷଣ କେନ୍ଦ୍ରରେ 8ମ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଛି। 116 ମହିଳାଙ୍କ ସମେତ ମୋଟ 3011 ଅଗ୍ନିବୀର ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ପଶ୍ଚିମ ନୌସେନା କମାଣ୍ଡର ମୁଖ୍ୟ ଭାଇସ୍ ଆଡମିରାଲ ସଞ୍ଜୟ ଭାଟସାନ୍ ପରେଡ୍ ନିରୀକ୍ଷଣ କରି ଅଗ୍ନିବୀରମାନଙ୍କୁ ଦେଶସେବା ପାଇଁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଖୋର୍ଦ୍ଧାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିକଶିତ ଓଡ଼ିଶା 2000

0: ସତୀଶ ଲକ୍ଷ୍ୟ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିବା ସହ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରିଥିଲେ। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର 94.04% ଭୋଟର ଫର୍ମ ଡିଜିଟାଇଜ୍ ହୋଇଛି। 10,51,000ରୁ ଅଧିକ ଫର୍ମ ଅନ୍ଲାଇନ୍ରେ ସଂଯୋଜିତ ହୋଇଥିବା ବେଳେ ଜୟଦେବ ବିଧାନସଭା କ୍ଷେତ୍ର ସର୍ବାଧିକ ଅଗ୍ରଗତି ହାସଲ କରିଛି। ଚଳିତ ବର୍ଷ ଖୋର୍ଦ୍ଧା ବନଖଣ୍ଡରେ 1.5 ଲକ୍ଷ ଚାରାରୋପଣ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 12 ନର୍ସରୀରେ 8 ଲକ୍ଷରୁ ଅଧିକ ଚାରା ପ୍ରସ୍ତୁତ ହୋଇଛି। ବନ ମହୋତ୍ସବ ସପ୍ତାହ ଅବସରରେ ଜନସାଧାରଣଙ୍କୁ ମଧ୍ୟ ବ୍ୟାପକ ଭାବେ ଚାରା ବଣ୍ଟନ କରାଯାଉଛି। ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଛି। ଜାଗୁଳେଇ ପାଟଣାସ୍ଥିତ ଅନନ୍ତ ପୁରୁଷୋତ୍ତମ ମନ୍ଦିରରେ ମଧ୍ୟ ଚତୁର୍ଦ୍ଧା ବିଗ୍ରହଙ୍କୁ ସୁବାସିତ ଜଳରେ ସ୍ନାନ କରାଯିବା ସହ ବିଧି ମୁତାବକ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଖୋର୍ଦ୍ଧାର ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଯୋଗାଭ୍ୟାସର ଉପକାରିତା ସମ୍ପର୍କରେ ମତ ରଖିଥିଲେ। ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ପୁଲିସ୍ ଓ ଅବକାରୀ ବିଭାଗ 17 ମାମଲାରେ ଜବତ 835 କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଓ ଭାଙ୍ଗକୁ ଟାଙ୍ଗିଆପଡ଼ାସ୍ଥିତ ଏକ ଦହନ କେନ୍ଦ୍ରରେ ଆଇନଗତ ଓ ପରିବେଶ ସୁରକ୍ଷା ନିୟମାନୁସାରେ ନଷ୍ଟ କରିଥିବା ଜଣାପଡ଼ିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଏଇଟା ଫସଲ ପାଇଁ କ୍ଷତିକାରକ। ତେଣୁ ଜଳ ନିଷ୍କାସନର ସୁବନ୍ଦୋବସ୍ତ ନିହାତି ଦରକାର। ଏତଦ୍ ବ୍ୟତୀତ ଆମେ ଆଉ ଗୋଟେ ଜିନିଷ ଦେଖୁଛେ, ଯେଉଁଟା ଆମେ ଆମର ବୈଜ୍ଞାନିକ ଭାଷାରେ କହୁଛୁ ଯେ ପିଏଚ୍ ବା ମାଟିର ଅମ୍ଳୀୟ ଆଉ କ୍ଷରୀୟତା ଗୁଣତା ଯେଉଁଟା ରହୁଛି ସେଇଟା ସାଧାରଣତଃ ଆପଣଙ୍କର 6-6.8 ହେବା ଦରକାର ଏଇ ଭେଣ୍ଡି ଚାଷ ପାଇଁ।
1: ଆଚ୍ଛା, ତେଣିକି ଆଜ୍ଞା, ଜମି ଯଦି ଆମେ ବନେକରି ପ୍ରସ୍ତୁତି ନେଇ କର୍ମା ଆଜ୍ଞା ଭେଣ୍ଡି ଚାଷ ଲାଗି, ବୋଇଲେ ଯେନ୍ତା ଜଳବାୟୁ ଥିଲେ ପୁଣି ଆର୍ ଯେନ୍ତା ବଢ଼ିଆ ଜମି ଥିଲେ ବି ତାର କିଛି ଲାଭ ନେଇ ଦିଏ।
0: ଆଜ୍ଞା,
1: ତ ଆଜ୍ଞା, ଭେଣ୍ଡି ଚାଷ କର୍ବା ଲାଗି କେନ୍ତା କରି ଆମେ ଜମିକେ ପ୍ରସ୍ତୁତି କର୍ମା ସେ ବିଷୟଟି ଦୁଇପଦ କହିଦିଅ।
0: ଦେଖନ୍ତୁ, ଭେଣ୍ଡି ଚାଷ ପାଇଁ ପ୍ରଥମେ ଆମେ ଜମିକୁ ଖରାଟିଆ ଚାଷ ଦେବା। ଖରାଟିଆ ଚାଷ କ'ଣ ନା, ଖରାଟିଆ ଚାଷ ଦେଲେ ମାଟିରେ ଯେଉଁ ଆମର ଅନାବନା ଘାସ ରହିଥାଏ, ବିଭିନ୍ନ ପ୍ରକାରର କୀଟପତଙ୍ଗର ଅବଶିଷ୍ଟ ଯେଉଁ ଜିନିଷ ରହିଯାଇଥାଏ ସେସବୁ ଜିନିଷ ନଷ୍ଟ ହୋଇଯାଏ। ସେସବୁ ନଷ୍ଟ ହୋଇକି କ'ଣ କରେ, ଆମର ଯେଉଁ ଗୁଡ଼ାକ ଆମକୁ ଯେଉଁ ଫସଲକୁ ସୁହାଇଲା ଭଳିଆ ଯେଉଁ ଅଣୁଜୀବମାନେ ଅଛନ୍ତି ସେମାନଙ୍କର ଉତ୍ତମ ଭାବରେ ବୃଦ୍ଧି ଘଟିଥାଏ। ତେଣୁ ଭେଣ୍ଡି ଚାଷ କରିବା ପାଇଁ ଆମେ ସାଧାରଣତଃ ଖରାଟିଆ ଚାଷ ଦେଇଥିବା, କିନ୍ତୁ ଯେଉଁ ସମୟରେ ଆମେ ଚାଷ କରିବା ସେହି ସମୟରେ 3-4 ଜମିକୁ ଭଲ ଭାବରେ ହଳ କରି 20-25 cm ପର୍ଯ୍ୟନ୍ତ ମାଟିକୁ ପୁରା ଗୁଣ୍ଡ କରିଦେବା। ଗୁଣ୍ଡ କରିଦେଲେ କ'ଣ ହବ ନା, ସେଥିରେ ଥିବା ସେଇ ସବୁ ଅନାବନା ଘାସ କିମ୍ବା ଯୋଉ ରୋଗ ପୋକର ଜିନିଷ ସବୁ ନଷ୍ଟ ହେଇଯାଇଥିବ ଏବଂ ମାଟି ଆମକୁ ଭଲ ଭାବରେ ମଞ୍ଜି ଗଜା ହେବା ପାଇଁ ସାହାଯ୍ୟ କରିବ।
1: ସବୁ ମୂଲ୍ୟ ରହିଲେ ଆଜ୍ଞା ବିହନ,
0: ଆଜ୍ଞା ଆଜ୍ଞା,
1: ବନେ ବିହନ ଟିକେ ଯଦି ନେଇ ହେବା ବୋଲେ ଗଛ ପୁଣି ଆଜ୍ଞା ବନେ କରି ନେଇ ବଢେ,
0: ଆଜ୍ଞା,
1: ଆରୁ ଗଛ ବନେ କରି ନେଇ ବଢ଼ବା ବୋଲେ ଜାଣବାର କଥା ଆଜ୍ଞା ଫଲ ପୁଣି ବନେ କରି ନେଇ ଧରେ। ତ ସେଥିର୍ ଲାଗି ଆଜ୍ଞା ଆମେ କେନ୍ତା କିସମର ବିହନ ଆମର ଇ ଯେନ୍ ଭେଣ୍ଡି ଚାଷ ନେ ବ୍ୟବହାର କର୍ମା ସେ ବିଷୟଟି ଦୁଇପଦ କହିଦିଅନ୍।
0: ପ୍ରତ୍ୟେକ ଚାଷରେ ବିହନ ବିଶୋଧନ ନିହାତି ଦରକାର। ତେବେ ବିହନ ବିଶୋଧନ ପାଇଁ ଆମେ ଭେଣ୍ଡି ଚାଷରେ ବିହନ ବିଶୋଧନ ପାଇଁ ଆମେ କ'ଣ କରିଥାଉ, ସାଧାରଣତଃ 1 kg ବିହନ ପ୍ରତି ଆମେ 2 g ବାଭିଷ୍ଟିନ୍ ନେଇ ତାକୁ ଭଲ ଭାବରେ ଗୋଳେଇ ଦେଇଥାଉ। ଆଉ ବାଭିଷ୍ଟିନ୍ ଦ୍ୱାରା ତାକୁ ବିଶୋଧନ କରିଦେଲେ କ'ଣ ହୁଏ ନା, ବିଶୋଧନ ଦ୍ୱାରା ଯେଉଁ ମଞ୍ଜି ଗଜା ହୋଇଥାଏ ଆଉ ଗଜା ହୋଇକି ଗଛ ହୋଇଥାଏ ସେହି ସମୟରେ ସେହି ଗଛକୁ ସିଏ ଝାଉଁଳା ରୋଗରୁ ରକ୍ଷା କରିଥାଏ। ଏତେ ଗଲା ଆପଣଙ୍କର ବିହନ ବିଶୋଧନ କଥା। ମଞ୍ଜି କେମିତି ଲଗାଇବା, ତେବେ ମଞ୍ଜି ଲଗାଇବା ସମୟରେ ଆମେ ସାଧାରଣତଃ କ'ଣ କରିଥାଉ ନା, ମୁଖ୍ୟ ଜମିକୁ ବିଭିନ୍ନ ପ୍ରକାରର ଛୋଟ ଛୋଟ କିଆରୀରେ ଆମେ ପରିବର୍ତ୍ତନ କରିଥାଉ। ଆଉ ସେ କିଆରୀରେ ସିଆର ପ୍ରଣାଳୀ କରି ଆମେ ବିଭିନ୍ନ ପ୍ରକାରର ସିଆରେ କରି ସିଆରରେ ମଞ୍ଜିକୁ ବୁଣିଥାଉ। କିନ୍ତୁ ଗୋଟେ ଚାଷ ଏ କଥା ଏଠି ଚାଷୀମାନଙ୍କୁ ମୁଁ କହିବାକୁ ଚାହିଁବି, ଭେଣ୍ଡି ମଞ୍ଜି ବୁଣିବା ସମୟରେ ସବୁ ସମୟରେ ପ୍ରଥମେ ଜମିକୁ ଜଳସେଚନ କରିଦିଅନ୍ତୁ। ଜମିରେ ଉତ୍ତମ ମାତ୍ରାରେ ଆପଣଙ୍କର ଯେଉଁଟା ଆର୍ଦ୍ରତା ରହିବା ଦ୍ୱାରା ସେଟା ମଞ୍ଜିକୁ ଗଜା ହେବାରେ ସାହାଯ୍ୟ କରିଥାଏ। ତେଣୁ ପ୍ରଥମେ ଜମିକୁ ଜଳସେଚନ କରିଦିଅନ୍ତୁ ଏବଂ ପରେ ପରେ ମଞ୍ଜି ବୁଣନ୍ତୁ। ତେବେ ପ୍ରତ୍ୟେକ ଜାଗାରେ ଆମେ ସାଧାରଣତଃ 1-2 lakh ମଞ୍ଜି ଦେଇଥାଉ। ଯଦି ଧରନ୍ତୁ ଗୋଟେ ଜାଗାରେ ମଞ୍ଜି ଗଜା ହେଲା ନାହିଁ, କୌଣସି କାରଣରୁ ମଞ୍ଜିଟି ଫେଲ୍ ମାରୁଛି, ତାହେଲେ ପରବର୍ତ୍ତୀ ସମୟରେ ଆମେ ତାକୁ ପୁଣି ଅନ୍ୟ ମଞ୍ଜି ଦ୍ୱାରା ପୁଣି ସେହି ସ୍ଥାନକୁ ପୂରଣ କରିପାରିବା। ଏବଂ ଏହିପରି ହିସାବରେ ଆମେ ଯଦି ଚାଷ କରିବା ତାହେଲେ ଆମେ ଗୋଟେ ହେକ୍ଟରରେ ସାଧାରଣତଃ 50,000-70,000 ଗଛ ପ୍ରସ୍ତୁତ କରିପାରିବା। ଆ ପର ଜିନିଷଟା ଯେଉଁଟା ହେଲା ଯେ ଆମର ଗଛକୁ ଗଛ ଆଉ ଧାଡ଼ିକୁ ଧାଡ଼ି କେତେ ବ୍ୟବଧାନ ରହିବ। ଦେଖନ୍ତୁ, ଆମେ ଯଦି ବର୍ଷାଦିନିଆ ଭେଣ୍ଡି ଚାଷ କରୁଛେ ତାହେଲେ ଶାଖାଯୁକ୍ତ କିସମ ପାଇଁ ଆମେ ସାଧାରଣତଃ 60-45 cm କିମ୍ବା 60-30 cm ଆମେ ବ୍ୟବଧାନ ଦେଉଛେ। ଆଉ ଯେଉଁଟା ଶାଖା ବିହୀନ ଗଛ ହେଉଛି, ଶାଖା ବିହୀନ ଗଛ ପାଇଁ ଆମେ ସାଧାରଣତଃ 45-30 cm ବ୍ୟବଧାନରେ ଗଛକୁ ଲଗାଉଛେ। ସେହିପରି ଯଦି ଖରା ଋତୁରେ ଦେଖିବା ବା ଗ୍ରୀଷ୍ମ ଋତୁରେ ଦେଖିବା, ଆମେ ଶାଖାଯୁକ୍ତ କିସମ ପାଇଁ 45-30 cm ବ୍ୟବଧାନ ଦେଉଛେ। ଉନ୍ନତ କିସମର ବିହନ ପାଇଁ ଆମେ 30-15 cm ବ୍ୟବଧାନ ଦେଉଛେ।
1: ତ ଆଜ୍ଞା, ଆପଣ ତ ଜାଣିଛନ୍ ଆଜିକାଲି ଯେନ୍ ଚାଷ କଲେ ବି
0: ଆଜ୍ଞା
1: ଆମେ ଖତ ସାର ଯଦି ଆମେ ପ୍ରୟୋଗ ନେଇ କର୍ମା ବୋଲେ ମନେ କରି ଚାଷ ନେଇ ହେବାର। ତ ଆଜ୍ଞା, ଭେଣ୍ଡି ଚାଷ ଲାଗି କେନ୍ତା ରକମର ଖତ ଆର୍ ସାରକେ ପରିଚାଳନା କର୍ମା ସେ ବିଷୟଟି ଦୁଇପଦ କହିଦିଅନ୍।
0: ଦେଖନ୍ତୁ ଆଜ୍ଞା, ଭେଣ୍ଡି ଚାଷ ପାଇଁ ଖତ ସାର ପରିଚାଳନା ଏକଦମ ମାନେ ନିହାତି ଜାଣିବା ଜରୁରୀ ଆମର। ତେବେ ଯେତେବେଳେ ଆମେ ଖତ ସାର ପରିଚାଳନା ବୋଲି କହୁଛେ, ଆମକୁ ପ୍ରଥମେ ଭାବିବାକୁ ହେବ ଯେ ଆମେ ସଠିକ୍ ସାରର ପ୍ରୟୋଗ କରୁଛେ, ସଠିକ୍ ମାତ୍ରାରେ ପ୍ରୟୋଗ କରୁଛେ, ସଠିକ୍ ସମୟରେ ପ୍ରୟୋଗ କରୁଛେ ଏବଂ ସଠିକ୍ ପ୍ରଣାଳୀରେ ପ୍ରୟୋଗ କରୁଛେ। ତେବେ ଏଠି ମୁଁ ଚାଷୀ ଭାଇମାନଙ୍କୁ ଅନୁରୋଧ କରିବି ଯେ ସମନ୍ୱିତ ଖତ ସାର ପରିଚାଳନା ଭେଣ୍ଡି ଚାଷ ପାଇଁ ବହୁତ ପରିମାଣରେ ଲାଭଦାୟକ। ତେବେ ସମନ୍ୱିତ ପରିଚାଳନା କ'ଣ ନା, ଆମେ ସେଇଥିରେ କିଛି ପରିମାଣରେ ଜୈବିକ ସାର ଦେବା ଆଉ କିଛି ପରିମାଣରେ ରାସାୟନିକ ସାର ଦେବା। ତେବେ ଜୈବିକ ସାର ହିସାବରେ ଆମେ କ'ଣ ଦେବା ନା, 5 ton ହେକ୍ଟର ପ୍ରତି 5 ton ଶୁଖିଲା ଗୋବର ଖତ, ସମ୍ପୂର୍ଣ୍ଣ ଶୁଖିଲା ଗୋବର ଖତ ତାକୁ ଆମେ ଜମି ପ୍ରସ୍ତୁତି ସମୟରେ ତାକୁ ପ୍ରୟୋଗ କରିବା। ଆଉ ଯେଉଁଟା ରହିଲା ଆମର ରାସାୟନିକ ସାର, ରାସାୟନିକ ସାରରେ ଆମେ 125 kg, 75 kg ଏବଂ 60 kg ହିସାବରେ ଯବକ୍ଷାରଜାନ, ଫସ୍ଫରସ୍ ଆଉ ପଟାସର ପ୍ରୟୋଗ କରିବା। ତେବେ ଏଠି ଯେଉଁ ଏଇ କହିଲି ଆପଣଙ୍କୁ ଯବକ୍ଷାରଜାନ, ଫସ୍ଫରସ୍ ଆଉ ପଟାସ୍, ଏଥିରେ ଆମେ ମଞ୍ଜି ଲଗାଇବା ସମୟରେ ଆମେ ସାଧାରଣତଃ କ'ଣ କରିଥା ନା, ଯବକ୍ଷାରଜାନର ଅଧା ମାତ୍ରାରେ ପ୍ରୟୋଗ କରିବା ଏବଂ ଅନ୍ୟ ଅବଶିଷ୍ଟ ସାର ଗୁଡ଼ିକର ସମ୍ପୂର୍ଣ୍ଣ ପୂର୍ଣ୍ଣ ମାତ୍ରାରେ

0: କରିଥାଉ। ତେବେ ଏଇ ଯେଉଁ ଯବକ୍ଷାରଜାନ ରହିଗଲା, ସେଇ ଯବକ୍ଷାରଜାନର ଅବଶିଷ୍ଟ ମାତ୍ରା ଯେଉଁଟା ରହିଗଲା ସେଇଟା ମଞ୍ଜି ଲଗେଇବାର 30 ଦିନ ପରେ ଏବଂ 60 ଦିନ ପରେ ଆମେ ପ୍ରୟୋଗ କରିଥାଉ ସାଧାରଣତଃ।
1: ତ ଆଜ୍ଞା, ଏବେ ତ ଆପଣ ଆମକେ ବୁଝାଉଛନ୍ତି ଯେ ଏଇ ଭେଣ୍ଡି ଚାଷକେ ଆମେ ଖରାଦିନେ ବି କରିପାରମା ଆର୍ ବର୍ଷା ଦିନେ ବି କରିପାରମା।
0: ଆଜ୍ଞା ଆଜ୍ଞା।
1: ତ ଖରାଦିନେ ଯଦି ଆମେ ଚାଷ କର୍ମା ବୋଲେ କେନ୍ତା ରକମ ଥି ଆମେ ଜଳସେଚନ କର୍ମା, ଆରୁ ବର୍ଷା ଦିନେ ଯଦି ଆମେ ଚାଷ କର୍ମା ବୋଲେ କେନ୍ତା ରକମ ଥି ଆମେ ଜଳସେଚନ କର୍ମା, ସେ ବିଷୟ ବି ଆମର ଚାଷୀ ଦଦା ମା ଭନ୍ ବି ଜାଣିବାକେ ଆଗ୍ରହ ପ୍ରକାଶ କରୁଥିବେ।
0: ଆଜ୍ଞା ଆଜ୍ଞା ଆଜ୍ଞା। ଦେଖନ୍ତୁ, ଟିକେ ଆଗରୁ ମୁଁ ଆପଣଙ୍କୁ କହିଲି ଯେ ଯେତେବେଳେ ଆମେ ମଞ୍ଜି ବୁଣୁଛେ, ମଞ୍ଜି ବୁଣିବା ଆଗରୁ ଆମେ ଜମିକୁ ଜଳସେଚନ ଦେବା। କାରଣ କ'ଣ ନା, ବେଳେବେଳେ ହୁଏ ଏମିତି ଚାଷୀମାନେ ଆମର ମଞ୍ଜି ଲଗେଇ ଦିଅନ୍ତି ଏବଂ ତାପରେ ଜଳସେଚନ ଦେବି କହିକି ବିଳମ୍ବ କରିଦିଅନ୍ତି, ସେ ସମୟରେ ମଞ୍ଜି ଗଜା ହେବାର ସମ୍ଭାବନା ବହୁତ କମିଯାଇଥାଏ। ତେଣୁ ପ୍ରଥମଟି ହେଉଛି ଯେ ଆମେ ମଞ୍ଜି ଲଗେଇବା ପୂର୍ବରୁ ଜମିକୁ ଜଳସେଚନ ଦେବା, ଏବଂ ତାପରେ କ'ଣ ହେଉଛି ନା, ସାଧାରଣତଃ ବର୍ଷା ଦିନିଆ ଭେଣ୍ଡି ଚାଷରେ ଯଦି ଆମେ ଦେଖିବା ତାହେଲେ ବର୍ଷାର ପରିମାଣକୁ ଅନୁଧ୍ୟାନ କରି ଯଦି ବର୍ଷାର ମାତ୍ରା କମ୍ ଅଛି ତାହେଲେ ଆମେ ଜଳସେଚନ ଦେବା, ଯଦି ବର୍ଷାର ମାତ୍ରା ଉପଯୁକ୍ତ ମାତ୍ରାରେ ଅଛି ତାହେଲେ ଆମେ ଜଳସେଚନ ଦେବା ଆବଶ୍ୟକତା ନାହିଁ। କିନ୍ତୁ ଗ୍ରୀଷ୍ମ ଋତୁରେ ଯଦି ଆମେ ଭେଣ୍ଡି ଚାଷ କରୁଛେ ତାହେଲେ ସେହି ସମୟରେ ଗଛର କେତେ ଗୁଡ଼ିଏ ଆବଶ୍ୟକ ସ୍ଥିତି ଅଛି, ଯେ ଆବଶ୍ୟକ ସମୟ ଅଛି ଯେଉଁ ସମୟରେ ଗଛକୁ ନିହାତି ଭାବେ ଜଳସେଚନ ଦରକାର ଆବଶ୍ୟକ। ତେଣୁ ସେହି ସମୟ ଗୁଡ଼ିକ ହେଲା କ'ଣ ନା, ଗଛରେ ଯେତେବେଳେ ଫୁଲ ଧରିଥାଏ କିମ୍ବା ଗଛରେ ଯେତେବେଳେ ଫଳ ଧରିଥାଏ ଏହିସବୁ ସମୟରେ ଜଳସେଚନ ନିହାତି ଦରକାର। ଯଦି ଫୁଲ ଧରିବା ସମୟରେ କିମ୍ବା ଫଳ ଧରିବା ସମୟରେ ଆମେ ଯଦି ଜଳସେଚନ ଉପଯୁକ୍ତ ମାତ୍ରାରେ ନ ଦେଉଛେ ତାହେଲେ ଗଛରେ ଆବଶ୍ୟକ ପରିମାଣର ଜଳୀୟ ଅଂଶ କମିଯାଇଥାଏ ଏବଂ ଏହା ଗଛରେ ଫୁଲ ଝଡ଼ିବା ଏବଂ ଫଳ ଝଡ଼ିବା ପରି ବିଭିନ୍ନ ପ୍ରକାର ସମସ୍ୟାକୁ ସୃଷ୍ଟି କରିଥାଏ। ତେଣୁ ଗଛରେ ଫୁଲ ଧରିବା ସମୟରେ ଏବଂ ଫଳ ଧରିବା ସମୟରେ ଆମେ ନିହାତି ମାତ୍ରାରେ ଆମେ ଜଳସେଚନ ଦେବା ଆବଶ୍ୟକ।
1: ତ ଯାହା ହଉ ଆଜ୍ଞା, ଆପଣ ତ ବତାଲେ ଏବେ କେନ୍ତା ହିସାବରେ ଆମେ ଜଲ ପରିଚାଳନା କରବାର କଥା ବୋଲିକରି।
0: ଆଜ୍ଞା,
1: ତ ଆଜ୍ଞା ଜଲ ପରିଚାଳନା ତ କରିଦେମୁ, ବାକି ଭେଣ୍ଡି ଚାଷ ଥି ଆଜ୍ଞା ଘାସ ବି ତ ଉଠ୍ସି ଆଜ୍ଞା, ଅନାବୁନା ଘାସ।
0: ବଢ଼ିଆ ପ୍ରଶ୍ନଟା ଆଜ୍ଞା ପଚାରିଲେ। ଦେଖନ୍ତୁ, ଭେଣ୍ଡି ଚାଷରେ ଘାସ ନିୟନ୍ତ୍ରଣଟା ନିହାତି ଦରକାର। ତେବେ ଭେଣ୍ଡି ଲଗେଇବାର ଦିନେ 2 ଦିନ ପରେ ଆମକୁ ଗୋଟେ ପେଣ୍ଡିମିଥାଲିନ୍ ବା ଷ୍ଟମ୍ପ ନାମରେ ଗୋଟେ ଆସୁଛି ଆମର ଘାସମରା ଔଷଧ ବା ତୃଣନାଶକ ଔଷଧ, ତାକୁ ଆମେ ପ୍ରତି ଲିଟର ପ୍ରତି 5 ମିଲିଲିଟର ହିସାବରେ ପ୍ରୟୋଗ କଲେ ଆମର ସାଧାରଣତଃ ଭେଣ୍ଡି ଚାଷରେ ଘାସର ପରିମାଣ କମ୍ ହୋଇଯାଏ।
1: ତ ଆଜ୍ଞା, ଏବେ ତ ଆପଣ ବତାଲେ ବୈଜ୍ଞାନିକ ପ୍ରଣାଳୀ କେନ୍ତା କରି ଆମେ ଭେଣ୍ଡି ଚାଷ କରବାର କଥା ବୋଲିକରି, ଧରନ୍ ଆପଣ ଯେନ୍ତା କହିଲା ହେଇପାର୍ସନେ ଆମର ଚାଷୀ ଦଦା ମା ଭଉଣୀମାନେ ଭେଣ୍ଡି ଚାଷ କରବେ।
0: ଆଜ୍ଞା,
1: ଆଚ୍ଛା ଚାଷ କରବେ ବୋଲେ ତ ଆଜ୍ଞା ସବୁର ମୂଲ୍ୟ ତ ରହିଲା ଆଜ୍ଞା ପଇସା ପତ୍ରର କଥା। ବନେ କରି 2 ପଇସା ଯଦି ନେଇ ମିଲ୍ବା ବୋଲେ କାଁ କରି କିଏ ଭେଣ୍ଡି ଚାଷ କରିଯିବା?
0: ଆଜ୍ଞା,
1: ତ ଆମର ଯେନ୍ ଶ୍ରୋତାବନ୍ଧୁ ଅଛନ୍ ଏବେ ସେମାନେ ଜାଣିବାକେ ନିହାତି ଚାହୁଁଥିବେ ଯେ ଭେଣ୍ଡି ଚାଷ କଲେ ଏକର ପ୍ରତି କେତେ ଖର୍ଚ୍ଚା ହେବା, ଆରୁ କେତ୍କି ଆମର ଚାଷୀ ଦଦା ମା ଭଉଣୀମାନେ କେତ୍କି ଲାଭ ପାଇବେ?
0: ଆଜ୍ଞା,
1: ତ ଆଜ୍ଞା ହେ ପଦେ କହିଦେତେ ବୋଲେ ବନେ ହେତା।
0: ଦେଖନ୍ତୁ, ଭେଣ୍ଡି ଚାଷ କଲେ ଆମେ କ'ଣ ହୁଏ, ଆମ ସାଧାରଣତଃ ଭେଣ୍ଡି ମଞ୍ଜି ଲଗେଇବାର 40 ରୁ 50 ଦିନ ପରେ ଭେଣ୍ଡି ଅମଳକ୍ଷମ ହୋଇଥାଏ। ତେବେ ବର୍ଷା ଋତୁରେ ଯଦି ଭେଣ୍ଡି ଚାଷ କରୁଛେ ଆମେ ତାହେଲେ ଆମେ ହେକ୍ଟର ପ୍ରତି 11 ରୁ 12 ଟନ୍ ହିସାବରେ ଭେଣ୍ଡି ଆମେ ଅମଳ କରିପାରୁଛେ। କିନ୍ତୁ ଯଦି ଗ୍ରୀଷ୍ମ ଋତୁରେ ଆମେ ଚାଷ କରୁଛେ ତାହେଲେ 7 ରୁ 8 ଟନ୍ ହିସାବରେ ଆମେ ଅମଳ କରିପାରୁଛେ। କିନ୍ତୁ ଯଦି ଶଙ୍କର କିସମ ହୋଇଥାଏ, ଆମର ଯେଉଁଟା ହାଇବ୍ରିଡ୍ ଭେରାଇଟି ହୋଇଥିବ, ତାହେଲେ ସେଇଟା ହେକ୍ଟର ପ୍ରତି ଆମକୁ 15 ରୁ 18 ଟନ୍ ପର୍ଯ୍ୟନ୍ତ ଭେଣ୍ଡି ଅମଳ ପ୍ରଦାନ କରିପାରିବ। ତେଣୁ ଏଇଭଳି ପାଗରେ ଯଦି ଆମର ଚାଷୀ ଭାଇମାନେ ଏଇ ଛୋଟ ଛୋଟ ଉପଦେଶକୁ ଯଦି ଗ୍ରହଣ କରିବେ, ଯଦି ଛୋଟ ଛୋଟ ପଦ୍ଧତିକୁ ମାନିକି ଚଳିବେ, ତାହେଲେ ସେମାନେ ନିଶ୍ଚିନ୍ତ ଭାବରେ ମୁଁ ଭାବୁଛି ଏହି ପରିମାଣରେ ଆମର ଭେଣ୍ଡି ଅମଳ କରିପାରିବେ ଏବଂ ଯାହା ଆମର ବଜାରର ଦର ସେହି ବଜାର ଦରରେ ସେମାନେ ତାଙ୍କର ଭେଣ୍ଡିକୁ ବିକ୍ରି କରି ଉପଯୁକ୍ତ ମାତ୍ରାରେ ତାଙ୍କର ଆର୍ଥିକ ବ୍ୟବସାୟ ବା ଆର୍ଥିକ ଯେଉଁଟା ତାଙ୍କର ଲାଭ ପାଇବା କଥା ସେମାନେ ଲାଭବାନ ହୋଇପାରିବେ।
1: ତ ଯାହା ହଉ ସାହୁ ଆଜ୍ଞା, ବୈଜ୍ଞାନିକ ପଦ୍ଧତିରେ କେନ୍ତା କରି ଭେଣ୍ଡି ଚାଷ କରିବେ ସେ ବିଷୟଟି ଆପଣ ଆମର ସଙ୍ଗେ ଆଲୋଚନା କଲେ। ଆଶା କର୍ମା ଆମର ଆଲୋଚନାକେ ଆମର ଶ୍ରୋତା ବନ୍ଧୁମାନେ ଶୁଣୁଛନ୍, ଆର୍ ସେମାନେ ଆପଣ ଯେନ୍ତା ହିସାବରେ ଚାଷ କରିବା ଲାଗି ଯେନ୍ ସବୁ ଜ୍ଞାନ ଦେଲେ ସେ ଜ୍ଞାନ କୌଶଳ ଲଗେଇକରି ସେମାନେ ଭେଣ୍ଡି ଚାଷ କରିବେ ଆର୍ ବନେକର 2 ପଇସା ପାଇବେ। ତ ଆପଣ ଆମର ବୈଠକନେ ଆସିକରି ଏ ଆଲୋଚନାରେ ଭାଗ ନେଇଥିବାରୁ ଆପଣକେ ଆମର ଅନୁଷ୍ଠାନ ତରଫରୁ ଆର୍ ଆମର ବୈଠକ ତରଫରୁ ବହୁତ ବହୁତ ଧନ୍ୟବାଦ ଆର୍ ଜୁହାର।
0: ଆପଣଙ୍କୁ ମଧ୍ୟ ମୋର ଧନ୍ୟବାଦ, ନମସ୍କାର।
2: ଶୁଣିଲି ବାବୁ,
1: ହାଇ
2: ଯେଡ଼େ ସୁନ୍ଦର କରି ବିଶେଷଜ୍ଞ ଆଜ୍ଞା କହିଦେଲେ ସବୁ କଥା ଜାନି ହେଲା।
1: ତ ଦଦା, ତୁ ତ ଜାଣିଛୁ ତ ମୋର ଭଳିଆ ଚାଷୀ ଦଦା ମାନେ ଚାଷବାସ କରୁଛନ୍, ଆଗଧାଡ଼ିଆ ଚାଷୀ ଫୁନି ଅଛନ୍। ତ ଏଜ୍ ଗୋଟେ ବୋଲୁ ମୁଇଁ ଆଗଧାଡ଼ିଆ ଚାଷୀ ଗୋଟେ କର ସହି କଥାବାର୍ତ୍ତା ହଉଛେ, ତୁଇ ଫୁନି ଶୁନ।
3: ଚାଷୀ ଦଦା, ଆପଣଙ୍କର ପରିଚୟ ଟିକେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଜଣେଇବେନ୍।
4: ସଚିଶ ବୋରିଂ ପଦର ଆଜ୍ଞା।
3: ହଁ ହଁ, ଆପଣ କାଣ ଚାଷ କରୁଛନ୍?
4: କପା ଚାଷ କରୁଛନ୍।
3: କେତେ

0: ହେଲା ଆପଣ କପା ଚାଷ କରୁଛନ୍?
1: 10 ବର୍ଷ ପାଇଁ ଚାଷ କରୁଛନ୍।
0: ଇ ଯେନ୍ କପା ଚାଷ କରବାର ଆଗରୁ ଆପଣ ଆପଣଙ୍କ ଜମିକେ ପରୀକ୍ଷା କରୁଛନ୍ କି ନାଇଁ?
1: ପରୀକ୍ଷା କରୁ।
0: ଆଜ୍ଞା, କେନେ ପରୀକ୍ଷା କରାଲେ?
1: ଆମର ଭେଟ ଡେଭଲପମେଣ୍ଟ ଗାଁରୁ ଯେନ୍ ମାଟି ପରୀକ୍ଷା ଲାଗି ସେମାନେ ସମୟ।
0: ହଁ ହଁ, ପରୀକ୍ଷା କରିସାରିଲା ପରେ ଆପଣ କେନ୍ତା ଜାଣିଲେ ଯେ କେନ୍ କେନ୍ ଖତ ସାର ଲାଗ୍ବା, କେନ୍ ମାଟି ଯେନ୍ ଉପାଦାନ ଅଛେ, କେନ୍ ଉପାଦାନ ବେଶୀ ଅଛେ ଆର୍ କେନ୍ ଉପାଦାନ କମ୍ ଅଛେ ବୋଲିକିରି?
1: ପରୀକ୍ଷା ପରେ ଏକା ସେନୁ ସେ ହିସାବରେ ଦିଆ ହଉଛେ। ଆଜ୍ଞା,
0: ପରୀକ୍ଷା କରାଲେ ଯେ ଲାଭ କାଣା ମିଳିଲା?
1: ଆଜ୍ଞା, ଜାଣିପାରୁଛ ଆଜ୍ଞା, କେନ୍ଟା କେତେ ଅଛେ ଜାଣିପାରୁଛ ଆଜ୍ଞା।
0: ହଁ ହଁ, ଆଉ ସେ ହିସାବରେ ଆପଣ ଜମିତି ଖତ ସାର ପ୍ରୟୋଗ କରୁଛନ୍?
1: ସେ ହିସାବ ପ୍ରୟୋଗ କରୁ।
0: ଏବେ ଜମିନେ କାଁଟା ରୁପିଛନ୍?
1: କପା ତ ଲଗାଇଛ।
0: ଆଚ୍ଛା,
1: କପା ମଞ୍ଜି ଲଗାଇଛ ଆଜ୍ଞା।
0: ହଁ ହଁ, ଇ ଯେନ୍ ବିହନ କେନ୍ ଆଣିଲେ?
1: ଗାଈ ଗାଁରେ ଦୋକାନ ଅଛେ ତାଙ୍କର ନୁ ଆଜ୍ଞା।
0: ହଁ ହଁ, ତ ଚାଷୀ ତ ଦା ଯେନ୍ ବିହନ ଏବେ ଆପଣ ଆଣିଲେ ସେ ବିହନ ବିଶୋଧନ ହେଇଛେ କି ନାଇଁ?
1: ହେଇଛେ।
0: କେନ୍ତା ହିସାବରେ କପା ଚାଷ କରାହେସି ସେ ବିଷୟରେ ଦ୍ୱିପଦ ଆମର ଶ୍ରୋତା ବନ୍ଧୁ ମାନକେ ଜଣେଇ ଦିଅନ୍।
1: ଆମେ ତ ଫାର୍ଷ୍ଟ ଟ୍ରାକ୍ଟରରେ ତୁସଲା ପରେ ଆଜ୍ଞା ଯେତେ କପା ନାଡ଼ି ଦେଲା ସବୁ ବେଟି ବୁଟା ଦେଇକରି ତାପରେ ସବୁ ମାଟକେ ଗୁଣ କରିକରି ଫୁଟ ବନାସୁଁ। ସେଟା 2.5-3.5 ଫୁଟ ବନାସୁଁ। ତାପରେ ଯେ ନଙ୍ଗଲ ଯେମିତି ହୁଡ଼ା କରିପାର ସେ ହିସାବରେ କରସୁଁ ଆଜ୍ଞା। ତ ଏବେ ଗଜା ହେଇଛେ, ଛଅ ପତର ହେଇଛେ ଆଜ୍ଞା, ବର୍ଷା ହେଉଛି ତେଣୁ ହୁଡ଼ା ହେବା କଥା ନା ଆଜ୍ଞା।
0: ତ କେତେ ଦିନ ଗଲେ ପତର ଆଙ୍କରିବା?
1: ଆଉ 4-5 ଦିନ ତ ହେଉଛି ନା ଆଜ୍ଞା।
0: ତେନ୍କେ ପତର ଆଙ୍କରି ସାରିଲା ପରେ କେନ୍ତା ଯତ୍ନ ପାତନ କରୁଛନ୍?
1: ଏବେ ତ ପହିଲା ହୁଡ଼ା ହେଇଯିବା ଆଜ୍ଞା। ହୁଡ଼ା ହେଲା ପରେ ମାସେ ପରେ ସାର ପରେ ୟୁରିଆ ଟିକେ ପଟାସ ଟିକେ ଦିଆ ହେଉଛି ଆଜ୍ଞା, ଗ୍ରୋମର ଟିକେ ଦିଆ ହେଉଛି।
0: ତ କେନ୍ତା କେନ୍ତା ରକମର ଖତ ସାର ଦେଉଛନ୍?
1: ପଟାସ ଟିକେ, ଗ୍ରୋମର ଆରୁ ୟୁରିଆ ଟିକେ ଟିକେ ମିଶୁଛି ଆଜ୍ଞା।
0: ତ କେନ୍ କେନ୍ ସମିଆତି ଖତ ସାର ପ୍ରୟୋଗ କରୁଛନ୍?
1: ଆମେ ଏବେ ମାସେ ପରେ ଟିକେ ଦେଉଛୁ, ତାପରେ ଫୁଲ ଫଳ ଆସିବା ପରେ ଦେଉଛୁ ଆଜ୍ଞା, ଆଉ ଲାଷ୍ଟ ଟିକେ ବି ଟିକେ ଟିକେ ଦେଉଛୁ, ପରେଖା ଦିଆ ହେଉଛି।
0: ହଁ ହଁ, ତ କେତେ ଦିନ ଗଲେ ଇନେ କପା ହେବା?
1: ଅକ୍ଟୋବର ନଭେମ୍ବର ନା କପା ହେଇଯାଉଛି ନା ଆଜ୍ଞା, ଫୁଟୁଛି ନା।
0: ତ ଯେନ୍ ଚାଷ କଲେ ବି ଆମେ ରୋଗ ପୋକର ସମସ୍ୟା ଅଛେ ଏକା, ତ କପା ଚାଷ ନେ କେନ୍ତା କେନ୍ତା ରକମର ରୋଗ ପୋକ ଲାଗୁଛେ ଆରୁ ରୋଗ ପୋକ ଲାଗିଲେ ତାର କେନ୍ତା କରି ଆପଣ ହିପାସ କରୁଛନ୍?
1: ରୋଗ ତ ଆଜ୍ଞା ଆମର ସବୁ ରୋଗ ଲାଗୁଛେ ଆଜ୍ଞା, ଆମର କାନ ବିନ୍ଧା ଲାଗୁଛେ, ଶୋଷ ପୋକ ଲାଗୁଛେ, ସବୁ ସେ ହିସାବରେ ପଚାରିକରି ମେଡ଼ିସିନ ସିଜନ ଉପରେ ମାରା ହେଉଛି ଆଜ୍ଞା।
0: ତ ଆମର କଳାହାଣ୍ଡିଥି କୃଷି ବୈଜ୍ଞାନିକ ଆଜ୍ଞା ମାନେ ଅଛନ୍, ଯେତେବେଳେ ଏମିତି ଚାଷ୍ଟି ଯେନ୍ ସମସ୍ୟା ରହୁଛେ ଯେନ୍ତାକି ଫସଲ ବନେ କରି ନାଇଁ ହେବାର କି ରୋଗ ଲାଗ୍ଲା କି ପୋକ ଲାଗ୍ଲା, ତ ଆମର ଯେନ୍ କୃଷି ବୈଜ୍ଞାନିକ ମାନେ ଅଛନ୍ ତାଙ୍କର ସହାୟତା ଆପଣ ନଉଛନ୍ କି ନାଇଁ ନେବା?
1: ହଁ ଆଜ୍ଞା, ନିଆ ହେଉଛି ଆଜ୍ଞା।
0: ଆଚ୍ଛା, କେନ୍ତା କରି ନଉଛନ୍? ସେମାନଙ୍କର ପାଖେ ଯାଉଛନ୍ କି ଆଜ୍ଞା ମାନେ ଆଉଛନ୍?
1: ଆଜ୍ଞା ମାନେ ଆଉଛନ୍ ଆଜ୍ଞା।
0: ଯେନ୍ ଚାଷ କଲେ ବି ଆମେ 2 ପଇସା କମେଇବାର ଲାଗି ଚାଷବାସ କରୁଛୁ, ତ କପା ଚାଷ ନେ ଏକର ପ୍ରତି କେତେ ଟଙ୍କା ଆପଣଙ୍କର ଖର୍ଚ୍ଚା ହେଉଛି ଆରୁ କେତେ ଆପଣଙ୍କୁ ଲାଭ ମିଳୁଛି?
1: ଏବେ ତ ଆଜ୍ଞା ଖର୍ଚ୍ଚା ବେଶୀ ହେଇଛି ଆଜ୍ଞା, ଲେବର ସବୁ ରେଟ୍ ହେଇଗଲା ଆଜ୍ଞା।
0: ହଁ ହଁ ହଁ,
1: 40,000 ଖର୍ଚ୍ଚା ହେଇଯାଉଛି ନା ଆଜ୍ଞା
0: ପରେ କରିକି। ଆରୁ ବିଘା ଭଞ୍ଜା କଲେ କେତେ ମିଳୁଛି?
1: 8 କ୍ୱିଣ୍ଟାଲ 9 କ୍ୱିଣ୍ଟାଲ 10 କ୍ୱିଣ୍ଟାଲ ଭିତରେ ଏକା ହେଉଛି ଜାଗା।
0: ଆଚ୍ଛା ଆଚ୍ଛା, ଇ ଯେନ୍ କପା ଚାଷ ଲାଗି ଆମର କଳାହାଣ୍ଡି ଆର୍ ନୂଆପଡ଼ାର ମ୍ୟାଟ ଠିକ୍ ଅଛେ କି ନାଇଁ?
1: କପା ଲାଗି ଠିକ୍ ଅଛେ।
0: ହଁ ହଁ, ତ କପା ଚାଷ ମନେ କରି ଏକା ହେଉଥିବା?
1: କପା ଠିକ୍ ହେଉଛେ ନା?
0: ହଁ ହଁ ହଁ, ତ ଆପଣଙ୍କର ପରିବାରରେ କିଏ କିଏ ଅଛନ୍?
1: ମୋ ପରିବାରରେ ମୁଇଁ, ମୋର ୱାଇଫ୍, ବାବୁ ଗୋଟେ ଅଛି 10 ବର୍ଷ ହେଉଛି, ଝିଅ ଗୋଟେ ଅଛି 15 ବର୍ଷ।
0: ହଁ ହଁ, ତ ଆପଣ ଚାଷବାସ କରି କରି ଏକା ନିଜର ପରିବାର କେ ଚଲଉଛ?
1: ଚାଷବାସ କରି।
0: ଆଚ୍ଛା, ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା କାଣା?
1: ମାଟ୍ରିକ ତ।
0: ହଁ, ମାଟ୍ରିକ ପଢ଼ିଛନ୍, ତାପରେ ଚାଷବାସ କରୁଛନ୍? ଖାଲି କପା ଚାଷ କରୁଛନ୍ କି ଆର କାଁ କାଣା ଚାଷ କରୁଛନ୍?
1: ଖାଲି କପା ଚାଷ, ବାପାର ଜଏଣ୍ଟ ଅଛେ କି ନେବେ ସେଟା କ'ଣ କମଉଛେ ଖାଲି।
0: ହଁ, ବଛର ଯାକ କପା ଚାଷ, ପନିପରିବା ଚାଷ?
1: ନାଇଁ ନାଇଁ, ପନିପରିବା ନାଇଁ କରବା।
0: ହଁ, କପା ଚାଷ ନେ ଯେନ୍ତା ବଢ଼ିଆ ଲାଭ ହେଉଛେ ଆର ଅନ୍ୟ ଚାଷ ମାନେ ପୁଣି ନାଇଁ କରବା?
1: ନାଇଁ କରବା।
0: ହଁ ହଁ, ତ ଆପଣଙ୍କର ଗାଁ ଭାନିପାଟଣାରୁ କେତେ ଦୂର ହେବା?
1: 20 କିଲୋମିଟର ଅଛି।
0: ଆପଣଙ୍କର ଗାଁ ନା?
1: ବୋରିଂ ପଦର।
0: ବୋରିଂ ପଦର, ଆଚ୍ଛା, ବୋରିଂ ପଦର ସବୁ ଚାଷୀ କପା ଚାଷ କରୁଛନ୍?
1: କପା ଚାଷ କରୁଛନ୍, କରୁଛନ୍ ଆଜ୍ଞା।
0: ହଁ ହଁ, ଅଟକା ଲୋକ କପା ଚାଷ କରୁଛନ୍?
1: ହଁ
0: ହଁ। ଆଚ୍ଛା ଆଚ୍ଛା, ତ ଆଜି ଆପଣ ଆମକେ ସମୟ ଦେଇଥିବାରୁ ଆରୁ ଆପଣଙ୍କର କପା ଚାଷ ବିଷୟରେ ଆମର ଶ୍ରୋତା ବନ୍ଧୁମାନଙ୍କେ କହିଥିବାରୁ ଆପଣଙ୍କେ ଆମର ଆକାଶବାଣୀ ତରଫରୁ ଆର ଆମର ବୈଠକ ତରଫରୁ ବହୁତ ବହୁତ ଧନ୍ୟବାଦ ଆର ଜୁହାର।
2: ଶୁଣିଲି ବାବୁ।
3: ହଁ,
2: ଜଣେ ସୁନ୍ଦର କରି ଚାଷୀ ଭାଇକେ ପଚାରି ଦେଲୁ, ଚାଷୀ ଭାଇ ବି ସବୁ କଥା କହିଦେଲେ
3: କହିଦେଲେ
2: ମାତ୍ର କାଁ କରୁ ବାବୁ,
3: ହଁ
2: ଇ କହିବାର ଭିତରେ ସମୟ ଶେଷ ହେଇଗଲା,
3: ତ ବୈଠକ ଛାଡିକରି ଯିମା। ତ ବୈଠକ ଛାଡିଗଲା ବେଲ୍କେ ବୋଲୁ ଦଦା, ଆମର ଇ କାର୍ଯ୍ୟକ୍ରମ କେ ବୋଲୁ, ଯେନ୍ ଚାଷୀ ଦଦା ମା ଭୟନା ଶ୍ରୋତା ବନ୍ଧୁ ଶୁଣୁଛନ୍ ସବକେ ଲେଗଡ଼ୁ ଦଦାର
2: ଆର ଯୁଗେ ଦଦାର ଜୁହାର।

ପ୍ରଚାରକଲୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 8:00। ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶବନ୍ଦନା। ଶୁଣିପାରିବେ ଏ ବିଜ୍ଞାପନ ପରେ।

0: ପ୍ରଚାରକୁଲୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 8:00। ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶବନ୍ଦନା। ଶୁଣିପାରିବେ ଏ ବିଜ୍ଞାପନ ପରେ।
1: ପ୍ରଥମେ
0: ଶୁଣନ୍ତୁ ଏଇ ଦେଶ ବନ୍ଦନା ଭକ୍ତ କବି ମଧୁସୂଦନ ରାଓଙ୍କ ରଚନାରୁ ସମବେତ କଣ୍ଠରେ।

ଏଗୀତଟି ସହ ଶେଷ କରୁଛୁ। ଦେଶବନ୍ଦନା ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତବନ୍ଧୁ ଶୁଣନ୍ତୁ ଏହି ସୂଚନା, ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ। ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ୍ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ପର୍ଯ୍ୟନ୍ତ NATS ନାଟ୍ସ ପୋର୍ଟାଲରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:15। ପ୍ରଚାର କରୁଛୁ ହିନ୍ଦୀ ଭକ୍ତି ଗୀତ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଥମେ ଶୁଣନ୍ତୁ ଶିଳ୍ପୀ ପ୍ରଣବ ସିଂଘଲ ଏବଂ ଶିଭାଂଶୀ ରାଜ ଗାଇଥିବା ଏହି ହିନ୍ଦୀ ଭକ୍ତି ଗୀତ। ଗୀତ ରଚନା ସବୀର ଅହମ୍ମଦ ଏବଂ ଅଙ୍କିତା ରାଜ।

ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଭକ୍ତିଗୀତ କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଅନୁପ ଚଲୋଟାଙ୍କ କଣ୍ଠରେ ଏହି ହିନ୍ଦୀ ଭକ୍ତିଗୀତଟି ପୁରାତନ ରଚନାରୁ।

ଏ ଗୀତଟି ସହ ଶେଷ କରୁଛୁ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ରାତି 10:00। ପ୍ରଚାର କରୁଛୁ ଆପଣଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଗୀତଟି କଥାଚିତ୍ର ଚାଲତି କା ନାମ ଗାଡ଼ିରୁ ଶୁଣିବାକୁ ଅନୁରୋଧ କରିଛନ୍ତି ପଶ୍ଚିମ ସିଂଭୂମ ଚାଇବାସା ଝାଡ଼ଖଣ୍ଡରୁ ଶିବା ଗୋପ, ପ୍ରେମ ଗୋପ, କପିଲ ଗୋପ, ଶିବାଂଶ ଗୋପ, ସଙ୍ଗୀତା ଗୋପ, ଲିପି ଗୋପ ଏବଂ ଦୀପାଲି ଗୋପ। ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କିଶୋର କୁମାର ଏବଂ ଆଶା ଭୋସଲେ। ଗୀତ ରଚନା ମଜରୁ, ସଙ୍ଗୀତ ଏସ୍ ଡି ବର୍ମନ। କଥାଚିତ୍ର ଚଲତି କା ନାମ ଗାଡ଼ି।

ଆପଣମାନେ ହେଲେ ଭବାନୀପାଟଣା ଜିଲ୍ଲା କଳାହାଣ୍ଡିରୁ ସୁଶାନ୍ତ, ତପନ, ସାଗର, ନୀଲୁ, ଅଶୋକ, ନବୀନ, ସନ୍ତୋଷ, ସୁଦର୍ଶନ ଏବଂ ରଘୁନାଥ। ଅନୁରୋଧ କରିଛନ୍ତି କଥାଚିତ୍ର ଗାଇଡ଼ରୁ ଏହି ଗୀତ ଶୁଣିବା ପାଇଁ। କଣ୍ଠଦାନ କରିଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ରଚନା ଶୈଳେନ୍ଦ୍ର। ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଡି ବର୍ମନ।

କଥାଚିତ୍ର ଦିୱାନା ମସ୍ତାନାରୁ ଏହି ଗୀତ ଶୁଣିବାକୁ ଅନୁରୋଧ କରିଛନ୍ତି। କୁଟଲୁଗୁଡ଼ା ଭାୟା ମୁଟେର ଜିଲ୍ଲା କଳାହାଣ୍ଡିରୁ ସନ୍ତୋଷ, ସୁଶାନ୍ତ, ଯୁଧିଷ୍ଠିର, ପ୍ରଫୁଲ୍ଲ, ଲିଙ୍ଗ, ଯଦୁ, ଦୀକ୍ଷାନ୍ତ, ଗୌତମ ଏବଂ ସମୀର। କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ, ଗୀତିକାର ହେଲେ ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପେରେଲାଲ।

ଆପଣମାନେ ଉତ୍କେଲା ଜିଲ୍ଲା କଳାହାଣ୍ଡିରୁ ଯୁଧିଷ୍ଠିର, ହରପ୍ରସାଦ, ସରୋଜ, ଅରୁଣ, ଜଗଦୀଶ, ପ୍ରଶାନ୍ତ, ଅଶୋକ, ଧୀର, କନକମଞ୍ଜରୀ, ଭାଗବତ, ଶରତ ଏବଂ ସୁଜନ। ଆପଣମାନେ ଅନୁରୋଧ କରିଛନ୍ତି କଥାଚିତ୍ର ହୀରାଞ୍ଜାରୁ ଏହି ଗୀତଟି ଶୁଣିବା ପାଇଁ। କଣ୍ଠଦାନ କରିଛନ୍ତି ମହମ୍ମଦ ରଫି, ଗୀତ ରଚନା କୈଫି ଆଜମୀ, ସଙ୍ଗୀତ ମଦନ ମୋହନ, କଥାଚିତ୍ର ହୀରାଞ୍ଜା।

ଏ ଗୀତଟି ସହ ଶେଷ କରୁଛୁ ଆପଣଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର ଏହି କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 10:30। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣନ୍ତୁ ଉସ୍ତାଦ ବିସ୍ମିଲ୍ଲା ଖାନଙ୍କ ସେହନାଇ ପାଦନ। ଶୁଣନ୍ତୁ ଶିଳ୍ପୀ ପରିବେଷଣ କରିଥିବା ତିନ୍ ତାଲରେ ରାଗ ପୁରିଆ ଧନଶ୍ରୀ, ପରେ ପରେ ତିନ୍ ତାଲରେ ରାଗ ଦୁର୍ଗା ଏବଂ ପୁଣି ଭୈରବୀ ଠୁମ୍ରି। ତବଲାରେ ସଙ୍ଗତ କରିଛନ୍ତି

নাজিম হোসেন, ডুগিরে বসরত হোসেন। শুনিপারিবে এই সূচনা পরে।

0: శాస్త్ర సంగీత క్రమరే ప్రచారకులు ఉస్తాద్ బిస్మిల్లా ଖାଁଙ୍କ ସେନା ଇବାଦନ ଶୁଣୁଥିଲେ ଶିଳ୍ପୀ ପରିବେଷଣ କରିଥିବା ତିନ୍ ତାଲରେ ରାଗ ପୁରିଆ ଧନଶ୍ରୀ ଏବଂ ରାଗ ଦୁର୍ଗା। ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ ହିନ୍ଦୀରେ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी समाचार के साथ मैं भवतारिणी। प्रधानमंत्री नरेंद्र मोदी ने आज भारत इंडोनेशिया रणनीतिक साझेदारी को और